ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ରବିବାର 1948 ଶତାବ୍ଦ ବୈଶାଖ 27 ଦିନ 2026 ଖ୍ରୀଷ୍ଟାବ୍ଦ ମଇ ମାସର 17 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz ମାଙ୍ଗଳିକ।

କାର୍ଯ୍ୟକ୍ରମ ଶେଷରେ କାହ୍ନୁ କେଶବ ବହିଦାରଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ବିନୋଦ କୁମାର ପସାୟତ।

ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସଂଯୁକ୍ତା ପଟ୍ଟନାୟକ, ସୁଧର୍ମା ଦାସ, ନୀନା ସାହୁ, ବିଜୟିନୀ ଷଡ଼ଙ୍ଗୀ ଏବଂ କାହ୍ନୁକେଶବ ବହିଦାର। ଗୀତଗୁଡ଼ିକୁ ରଚନା କରିଥିଲେ ସାଲବେଗ, ପରଶୁରାମ ନାଥ, ସଫିକ ଅହମ୍ମଦ ସିଦ୍ଦିକୀ, ଶ୍ରୀବତ୍ସ ସାହୁ ଏବଂ ବିନୋଦ କୁମାର ପସାୟତ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ସୌଭାଗ୍ୟ କୁମାର ରଥ।

ଇଟାଲୀୟ ବୈଜ୍ଞାନିକ ଗାଲିଲିଓ ନିଜେ ନିର୍ମାଣ କରିଥିବା ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଗ୍ରହ ତଥା ଚନ୍ଦ୍ରର ଆକୃତି ଏବଂ ପରିସୀମା ମାପି ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଏହି ସୌରଜଗତର କେନ୍ଦ୍ର ପୃଥିବୀ ନୁହେଁ ବରଂ ସୂର୍ଯ୍ୟ, ପୃଥିବୀ ମାତ୍ର ଗୋଟିଏ ଗ୍ରହ। ଏହି ସିଦ୍ଧାନ୍ତ ପବିତ୍ର ବାଇବେଲରେ ଲିଖିତ ବ୍ୟାଖ୍ୟାନକୁ ଖୋଲା ଆହ୍ୱାନ ଥିଲା। ଗାଲିଲିଓଙ୍କୁ ନିଜ ଯୁକ୍ତିରୁ ପ୍ରତ୍ୟାହାର କରିବାକୁ ବାରମ୍ବାର ଚାପ ପକାଇବା ସତ୍ତ୍ୱେ ସେ ନିଜ ପରୀକ୍ଷାର ନିର୍ଯାସ ପାଇଁ ନିଜ କଥାରେ ଅଟଳ ରହିଥିଲେ। ତାଙ୍କୁ ସେଥିପାଇଁ ଆଜୀବନ ଗୃହବନ୍ଦୀ ହୋଇ ରହିବାକୁ ପଡ଼ିଥିଲା। ସେତେବେଳକୁ ଅର୍ଥାତ୍ 16 ଶତାବ୍ଦୀ ବେଳକୁ ସାରା ୟୁରୋପରେ ଆଧୁନିକ ଉଦ୍ଭାବନ ତୁହାକୁ ତୁହା ହେଉଥିଲା। ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ ଭଳି ସାରା ୟୁରୋପର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଗବେଷଣାଗାରମାନଙ୍କରେ ପ୍ରତିଯୋଗିତା ଭଳି ବୈଜ୍ଞାନିକ ଉଦ୍ଭାବନ ଚାଲିଥାଏ। ଗାଲିଲିଓଙ୍କ ପରେ ନ୍ୟୁଟନ, କୋପରନିକସ୍, ଡାରୱିନ୍, କେପ୍ଲର, ଡାଲଟନ୍, ଫାରାଡେଙ୍କ ଯୋଗଦାନ ଫଳରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଲା। ଚିକିତ୍ସା, ବିଜ୍ଞାନ, ଗଣିତ, ଯୋଗାଯୋଗ, ଗମନାଗମନ ଏବଂ ଅନ୍ତରୀକ୍ଷ ଗବେଷଣାରେ ବିପ୍ଳବ ଆସିଲା। ଏହି ବୈଜ୍ଞାନିକ ବିପ୍ଳବଗୁଡ଼ିକ କିନ୍ତୁ ହଜାର ହଜାର ବର୍ଷ ଧରି ଗୃହୀତ ହୋଇ ଆସୁଥିବା ଆମର ଧର୍ମ ତଥା ବିଶ୍ୱାସର ବିରୋଧାଭାସ ଅନେକାଂଶରେ ଗୁଞ୍ଜରିତ ହେଲା। ପୂର୍ବରୁ ଜଟିଳ ଯୁକ୍ତିକୁ ଈଶ୍ୱରଙ୍କ ନିର୍ଦ୍ଦେଶ ବୋଲି ଅନାୟସରେ ଧର୍ମଗ୍ରନ୍ଥରୁ ପଢ଼ି ବିଶ୍ୱାସ କରିଆସୁଥିଲେ। ବିଜ୍ଞାନ ଧୀରେ ଧୀରେ ସେସବୁକୁ ଗବେଷଣା, ଗଣିତ ତଥା ତର୍କ ମାଧ୍ୟମରେ ଭୁଲ ବୋଲି ପ୍ରମାଣିତ କରିଚାଲିଲା। ୟୁରୋପୀୟମାନଙ୍କର ଗବେଷଣା ଯୋଗୁଁ ସେମାନେ ପୃଥିବୀର ଅନେକ ଦେଶକୁ ଜଳପଥ ଆବିଷ୍କାର କଲେ, ସେଠାରେ ଉପନିବେଶ ସ୍ଥାପନ କଲେ, ନିଜର ଭାଷା, ଜୀବନଶୈଳୀ ତଥା ଶାସନ ଦ୍ୱାରା ସମଗ୍ର ବିଶ୍ୱକୁ କରାୟତ କଲେ। ୟୁରୋପୀୟ ଯୁଦ୍ଧଶୈଳୀ ଆଧୁନିକ ଥିଲା। ଗୋଳା ବାରୁଦ, ବନ୍ଧୁକ, କମାଣ ଆଦିର ପ୍ରୟୋଗ ଯୋଗୁଁ କମ୍ ସୈନିକରେ ମଧ୍ୟ ସେମାନେ ଯୁଦ୍ଧ ଜିତି ଯାଉଥିଲେ। ମାତ୍ର 400 ବର୍ଷ ଭିତରେ ଇଂଲଣ୍ଡ, ଫ୍ରାନ୍ସ, ସ୍ପେନ୍, ପର୍ତ୍ତୁଗାଲ, ଜର୍ମାନୀ ଏବଂ ରୁଷର ଶାସନ ସାରା ପୃଥିବୀରେ ପ୍ରସାରିତ ହୋଇସାରିଥିଲା। କିନ୍ତୁ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଧିକାଂଶ କ୍ଷତି ଏହି ୟୁରୋପୀୟ ମହାଶକ୍ତିମାନଙ୍କ ମଧ୍ୟରେ ଦେଖାଦେଇଥିଲା। ସେମାନେ ଅର୍ଜନ କରିଥିବା ପ୍ରଚୁର ଅର୍ଥ ଯୁଦ୍ଧରେ ବିନିଯୋଗ କରିବା ଯୋଗୁଁ ୟୁରୋପୀୟ ଦେଶମାନଙ୍କର ଆଉ ଅନ୍ୟ ଦେଶ ଉପରେ ଶାସନ କରିବା ପାଇଁ ଅର୍ଥବଳ ନଥିଲା। ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ଅଧିକାଂଶ ଦେଶ ସ୍ୱାଧୀନ ହୋଇଥିଲେ। ଏହି ଦେଶମାନଙ୍କର ଆପଣାର କଳା, ସଂସ୍କୃତି ତଥା ସାହିତ୍ୟ ଥିଲା। ଏହି ଦେଶମାନଙ୍କ ପାଖରେ ସ୍ୱାଧୀନତା ପରେ 2ଟି ମାର୍ଗ ଥିଲା। ପ୍ରାଚୀନ ଧର୍ମୀୟ ଭାବନା ଆଡ଼କୁ ଅଗ୍ରସର ହେବେ ନା ଆଧୁନିକ ବିଜ୍ଞାନକୁ ଆପଣେଇବେ, ଧର୍ମକୁ ସତ୍ୟ ବୋଲି ମାନିବେ ନା ବିଜ୍ଞାନକୁ। ଏହି ସମୟରେ ମଧ୍ୟପ୍ରାଚ୍ୟର ଅନେକ ଦେଶ ମୌଳବାଦୀ ଚିନ୍ତାଧାରାକୁ ଆପଣେଇ ନେଲେ ତଥା ଧର୍ମକୁ ସାର କହି ଆଧୁନିକତାକୁ ପିଠି ଦେଖାଇ ଚାଲିଲେ। ଆଧ୍ୟାତ୍ମିକତା ତଥା ପ୍ରାଚୀନ ସଂସ୍କୃତିର ଦେଶ ଭାରତ ଏହି ସମୟରେ ସଂସ୍କୃତି ତଥା ବିଜ୍ଞାନକୁ ସାଥିରେ ନେଇ ଚାଲିଲା। 1947 ମସିହାର ସ୍ୱାଧୀନତା ପରେ ଭାରତରେ IIT, ଏମ୍ସ ଏବଂ ଇସ୍ରୋ ଭଳି ଅନେକ ଅନୁଷ୍ଠାନ ସ୍ଥାପନ କରାଯାଇଥିଲା। ବନ୍ୟା, ବାତ୍ୟା, ମରୁଡ଼ି, ଅନାହାର ତଥା ଦାରିଦ୍ର୍ୟ ଭିତରେ କଟିଥିବା 50 ବର୍ଷର ସଂଘର୍ଷରେ ଭାରତୀୟମାନେ ପାଠପଢ଼ାର ମହତ୍ତ୍ୱକୁ କେବେ ଛାଡ଼ିନଥିଲେ। ଭାରତୀୟଙ୍କର ଉନ୍ନତ ଶିକ୍ଷା ପ୍ରାପ୍ତି ଯୋଗୁଁ ଏକ ସମୃଦ୍ଧ ମାନବ ସମ୍ବଳ ଦେଶ ବିଦେଶରେ ଉନ୍ନତ ଗଣିତ, ବିଜ୍ଞାନ, ଅର୍ଥନୀତି ତଥା ଚିକିତ୍ସା କ୍ଷେତ୍ରରେ ନିଜର ଛାପ ଛାଡ଼ି ଚାଲିଛି। ତେବେ ବିଜ୍ଞାନ ତଥା ଆଧ୍ୟାତ୍ମିକତା ମଧ୍ୟରେ ସନ୍ତୁଳନ ହୋଇ ମାନବ ବିବେକକୁ ପରିଚାଳିତ କରିବ, ଏଥିରେ କୌଣସି ଅସଙ୍ଗତି ନାହିଁ।

ଗୁରୁ ସାନ୍ଦିପନୀଙ୍କ ମୃତପୁତ୍ରଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଯାଇ ଶ୍ରୀକୃଷ୍ଣ ଏବଂ ବଳରାମ ସମୁଦ୍ରକୂଳରେ ପହଞ୍ଚିଲେ। ବଳରାମ କୂଳରେ ଅପେକ୍ଷା କଲେ। ଶ୍ରୀକୃଷ୍ଣ ସମୁଦ୍ର ଭିତରେ ଗୁରୁପୁତ୍ରଙ୍କ ସନ୍ଧାନ କଲେ, ମାତ୍ର ପାଇଲେ ନାହିଁ। ତାପରେ ଦୁହେଁ ଗଲେ ସଞ୍ଜମଣିପୁର। ଯମରାଜଙ୍କଠାରୁ ଗୁରୁଙ୍କର ମୃତପୁତ୍ରଙ୍କୁ ଫେରାଇ ଆଣିଲେ ଏବଂ ଦକ୍ଷିଣା ସ୍ୱରୂପ ପୁନର୍ଜୀବିତ ପୁତ୍ରଙ୍କୁ ଗୁରୁଦେବଙ୍କ ନିକଟରେ ପ୍ରତ୍ୟର୍ପଣ କଲେ। ଏବେ ଗୁରୁ ଏବଂ ଗୁରୁପତ୍ନୀଙ୍କର ଆଶୀର୍ବାଦ ଲାଭ କରି ମଥୁରାକୁ ଫେରିଛନ୍ତି।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟର ବିଶ୍ୱବିଦ୍ୟାଳୟମାନଙ୍କେ ହପ୍ତାକ ଦିନେ ଦହନମୁକ୍ତ ଦିବସ ପାଳନ କରାଯିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କୁଳପତିମାନଙ୍କୁ ଚିଠି ଜରିଆରେ ଜଣାଇଛନ୍। ରାଜ୍ୟପାଳ ତାଙ୍କର ଚିଠିଟି ଉଲ୍ଲେଖ କରିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘକାଳୀନ ସୁରକ୍ଷା, ଜାତୀୟ ସମ୍ବଳର ସଂରକ୍ଷଣ ଆଉ ସ୍ଥାୟୀ ପଦ୍ଧତି ଗ୍ରହଣ କରବାର୍କେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ଇ ଜରୁରୀ ସମୟଥି ଉଚ୍ଚଶିକ୍ଷାନୁଷ୍ଠାନମାନ ବୌଦ୍ଧିକ ନେତୃତ୍ୱ ନେବା ଦରକାର ବୋଲି ରାଜ୍ୟପାଳ କହିଛନ୍। ବିଶ୍ୱବିଦ୍ୟାଳୟମାନଙ୍କେ ହପ୍ତାକ ଦିନେ ସାଇକଲ କି ବିଦ୍ୟୁତ୍ ଚାଳିତ ଗାଡ଼ି ନହେଲେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରବାର୍କେ ରାଜ୍ୟପାଳ ଜୋର୍ ଦେଇଛନ୍। ଇତର ଛଡ଼ ବିଶ୍ୱବିଦ୍ୟାଳୟମାନଙ୍କର କାମକାଜଥି ବ୍ୟବହାର ହେଉଥିବା ସରକାରୀ ଗାଡ଼ି ମଟରମାନଙ୍କୁ ବିଲ୍ କମ୍ କରାଯିବା ଆଉ କ୍ୟାମ୍ପସ୍ଥି ସୌରଶକ୍ତି ଭିତ୍ତିଭୂମିକେ ବଢ଼ାଯିବା ବୋଲି ରାଜ୍ୟପାଳ ଚିଠିଥି ଉଲ୍ଲେଖ କରିଛନ୍। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଆଇଷ୍ଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସୁଛନ୍। ଦେଶ ଚାଲିଥିବା ତେଲ ସଙ୍କଟ ଲାଗି ଖାସ୍ ବିମାନଥି ନୟାସିକ୍ରି ସାଧାରଣ ଯାତ୍ରୀବାହୀ ବିମାନଥି ସେ ଆସିବେ। ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ନବୀନ ଦଳର ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବା ସହିତ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଆଇବାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟ କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବାକାଲ ଆଉ ଆଇବା 25 ତାରିଖ ସୋମବାର ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ରାଜ୍ୟ ହେଉଥିବା ଜବରଖରାକେ ନଜରଟି ରଖିକରି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ 9 ଆଉ 10 ଶ୍ରେଣୀ ଲାଗି ଭାଷାନୀତିଥି ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି। ଗଲା 15 ତାରିଖ ଜାରି ହୋଇଥିବା ବିଜ୍ଞପ୍ତିଥି ବୋର୍ଡ ସ୍ୱଷ୍ଟ କରିଛି ଯେ ଆଇବା 2026-27 ଶିକ୍ଷାବର୍ଷରେ ସବୁ ସିବିଏସ୍ଇ ଅନୁବନ୍ଧିତ ବିଦ୍ୟାଳୟମାନଙ୍କେ ଆଇବା ଜୁଲାଇ 1 ତାରିଖରୁ 9 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ତ୍ରିଭାଷା ବାଧ୍ୟତାମୂଳକ କରାଯିବ। ହେଲେ 10 ଶ୍ରେଣୀଥି 3 ନମ୍ବର ଭାଷା ଲାଗି ବୋର୍ଡ ପରୀକ୍ଷା କରାନାଇଯାଏ। ସିବିଏସ୍ଇ ବିଷୟବସ୍ତୁ ତାଲିକାନୁ ସ୍କୁଲମାନେ କେନ୍ସିଭିଲ୍ ଭାଷା ବାଛବାର୍ ଲାଗି ଛାତ୍ରଛାତ୍ରୀମାନେ ସୁଯୋଗ ଦେବେ। 3ଟା ଭାଷା ଭିତରୁ ଅନ୍ତତଃ 2ଟା ଭାରତୀୟ ଭାଷା ହୋଇଥିବାର ଦରକାର। ଇତାର ଛଡ଼ା କେନ୍ସି ବିଦେଶୀ ଭାଷାକେ ଖାଲି 3 ନମ୍ବର ଭାଷା ହିସାବେ ବଛାଯାଇ ପାର୍ବା ବୋଲି ସିବିଏସ୍ଇ ତରଫରୁ ସ୍ୱଷ୍ଟ କରାଯାଇଛି। ଆଇଆଇଏମ୍ ସମ୍ବଲପୁର ଆଇଆଇଏମ୍ ଅହମ୍ମଦାବାଦର ସହଯୋଗଥି ମୂଲ ହୋଇଥିବା ଏଆଇ ଫର୍ ଓଡ଼ିଶା ଅଭିଯାନ ବାବଦ କର୍ମଶାଳାକେ ଆଭାସୀ ଜରିଆରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍। ବ୍ୟବସାୟିକ ଅଭିବୃଦ୍ଧି ଲାଗି ଏଆଇ ସ୍ଥାନୀୟ ବଜାରନୁ ଜାତୀୟ ସ୍ତର ତକ୍ ଶୀର୍ଷକ ଏହି କର୍ମଶାଳା ସ୍ଥାନୀୟ ଉଦ୍ୟୋଗୀ ଛୋଟ ଶିଳ୍ପମାନଙ୍କୁ ଏଆଇର ସହଯୋଗଥି ଆଗ୍କେ ବଢ଼ବାର୍ଥି ସାହାଯ୍ୟ କର୍ବା। ବ୍ୟବସାୟୀ ଉଦ୍ୟୋଗୀ ଆଉ ଏମ୍ଏସ୍ଏମ୍ଇମାନଙ୍କର ନିରନ୍ତର ବିକାଶ, ଦକ୍ଷତା ବୃଦ୍ଧି ଆଉ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମନୋଭାବ ରଖବାର ବାଗି ଭିନ୍ ଭିନ୍ ବିଷୟଥି କର୍ମଶାଳାଥି ଆଲୋଚନା କରାଯିବା। ପଶ୍ଚିମ ଓଡ଼ିଶା 350ରୁ ଅଧିକା ସ୍ଥାନୀୟ ଶିଳ୍ପ ପ୍ରତିନିଧି ଇଥି ଭାଗ ନେଇଛନ୍। ସାରା ପୃଥିବୀନ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଳିତ ଜାତିସଂଘ ତରଫରୁ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏଚ୍ନିର୍ ସମିଆର ସମାଜକେ ଗଭୀର ପ୍ରଭାବ ପକାଇଛି। ଇ ବାବଦେ ପୃଥିବୀ ଲୋକଙ୍କୁ ସଚେତନ କରବାଟା ଇ ଦିନ ପାଳନର ମୂଳ ଲକ୍ଷ୍ୟ ଆଏ। 1865 ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ମିଶିକରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ, ଚିହ୍ନଟ ଆଉ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରବାର୍ ଲାଗି ଫି ବଛର ମେ ମାସର ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଳନ ମୂଲ କରିଥିଲା। ଭାରତନ ପୃଥିବୀର ସବୁନୁ ଅଧିକା ଉଚ୍ଚ ରକ୍ତଚାପ ରୋଗୀ ରହିଛନ୍। ଏଛେନ୍ ପୃଥିବୀନ 100 କୋଟିନୁ ଅଧିକା ଉଚ୍ଚ ରକ୍ତଚାପ ରୋଗୀ ଥିବାବେଳେ ଖାଲି ଭାରତନ 22 କୋଟି ରୋଗୀ ଅଛନ୍। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆଉ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦ ତରଫରୁ ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଜୟନ୍ତୀ ଅବସରରେ ଦିନିକିଆ ଆଲୋଚନା ଚକ୍ର ଆଉ କବିତା ପାଠୋତ୍ସବ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ଦର୍ଜାକେ ବଢ଼ାବାର୍ଥି ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କର ଭୂମିକା ବାବଦେ ଅତିଥିମାନେ ଆଲୋଚନା କରିଥିଲେ। ଏହି ଅବସରରେ ଗୋଟିଏ କବିତା ସଂକଳନ ଉତ୍ସବ ପ୍ରଧାନପାଠ 2026 ବିଲ୍ ଉନ୍ମୋଚନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ଆଣ୍ଡାମାନ ପହଞ୍ଚିଛି। ଦକ୍ଷିଣ ପୂର୍ବ ଆରବ ସାଗର ଆଉ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କେତେଟା ଇଲାକା ସହିତ ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିଛି। ଆଇବା 26 ତାରିଖ ବେଲ୍କେ ମୌସୁମୀ କେରଳନ ପହଞ୍ଚିବା ବୋଲି ବିଭାଗ ତରଫରୁ ଅନୁମାନ କରାଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା 21 ତାରିଖ ତକ କାଲବୈଶାଖୀର ପ୍ରଭାବତି ଧୁକା ଗଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।
1: की बात प्रधानमंत्री रेडियो पर माननीय श्री नरेंद्र मोदी भारत की जनता से करेंगे मन की बात। आकाशवाणी के सभी केंद्र इसे प्रसारित करेंगे।
2: मेरे मन की बात आपके कारण सच्चे अर्थ में आपके मन की बात बन गई है। आपकी बातें सुनता हूँ, आपके लिए सोचता हूँ, आपके सुझाव देखता हूँ, उसी से मेरे विचारों की एक दौड़ शुरू हो जाती है जो आकाशवाणी के माध्यम से आपके पास पहुंचती है। बोलता मैं हूं, लेकिन बात आपकी होती है।
3: याद रखिएगा, रविवार सुबह 11 बजे मन की बात।

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ହୃଦଘାତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଏ ସମ୍ପର୍କରେ କହିବେ ଡାକ୍ତର ସଞ୍ଜୀବ କୁମାର ମିଶ୍ର। ସକାଳ 7:30 କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଆଜି ଏଥିରେ ଶୁଣିବେ ଟେନିସ୍ ଖେଳ ଓ ତା'ର ନିୟମ। ଏ ସମ୍ପର୍କରେ କହିବେ ପୂର୍ଣ୍ଣାନନ୍ଦ ଷଣ୍ଢ। ସକାଳ 7:55 ଭିକାରୀ ଚରଣ ବଳଙ୍କ କଣ୍ଠରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 8:30 ବେତାର ଧାରାବାହିକ ନାଟିକା ଫଗୁ ବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45 ସୁଗମ ସଙ୍ଗୀତରେ ଆଜିର କଣ୍ଠଶିଳ୍ପୀମାନେ ହେଲେ ବିରାଜ ଲକ୍ଷ୍ମୀ ପଣ୍ଡା ଏବଂ ପୁଲିନ ରାଉତରାୟ। ସକାଳ 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତର ଲହର। ଦିନ 12:30 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଦିନ 1:05 ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ହେଲେ ମନସ୍ୱିନୀ ନାୟକ ଏବଂ ଗଗନ ବାଗ। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମର ପ୍ରଗତିରେ ମଞ୍ଚ କଳାକାର ଜୟଶ୍ରୀ ପୁରୋହିତଙ୍କ ସହିତ ସାକ୍ଷାତକାର ଶୁଣିବେ। ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ। ଦିନ 3:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02 ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମରେ କୋଇଡ଼ାର ଖଣି ଅଞ୍ଚଳର କୃଷି ଏବଂ ବନୀକରଣ ଉପରେ ଏକ ସାକ୍ଷାତକାର। ସନ୍ଧ୍ୟା 5:30 ଯୁବବାଣୀରେ କ୍ୟାମ୍ପସ୍। ସନ୍ଧ୍ୟା 6:10 ଶୁଣିବେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିବେ ସଙ୍ଗୀତ ରୂପକ ପଖାଲ ଖୁରିତି ମହରା, ରଚନା ମିତ୍ରଭାନୁ ଗୌତିଆ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା ଡି ସୋମୟା। ରାତି 8:02 ଶୁଣିବେ ସୁଗମ ସଙ୍ଗୀତ। ରାତି 8:15 ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। ରାତି 9:15 ସ୍ପଟ୍ଲାଇଟ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଅଖିଳ ଭାରତୀୟ ନାଟିକ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00 ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ଼ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ 1 ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ପ୍ରିଲିମିନାରୀ ପରୀକ୍ଷା 2 ପର୍ଯ୍ୟାୟରେ ହେବ। ରାଜ୍ୟର 6 ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସର ରାଜ୍ୟବ୍ୟାପୀ 5-ଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟ 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଯୋଗାଣ ଅଧିକାରୀ, ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି, ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ, 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ ହୃଦଘାତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସଞ୍ଜୀବ କୁମାର ମିଶ୍ର।
2: ଆଜିର ସମୟରେ ହୃଦଘାତ ବା ହାର୍ଟ ଆଟାକ୍ ହେଲା ଏକ ମୁଖ୍ୟ ରୋଗ ଏବଂ ଡେଥ୍ ବା ମୃତ୍ୟୁର ଏକ ପ୍ରମୁଖ କାରଣ। ତେବେ ହାର୍ଟ ଆଟାକ୍ କ'ଣ ପାଇଁ ହୋଇଥାଏ? ହାର୍ଟ ଆଟାକ୍ ସାଧାରଣତଃ ହାର୍ଟର ଯେଉଁ ରକ୍ତନଳୀ ଅଛି, ଯେଉଁମାନେ ହାର୍ଟକୁ ବ୍ଲଡ୍ ସପ୍ଲାଏ କରିଥାନ୍ତି, ସେଥିରେ ବ୍ଲକେଜ୍ ପାଇଁ ହୋଇଥାଏ। ବ୍ଲକେଜ୍ର କାରଣ ଅନେକ ଅଛି, ଯେଉଁଥିରେ ପ୍ରମୁଖ କାରଣ ହେଲା ହାର୍ଟର ଯେଉଁ ଧମନୀମାନଙ୍କରେ କ୍ୟାଲସିୟମ୍ ଡିପୋଜିଟ୍ ହେଇ ଆଥେରୋସ୍କ୍ଲେରୋସିସ୍ ହେବା। ଆଥେରୋସ୍କ୍ଲେରୋସିସ୍ର ଚାନ୍ସେସ୍, ଯଦି ଆପଣଙ୍କୁ ଡାଇବେଟିସ୍ ଥିବ କିମ୍ବା ହାଇପରଟେନସନ୍ ବା ଉଚ୍ଚ ରକ୍ତଚାପ ଥିବ କିମ୍ବା କିଛିଟା ଜେନେଟିକ୍ ଡିଜିଜ୍ ଥିବ, ଆପଣଙ୍କର ଯଦି ଓଜନ ଅଧିକ ଥିବ, ଆପଣଙ୍କର ଲାଇଫଷ୍ଟାଇଲ୍ ଯଦି ସେଡେଣ୍ଟ୍ରି ଥିବ, ଯେଉଁଥିରେ ଆପଣ ବେଶୀ ଚଲାବୁଲା କରୁନଥିବେ, ଯଦି ଆପଣ ସ୍ମୋକର୍ ହୋଇଥିବେ, ସିଗାରେଟ୍ ପିଉଥିବେ, ଯଦି ଆପଣ ଟବାକୋ ଖାଉଥିବେ, ତାହେଲେ ଏଇ ଆଥେରୋସ୍କ୍ଲେରୋସିସ୍ର ଚାନ୍ସେସ୍ଟା ବହୁମାତ୍ରାରେ ବଢ଼ିଯାଇଥାଏ। ଏବଂ ସେ ଆଥେରୋସ୍କ୍ଲେରୋସିସ୍ ହେବା ଦ୍ୱାରା ହାର୍ଟର ଯେଉଁ କରୋନାରୀ ଆର୍ଟେରିଜ୍ ଅଛି, ସେଥିରେ ବ୍ଲକେଜ୍ ହେବାର ଚାନ୍ସେସ୍ଟା ବଢ଼ିଯାଇଥାଏ, ଯାହାଫଳରେ ହୃଦଘାତ ହୋଇଥାଏ। ହୃଦଘାତର ପ୍ରମୁଖ ଲକ୍ଷଣ ହେଲା ଛାତି, ଲେଫ୍ଟ ସାଇଡ୍ ଛାତିରେ ସିଭିୟର୍ ପେନ୍ ହେବା, ଯେମିତିକି ଗୋଟେ ହାତୀଟେ ଆମର ଛାତିରେ ତାର ଠିଆ ହୋଇଯାଇଛି ସେ ଭଳିଆ ପେନ୍ ହେବା। କିଛିଟା କେସେସ୍ରେ ଚକୁ ଭୁସିଲା ଭଳିଆ ପେନ୍ ମଧ୍ୟ ହୋଇଥାଏ। କିଛିଟା କେସେସ୍ରେ ପେନ୍ଟା ଛାତିରେ ଲୋକାଲାଇଜ୍ ନ ହୋଇ ଲେଫ୍ଟ ସୋଲ୍ଡର୍ କିମ୍ବା ଲେଫ୍ଟ ଏଲ୍ବୋ, ଲେଫ୍ଟ ହ୍ୟାଣ୍ଡ ଏ ଜାଗାରେ ମଧ୍ୟ ପେନ୍ ଦେଖାଦେଇଥାଏ। ଡାଇବେଟିକ୍ସ ମାନଙ୍କରେ ମୁଖ୍ୟତଃ ପେନ୍ର ମାତ୍ରା ଟିକେ କମ୍ ହୋଇଥାଇପାରେ, ତେଣୁ ସେ ରୋଗର ଚିହ୍ନଟ କରିବାରେ ବିଳମ୍ବ ହୋଇଥାଏ। ଏଇଟା ହେଲା ଯେଉଁ ଆମର ହୃଦଘାତର ପ୍ରମୁଖ ଲକ୍ଷଣ। ଏବେ ହୃଦଘାତର ମ୍ୟାନେଜମେଣ୍ଟ କିଭଳି କରିବା? ଯଦି କାହାକୁ ଆପଣ ଜାଣିଛନ୍ତି ଯାହାକୁ ହୃଦଘାତ ହେଲା, ତାହେଲେ ଇମିଡ଼ିଏଟ୍ ତାଙ୍କୁ ହସ୍ପିଟାଲକୁ ନେଇଯିବା କଥା। ହସ୍ପିଟାଲକୁ ନେଇଗଲା ପରେ କିଛିଟା ଔଷଧ ଅଛି ଯେଉଁଟା ଡାକ୍ତର ଦେବେ, ଏବଂ ତାହା ହୃଦଘାତକୁ ଆଉ ବଢ଼ିବାକୁ ଦେବ ନାହିଁ। ସେ ସମୟରେ ଡାକ୍ତର ନିଜଙ୍କ ପରାମର୍ଶ ଅନୁସାରେ ଏନ୍ଜିଓଗ୍ରାମ ଏବଂ ତାପରେ ଏନ୍ଜିଓପ୍ଲାଷ୍ଟିର ଆବଶ୍ୟକତା ପଡ଼ିପାରେ। ଏନ୍ଜିଓଗ୍ରାମରେ କେଉଁ ଜାଗାରେ ବ୍ଲକେଜ୍ ଅଛି ସେଇଟା ଦେଖାଯାଇଥାଏ, ଏବଂ ଏନ୍ଜିଓପ୍ଲାଷ୍ଟି ଦ୍ୱାରା ସେ ବ୍ଲକେଜ୍କୁ ଦୂର କରାଯାଇଥାଏ ଷ୍ଟେଣ୍ଟ ମାଧ୍ୟମରେ। ତେବେ ଆମେ ହୃଦଘାତରୁ ବଞ୍ଚିବା କିପରି? ହୃଦଘାତରୁ ବଞ୍ଚିବାର ଉପାୟ ବହୁତ ସରଳ। ଆମେ ନିୟମିତ ଭାବରେ ବ୍ୟାୟାମ କରିବା, ପାଖାପାଖି 30 ମିନିଟ୍ ପାଇଁ ଆମେ ୱାକିଂ ବା

0: ଅନ୍ୟ ଏରୋବିକ୍ ଏକ୍ସରସାଇଜ୍ ମାନେ କରିବା। ହପ୍ତାରେ ଅନ୍ୟ 5 ଦିନ ଆମେ ଏଭଳିଆ ଏକ୍ସରସାଇଜ୍ ମାନେ କରିବା। ଆମେ ଟବାକୋକୁ କ୍ୱିଟ୍ କରିବା, ସିଗରେଟ୍ ସ୍ମୋକିଂରୁ ଦୂରରେ ରହିବା, ହେଲ୍ଦି ଡାଏଟ୍ ନେବା ଯେମିତି ଆମର ମେଦବହୁଳତା ନ ହୁଏ, ବାହାର ଖାଦ୍ୟକୁ ଆଭଏଡ଼ କରିବା ଯାହା ଯେଉଁଥିରେ କି ଅନେକ ଟ୍ରାନ୍ସଫ୍ୟାଟ୍ ଥାଏ ଏବଂ ତାହା ହୃଦଘାତ, ଆଥେରୋସ୍କ୍ଲେରୋସିସ୍ ଏବଂ ଅଧିକ କୋଲେଷ୍ଟ୍ରଲ ଏକ ପ୍ରମୁଖ କାରଣ। ତା ସାଙ୍ଗକୁ କମ୍ ଲୁଣ ଖାଇବା, କମ୍ ଚିନି ଖାଇବା, ଡାଏଟ୍ରେ ସଫିସିଏଣ୍ଟ ଗ୍ରୀନ୍ ଲିଫି ଭେଜିଟେବୁଲ୍ ବା ଶାଗ ପରିବା ପନିପରିବା ଏବଂ ଫ୍ରୁଟ୍ସକୁ ସେବନ କରିବା। ତା ସାଙ୍ଗକୁ ଯେଉଁମାନଙ୍କ କ୍ଷେତ୍ରରେ ଯେମିତି ଡାଇବେଟିକ୍ସ ହେଲେ କିମ୍ବା ହାଇପରଟେନ୍ସିଭ୍ ହେଲେ ସେମାନେ ନିୟମିତ ଭାବରେ ଡାକ୍ତରଙ୍କ ପାଖରେ ନିଜର ପରୀକ୍ଷଣ କରାଇବା ଏବଂ ଆବଶ୍ୟକତା ସ୍ଥଳେ କିଛିଟା ପ୍ରିଭେଣ୍ଟିଭ୍ ଔଷଧ ଲାଇକ୍ ଆସ୍ପିରିନ୍ ଖାଇବା। ଏସବୁ ଯଦି ଆମେ ନିୟମିତ ଭାବରେ ନିଜର ଜୀବନଚର୍ଯ୍ୟାରେ ପାଳନ କରିପାରିବା ତାହେଲେ ହୃଦଘାତ ହେବାର ଚାନ୍ସେସ୍ ଅନେକ ମାତ୍ରାରେ କମିଯାଇପାରିବ। ତେଣୁ ଯଦି କାହାକୁ ହୃଦଘାତ ହେଲା ତାହେଲେ ନିଶ୍ଚିତ ଭାବରେ ନିକଟସ୍ଥ ସରକାରୀ ଡାକ୍ତରଖାନା କିମ୍ବା ଅନ୍ୟ ଜାଗାରେ ଯେଉଁଥିରେ କାର୍ଡ଼ିଆକ୍ ଫେସିଲିଟି ଆଭେଲେବୁଲ୍ ଅଛି ତାକୁ ସେ ଜାଗାକୁ ନେଇଯିବାରକୁ ପରାମର୍ଶ ଦେବି।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ହୃଦଘାତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୀବ କୁମାର ମିଶ୍ର, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025 ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ $7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ $2.825 ବିଲିୟନ୍ ହୋଇଛି। ବର୍ତ୍ତମାନ 280 ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବା ବେଳେ 75 ଭାରତୀୟ ଫାର୍ମ ସ୍ୱିଡେନରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳ ଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ASML ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ASML ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ

ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ ବାରମ୍ବାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତି ମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗେରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%-15%କୁ ବୃଦ୍ଧି କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନୀ ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ତାରିଖରେ ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ଜଣ ମାଓବାଦୀଙ୍କ ମଧ୍ୟରେ 2 ଜଣ ଡିଭିଜନାଲ କମିଟି ସଦସ୍ୟ ଏବଂ 2 ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ LMG, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜିକର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭେଲେଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2 ଗୋଷ୍ଠୀ ଏବଂ 3ୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020-2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କିବାରାଲୋ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ତାରିଖ ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା।
ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ

0: ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବା ବେଳେ ସାଇ ସୁଦର୍ଶନ 53 ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଆମର ଚାଷୀ ଭାଇ ବୁହେନମାନେ ଦୁଇ ପଇସା ଐତକା କମାବାର ଲାଗି ଭିନ୍ ଭିନ୍ କିସ୍ମର ଫଲ ଚାଷ ମାନେ କରୁଛନ୍, ଯେନ୍ତାକି ଆମ, କଦେଲ, ମାୟା, ଅଁଲା ଆର୍ ଲିଚୁ। ତ ଲିଚୁଟା ଗୋଟେ ମିଠା ଫଲ ହେ, ଯେନ୍ଟା ଖାଇବାର୍କେ ଭଲ ଲାଗ୍ସି। ଆର୍ ବିଶେଷ କରି ଖରାଦିନେ ଏଟା ବଜାର ନ ପ୍ରଚୁର ମାତ୍ରାନ ବିକ୍ରି ହେସି। ଆର୍ ବିଶେଷ କରି ଚାଷୀ ଭାଇମାନଙ୍କର ଲାଗି ଏଟା ଅତକା ପଇସା କମାବାର ଗୋଟେ ବିଶେଷ ଜରିଆ ହେ। ତ ଯେନ୍ ଚାଷୀ ଭାଇ ବହିନମାନେ ଲିଚୁ ଚାଷ କରୁଛନ୍, ସେମାନଙ୍କର ଲାଗି ଏ ସମୟଟା ଗୋଟେ ବିଶେଷ ସମୟ ହେ। କାହିଁଥିର ଲାଗି କି ଏ ସମୟଥି ଆମକୁ ଗଛମାନଙ୍କର ବିଶେଷ ଯତ୍ନ ନେବାର୍କେ ପଡ଼ବା, ଯାହାର ଦ୍ୱାରା ଆମେ ଭଲ ଫଲ ପାଇପାରମା ଆର୍ ତାକେ ବିକି କରି ବଜାର ନଦୀ ପଇସା ଅତକା କମେଇ ପାରମା। ତ ଭଲ ଫଲ ପାଇବାର୍କେ ହେଲେ ଲିଚୁ ଗଛକେ ରୋଗ ପୋକନୁ ବଚାବାର୍କେ ପଡ଼ବା, ତାର ଭଲସେ ଯତ୍ନ ନେବାର୍କେ ପଡ଼ବା। ଲିଚୁ ଗଛ ଭଲସେ ବଢ଼ବାର ଲାଗି ତାକେ ଟିକେ ଭଲ ଭାବେ ଖରା ଦରକାର, ଯେନ୍ଟାକି ଦିନକୁ 6-8 ଘଣ୍ଟା ଲେଖା। ମାଟିଟା ଟିକେ ଅମ୍ଳୀୟ ହେବାର କଥା ଆର୍ ତାଙ୍କର ମୂଲେ ପାନ ଜମିକରି ନାଇଁ ରହିବାର କଥା। ତ ଆମେ କହିପାରମା କି ଲିଚୁ ଚାଷ ଯେନ୍ ଜାଗାରେ କରୁଛୁ, ତ ଯେନ ଲିଚୁ ଗଛମାନେ ଲାଗିଛେ ତାର ମୂଲ ପାଖେ ପାନ ନିଷ୍କାସନର ବ୍ୟବସ୍ଥା ଭଲ ଥିବାର କଥା। ବଛରକୁ ଦୁଇଥର ଲେଖା ଫେବୃଆରୀ, ମାର୍ଚ୍ଚ ଆର୍ ଜୁନ୍ ଜୁଲାଇ ବେଲକେ ଜୈବିକ ସାର, ଯେନ୍ଟାକି ଗୋବର ଖତ ହଉ କି ଭର୍ମି କମ୍ପୋଷ୍ଟ, ଆମକୁ ସମୟ ସମୟକେ ଦେବାରକେ ପଡ଼ବା। ସେଦିନେ ପାନ କମ୍ ଦେମା ଆର୍ ଖରାଦିନେ ମାଟିଟା ଯେନ୍ତାକି ଉଦାର ହେବା ସେ ହିସାବେ ଆମେ ପାନ ଦେମା। ଆର୍ ବିଶେଷ କରି ଆମେ ଧ୍ୟାନ ରଖମା କି ଗଛେ ଯେତେବେଳେ ଫୁଲ ଧରବାର ସମୟ ଆସିଲାନ ସେ ସମୟଥି ପାନ ଦେବାଟା ଟିକେ କମ୍ କରିନେମା, ଆର୍ ଫଲ ଧରିଲା ବେଲକେ ଭରପୁର ମାତ୍ରାରେ ପାନ ଦେମା। ଗଛମାନଙ୍କୁ ଯେନ୍ ଡାହିମାନେ ଶୁଖି ଯାଇଥିସି କି ଯେନ୍ଥି ରୋଗ ଲାଗିଯାଇଥିସି ତାକେ ଆମେ କାଟିକିରି ଅଲଗେଇ ନେମା, ଯେନ୍ଟାକି ଗଛ ଭଲସେ ବଢ଼ିପାରବା। ଆର୍ ଯେନ୍ ଡାହିଥି ରୋଗ ଲାଗିଛେ ସେ ଡାହିଟା ଯଦି କାଟିକିରି ଅଲଗେଇ ନଉଛୁ ବେଲେ କାଣା ହଉଛେ, ସେ ଜାଗାରେ ସେ ଗଛମାନଙ୍କୁ ଯେନ୍ ରୋଗ ଲାଗିଛେ ସେ ଅଲଗା ଡାହି ପୋଖରାମାନଙ୍କୁ ମାନେ ସେଟା ଗଛମାନଙ୍କୁ ଅଲଗା ଆଡ଼େ ବ୍ୟାପିକରି ଯାଇ ନାଇଁପାରେ। ଲିଚୁ ଗଛମାନଙ୍କୁ ଫଲସରା ରୋଗନୁ ବଞ୍ଚାବାରକେ ହେଲେ ଫଲ ଧରବାର 15-20 ଦିନ ଆଗରୁ ପାନଥି ଲିଟର ପିଛା 2 ଗ୍ରାମ କାର୍ବନଡିଜମ୍ ମିଶେଇକରି ଆମେ ଝିଟମା, ଯାହାର ଦ୍ୱାରା କାଣା ହେବା କି ଫଲ ମାନେ ଯେନ୍ ସଢି ଯାଉଥିସି ସେଟା ନାଇଁ ସଢେ, ଫଲଟା ଭଲସେ ହେବା ଆର୍ ଆମେ ଭଲ ଅମଲ ପାଇପାରମା। ଲିଚୁ ଗଛେ ବୋରନ୍ ଦିଆଯାଏସି, ଯେନ୍ଟାକି ତାର ବହୁତ ଲାଭ ଅଛେ, ଯେନ୍ଟାକି ଏଟା ଲିଚୁ ଫଲ ମାନଙ୍କୁ ଫାଟବାରନୁ ବଞ୍ଚାସି ଆର୍ ଫଲ ଟିକେ ଅତକା ହେବା ଆର୍ ଟିକେ ବଡ଼ ବଡ଼ ହେବା। ଆର୍ ଗୋଟେ ରୋଗ ଲିଚୁ ଗଛମାନଙ୍କୁ ଦେଖାଯାଏସି, ଯେନ୍ଥିକି ତାର ପତର ମାନେ ଅଧା ଶୁଖି ଯାଇଥିସି ଆର୍ ଅଧା କଞ୍ଚାଥିସି। ଏତାରନୁ ବଞ୍ଚାବାରକେ ହେଲେ ଫଲ ତୁଲାଟା ସହିଲେ ଗୋଟେ ଗଛ ପିଛା ଆମେ 20-25 ଗ୍ରାମ ଲେଖା କାର୍ବୋଫ୍ୟୁରନ୍ ଆମେ ମାଟିଥି ତାର ଚେରର ଚାରିଆଡ଼େ ଆମେ ହେ ଜାଗାରେ କୁଡ଼ିନେମା ଆର୍ ମିଶେଇକରି ହେନ ଦେଇନେମା। ଲିଚୁ ଗଛର ଡାହିମାନଙ୍କୁ ଭିଲ୍ ଆର୍ ଗୋଟେ ପ୍ରକାର ରୋଗ ହେସି, ଯେନ୍ଥିକି ସେ ଡାହିମାନେ ସଢି ସଢି ଗଲା ବେଗରେ ଦିଶ୍ସି। ତ ସେନ ଆମେ କାଣା କର୍ମା, ପାନଥି ଚୁନ୍ ଘୁଲିକରି ଏନ୍ତା କାନ୍ଥି ଆମେ ଯେନ୍ତା ଚୁନ୍ ଲେପ୍ସୁ ଘରେ, ସେନ୍ତା ଚୁନ୍ ଲେପ୍ଲା ଲେଖେନ୍ ସେ ଗଛ ସାରା ଆମେ ଲେପି ନେମା, ଯାହାର ଦ୍ୱାରା କାଣା ହେବା କି ସେ ପୋକ ମାନେ ଆର୍ ସେନ ନାଇଁ ଲାଗନ୍। ଆର୍ ଗୋଟେ ଗୋଟେ ଲିଚୁ ଗଛମାନଙ୍କୁ କଣା କଣା ହେଇକରି ସେନ ପୋକ ମାନେ ଏନ୍ତା ହୁଦା ହୁଦା ହେଇକରି ଜାଲି ବାଗିର ଘର କରିଥିସନ୍। ତ ହେନେ ଆମେ କାଣା କର୍ମା, କିରୋସିନ ଦେଇକରି ଚିକନ ମାଟିଥି ସେ କଣା ମାନଙ୍କୁ ଚୁଟି ନେମା, ତ ହେଲେ ଇ ପୋକ ମାନେ ଆର୍ ନାଇଁ ବଢ଼ିପାରନ୍। ତ ଏ ପୋକ କଥା ମୁଁ ଯେନ୍ କହିଲି, ଇମାନେ ଗଛର ବନ୍ଧୁ ନେଇକରି ପୁରା ସେ ଡାହି ପଖରା ଯେନ୍ ବାହାରିଥିସନ୍ ସେ ତ କେନ୍ସି ଜାଗାକେ ଇମାନେ ନାଇଁ ଛାଡ଼ନ୍। ଆର୍ ଏତାକେ ଯଦି ଆମେ ଠିକ୍ ଭାବେ ତାର ଉପଚାର ନାଇଁ କଲା, ଯଦି ଇମାନଙ୍କୁ ଆମେ ହଟାବାର ବ୍ୟବସ୍ଥା ନାଇଁ କଲା, ତ ଗଛମାନେ ପୁରା ମରିଯିବେ। ତେହେରୁ ଫଲ ଧରିଲା ପରେ ଆମକୁ ବିଶେଷ ଭାବେ ଏ କଥାମାନଙ୍କର ଧ୍ୟାନ ରଖବାର ପଡ଼ବା କି କେନ୍ତା କରି ଫଲ ଭଲ ହେବା, ଯାହାର ଦ୍ୱାରା ଆମେ ତାକେ ବଜାରରେ ନେଇକରି ବିକି ପାର୍ମା। ତାର ଲାଗି ପହିଲା କାଣା କର୍ମା, ଆମେ ଲିଟର ପିଛା 2 ଗ୍ରାମ ବୋରିକ ଏସିଡ଼

0: କି ବୋରନ୍ ଆମେ ମିଶେଇକରି ଝିଟମା। ଗଛମାନେ ଯେତେବେଳେ ଫଲ ଧରିଛନ୍ ସେତେବେଳେ ତାଙ୍କୁ ଆମେ ଜାଲିଥି ଢାଙ୍କି ନେମା, ଯାହାଦ୍ୱାରା କାଣ ହେବା କି ଚଢ଼େଇମାନେ ସେ ଫଲମାନଙ୍କୁ ନାଇଁ ଖାଇପାରନ୍। ଆର୍ ଫଲ ତୁଲା ବେଲକେ ବିଶେଷ କରି ଆମକୁ ଏ କଥା ଧ୍ୟାନ ରଖବାରକେ ପଡ଼ବା କି ତାକେ ଭଲ ଭାବେ ଟିକେ ଆରାମସେ ଆମେ ତୁଲମା, ଯେନ୍ଟାକି ତାର ଡାହିମାନେ ନାଇଁ ଭାଙ୍ଗିଯାଉ। ଫଲ ତୁଲା ସରିଲା ବେଲକେ ଆମେ ଏ କଥାକେ ବିଶେଷ ଭାବରେ ନଜରଥି ରଖମା କି ତାର ଆର୍ଦ୍ରତାଟା ଶତକଡ଼ା 85-90% ରହେବା, ଯାହାଦ୍ୱାରା ଗଛମାନେ ଭଲସେ ରହେବେ ଆର୍ ଆମର ବଗିଚାଟା ସୁରକ୍ଷିତ ରହେବା। ତ ଏନ୍ତା କରି ଆମେ ଲିଚୁ ଗଛର ଯତ୍ନ ବାତନ ନେଲେ ଲିଚୁ ଗଛ ମାନେ ଆମର ସୁରକ୍ଷିତ ରହେବା, ଆମର ବଗିଚାରେ ଅତକା ଫଲ ହେବା, ଆର୍ ସେ ଫଲ ମାନେ ମିଠା ଲାଗବା, ଆର୍ ଫଲ ଟିକେ ବଡ଼ ବଡ଼ ହେବା, ଯାହାଦ୍ୱାରା ଏତାକେ ଆମେ ବଜାରଥି ବିକିକରି 2 ପଇସା ଅତକା ଲାଭ କରିପାରମା।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ କୁନି କୁନି ପିଲାଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, ମଣିଷ ଜୀବନରେ ଦୂରସଞ୍ଚାରର ଆବଶ୍ୟକତା ଅଧିକ, ବିଶେଷ କରି ଆଜିର ଯୁଗରେ। ଏହା କେବଳ କଥା ହେବା ପାଇଁ ନୁହେଁ, ବରଂ ଆଧୁନିକ ଜୀବନଶୈଳୀର ପ୍ରତିଟି କ୍ଷେତ୍ରକୁ ସହଜ ଓ ଦ୍ରୁତ କରିବା ପାଇଁ ଏକ ଜରୁରୀ ଆବଶ୍ୟକତା ପାଲଟିଛି। ଦୂରରେ ଥିବା ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟଙ୍କ ସହ ମୋବାଇଲ, ଭିଡ଼ିଓ କଲ୍ କିମ୍ବା ମେସେଜ ମାଧ୍ୟମରେ ତୁରନ୍ତ ଯୋଗାଯୋଗ ସ୍ଥାପନ କରିବା ପାଇଁ ହେଉ, ଅବା ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ ଯୋଗୁଁ ଅନ୍ଲାଇନ୍ କ୍ଲାସ୍, ଇ ଲର୍ଣ୍ଣିଂ ଏବଂ ଡିଷ୍ଟାନ୍ସ ଲର୍ଣ୍ଣିଂ ବା ଦୂରଶିକ୍ଷା ପାଇଁ ଦୂରସଞ୍ଚାରର ଆବଶ୍ୟକତା ରହିଛି। ବ୍ୟବସାୟୀ ପାଇଁ ଭିଡ଼ିଓ କନ୍ଫରେନ୍ସିଂ, ଇମେଲ୍, ବ୍ୟାଙ୍କିଂ, ଡିଜିଟାଲ୍ ପେମେଣ୍ଟ, ଟେଲିମେଡିସିନ୍, ଟେଲି ଡକ୍ଟର କାଉନ୍ସେଲିଂ, ଜରୁରୀ ପରିସ୍ଥିତିରେ ପୋଲିସ, ଆମ୍ବୁଲାନ୍ସ ବା ଦମକଳ ବାହିନୀକୁ ତୁରନ୍ତ ଖବର ଦେବା ପାଇଁ, ସୂଚନା ମନୋରଞ୍ଜନ ପାଇଁ ଓଟିଟି ପ୍ଲାଟଫର୍ମ, ୟୁଟ୍ୟୁବ୍, ଟ୍ରେନ୍ ଟିକେଟ୍ ବୁକିଂ ପାଇଁ ଦୂରସଞ୍ଚାର ଆବଶ୍ୟକ। ତେଣୁକରି ଇଣ୍ଟରନେଟ୍ ଏବଂ ନୂତନ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ସମାଜ ତଥା ଅର୍ଥନୀତିରେ ଆସୁଥିବା ପରିବର୍ତ୍ତନ ବିଷୟରେ ସଚେତନତା ବଢ଼ାଇବା, ସୂଚନା ପ୍ରଯୁକ୍ତି ବିଦ୍ୟାକୁ ସମସ୍ତଙ୍କ ପାଇଁ ସହଜଲଭ୍ୟ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଥିବା ଡିଜିଟାଲ ବ୍ୟବଧାନକୁ ହ୍ରାସ କରିବା ପାଇଁ ପ୍ରତିବର୍ଷ ମଇ ମାସ 17 ତାରିଖରେ ବିଶ୍ୱ ଦୂରସଞ୍ଚାର ଏବଂ ସୂଚନା ସମାଜ ଦିବସ ପାଳନ କରାଯାଏ। 1969 ମସିହାରେ ମିଳିତ ଜାତିସଂଘ ମଇ ମାସ 17 ତାରିଖକୁ ପ୍ରଥମ କରି ବିଶ୍ୱ ଦୂରସଞ୍ଚାର ଏବଂ 2006 ମଇ ମାସ 17 ତାରିଖକୁ ସୂଚନା ସମାଜ ଦିବସ ଏକା ସାଙ୍ଗରେ ପାଳନ କରିବା ଆରମ୍ଭ କରିଥିଲା। ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘର ପ୍ରତିଷ୍ଠା ଏବଂ ପ୍ରଥମ ଅନ୍ତର୍ଜାତୀୟ ଟେଲିଗ୍ରାଫ ସମାବେଶ ସ୍ୱାକ୍ଷରିତ ହେବା ସ୍ମୃତିରେ ଏହା ପାଳନ କରାଯାଏ। ଆସପିଲାଏ, ଆମେ ସମସ୍ତେ ମଧ୍ୟ ଏ ଯୁଗର ଜ୍ଞାନକୌଶଳକୁ ଶିଖି ବ୍ୟବହାର କରିବା, ନିଜକୁ ଗଢ଼ି ତୋଳି ଦେଶ ଗଠନରେ ସହଯୋଗ କରିବା। କେବଳ ଜ୍ଞାନକୌଶଳରେ ସିଦ୍ଧହସ୍ତ ହେଲେ ଚଳିବନି ପିଲାଏ, ଏଥିପାଇଁ ଆବଶ୍ୟକ ସୁସ୍ଥ ଶରୀର ଓ ମସ୍ତିଷ୍କ। ତେଣୁକରି ମଇ ମାସ 17 ତାରିଖରେ ସାଇଲେଣ୍ଟ କିଲର କୁହାଯାଉଥିବା ଉଚ୍ଚ ରକ୍ତଚାପ ସମସ୍ୟା ଓ ତା'ର ପ୍ରତିକାର ବିଷୟରେ ବିଶ୍ୱରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଏ। ସଚେତନତା ସହିତ ନିୟମିତ ଚେକଅପ୍କୁ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରି ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ। ତାହେଲେ ପିଲାଏ, ଆମେ ମଧ୍ୟ ଆସ ଏ ଦିବସରୁ ଏ ବିଷୟରେ ସଚେତନ ହୋଇ ନିଜକୁ ସୁସ୍ଥ ରଖିବା, ସମାଜକୁ ସୁସ୍ଥ ରଖିବା, ସର୍ବୋପରି ଦେଶ ଓ ବିଶ୍ୱକୁ ସୁସ୍ଥ ରଖିବା। ଏହି ସୁଚିନ୍ତା ସହିତ କାର୍ଯ୍ୟକ୍ରମରେ ଶୁଣିବା ଗୀତଟିଏ। ତମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତମ ପାଇଁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

0: ଗୀତ ତ ଶୁଣିଲ ପିଲାଏ? ପିଲାଏ, ପ୍ରତି ସପ୍ତାହରେ ଆମେ ତୁମମାନଙ୍କୁ ଏକ ଖେଳ ଓ ତାର ନିୟମ ବିଷୟରେ କହିଥାଉ। ଏ ସପ୍ତାହରେ କ୍ରୀଡ଼ା ଜଗତ କ୍ରମରେ ଆଜି ତମ ପାଇଁ ରଖିଛୁ ଏକ ଆଲୋଚନା, ଟେନିସ୍ ଖେଳ ଓ ତାର ନିୟମ। ତମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଭାଇ ପୂର୍ଣ୍ଣାନନ୍ଦ ଷଣ୍ଢ।
1: ପିଲାମାନେ, ଆଜି ମୁଁ ତୁମମାନଙ୍କୁ ଏପରି ଏକ ଖେଳ ବିଷୟରେ କହିବାକୁ ଯାଉଛି ଯାହା କେବଳ ଏକ ଖେଳ ନୁହେଁ, ବରଂ ଏହା ଶାରୀରିକ ଦକ୍ଷତା, ମାନସିକ ଏକାଗ୍ରତା ଏବଂ ଶୃଙ୍ଖଳାର ଏକ ଅପୂର୍ବ ସମନ୍ୱୟ। ଏହି ଖେଳଟି ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ୟକ୍ତିଗତ କ୍ରୀଡ଼ା ମଧ୍ୟରେ ଅନ୍ୟତମ, ସେଇଟି ହେଉଛି ଟେନିସ୍ ଖେଳ। ଟେନିସ୍ ବିଶ୍ୱର ଏକ ଅତ୍ୟନ୍ତ ଲୋକପ୍ରିୟ ତଥା ରୋମାଞ୍ଚକର ରାକେଟ୍ ଖେଳ। ଏହା ସିଙ୍ଗିଲ୍ସ ବା ଏକକ କିମ୍ବା ଡବଲ୍ସ ବା ଯୁଗ୍ମ ଭାବରେ ଖେଳାଯାଏ, ଯେଉଁଥିରେ ଖେଳାଳିମାନେ ରାକେଟ୍ ସାହାଯ୍ୟରେ ଏକ ଛୋଟ ରବର ବଲ୍କୁ ନେଟ୍ ଉପର ଦେଇ ବିପକ୍ଷ ଖେଳାଳିଙ୍କ କୋର୍ଟକୁ ପଠାଇଥାନ୍ତି। ପିଲାମାନେ, ପ୍ରଥମେ ଆସ ଜାଣିବା ଟେନିସ୍ ଖେଳର ଉତ୍ପତ୍ତି ବିଷୟରେ। ଜାଣିଛ, ଏହି ଖେଳର ଉତ୍ପତ୍ତି ବହୁତ ପୁରୁଣା ଏବଂ ଏହାର କାହାଣୀ ଫ୍ରାନ୍ସ ଦେଶରୁ ଆରମ୍ଭ ହୋଇଥିଲା। ଅଧିକାଂଶ ଐତିହାସିକଙ୍କ ମତରେ ଟେନିସ୍ 1200 ଶତାବ୍ଦୀରେ ଉତ୍ତର ଫ୍ରାନ୍ସର ମେନେଷ୍ଟେରିସ୍ ବା ମଠମାନଙ୍କରେ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଫ୍ରାନ୍ସର ମଠମାନଙ୍କରେ ମୋଙ୍କସ୍ ବା ଭିକ୍ଷୁକମାନେ ମନୋରଞ୍ଜନ ପାଇଁ ଏହି ଖେଳ ଖେଳୁଥିଲେ। ପ୍ରାରମ୍ଭିକ ସମୟରେ ଏହି ଖେଳରେ ରାକେଟ୍ ବ୍ୟବହାର ହେଉନଥିଲା। ଖେଳାଳିମାନେ କେବଳ ହାତ ପାପୁଲି ସାହାଯ୍ୟରେ ବଲ୍କୁ ବାଡ଼ାଉଥିଲେ। ସେଇଥିପାଇଁ ଏହାକୁ ଜୁ ଦେ ପାମ୍ ବା ହାତ ପାପୁଲିର ଖେଳ କୁହାଯାଉଥିଲା। ତୁମେମାନେ ଜାଣିଛ ପିଲାଏ, ଟେନିସ୍ ଶବ୍ଦଟି ଫରାସୀ ଶବ୍ଦ ଟେନିସ୍ରୁ ଆସିଛି, ଯାହାର ଅର୍ଥ ହେଉଛି ଧର କିମ୍ବା ନିଅ। ଖେଳାଳିମାନେ ସର୍ଭିସ୍ ବା ସର୍ଭ କରିବା ସମୟରେ ସମ୍ମୁଖ ଖେଳାଳିଙ୍କୁ ସତର୍କ କରାଇବା ପାଇଁ ଏହି ଶବ୍ଦ ବ୍ୟବହାର କରୁଥିଲେ। 1600 ଶତାବ୍ଦୀରେ ଏହି ଖେଳରେ ରାକେଟ୍ର ବ୍ୟବହାର ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ୟୁରୋପୀୟ ରାଜପରିବାରରେ ଖୁବ୍ ଲୋକପ୍ରିୟ ହୋଇଥିଲା। ପିଲାମାନେ, ଏଥର ଆସ ଜାଣିବା ଟେନିସ୍ର କ୍ରମ ବିକାଶ ବିଷୟରେ। ପ୍ରାରମ୍ଭିକ କୋର୍ଟ ଟେନିସ୍କୁ ରିୟଲ୍ ଟେନିସ୍ କୁହାଯାଉଥିଲା, ଯାହା ଇଣ୍ଡୋର୍ରେ ଖେଳାଯାଉଥିଲା। ଇଂଲଣ୍ଡର ରାଜା ହେନ୍ରି ଅଷ୍ଟମ ଏହି ଖେଳର ବଡ଼ ପ୍ରଶଂସକ ଥିଲେ। 1900 ଶତାବ୍ଦୀର ଶେଷ ଭାଗରେ 1873-1874 ମସିହାରେ ମେଜର୍ ୱାଲ୍ଟର୍ କ୍ଲପ୍ଟନ୍ ୱିଙ୍ଗସ୍ ଫିଲ୍ଡ ଏହି ଖେଳକୁ ଇଣ୍ଡୋର୍ରୁ ବାହାରକୁ ଆଣି ଘାସ ପଡ଼ିଆରେ ବା ଲନ୍ରେ ଖେଳିବା ପାଇଁ ସ୍ପେରିଷ୍ଟିକେ ନାମରେ ଏକ ନୂଆ ରୂପ ଦେଲେ। ଏହାକୁ ପରେ ଲନ୍ ଟେନିସ୍ କୁହାଗଲା। ଜାଣିଛ ପିଲାମାନେ, ବିଶ୍ୱର ସବୁଠାରୁ ପୁରାତନ ଟେନିସ୍ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା 1877 ମସିହାରେ, ଯାହାଦ୍ୱାରା ନିୟମଗୁଡ଼ିକ ଷ୍ଟାଣ୍ଡାର୍ଡ଼ାଇଜ୍ ବା ମାନକ ହୋଇଥିଲା। 1880 ଦଶକରେ କୋର୍ଟର ଆକୃତି ଆୟତାକାର ହେଲା ଏବଂ ନେଟ୍ ବା ଜାଲର ଉଚ୍ଚତା ସ୍ଥିର କରାଗଲା। 1881 ମସିହାରେ ୟୁଏସ୍ ଓପନ୍, 1891 ମସିହାରେ ଫ୍ରେଞ୍ଚ ଓପନ୍ ଏବଂ 1905 ମସିହାରେ ଅଷ୍ଟ୍ରେଲିଆନ୍ ଓପନ୍ ଆରମ୍ଭ ହେବା ଟେନିସ୍ ଖେଳ ବିଶ୍ୱବ୍ୟାପୀ ପ୍ରସାରିତ ହେଲା। ପିଲାମାନେ, 1998 ପୂର୍ବରୁ କେବଳ ଆମେଚର୍ ଖେଳାଳିମାନେ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ, କିନ୍ତୁ 1968ରୁ ବୃତ୍ତିଗତ ବା ପ୍ରଫେସନାଲ୍ ଖେଳାଳିମାନଙ୍କୁ ଗ୍ରାଣ୍ଡସ୍ଲାମ୍ରେ ଖେଳିବାକୁ ଅନୁମତି ମିଳିଲା, ଯାହାକୁ ଓପନ୍ ଇରା ବା ଓପନ୍ ଯୁଗ କୁହାଯାଏ। ଯୁଗ ସହିତ ଉପକରଣରେ ପରିବର୍ତ୍ତନ ହେଲା। ପ୍ରଥମେ କାଠ ରାକେଟ୍ରେ ଖେଳ ଖେଳାଯାଉଥିଲା, ପରେ କାଠ ରାକେଟ୍ ବଦଳରେ ଗ୍ରାଫାଇଟ୍ ଏବଂ ଟାଇଟାନିୟମ୍ ରାକେଟ୍ ଆସିଲା, ଯାହା ଖେଳର ଗତି ଓ ଶକ୍ତି ବଢ଼ାଇଦେଲା। ପିଲାମାନେ, ତୁମେମାନେ ଜାଣିଛ ଟେନିସ୍ କୋର୍ଟ ବିଷୟରେ? ଟେନିସ୍ 3 ପ୍ରକାରର କୋର୍ଟରେ ଖେଳାଯାଏ, ସେଗୁଡ଼ିକ ହେଉଛି ଗ୍ରାସ୍ କୋର୍ଟ, କ୍ଲେ କୋର୍ଟ ଏବଂ ହାର୍ଡ଼ କୋର୍ଟ। ପିଲାମାନେ, ଟେନିସ୍ରେ ମୁଖ୍ୟ 4ଟି ବଡ଼ ଟୁର୍ଣ୍ଣାମେଣ୍ଟ ଅଛି, ଯାହାକୁ ଗ୍ରାଣ୍ଡସ୍ଲାମ୍ସ କୁହାଯାଏ। ଅଷ୍ଟ୍ରେଲିଆନ୍ ଓପନ୍, ଫ୍ରେଞ୍ଚ ଓପନ୍, ୱିମ୍ବଲଡନ୍ ଏବଂ ୟୁଏସ୍ ଓପନ୍। ଅଷ୍ଟ୍ରେଲିଆନ୍ ଓପନ୍ ହାର୍ଡ଼ କୋର୍ଟରେ ଖେଳାଯାଏ, ଯାହା ବର୍ଷର ପ୍ରଥମ ମାସ ବା ଜାନୁଆରୀ ମାସରେ ଖେଳାଯାଏ। ଫ୍ରେଞ୍ଚ ଓପନ୍ କ୍ଲେ ବା ମାଟି କୋର୍ଟରେ ବା ରେଡ୍ କ୍ଲେ କୋର୍ଟରେ ଖେଳାଯାଏ, ଏହା ମଇ ଜୁନ୍ ମାସରେ ଖେଳାଯାଏ। ୱିମ୍ବଲଡନ୍ ଗ୍ରାସ୍ କୋର୍ଟ ବା ଘାସ କୋର୍ଟରେ ଖେଳାଯାଏ, ଯାହା ଜୁନ୍ ଜୁଲାଇ ମାସରେ ଖେଳାଯାଏ। ୟୁଏସ୍ ଓପନ୍ ହାର୍ଡ଼ କୋର୍ଟରେ ଖେଳାଯାଏ, ଏହା ଅଗଷ୍ଟ ସେପ୍ଟେମ୍ବର ମାସରେ ଖେଳାଯାଏ। ପ୍ରତିବର୍ଷ ଏହି 4ଟି ବଡ଼ ଟୁର୍ଣ୍ଣାମେଣ୍ଟ, ଯାହା ଗ୍ରାଣ୍ଡସ୍ଲାମ୍ସ ନାମରେ ପ୍ରସିଦ୍ଧ, ଆୟୋଜିତ ହୁଏ। ଏଥର ଆସ ପିଲାମାନେ ଜାଣିବା ଏ ଖେଳର ନିୟମାବଳୀ ବିଷୟରେ। କୋର୍ଟ ଟେନିସ୍ ଏକ ଆୟତାକାର କୋର୍ଟରେ ଖେଳାଯାଏ। ସିଙ୍ଗିଲ୍ସ ବା ଏକକ ପ୍ରତିଯୋଗିତା ପାଇଁ କୋର୍ଟର ଓସାର ବା ଚଉଡ଼ା 27 ଫୁଟ ଏବଂ ଡବଲ୍ସ ବା ଯୁଗଳ ପ୍ରତିଯୋଗିତା ପାଇଁ 36 ଫୁଟ ହୋଇଥାଏ। ଲମ୍ବ ସବୁବେଳେ 78 ଫୁଟ ରହେ। ନେଟ୍ ବା ଜାଳ କେନ୍ଦ୍ରରେ 3 ଫୁଟ ଉଚ୍ଚତା ଏବଂ ପୋଷ୍ଟ ପାଖରେ 3.5 ଫୁଟ ଉଚ୍ଚତା ଥାଏ। ସର୍ଭିସ୍ ଖେଳାଳି କୋର୍ଟର ବେସ୍ ଲାଇନ୍ ପଛରୁ ରାକେଟ୍ ଦ୍ୱାରା ବଲ୍କୁ ନେଟ୍ ଉପର ଦେଇ ବିପକ୍ଷ ଖେଳାଳିଙ୍କ କୋର୍ଟକୁ ପଠାଇବାକୁ ସର୍ଭିସ୍ କୁହାଯାଏ। ଜଣେ ଖେଳାଳିଙ୍କୁ ସର୍ଭିସ୍ ପାଇଁ 2 ସୁଯୋଗ ମିଳେ। ଖେଳର ଆରମ୍ଭ ଟସ୍ ପରେ ସର୍ଭିସ୍ ସହିତ ହୁଏ। ଏଥର ଆସ ଜାଣିବା ସ୍କୋରିଂ ସିଷ୍ଟମ ବିଷୟରେ। ଅନ୍ୟ ଖେଳ ଅପେକ୍ଷା ଟେନିସ୍ ସ୍କୋରିଂ ଟିକେ ଭିନ୍ନ। ଖେଳାଳି ମଧ୍ୟରେ ଖେଳ ଆରମ୍ଭ ହେଲେ ଯଦି ଜଣେ ତାଙ୍କ ବିପକ୍ଷ ଖେଳାଳିଙ୍କ କୋର୍ଟକୁ ବଲ୍ ପଠାଇ ଦିଅନ୍ତି ତାହେଲେ ସେ ପଏଣ୍ଟ ଜିତନ୍ତି। 0 ବା ଲଫ୍ରୁ ଆରମ୍ଭ ଖେଳ। ପ୍ରଥମ ପଏଣ୍ଟ 15 ବା 15। ସ୍କୋର୍ରେ ଦ୍ୱିତୀୟ ପଏଣ୍ଟ 30 ବା 30, ଦ୍ୱିତୀୟ ପଏଣ୍ଟ 40 ବା 40 ଏବଂ ଚତୁର୍ଥ ପଏଣ୍ଟ ଗେମ୍। ପ୍ରଥମ ଦ୍ୱିତୀୟ ତୃତୀୟ ଓ ଚତୁର୍ଥ ପଏଣ୍ଟ କ୍ରମିକ ପ୍ରଥମ ଜିତି ପାଆନ୍ତି। ଡ୍ୟୁସ୍, ଯଦି ସ୍କୋର 40-40 ହୁଏ ତେବେ ତାକୁ ଡ୍ୟୁସ୍ କୁହାଯାଏ। ଡ୍ୟୁସ୍ ପରେ 2 କ୍ରମାଗତ ପଏଣ୍ଟ ଜିତିବାକୁ ପଡ଼ିଥାଏ। ଗେମ୍ଟି ଜିତିବା ପାଇଁ ଡ୍ୟୁସ୍ ପରେ ପ୍ରଥମ ପଏଣ୍ଟ ଜିତିଥିବା ଖେଳାଳି ଆଡ଼ଭାଣ୍ଟେଜ୍ ପାଆନ୍ତି। ସେଟ୍ ଏବଂ ମ୍ୟାଚ୍ ଜିଣିବା କିପରି ଏଥର ଆସ ଜାଣିବା ପିଲାମାନେ। ଜଣେ ଖେଳାଳି 6 ଗେମ୍ ଜିତିଲେ ଗୋଟିଏ ସେଟ୍ ଜିତନ୍ତି, କିନ୍ତୁ 2 ଗେମ୍ର ବ୍ୟବଧାନ ପ୍ରତିପକ୍ଷଠାରୁ ରହିବା ଆବଶ୍ୟକ, ଯେପରିକି 6-4 କିମ୍ବା 7-5। ଯଦି ଉଭୟ ଖେଳାଳି 6-6 ଗେମ୍ ଜିତନ୍ତି ତେବେ ସେଟ୍ ଜିତିବା ପାଇଁ ଟାଏ ବ୍ରେକର୍ ଖେଳାଯାଏ, ଯେଉଁଥିରେ 7 ପ୍ରଥମେ ପାଇଥିବା ଖେଳାଳି ସେଟ୍ ଜିତନ୍ତି। ଟେନିସ୍ ଖେଳରେ ମହିଳାମାନେ ସାଧାରଣତଃ 3 ସେଟ୍ ଏବଂ ପୁରୁଷମାନେ ଗ୍ରାଣ୍ଡସ୍ଲାମ୍ରେ 5 ସେଟ୍ ଖେଳନ୍ତି। ସର୍ଭିସ୍ ନିୟମ, ସର୍ଭିସ୍ କରୁଥିବା ଖେଳାଳି ବେସ୍ ଲାଇନ୍ ପଛରୁ ଡାଏଗୋନାଲି ବଲ୍କୁ ସାମ୍ନା ପକ୍ଷର ସର୍ଭିସ୍ ବକ୍ସକୁ ପଠାଇବେ। 2 ସର୍ଭିସ୍ ସୁଯୋଗ ମିଳେ। ଫଲ୍ଟ, ଯଦି ସର୍ଭିସ୍ ନେଟ୍ ବା ଜାଳରେ ବାଜେ କିମ୍ବା ବାଉଣ୍ଡ୍ରି ବାହାରେ ପଡ଼େ ତାକୁ ଫଲ୍ଟ କୁହାଯାଏ। ସର୍ଭିସ୍ ପାଇଁ 2 ଚାନ୍ସ ବା ସୁଯୋଗ ମିଳେ। ଯଦି 2 ଯାକ ସର୍ଭିସ୍ ଭୁଲ ହୁଏ ତେବେ ଏହାକୁ ଡବଲ୍ ଫଲ୍ଟ କୁହାଯାଏ ଏବଂ ବିପକ୍ଷ ଖେଳାଳି ପଏଣ୍ଟ ପାଆନ୍ତି। ଲେଟ୍, ଯଦି ସର୍ଭିସ୍ ବଲ୍ ନେଟ୍କୁ ଛୁଇଁ ସଠିକ୍ ବକ୍ସରେ ପଡ଼େ ତେବେ ତାହା ଲେଟ୍ ହୁଏ ଏବଂ ସର୍ଭିସ୍ ପୁଣି କରାଯାଏ। ରାଲି, ସର୍ଭିସ୍ ପରେ ବଲ୍ ନେଟ୍ ଉପର ଦେଇ ଆର ପାର୍ଶ୍ୱକୁ ଯାଏ ଏବଂ ଖେଳାଳିମାନେ ଏହାକୁ ବାଡ଼ାନ୍ତି। ବଲ୍ ଗୋଟିଏ ବାଉନ୍ସ ପରେ ବାଡ଼େଇ ହେବାକୁ ପଡ଼େ। ଏହି ପ୍ରକ୍ରିୟାକୁ ରାଲି କୁହାଯାଏ। ଯଦି ଖେଳାଳି ବଲ୍କୁ ନେଇ ବାହାରେ ମାରନ୍ତି କିମ୍ବା ବଲ୍ 2 ବାଉନ୍ସ ହୁଏ ତେବେ ସେ ପଏଣ୍ଟ ହରାନ୍ତି। 2026 ସୁଦ୍ଧା ଟେନିସ୍ ଏକ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଏବଂ ବାଣିଜ୍ୟିକ ଖେଳରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ଲୋକ ଟେନିସ୍ ଖେଳନ୍ତି ଏବଂ ଦେଖନ୍ତି। ଏହା ଏକ ପେସାଦାର ଖେଳ ଭାବରେ ସ୍ଥାପିତ ହୋଇଛି। ଜେନିକ୍ ସିନର୍ ଏବଂ କାର୍ଲୋସ୍ ଆଲକାରାଜ୍ ବର୍ତ୍ତମାନ ବିଶ୍ୱ ଟେନିସ୍ରେ ଦବଦବା ବଜାୟ ରଖିଛନ୍ତି। 2026 ଅଷ୍ଟ୍ରେଲିଆନ୍ ଓପନ୍ରେ କାର୍ଲୋସ୍ ଆଲକାରାଜ୍ ନୋଭାକ୍ ଜୋକୋଭିଚ୍ଙ୍କୁ ହରାଇ ଟାଇଟଲ୍ ଜିତିଛନ୍ତି। ହକ୍ଆଇ ଇଲେକ୍ଟ୍ରୋନିକ୍ ସମୀକ୍ଷା ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ନିର୍ଣ୍ଣୟ ଅଧିକ ସଠିକ୍ ହୋଇଛି। ଟେନିସ୍ର ବିଶ୍ୱସ୍ତରୀୟ ପରିଚାଳନା ବିଷୟ ତୁମମାନଙ୍କୁ କହୁଛି, ମନ ଦେଇ ଶୁଣ। ITF ବା ଇଣ୍ଟରନ୍ୟାସନାଲ୍ ଟେନିସ୍ ଫେଡେରେସନ୍ ହେଉଛି ଟେନିସ୍ ଖେଳର ସର୍ବୋଚ୍ଚ ସଂସ୍ଥା, ଯାହା ନିୟମ ଓ ନିୟନ୍ତ୍ରଣ ଦେଖେ। ATP ବା ଆସୋସିଏସନ୍ ଅଫ୍ ଟେନିସ୍ ପ୍ରଫେସନାଲ୍ସ ସଂସ୍ଥା ପୁରୁଷ ଟେନିସ୍ ପରିଚାଳନା କରେ। WTA ବା ଓମେନ୍ସ ଟେନିସ୍ ଆସୋସିଏସନ୍ ସଂସ୍ଥା ମହିଳା ଟେନିସ୍ ପରିଚାଳନା କରେ। ଓଡ଼ିଶାରେ ମଧ୍ୟ ଟେନିସ୍ ଖେଳର ବିକାଶ ପାଇଁ ପ୍ରୟାସ କରାଯାଉଛି। ଓଡ଼ିଶା ଟେନିସ୍ ପ୍ରିମିୟର ଲିଗ୍ 2017 ଆରମ୍ଭ ହୋଇଛି, ଯାହା ନୀଳାଚଳ ସ୍ପୋର୍ଟସ୍ ଫାଉଣ୍ଡେସନ୍ସର ଏକ ଉଦ୍ୟମ। ଏହା ଯୁବ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରୁଛି। ପିଲାମାନେ, ଟେନିସ୍ ଖେଳ ଓ ତା'ର ନିୟମ ବିଷୟରେ ତ ଜାଣିଲ, ଏଥର ତୁମେମାନେ ମଧ୍ୟ ଏ ଖେଳକୁ ନିୟମ ପାଳନ କରି ନିଶ୍ଚୟ ଖେଳିବ। ଓ ଭବିଷ୍ୟତରେ ଲିଏଣ୍ଡର ପେସ୍, ମହେଶ ଭୂପତି, ସାନିଆ ମିର୍ଜାଙ୍କ ପରି ଆମ ଦେଶକୁ ଗୌରବାନ୍ୱିତ

0: କରିବ, ଏହା ମୋର ଆଶା ଓ ବିଶ୍ୱାସ।
1: ଶୁଣିଲେ ତ ପିଲାଏ, ଆଲୋଚନା, ଟେନିସ୍ ଖେଳ ଓ ତାର ନିୟମ। ତମ ପାଇଁ ଆଲୋଚନା କଲେ ବଡ଼ ଭାଇ ପୂର୍ଣ୍ଣାନନ୍ଦ ଷଣ୍ଢ। ତାହେଲେ ପିଲାଏ, ଟେନିସ୍ ଖେଳ ଓ ତାର ନିୟମ ବିଷୟରେ ତ ଜାଣିଲ। ଏଥର ନିଶ୍ଚିତ ତୁମେମାନେ ଏହି ଖେଳକୁ ଖେଳିବ ଏବଂ ଭବିଷ୍ୟତରେ ଏହି କ୍ଷେତ୍ରରେ ନିଜକୁ ନିଶ୍ଚିତ ଭାବରେ ପ୍ରତିଷ୍ଠିତ କରି ଭାରତ ପାଇଁ ଗୌରବ ଆଣିବା ପାଇଁ ଚେଷ୍ଟା କରିବ। କାର୍ଯ୍ୟକ୍ରମର ଶେଷରେ ଶୁଣିବା ଗୀତଟିଏ, ଦେଶାତ୍ମବୋଧକ ଗୀତଟିଏ। ଗୀତଟିକୁ ତୁମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତୁମ ପାଇଁ ରଚନା କରିଛନ୍ତି ଦୁର୍ଗାଚରଣ ସାମନ୍ତରାୟ।

0: ଆଜି ତ ସମୟ ହୋଇଯାଇଛି ପିଲାଏ, ଏଥର ଯିବା।
1: ଏ ଥିଲା ଆମର କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି, ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତରେ ଭିକାରୀ ଚରଣ ବଳଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ଶିଶୁ ଅନନ୍ତ।

0: ଝୁଲ ଝୁଲ, ଆରେ କୁଆଡ଼େ ଗଲ ମ? ଆରେ କ'ଣ ଶୋଇପଡ଼ିଲ କି? ଅଫିସ ଟାଇମ୍ ହେଇଗଲାଣି ପରା, କ'ଣ କରୁଛ?
1: ମୋ ପାଇଁ ଦୋଳି ଲଗେଇ ଦେଇଛ ତ, ସେଇଥିରେ ଝୁଲୁଛି ବା।
0: ହଇଏ, ତମ ପାଇଁ ମୁଁ କ'ଣ ଦୋଳି ଝୁଲଣ ଲଗେଇବି? ତମେ ନିଜେ ନିଜେ ପରା ଗୋଟେ ଝୁଲଣ।
1: କହିବନି କାହିଁକି?
0: ହଉ ହଉ ହଉ, ହେ ଶୀଘ୍ର ଟିକେ ଖାଇବାକୁ ଆଣିଲ, ଆରେ ଅଫିସ ଟାଇମ୍ ହେଇଗଲାଣି ପରା।
1: ତମ ପାଇଁ ନଉଛି ନଉଛି ବସ।
0: ହେ ଝୁଲ, ହେ ଆଜି କ'ଣ ଆଇଟମ୍?
1: ଭାତ ଡାଲି ଆଳୁଦମ।
0: ଆଳୁଦମ? ହଉ ହଉ, ଯାହା କରୁଛ ବେଗି ଆଣ। ଆରେ ଆଳୁଦମ ତ ମତେ ଭାରି ଭଲ ଲାଗେ।
1: ନିଅ ଖାଅ।
0: ଏ ଝୁଲ, ଆରେ ଇଏ କ'ଣ?
1: କୋଉ କଥା?
0: ଆରେ ଭାତ ଡାଲି ତ ଠିକ ଅଛି, ହେଲେ ତମେ ତରତରରେ ବାଢ଼ିଛ। ଇଏ ଆଳୁଦମରେ ଖାଲି ପାଣି ଝୋଳ, ହେଲେ ଗୋଟେ ହେଲେ ଆଳୁର ତ ଦେଖା ଦର୍ଶନ ନାହିଁ।
1: ତମେ ଦର୍ଶନ ପାଇବ କେମିତି କହିଲ?
0: ମାନେ
1: ମାନେ ଆଉ କ'ଣ, ମୁଁ ଠିକରେ ବାଢ଼ିଛି ମ।
0: ଏ ତା ବୋଲି ଆଳୁଦମ ନା, ଆଉ ଦେଖିଲା ବେଳକୁ ଗୋଟିଏ ହେଲେ ଆଳୁ ନାହିଁ।
1: ଆଳୁ ଆସିବ କେମିତି? ତମେ ତ ସଦାବେଳେ କହିଲ ଘର ଖର୍ଚ୍ଚ ଅଧିକ ବଢ଼ିଯାଉଛି, ଖର୍ଚ୍ଚ କାଟ କର।
0: ହଁ ସତ କଥା କହିଲି। ଆରେ ସେଇ କଥା ତମେ ଦେହକୁ ନେଇ ଆଉ ଏମିତି କରିବ? ଆରେ ପରଦିନ ପରା 1.5 kg ଆଳୁ ଆଣିଥିଲି, ଆମର 5 ଦିନ ଯିବା କଥା, ଆଉ ଗୋଟେ ଦିନରେ ସବୁ ଶେଷ ହେଇଗଲା।
1: ଶେଷ କେମିତି ହବ?
0: ଆଉ
1: ତମେ ତ ଆଳୁ ଗୁଡାକରେ ନମ୍ବର ଲେଖିଦେଇଛ।
0: ହଁ,
1: ଆଉ ଭାଗ କରି ଥୋଇଛ 5 ଦିନ ପାଇଁ।
0: ବେସ୍,
1: ସିରିଏଲ 1-4।
0: ହଁ,
1: କାଲି ଘାଣ୍ଟରେ ଖର୍ଚ୍ଚ ହେଲା।
0: ବାସ୍,
1: ଆଜି ସିରିଏଲ 5-10 ଆଳୁଦମ ପାଇଁ ଥିଲା।
0: ହଉ, ଆରେ ତମ କଥା ହଉ। ଆରେ ସିରିଏଲ 5-10 ମାନେ 6 ଆଳୁ, ମାନେ ମୋ ଭାଗରେ ତ ଅତି କମରେ ହେରେ 2 ଆଳୁ ପଡିବ, ଦେଖିଲା ବେଳକୁ ଗୋଟିଏ ଟୁକୁଡା ବି ଆଳୁ ନାହିଁ।
1: କେମିତି ଆସିବ କହୁନ?
0: ମାନେ
1: ତମେ ତ ଆଳୁ ଉପରେ ନମ୍ବର ଲେଖିଲ।
0: ହଁ,
1: ରାତିରେ ତମ ଗୁଣମଣି ପୁଅ ଆଳୁଦମ ଗୁଡାକରେ ଆମ ନାଁ ଲେଖିଦେଲା।
0: ହଁ ହେଲା,
1: ସକାଳେ ରୋଷେଇ କଲା ବେଳକୁ ଦେଖିଲି ତମ ଆଳୁ 2 ପଚି ଯାଇଛି ବା।
0: ମିଛ ମିଛ ଡାହା ମିଛ କହୁଛ, ବୁଝିଲ? ମା ଆଉ ପୁଅ ମିଶିକି ମୋ ବିରୁଦ୍ଧରେ ରୀତିମତ ଷଡ଼ଯନ୍ତ୍ର ଚଲେଇଛ। ସତ କହିଲ? ନାଇଁ ନାଇଁ ସତ କହିଲ। ହଏ, ମୋରି ଭାଗ୍ୟକୁ ମୋ ଆଳୁ 2 ପୁଣି ପୋତା ପଡ଼ିବାକୁ ଥିଲା।
1: ସେଇଆ ପରା। ହଇ ହ, କାହା ଘରେ କୋଉଠି ଖର୍ଚ୍ଚ କାଟ କରିବାକୁ ଏ ପରିବା ପତ୍ରରେ ଏମିତି ନମ୍ବର ଆଉ ନାଁ ଲେଖନ୍ତି କହିଲ?
0: ଭୁଲ ହେଇଯାଇଛି ଝୁଲ, ଭୁଲ ହେଇଗଲା। ତମେ ଏ ବଡ଼ିକି ଆଚାର ଟିକେ ଦେଲ, ମୁଁ ଲଗେଇକି ଭାତ ଗଣ୍ଡାକ ଖାଇଦେବି, ଆଉ ଅଧିକ କେଞ୍ଚା ଦିଅନି। ଶୁଣି ଶୁଣି ମୋ କାନ ଭା ବା ହେଲାଣି ଝୁଲ, ଦିଅ ଆଣ ବଡ଼ି ପାପଡ଼ ଯାହା ଅଛି।
1: ତମ ଭୁଲ ବୁଝିଲ ତ? ହଉ ହଉ, ତମର ଏ ଭାତ ଭିତରେ ତମ ଆଳୁ ଅଛି ବା, ନେଇକି ଝୋଳରେ ଚକଟି ଖାଅ।
0: ଆରେ ଏମନ୍ତ କଥା, ଆରେ ସତରେ ସତରେ ତ ମିଛରେ ତାହେଲେ ଡରଉଥିଲ ନାଇଁ?
1: ତମେ ତ ଜାଣିଛ ସେ ଥୋବରା ଦାସ ବାବୁ।
0: ହଁ କ'ଣ କଲା?
1: ଦିନେ ଛଡ଼ା ଦିନେ ଯାହା କିଛି ମାଗିବ ନବ ନା ଆଉ।
0: ହଁ,
1: ଆଜି ପରିବା ପାଇଁ ଆସିଥିଲା।
0: ଆସିଥିଲା? ମୁଁ ତ କାଇଁ ଦେଖିନି ଝୁଲ।
1: ତମେ ବାଥରୁମରେ ଥିଲ ବା।
0: ହଁ ହଁ,
1: ମୁଁ 2 ଆଳୁ, ବାଇଗଣ 2, ଆଉ

0: ଅମୃତଭଣ୍ଡା ଜହ୍ନି ଚାରିଟା ସବୁ ଦେଇଦେଲି। ସେଥିରେ ତମେ ପରିବା ନମ୍ବର କରି ହିସାବ ମାଗିବ, ମୁଁ କୋଉ ପଟକୁ ହେବି କହିଲ? ଦାସବାବୁଙ୍କୁ ମନା କରିଦେଉନ।
1: ମନା କଣ କରିବା, ମ ମନା କରିବା ଗୋଟେ ଛୋଟ କଥା ଆଉ।
0: ମୁଁ ତ ଦେଖୁଛି ଘର ଭଡ଼ା ଯାହା କମ୍ ଦେଉଛେ ଏଇଥିରେ ପଳେଇବ।
1: ଏ ତମେ ଯାହା କହ ଝୁଲ, ହେ ଦାସବାବୁ ପୁରା ସରଳ ଲୋକଟା, ମନରେ ଛନ୍ଦ କପଟ ବୋଲି କିଛି ନାହିଁ, ଖୋଲା ଖୋଲି ଯାହା କହିଦିଏ ସିନା, ଆଉ ଯିଏ ଯାହା କହିଲେ କିଛି ବି ଧରେନି। ଆଉ ଗୋଟେ କଥା ଝୁଲ ଜାଣିଛ
0: କ'ଣ?
1: ଏ ସାଗର ମ, ଏ ସିଏ ଆମର କିଛି କମ୍ ନୁହେଁ। ଆମ ବାଡ଼ିରୁ ପନିପରିବା ଆଣିଲା ବେଳେ ସେ ତାଙ୍କ ବାଡ଼ିରୁ ମଧ୍ୟ କିଛି ନେଇ ଆସେ, ତାଙ୍କରି ପନିପରିବା ସେମାନେ ଖାଇଲେ ଏ ଆମର ଅସୁବିଧା କ'ଣ? ତାଙ୍କ ପରିବାପତ୍ର ଆମେ କ'ଣ ଖାଉନେ? କେତେବେଳେ କେମିତି ଅନ୍ୟ ଜିନିଷ ମାଗିକି ନେଉଛି ସତ, ହେଲେ ତାଙ୍କ ସ୍ତ୍ରୀ ଭଲ ମନ୍ଦ ଜିନିଷ ଆଣିଲେ ଦାସବାବୁ ତ ଆମ ଘରକୁ ଆଗ ଧରିକି ଆସୁଛି ନା। ତମେ କ'ଣ ସେ କଥା ଦେଖିପାରୁନ?
0: ଦେଖିପାରୁଛି ଯେ, ହେଲେ
1: ହେଲେ ନୁହେଁ ଝୁଲ, ଆମେ ହଉଛେ ଗୋଟିଏ ଗୋଟିଏ ଚାଲୁଣି, ମାନେ ଛୁଞ୍ଚିର ରୂପଟା ଦେଖିପାରିବା ହେଲେ ନିଜ ରୂପଟା ନୁହେଁ, ବୁଝିଲ?
0: ଯାଉନ, ତମର ତ କଥାକୁ ଘାଣ୍ଟିବା ପ୍ରକୃତି।
1: ଆରେ ଏ ସତ କଥାଟା ହେଲା ସତ, ଆମେ ଅନ୍ୟର ଅନେକ ଉପକାର କଥା ଭୁଲିଯିବା, କିନ୍ତୁ ଗୋଟିଏ ଅପକାରକୁ ଗଣ୍ଠି ପକେଇକି ମନେ ରଖିଥିବା। ମୁଁ କଣ ମିଛ କହୁଛି? ନାଇଁ ନାଇଁ ନାଇଁ, ମୁଁ କଣ ମିଛ କହୁଛି?
0: ରଖମ ରଖମ ତମର ସେ ଉପଦେଶ, ଆଉ ସମୁଦ୍ଧି ଗଲା ପରେ ପରେ ତମ ମୁଣ୍ଡକୁ ଯେଉଁ ଖର୍ଚ୍ଚ କାଟ ଭୂତ ଘାରିଛି, ମୁଁ ସେଇ କଥା କହୁଛି ବା।
1: ଝୁଲ ଝୁଲ, ମୋ ଅସୁବିଧାଟା ତମେ ଯଦି ନିଜର ଭାବିବ ତେବେ ଆମ ଅବସ୍ଥା ସୁଧୁରିବ, ନହେଲେ ନାହିଁ। ଆରେ ଗୁଡ଼ାଏ ଦୋକାନରେ ବାକି, ତମେ ତ ଜାଣ ଝୁଲ ମୁଁ ବାକିକୁ ପସନ୍ଦ କରେନି, ପରିସ୍ଥିତି ଚାପରେ ବାଧ୍ୟ ହୋଇଥିଲି, ଅନ୍ୟ କିଏ କ'ଣ କହନ୍ତୁ, ହେଲେ ତମେ ତ ଭଲ ଭାବରେ ଜାଣ ମୁଁ ନୀତି ନିୟମ ଆଦର୍ଶକୁ ସମ୍ମାନ ଜଣାଉଥିବା ସ୍ୱଳ୍ପ ବେତନଭୋଗୀ କର୍ମଚାରୀଟିଏ। ଆମରି ଦରମାରେ ଚଳି ପିଲାଙ୍କ ପାଇଁ ଖର୍ଚ୍ଚ କରି ଯାହା କିଛି ବଳିଲା ସେତକ ସଞ୍ଚୟ କରିବାକୁ ମୁଁ ପସନ୍ଦ କରେ, ଭବିଷ୍ୟତରେ କେବେ ହୁଏତ ଦରକାର ହେଇପାରେ।
0: ତମେ କହିଲ, ମୁଁ କ'ଣ ତମକୁ ସହଯୋଗ କରିନି?
1: ଆରେ ମୁଁ କ'ଣ କେବେ ତୁମକୁ ମନା କରିଛି?
0: ଆଉ ତୁମେ ଅଧିକ କ'ଣ ଚାହୁଁଛ ଯେ, କହୁନ। ଏବେ ଟିକେ ଅସୁବିଧା ହେଇଛି, ଅଧିକ ବ୍ୟସ୍ତ ହେଲେ ଦେହ ସିନା ଖାଲି ଖରାପ ହେବ। କଥାରେ ପରା ଅଛି, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି।
1: ଆରେ ଯଦି ପଥର ବଦଳରେ ପର୍ବତ ପଡ଼ିଲା?
0: ତୁମେ ସବୁ କଥାକୁ ଏତେ ବଡ଼ କାହିଁ ଭାବୁଛ? ଠାକୁର ଅଛନ୍ତି ମ, ବିଶ୍ୱାସ କର, ସବୁ ଠିକ୍ ହେଇଯିବ। ହଉ, ତମକୁ ଆଉ କ'ଣ ଦେବି କହିଲ?
1: ନା ନା ନା ନା ନା, ମୋର ଆଉ କିଛି ଦରକାର ନାହିଁ।
0: ଇଏ ଖର୍ଚ୍ଚ କାଟ ପାଇଁ ଅଧିକ ଖାଉନ କି?
1: ଆରେ ନାହିଁ ମ, ସେ କଥା ପାଇଁ କାହିଁକି ହବ, ତମ ହସରେ ତ ମୋ ପେଟ ପୁରା ପୁରି ଯାଉଛି, ଆଉ ଅଧିକ କ'ଣ ଖାଇବି ଝୁଲ?
0: ଆଚ୍ଛା, ମୋ ହସରେ ଯଦି ତମ ପେଟ ପୁରି ଯାଉଛି ତାହେଲେ ଭଲ କଥା। ସବୁଦିନ ତମ ଥାଳିଆରେ ଭାତ ତରକାରୀ ନ ଥୋଇ ମୋ ହସରେ ମେଞ୍ଚେ ମେଞ୍ଚେ ଥୋଇଦେବି ମ।
1: ଆରେ ଥୋଉନ ଥୁଅ, ଆରେ ସେଇ ହସ ଖୁସିର ସଂସାର ପାଇଁ ତ ମୋ ଜୀବନ ଧନ୍ୟ ହେଇଛି ଝୁଲ।
0: ସତରେ ତମେ ମୋତେ ସ୍ତ୍ରୀ ରୂପେ ପାଇ ଖୁସି ହେଇଛ?
1: ହଁ ଝୁଲ, ସତରେ ତୁମକୁ ପାଇ ମୁଁ ବହୁତ ଖୁସି।
0: ବେଳେବେଳେ ମୋ ଉପରେ ତମେ ଏମିତି ଚୁଡ଼ି ଚୁଡ଼ା ହୁଅ ଯେ ମୋତେ ଲାଗେ ମୁଁ ତୁମର ପସନ୍ଦ ନୁହେଁ।
1: ଆରେ ଏକାଠି ଗୋଟିଏ ଛାତ ତଳେ ରହିଛେ ମାନେ, ମଝିରେ ମଝିରେ ଏମିତି ଟିକିଏ ବ୍ରେକ୍ ନ ରହିଲେ ଜୀବନଟା କ'ଣ ଉପଭୋଗ କରିହେବ? ଜୁଆର ଭଟ୍ଟା ଅନ୍ଧାର ଆଲୁଅ ଯେମିତି, ଏ ସାଂସାରିକ ଜୀବନରେ ରାଗ ରୁଷା ରହିଲେ ସିନା ଥଟା ମଜାର ଗଭୀରତା ମାପି ହବ।
0: ହଁ, ସେଇଆ ନୁହେଁ ଆଉ କ'ଣ। ଏଇଠି ତମେ ଯେଉଁ ଖର୍ଚ୍ଚ କାଟ ପାଇଁ ଲିଷ୍ଟଟା ଧରେଇଛ,
1: କୋଉ ଲିଷ୍ଟ?
0: ଏଇ ଯେଉଁ ଲିଷ୍ଟଟା ମ, 1 2 3 4, ଆଜି ସେଇଟା କାମରେ ଲଗେଇବ।
1: ଆଜି କାମରେ ଲଗେଇବ? କୋଉ କଥାଟା କାଇଁ, ମୁଁ ତ କିଛି ବି ଆଣିପାରିଲିନି।
0: ଏଇ ଯେଉଁ 7 ପଏଣ୍ଟରେ ଲେଖିଛ
1: କ'ଣ ଲେଖିଛି ପଢ଼ଲ?
0: ମୋ ଶାଢ଼ୀ ପୁରୁଣା ହେଇ ଚିରିଗଲେ ତୁମେ ଲୁଙ୍ଗି କରିବ, ଆଉ ମୁଁ ସାୟା କରିବି।
1: ବାସ୍ ବାସ୍,
0: ଲୁଙ୍ଗି କି ସାୟା ଚିରିଗଲେ ଗାମୁଛା ଆଉ ବ୍ଲାଉଜ କରିବା,
1: ବାସ୍।
0: ଆଉ ଗାମୁଛା ବ୍ଲାଉଜ ଚିରି ଗଲେ ଏଟା କଣ ଲେଖିଛ ନା?
1: ରୁମାଲ ରୁମାଲ ଟିକେ ଟିକେ ସବୁ ମନେ ରଖିବ ନା?
0: ହଁ ହଁ ହଁ ହଁ ରୁମାଲ ଆଜି ତମେ ଅଫିସରୁ ଫେରିଲା ବେଳକୁ ଦେଖିବ ମୁଁ କାଟି କାଟି ସିଲେଇ କରି ରଖିଥିବି।
1: ଏତେ ଦିନେ ପରେ ତମେ ଠିକ ରାସ୍ତାରେ ଚାଲିଛ।
0: ହଇ ହେ ତମେ 9 ନମ୍ବରରେ ଯୋଉ ଲେଖିଛ ସେଲୁନ ଯିବା ବନ୍ଦ, ସେଇଟା କଣ କରିପାରିବ? ନିଜେ ନିଜେ ସିନା ଦାଢ଼ି ବନେଇ ଦଉଛ, ଏ ଚୁଟିଟା କେମିତି କାଟିବ ବା?
1: ଓହୋ, ଆରେ ତମେ ଏଇଆ ବୁଝିଲ? ଆରେ ମୋ ନିଜ ଚୁଟିକୁ ମୁଁ ନିଜେ କେମିତି କାଟିବି? ତମେ ପରା କାଟିଦବ।
0: ଏ ମୁଁ କେବେ କଣ କାଟିଛି ଯେ ଜାଣିବି?
1: କଣ ଏତେ ବଡ ବଡ ଶାଢ଼ୀ ସାୟା ବ୍ଲାଉଜ କାଟିକି ସିଲେଇ କରିପାରୁଛ, ଆଉ ଏଇ ଛୋଟ ମୁଣ୍ଡଟା ପାଇଁ କଇଁଚି ଧରିପାରିବନି?
0: ସେ କାମ ଏ କାମ କଣ ସମାନ?
1: ହଁ ଚଳିବ, କିଛି ନହେଲେ ଏ ମୋ ମୁଣ୍ଡ ଉପରେ ସାଇଜିଆ ଡେକ୍ଚି କି କଡ଼େଇ ଗୋଟେ ଥୋଇକି ବଳକା ଚୁଟିରେ ତ କଚ୍ କଚ୍ କଇଁଚି ଲଗେଇଦବ, ପୁରା ମିଲିଟାରୀ କଟ୍, ବୁଝିଲ?
0: ହଉ ହଉ ତମ ଇଚ୍ଛା।
1: ହଁ ଆଉ ଗୋଟିଏ କଥା।
0: କଣ?
1: ଏ ଅଇଁଠା ବାସନ ଦେଖି ମନେ ପଡ଼ିଗଲା, ସେଇ ଶେଷ 14 ନମ୍ବର ତଳକୁ 15 ନମ୍ବରରେ ଲେଖିଦବ।
0: 15 ନମ୍ବର?
1: ଇଏ ବାସନ ମଜା ସାବୁନର ଖର୍ଚ୍ଚ ପାଇଁ ମ ଡିଟରଜେଣ୍ଟ ପାଉଡରରେ ଲୁଗାପଟା ସଫା କଲା ପରେ ସେ ପାଣିକି ଫିଙ୍ଗି ନ ଦେଇ 3 ଦିନ ପର୍ଯ୍ୟନ୍ତ ଆମର ଅଇଁଠା ବାସନ ଧୁଆ କାମରେ ଲଗେଇଦବା।
0: ହଉ ଲେଖିଦେବି, ଆଉ ଯଦି କିଛି ତମର ମନେ ପଡ଼ିଲେ ଏ ଟିପା ଖାତାରେ ଟିକେ ଟିପି ଦଉଥିବ।
1: ବୁଝିଲ ଝୁଲ, ତମେ ମଧ୍ୟ ଭାବିକି କିଛି କିଛି ଲେଖୁଥାଅ। ଆରେ ଆରେ ଆରେ ଆରେ କଥାରେ କଥାରେ କେତେ ସମୟ ବିତିଗଲାଣି, ମୁଁ ତେବେ ଅଫିସ ବାହାରୁଛି।
0: ଏ ଶୁଣ ଶୁଣ, ମୁଁ ଆଉ ଗୋଟେ କଥା ଭାବିଛି।
1: ଆଉ ଗୋଟେ କଥା?
0: ଏଇ ଯେଉଁ କାଗଜ ଠୁଙ୍ଗାରେ ଜିନିଷ ଆଣୁଛ ସେଗୁଡ଼ାକ ନ ଫିଙ୍ଗି ମୁଁ ବି ଖୋଲିକି ଖବରେ କାଗଜ ଭିତରେ ରଖିଦେବି।
1: ରଖିଦେବ?
0: ବିକିଲା ବେଳକୁ ଯାହା ହେଲେ ଅଧିକ ତ ପାଇବା।
1: ତମେ ଏବେ ପୁରା ଲାଇନ କି ଆସିଲଣି, ଆସିଲ ଆସିଲ ଆସିଲ, ନାଇଁ ଆସ ମୋ ଟିକେ, ଏ ଖୁସିରେ ତମକୁ ମୁଁ ଟିକେ ଗେଲ କରିଦେବି।
0: ତମେ ଅଫିସ ଗଲ।

ସୁଗମ ସଙ୍ଗୀତରେ ଶୁଣୁଥିଲେ ଆଧୁନିକ ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ମମତା ପଣ୍ଡା। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖ

କୁ ଫୋନ୍ କରନ୍ତୁ 0663241240 ଏବଂ 0663241231 ନମ୍ବରରେ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: హలో హలో హలో జుహార్ ఆజ్ఞా, కి కౌతులే ఆపణకర పరిచయటా ఆమర శ్రోతా మనకు దేబే?
1: ମୁଁ କହୁଥିଲି ରେଡିଓ ଲଭର ନରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଜିଲ୍ଲା ଗଞ୍ଜାମରୁ।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ। ଆପଣ ହେଲେ ଆଜିର ପହିଲା କଲର।
1: ଆଜ୍ଞା, ବହୁତ ଖୁସି ଅଛି।
0: ଆଜି କେନ୍ ଗୀତ ଶୁଣମା? ହ୍ୟାଲୋ।
1: ଆଜ୍ଞା ହଁ, ଆଉ ମତେ ଶୁଣିତେ ଶୁଣିବେ।
0: ଆଚ୍ଛା, ଆପଣ ଏସ୍ପି ବାଲସୁବ୍ରମଣ୍ୟମଙ୍କୁ ଶୁଣବେ? ଏସ୍ପି ବାଲା ସୁବ୍ରମଣ୍ୟମଙ୍କୁ ଶୁଣିବେ ତ? ଠିକ ଅଛି ଆଜ୍ଞା, ସମସ୍ତଙ୍କୁ ଆମେ ଡେଡିକେଟ୍ କରିଦଉଛୁ। ଆଉ ଏଇ କାର୍ଯ୍ୟକ୍ରମ ତ ସମସ୍ତେ ଶୁଣୁଛନ୍। ଆଉ ଆପଣଙ୍କର ସବୁ ବିଜନେସ୍ ଠିକ୍ ଠାକ୍ ଚାଲିଛି ତ ଆଜ୍ଞା? ହଁ, ଆଇସ୍କ୍ରିମ୍ ବେପାର, ତାପରେ ଆଗକେ ରଜ ପଲେ ଆଉଛେ। ରଜ ପଲେ ଆଇଲେ ଆପଣଙ୍କର ତ କପଡ଼ା ବେପାର ବି ବଢ଼ିଆ ଚାଲବା। ତାହେଲେ ଆମେ ତ କଥା ହଉଛୁ ସବୁବେଲେ, ତ ଶୁନମା ଆପଣଙ୍କର ମନପସନ୍ଦ ଗୀତଟା ଆଜ୍ଞା। ଆପଣ ତ ଡେଡିକେଟ୍ କରିଦେଲେ ନ? ଠିକ୍ ଅଛି ଆଜ୍ଞା, ଫୋନ୍ କରିଥିବା ଲାଗି ନମସ୍କାର ଆଜ୍ଞା।

0: ଆମେ ସିନା ଜାଣୁଛୁ ଆପଣ ଶୁଣେ ନାଇଁ ଆନ୍ ବୋଲି ନୂଆ ନୂଆ ଜାନ ଶ୍ରୋତା ଏଛେନକା ଦେଖୁନ କରିଥିଲେ ଗୁଟେ ଛତିଶଗଡ଼ ବେଲେ କେନ୍ତା କରି ଜାନବେ ସେମାନେ ହେତିର୍ ଲାଗି ଆପଣ ଆଜ୍ଞା ଯେତେବେଲେ ଆମକୁ ଫୋନ୍ କରିବେ ଆପଣଙ୍କର ନାଁ ଗାଁଟା ଆଗ କହିଦେବେ ବେଲେ ସେମାନେ ବି ଜାନବେ ନା ଯେ ଇଏ ଫୋନ୍ କରିଥିଲେ ବୋଲି କେନ୍ତା ଅଛନ୍ ଆପଣ ଆମେ ମାନେ ବି ବହୁତ ବଢିଆ ଅଛୁ ଆଜି କେନ୍ ଗୀତ ଶୁଣମା ଆଜ୍ଞା
1: ଆଜି ଦେବେ ଆଜ୍ଞା ଜବ ଜବ ଫୁଲ ଖିଲେ ଜବ ଜବ ଫୁଲ ଖିଲେ
0: ଆଜ୍ଞା ମହମ୍ମଦ ରଫିଙ୍କୁ ଶୁଣବେ ଆପଣ ଆଚ୍ଛା ବହୁତ ସୁନ୍ଦର ଗୀତଟେ ବାଛିଲେ କାଶ୍ମୀର ଯାଇଛନ୍ ଆଜ୍ଞା କାଶ୍ମୀର ର ଏଇଟା କାଶ୍ମୀର ଫିଲ୍ମ ଗୀତ ନାଇଁ କାଶ୍ମୀର ରେ ଏଇଟା ସୁଟିଂ ହେଇଛେ ଆଉ କେନ୍ କେନ୍ ଆଡେ ବୁଲି ବୁଲା ଯାଇଛନ୍ କି ନାଇଁ
1: ହଁ
0: ଖରା ତ ହଉଛେ କିନ୍ତୁ ତ ବର୍ଷା ବି ହେଇଯିବା ଏ ଭିତରେ ବର୍ଷା ବି ହେବା କାଁ କରିକି ଆମର ମୌସମ ମୌସମୀ ତ ଛୁଇଁଲା ନ ଅଛି ନିକା ଆଣ୍ଡାମାନ ନିକୋବର କେ ବେଲେ ଖରା ତ ହେବା ଆଜ୍ଞା ଆଉ ଆମର ବୈଶାଖ ଜ୍ୟେଷ୍ଠ ମାସେ ଖରା ନାଇଁ ହେବା ବୋଲେ ଆର୍ ହେବା କାଁ ଶୀତଳ ଷଷ୍ଠୀ ନାଇଁ ହେଲେ ହେଲେ ବର୍ଷାଟେ ହେବା ବେଲେ ଆର୍ ମାସେ ବାଲି ବୋଲୁନ୍ ତ ମାସେ ହେଲେ ଟିକେ ବୋଧେ ଶୀତଳ ହେବା ଧରା କିନ୍ତୁ ଆମର ଭୁଲ ଲାଗି ତ ଆଜ୍ଞା ବାର ମାସି ଖରା ହେଲାନ ଆଉ ଶୀତ ଦିନେ ବି ଆର୍ ଶୀତ କାଇଛେ ଦଶରା ମାସ ବେଲକେ ଯେନ୍ ଶୀତ କରେ ଦଶରା ପୂଜା କେ ଆଉ ସେଟା ତ ସରି ହଜିଗଲାନ ବେଲେ ଚଲେ ଆମେ ଦେଖିଛୁ ଦଶରା ମାସକେ ବି ବହୁତ ଶୀତ କରୁଥିଲା ରାତି ରାତ ହେଇଗଲା ବେଲେ ଥଣ୍ଡା ଲାଗେ ଆର୍ ପଣା ସଂକ୍ରାନ୍ତି ନାଇଁ ଗଲେ ଲୋକ ତ ବାହାରେ ନାଇଁ ଶୁଉଥିଲେ କହୁଥିଲେ ପଣା ସଂକ୍ରାନ୍ତି ନାଇଁ ଗଲେ ଗାଧବୁ ବେଲେ ବି ଦେହ ଖରାପ ହେବା ବାହାରେ ଶୁଇବୁ ବେଲେ ବି ଦେହ ଖରାପ ହେବା ଯେନ୍ଟା ଦୁଆରେ ଶୁଉଥିଲେ ଆଜ ତ ସେ ସିଷ୍ଟମ ଆଉ ନାଇଁ ନ ଆମର ଛୁଆମାନେ ଆମର ଛୁଆମାନେ ହେ ସବୁ ନାଇଁ ଜାନନ୍ ଆଜ୍ଞା ବାହାରେ ଶୁଇବାର ମଜାଟା ଛତ ଉପରେ ଶୁଇବାର ମଜାଟା ଆଉ ସେମାନେ ସେଟା ନାଇଁ ପାନ୍ ଏସି କୁଲର ତଲେ ଶୁଛନ୍ ଠିକ ଅଛି ଆଜ୍ଞା ଖରା ତ ହେବା ଖରା ବର୍ଷା ବି ହେବା କାଁ କର୍ମା କିନ୍ତୁ ଟିକେ ଖାଲି ଆମେ ସାବଧାନ ରହିକରି ଯେନ୍ତା ଆମକୁ ଅଂଶୁଘାତ ନାଇଁ ହେବା କି ଆମର ଛୁଆମାନଙ୍କୁ ଯେନ୍ତା ଅସୁବିଧା ନାଇଁ ହେବା ଦେହ ପା ଖରାପ ନାଇଁ ହେବା ସେ ପ୍ରତି ଧ୍ୟାନ ଦେବାକେ ପଡ଼ବା ଆଉ ସମୟ ସଙ୍ଗେ ତ ଆମକୁ ଯେନ୍ତେ ହେଲେ ପାହା ମିଶେଇକରି ଚାଲବାର ଅଛେ ତ ଆପଣଙ୍କର ପସନ୍ଦର ଗୀତଟା ଶୁଣମା ଆଜ୍ଞା ହଁ କହୁନ କାକାକେ ଡେଡିକେଟ କର୍ମା ଧନ୍ୟବାଦ ଆଜ୍ଞା ମୋର ବହୁତ ପସନ୍ଦର ଗୀତ ଏଇଟା
1: ତାପରେ ଆପଣଙ୍କର ସାଙ୍ଗେ ଯେନ୍ କର୍ମଚାରୀ ମାନେ ସହଯୋଗ କରୁଛନ୍ ତାଙ୍କୁ ବି ଡେଡିକେଟ କର୍ମା ଆଜ୍ଞା
0: ନିଶ୍ଚୟ ଆଜ୍ଞା ସମସ୍ତେ ଶୁଣୁଛନ୍
1: ତାପରେ ଆମର ନାନୀ ଆଜ୍ଞା ସରୋଜ କୁମାରୀ ଅଛେ ସମ୍ବଲପୁରରେ ଭାଇ ସୁଶାନ୍ତ କୁମାର ସାହୁ ଅଛେ ଆମର ମ୍ୟାଡାମ ଅଛନ୍ କୁନ୍ଦଳିନୀ ମ୍ୟାଡାମ ଝିଅ ମାନେ ଅଛନ୍ ଦୁଇ ଝିଅ ସ୍ୱପ୍ନା ସୋନାଲି ନାତିଆ ଅଛେ କାନା ଆଉ ଆମର ଅଛନ୍ ଆଜ୍ଞା ନୂଆ ଶ୍ରୋତାଟେ ଯୋଡ଼ି ହେଇଛନ୍ ଏଇଟା ଭୀମସେନ ସାହୁ ଆମର ଅଛନ୍ ଧନୁପାଲି ନ ଆମର ଟୁକୁରା ଗାଁ ରେ ଯେ ଦାଦାଟେ
0: ଟୁକୁରାର
1: ହଁ ସେ ମତେ କାଲି ଫୋନ କରିଥିଲେ ବୋଲେ ତାଙ୍କର ନାଁ ଟିକେ ଯୋଡ଼ିଦେମା ଆଉ ନୂଆ ଶ୍ରୋତା ଏଇଟା ଆଉ ଆମର ଅଛନ୍ ସ୍ୱର୍ଣ୍ଣପ୍ରଭା ଭଉଣୀ ଗତଥର ତାଙ୍କ ନାଁ ପାଖରେ ଦେଲି କ୍ଷମା କରେ ମୁଁ ମାନେ ରେଡିଓ ମାଧ୍ୟମରେ ତାଙ୍କୁ ଜଣେଇ ଦେବି ଆମର ପଟାପାଲି ଶ୍ୱଶୁରଘର ଗାଁ ଆମର ପ୍ରଭା ଭଉଣୀ ଅଛନ୍
0: ଆଜ୍ଞା
1: ତାପରେ ଅଛନ୍ ଆମର ଦୀପ୍ତି ଅଛନ୍ ଭାଇ ବୋଉ ଦୀପ୍ତି ଭାଇ ବୋଉ ଅଛନ୍ ଆମର ସମ୍ବଲପୁରରେ ତାପରେ ଅଛନ୍ ଆମର ପାଞ୍ଚନ ରାଜକୃଷ୍ଣ ମହାରଣା ଆମର ଗାଁ ରାୟ ଆମର ଅତି ଘନିଷ୍ଠ ବନ୍ଧୁ ତାଙ୍କର ୱାଇଫ୍ ଅଛନ୍ ଆମର ରତ୍ନ ନାନୀ ଆଉ ତାଙ୍କର ଝିଅ ସେଟା ବିକି ଅଛି ଆଉ ତାଙ୍କର ମାନେ ଦିଲ୍ଲୀ ନସେ ରହୁଛେ ଆଉ ଚିତ୍ତରଞ୍ଜନ ବାବୁ ଅଛନ୍ ଆମର ଡାଲମି ନ ଚିତ୍ତରଞ୍ଜନ ପୁରୋହିତ ସଞ୍ଜୀବ ବାବୁ ଅଛନ୍ ଚା ଦୋକାନ ଆଉ ଆମର ମହାନ୍ତି ବାବୁ ସାଇକେଲ ଦୋକାନ
0: ଠିକ ଅଛି ଆପଣ ତ ସମସ୍ତଙ୍କୁ ଡେଡିକେଟ୍ କରିଦେଲେ ଯାହାକେ ଭୁଲି ବି ଗଲେ କାର୍ଯ୍ୟକ୍ରମ ମାଧ୍ୟମରେ ତାକୁ ଆମେ ଡେଡିକେଟ୍ କରିଦେଉଛୁ ଗୀତ ଆଉ ସମସ୍ତେ ମିଶିକିରି ଆସୁନି ସୁନ୍ଦର ଗୀତଟା।

ହ୍ୟାଲୋ, ନମସ୍କାର ଆଜ୍ଞା। ହଁ ଆଜ୍ଞା, ବାଘ ଆଜ୍ଞା, ଆପଣଙ୍କୁ ଆମେ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁ। ଆଜି କେନ୍ ଗୀତ ଶୁଣମା ଆଜ୍ଞା? ନା କୋଇ କିଆ ସିଙ୍ଗାର, ଫିର ବି କିତନେ ସୁନ୍ଦର ବଢିଆ ଗୀତଟେ ବାଛିଛନ୍ ଆଜ୍ଞା। ଆପଣ କେନ୍ତା ଅଛନ୍? କେନ୍ତା ଅଛନ୍? ଦେହ ପା ଠିକ୍ ଠାକ୍ ଅଛେ ତ? ଚାଲିଲା ନଟା? ହଁ ଆଜ୍ଞା, ଖରା ଯେନ୍ ହଉଛେ ଟିକେ ଦେଖି ଚାହିଁକିରି ଚଲବେ। ହଁ, 11 ବଜେନୁ 3 ବଜେ ତକ ବାହାରବେ ନାଇଁ, ଆମେ ସବୁବେଲେ କହୁଛୁ ଆଜ୍ଞା। କାଁ କରିକି ଏହେଦେ ଝାଉ ମାରବାର ପୁରା ଚାନ୍ସଟା ବହୁତ କେତେନା କି ଦେଖିନି, ଝାଉ ମାରିଦେଲା ବେଲେ ଗଲା ଫେର ପୁରା ଏକଦମ ଜୋର ଜୁରା ହେଇକରି 8 ଦିନ 10 ଦିନ ଗଲା ନ। ଆର ଦେହଟା ଠିକ୍ ଥିଲା, ସବୁ ଠିକ୍ ଆଏ, ଦେହ ପା ଖରାପ ହେଲା ବେଲେ କେତେ ଆମର କେତେ ସମୟଟେ ନୁକସାନ ହେସି ଭାବୁନ୍ ତ। ଦେହ ପା ଖରାପ ହେବା କଷ୍ଟ ବି ପାଏମା, କାମ ଧାମ ଅଟକିବା ନାଇଁ କେଁ, ସବୁ ଯାକ ରହିଯାଏସି। ଟିକେ ଯଦି ସାବଧାନତି ରହିଯିମା ବେଲେ ସବୁ ସବୁ ଯାଉଛେ, ଖରାଦିନ ବି ପଲେଇଯିବା। ବେଲେ ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍, ବେଲେ ଶୁନ୍ମା ଆଜ୍ଞା? ହଁ କହୁନ୍, କାହାକେ ଡେଡିକେଟ୍ କରିବେ? ଠିକ୍ ଅଛି, ସମସ୍ତଙ୍କୁ ଡେଡିକେଟ୍। ଆପଣ ତ କାର୍ଯ୍ୟକ୍ରମ ଆମର ଶୁଣୁଥିବେ ତ, ଆପଣ ଡେଡିକେଟ୍ ଯେନ୍ କଲେ ଆମେ ଆଉ ଥରେ କାର୍ଯ୍ୟକ୍ରମ ମାଧ୍ୟମରେ ତାକୁ ଆପଣ ଯେନ୍ ଡେଡିକେସନ୍ ଜଣେଇ ଦଉଛୁ, ତ ଆସୁନ୍ ସଭିଏଁ ମିଶିକିରି ଆପଣଙ୍କର ସୁନ୍ଦର ଗୀତଟା ଶୁନ୍ମା ଆଜ୍ଞା। ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହଁ ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
1: ଲୋକକଳା ଗ୍ରାମ କୁମାରୀରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ହଁ ଆଜ୍ଞା, ଆମେ ଜାଣୁଛୁ ଆପଣ ପୁଷ୍ପାଞ୍ଜଳି ମ୍ୟାଡ଼ାମ କହୁଛନ୍ ବୋଲିକରି, କିନ୍ତୁ ଆମର ଡ୍ୟୁଟି ଆମେ ଆପଣଙ୍କୁ ପଚାରମୁ, ଆପଣଙ୍କର ମୁହେଁ ଆପଣଙ୍କର ପରିଚୟଟା ଆମର ସବୁ ଶ୍ରୋତାମାନଙ୍କୁ ଶୁଣାମୁ। ଆଜି କେନ୍ ଗୀତ ଶୁଣମା? ନିଶ୍ଚୟ ଶୁଣାମୁ ଆଜ୍ଞା। ଆଉ ଏଇଟା ତ ଖରା ଛୁଟି ହେଇଥିବାନ ଆପଣଙ୍କର? ଖରା ଛୁଟିରେ କାଣ ସେନ୍ସସ୍ ଡ୍ୟୁଟି ପଡିଛି କି ଆପଣଙ୍କୁ? ଆଚ୍ଛା, ରୋଷ୍ଟର ଡ୍ୟୁଟିରେ କାଣ ଆପଣ ଛୁଆମାନଙ୍କୁ କ୍ଲାସ୍ କରାସନ୍? ଆପଣଙ୍କର ଅଫିସିଆଲ ୱାର୍କଟା ଆପଣ ଅପଡେଟ୍ କରିବେ ଖରା ଛୁଟିରେ ଯେତେବେଳେ ରୋଷ୍ଟର ଡ୍ୟୁଟି, ଆଉ ଅଫିସରେ ତ ଜଣେ ରହିବାର ଜରୁରୀ ଆଏ ଯେତେବେଳେ ବି ହଉ, ଆମର ହେଟା ଆପଣଙ୍କର ସବୁ ଟିଚର ମାନଙ୍କୁ ଭାଗ କରିକିରି ଦଉଥିବେ ନାଇଁ? ଆଉ ଦଶ କ୍ଲାସର ଆପଣ ମାନେ ପଢ଼ଉଛନ୍ ଖରାରେ ବି? ଯେ ଆଜ୍ଞା, ଗ୍ରୀଷ୍ମ ପ୍ରବାହର ଯେ ନିୟମ ହେଇଛି ଆମର, ତାକେ ମାନିକିରି ପଢ଼ଉଛନ୍ ତ? ଆଜ୍ଞା, 11 ବଜେ ନୁ ଆମ କାହାକେ ବି ବାହାରି ନାଇଁ ଦେବାର। ଆଉ କାଁ କରିକି ସରକାର ବି ନିୟମ କରିଛନ୍, ଆମ ନିଜର ସୁରକ୍ଷା ଲାଗି ସେମାନେ ନିୟମ କରିଛନ୍, ଆମେ ଯଦି ତାକେ ଭାଙ୍ଗମା ବେଲେ କାଣା ଠିକ୍ ଆଏ କାଁ ଆଜ୍ଞା? ଯା ଆଉ ଲାଗଲା ତ, ଆପଣଙ୍କର ସବୁ କାମ ଭଲ ଭଲରେ ପଟଲା ଆଜ୍ଞା? ସବୁ କାମ ଭଲ ଭଲରେ ପଟଲା ତ? ଯା ହଉ ଭଲ। କେତେ ବୟସ ହେଇଥିଲା ନ ଆଜ୍ଞା? 97 ବର୍ଷ। 91। ଯା ହଉ ଭଲ। କାଁ କର୍ମା କହୁନ୍, ସେଟା ତ ସବୁ ନିୟମ ଆଏ ସୃଷ୍ଟିର, କିନ୍ତୁ ମା ଟେ ଘରୁ ଗଲାବେଳେ ସମସ୍ତଙ୍କୁ ଖରାପ ଲାଗ୍ସି। ଘରେ ଜଣେ ଥିଲେ ଆମେ ସବୁବେଳେ ଆମେ ଯେନ୍ତା କହେସୁଁ, ଘରଟାକେ ଯଦି ଗୋଟେ ଏଜେଣ୍ଟ ଲୋକ ନାଇଁ ନ ବେଲେ ଆମର ସଂସ୍କୃତି ନାଇଁ ନ ବୋଲି ଆମେ କହେସୁଁ। ଆମେ ତାକନୁ ଶିଖି ନାଇଁ ପାରୁ କିଛି, କିନ୍ତୁ ନିୟମ ତ ଆଏ, ସମୟ ସଙ୍ଗେ ଆମକୁ ବି ଚଲବାକେ ପଡ଼ବା, ସମୟ କ୍ରମେ ଆମକୁ ବି ସେ ଜାଗା ନେବାକେ ପଡ଼ବା। ଠିକ୍ ଅଛି ଆଜ୍ଞା, ଯେନ୍ ବାଟେ ଆଇଥିଲା ସେ ବାଟେ ଯିମା, କିନ୍ତୁ ନିଜରଟା ଯେତେବେଳେ ଯାଏ ସେ ଖରାପ ଲାଗ୍ସି, ହେଲା ତ ସ୍ୱାଭାବିକ ଆଏ। ତ ଶୁନମା ଆଜ୍ଞା, ସୁନ୍ଦର ଗୀତଟେ ଆପଣ ବାଛିଛନ୍, ନିଶ୍ଚୟ ଆଜ୍ଞା କହୁନ୍, କାହାକେ ଡେଡିକେଟ୍ କରିବାକେ ଚାହୁଁଛନ୍? ଧନ୍ୟବାଦ ଆଜ୍ଞା, ବହୁତ ବଢିଆ କଥାଟେ କହିଲେ, ଆଉ ବହୁତ ବଢିଆ ୱେରେ ସମସ୍ତଙ୍କୁ ଡେଡିକେଟ୍ କଲେ। ତ ଆସୁନ୍ ସଭେ ମିଶିକରି ସୁନ୍ଦର ଗୀତଟା ଶୁନମା ଆଜ୍ଞା।
1: ହଉ ନମସ୍କାର।
0: ନମସ୍କାର।

0: ହ୍ୟାଲୋ,
1: ହ୍ୟାଲୋ
0: ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
1: ଆଜ୍ଞା, ଆକାଶବାଣୀ ସମ୍ବଲପୁରର ସମସ୍ତ କର୍ମକର୍ତ୍ତା, ଆକାଶବାଣୀ ଶୁଣୁଥିବା ସବୁ ଶ୍ରୋତା ଭାଇ ବହିନୀମାନଙ୍କୁ ମୋର ଜୁହାର। ଜେ ମା କୋଶଲମା, ଜୁହାର ମା ସମଲେ। ମୁଁ ଭକ୍ତ ଚରଣ ଭୋଇ, ଗ୍ରାମ କେନ୍ଦୁଘାଟି, ଜିଲ୍ଲା ସମ୍ବଲପୁର ନୁ କହୁଥିଲି।
0: ଆଜ୍ଞା ଭୋଇ, ଆଜ୍ଞା ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ। ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜି ଶୁଣେଇ ଦେବେ ରାଜ କଥା ଚିତ୍ରର ଜୈବିକ ସମୟ ଖାଇଛି ହମନେ ଗୋଟେ ଗୀତଟି ଅଛେ।
0: ଆଜ୍ଞା
1: ଅନ୍ତଦାନ କରିଥିବା ଅଲକା ଯାତ୍ରୀ।
0: ଆଜ୍ଞା ବହୁତ ସୁନ୍ଦର ଗୀତଟେ ଆପଣ ବାଛିଲେ। ଆଉ କେନ୍ତା ଅଛନ୍ ଆପଣ?
1: ଭଲ ଅଛେ ଆଜ୍ଞା।
0: ଆପଣଙ୍କର ଫାଲେ କେନ୍ତା ଚାଲିଛି?
1: ହଁ ହଁ ଯୋଡ଼ି ହେଲି।
0: ହଁ
1: ଆଜ୍ଞା, ଆଉ ଆମ ଆକାଶବାଣୀ ବି ଗତ ମଙ୍ଗଳବାର 9 ତାରିଖ 9 ବର୍ଷ ପାଳନ କଲା ନୂଆ 9।
0: ଆଜ୍ଞା,
1: ତ ସେ ଉପରେ ମୁଁ ଗୋଟେ କବିତାଟେ ଲେଖିଛେ, ପରେ ଶୁଣାମି ବୋଲି ଚାହୁଁଛେ। ନାମି
0: ନିଶ୍ଚୟ ଆଜ୍ଞା, କିନ୍ତୁ ସର୍ଟ କରି ଶୁଣାବେ, କାଁ କରିକି ଆମର ଆହୁରି ଶ୍ରୋତା ଟାକିଛନ୍। କହୁନ୍।
1: ଝଟ କରି କହି ଦଉଛେ
0: ଆଜ୍ଞା।
1: ଧାନ ଧାନ ତୋର ମହାବିଜ୍ଞାନ କେ ଭାଣ୍ଡର ବୁଳା ମାର୍କନି, କେନ୍ ରୂପେ ଗୁଣେ ଗଣଲେ ତତେ ମୋର ମନ ନେଇ ଗଲୁ ଘିନି, ମୋର ମନ ନେଇ ଗଲୁ ଘିନି। ଶୁଣିଲା ଦିନ ତୋର କଲିଆ ତୁଳୁ ମହୁ ଝରା ମିଛ କଥା, ସେ ଦିନ ତୋର ପଛେ ପଡି ମୁଇଁ ସାଜିଛେ ରସିଆ ପ୍ରେମୀ, କେନ୍ ଗୁଣ କେ ତୋର ବାହୁନି ପାରମି, କହ ତ ଲଗେ ତାର ବାଣୀ, କହ ତ ଲଗେ ତାର ବାଣୀ। ସକାଳୁ ଆସୁ ଡେଲି ଶୁଣି ପରୀକ୍ଷା ପଣ୍ଡିତନ ହେଇ, ଗାଏସୁ ବନ୍ଦନ ଶ୍ରୀମଦ ଭାଗବତ, ମୋର ଲାଗି ଭକ୍ତି ଭାବ ଗେନି, କେନ୍ ଗୁଣ କେ ତୋର ବାହୁନି ପାରମି, କହ ତ ଲଗେ ତାର ବାଣୀ, କହ ତ ଲଗେ ତାର ବାଣୀ। ପରବେଲାକେ ଆସୁ ଗୁନଗୁନେ ଗୁନଗୁନେ ମିଠା ମିଠା ଗୀତ ସୁରେ, ସେ ଗୀତ ସୁରେ ମନ ରସେଇ ଦେସୁ, କିଛି ନାଇ ପାରେ ଜାନି, କେନ୍ ଗୁଣ କେ ତୋର ବାହୁନି ପାରମି, କହ ତ ଲଗେ ବାଣୀ। ଠାର ଦୁଇ ପହରାସି ମୁଲୁର ମୁଲୁର ହସି, କହେସୁ ଘର ସଂସାର କଥା, ଦେଶ ବିଦେଶର ଖବର ସାଙ୍ଗେ ଶୁଣାସୁ ଶାସ୍ତ୍ରୀୟ ସଙ୍ଗୀତର ଧ୍ୱନି, କେନ୍ ଗୁଣ କେ ତୋର ବାହୁନି ପାରମି, କହ ତ ଲଗେ ତାର ବାଣୀ, କହ ତ ଲଗେ ତାର ବାଣୀ। ବେଲବୁଡ଼ାକେ ଅଳସ ଭାଙ୍ଗି ଦେସୁ ଶୁଣିକରି ଲୋକ ଗୀତ, ତେବେ ଶୁଣାସୁ ସନ୍ଧ୍ୟା ଜ୍ୟୋତି ଶିଳ୍ପାଞ୍ଚଳ ଯୁବବାଣୀ ସାଙ୍ଗେ। ହ୍ୟାଲୋ।
0: ହଁ ଆଜ୍ଞା, ଆମର ବେତାରଟା ହଉଛେ, ଆମର ଆକାଶବାଣୀଟା ହଉଛେ ସବୁବେଳେ ବହୁଜନ ହିତାୟ, ବହୁଜନ ସୁଖାୟ। ଆପଣ ଯେନ୍ଟା ଚାହିଁବେ ଆମେ ସେନ୍ତା ପ୍ରକାର କାର୍ଯ୍ୟକ୍ରମ ବନାମୁ। ତାପରେ ସବୁ ବୟସର ଲାଗି ଆମର ଯେନ୍ଟା ହଉଛେ ବେତାର କାର୍ଯ୍ୟକ୍ରମ ଆମେ ବନାସୁଁ। ଛୋଟ ଛୁଆର ଲାଗି ଟିକିଲି ମିଟିକିଲି ବନାସୁଁ, ବିଦ୍ୟାଳୟ କାର୍ଯ୍ୟକ୍ରମ ବନା ହଉଛେ। ତାପରେ ଘର ସଂସାର ରହିଲା, ଆପଣଙ୍କର ଯୁବବାଣୀ ରହିଲା, ପ୍ରତ୍ୟେକ ବୟସ ସମସ୍ତଙ୍କର। ଆପଣ ବହୁତ ସୁନ୍ଦର କବିତାଟେ ଲେଖିଛନ୍, ଆଉ ବହୁତ ବଢିଆ ଗୀତଟେ ବି ବାଛିଛନ୍। ତାପରେ ଦେଖୁନ୍, ଆମର ଏଇଟା ସମୟ ତ ଆମର ବହୁତ କମ୍ ଆଏ, ଆଉ ଶ୍ରୋତା କେତେ ନାଇ କେତେ, ନିଶ୍ଚୟ ଆଜ୍ଞା ଡେଡିକେଟ୍ କରୁନ୍।
1: ଆମର ଦାଦା ହେଲେ ରବୀନ୍ଦ୍ରନାଥ ମେହେର, ଗୋବିନ୍ଦ ମେହେର, ମୁରଲୀ ମେହେର, ରାଜେନ୍ଦ୍ର ଭୋଇ, କରମଶାଲି ସାହୁ, ସୁବଲ କୁମାର ସାହୁ, ସେପରେ ଆମର ଲୋକନାଥ ସାହୁ, ଚିତ୍ରସେନ ସାହୁ, ମନୋଜ ପଟେଲ, ଚୈତନ୍ୟ ପଟେଲ, ନାଗପାତ୍ର, ଦୀକ୍ଷା ଗୋପାଳ, ତାପରେ ହେଲେ ଆମର ଲିଙ୍ଗରାଜ କାଲୁ, ତାପରେ ମନୋଜ ମିର୍ଦ୍ଧା, ସନ୍ତୋଷ ସିଂ, ଆଉ ଆମର ଆକାଶବାଣୀ ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ
0: ଧନ୍ୟବାଦ। ଆଜ୍ଞା, ସବୁ ଶ୍ରୋତା ମାନେ କାର୍ଯ୍ୟକ୍ରମ ଶୁଣୁଛନ୍। ଆଉ ଆଜ୍ଞା, ସେମାନେ ସମସ୍ତେ ବି ଲଗାବାକେ ଚେଷ୍ଟା କରୁଛନ୍ ଆମର ଗୀତ। ଯେତେବେଳେ ଗୀତଟା ଆରମ୍ଭ କରିଦେମା, ଫେର ସେମାନଙ୍କର ଫୋନ୍କେ ନେଇ ପାର୍ମା ନାଇଁ। ତ ଆପଣ ସୁନ୍ଦର ଗୀତଟେ ବାଛିଛନ୍, ଆଉ ଆପଣଙ୍କର ବହୁତ ସୁନ୍ଦର କବିତା। ଆକାଶବାଣୀ ପ୍ରତି ଆପଣଙ୍କର ଏନ୍ତା ଭଲ ପାଇବାର ରହିଥାଉ। ଆପଣ ଫେନ୍ ଫୋନ୍ କରିବେ, ଫେର କଥା ଲାଗ୍ମା। ତ ଆଜିର ଏଇ ଆପଣଙ୍କର ସୁନ୍ଦର ଗୀତଟା ଆସୁନ ଆଜ୍ଞା, ସଭିଏଁ ମିଶିକିରି ଶୁଣମା।
1: ଜୁହାର
0: ଆଜ୍ଞା।

0: ହ୍ୟାଲୋ।
1: ହେଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ମୁଇଁ ଥୁଲେ ଗାଁରୁ ଦୋଳଗୋବିନ୍ଦ ମିଶ୍ର କହୁଛେ ଆଜ୍ଞା, ଯାଜପୁର ଜିଲ୍ଲା।
0: ଝାରସୁଗୁଡ଼ା ଜିଲ୍ଲା ନୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣ ଆଗରୁ କେବେ ଆମକୁ ଫୋନ କରିଥିଲେ?
1: ବହୁତ ରେଗୁଲାର ହେଇଗଲା ମାତ୍ର।
0: ଆଚ୍ଛା, ଲାଗୁଛେ ସବୁବେଳେ ଆପଣ ଆମର ରେଗୁଲାର ଶ୍ରୋତା ହେଇଯାଇଛନ୍ ନା?
1: ଏକ ବରଷ ଟ୍ରାଏ କଲା ପରେ ଲାଗଲା ମ୍ୟାଡମ, ଏଟା ତିନି ମାସ ହେଇଛେ, ଏଟା କଣ୍ଟିନ୍ୟୁ ଲେଖେନ୍ ଲାଗୁଛେ।
0: ଚେଷ୍ଟା କରବେ ବୋଲେ ଲାଗବା, କାଁ କରିକି ଆମେ ସବୁ ଶ୍ରୋତା ମାନଙ୍କୁ କହିସୁଁ ଆମର ଦୁଇଟା ନ ଫୋନ ଆଉ କାର୍ଯ୍ୟକ୍ରମ। ଆମର ତ ଆଜିକାଲି ବହୁତ କାର୍ଯ୍ୟକ୍ରମ ଫୋନ ଇନ୍ ହେଇଗଲାନ, ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର, ତାର୍ ସଙ୍ଗେ ଆପଣଙ୍କର ହେଲୋ ସଖୀ ଯେନ୍ଟାକି ଘର ସଂସାରରେ ବାଜୁଛେ, ତାପରେ ଯୁବବାଣୀର ବି ଫୋନ ଇନ୍ କାର୍ଯ୍ୟକ୍ରମ ହଉଛେ, କୃଷି ସଂସାରରେ ବି ଫୋନ ଇନ୍ କାର୍ଯ୍ୟକ୍ରମ ହଉଛେ। ହଁ, ତ ଆଜି କେନ୍ ଗୀତ ଶୁଣମା ଆଜ୍ଞା? ଧନ୍ୟବାଦ ଆଜ୍ଞା, ଏଇଟା ହିଁ ହଉଛି ଆମର ମାନଙ୍କର ଭିତରେ ଭଲ ପାଇବାର।
1: କାଲି ଟିକେ ଖାଲି ଲଗେଇ ନାଇଁ ହେଲା, ମାନେ 10 ମିନିଟ୍ କେତେ ଲଗେଇ ଦେଖିଲି, ରିଙ୍ଗ ହେଲା ଚାରିଥର ଯେ
0: ଠିକ ଅଛି ଆଜ୍ଞା। ସମସ୍ତଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ୍ କରିଦଉଛୁ, ଫେର ଥରେ ଫୋନ କଲେ କଥା ଲାଗମା। ଆମର ଟିକେ ସମୟ ଟିକେ ବାକି ରହିଲା ନ, ତ ଶୁଣମା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୁନ୍ ରୋଦ କାର୍ଯ୍ୟକ୍ରମ,
1: ଜୁହାର ଆଜ୍ଞା,
0: କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଦେଇଦଉ।
1: ଅଶ୍ୱିନୀ କୁମାର ସାହୁ, ଭାଲୁବାହାଲ, ବରଗଡ଼ ଜିଲ୍ଲା ବିଜେପୁର।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ।

0: କରୁଛୁ ଆଜ୍ଞା, ଆପଣ ହେଲେ ଲାଷ୍ଟ କଲର। ତ ଆଜି ଆଜି କେନ୍ ଗୀତ ଶୁଣମା?
1: ରାମପୁରୀ ଗଙ୍ଗା ମନ୍ଦିର ଟାଇଟଲ୍ ସଙ୍ଗ ଦେବେ।
0: ଆଚ୍ଛା ଠିକ୍ ଅଛେ ଆଜ୍ଞା, ଆମେ କଥା ହେମା ଫେର। କାଁ କରିକି ସମୟ ସରି ସରି ଆଇଲାନ, ଆପଣ ଲାଷ୍ଟ କଲର ଆନ।
1: ତ
0: ନିଶ୍ଚୟ ଟିକେ ଆପଣ ସର୍ଟଲି ଦଉନ୍। ହଁ କହୁନ ଆଜ୍ଞା।
1: କବିତା ମାଧ୍ୟମରେ କହିଦେବେ, ଖରା ତାଲୁ ଯିବା ପୁରା ଚଟକି, କରୁଛେ ଖରା ତାଲୁ ଯିବା ପୁରା ଚଟକି, ଘରୁ ବାହାରିଲେ ବାଲ ପୁଡି କରି ଖୁଟିଲି ନ ଯିବା ଲଟକି, ପ୍ୟାନ ହଉଛେ ଫୁଟନା ଫୁଟନା ପବନ ଦଉଛେ ତତି, ଜଲ୍ଦି ଯା ଆରୁ ଜଲ୍ଦି ଆ ଅଛେ ବୋଲେ ଭଲ ଗତି, ମୁଁ ବୋଲି ଯହ ବାହାଦୁରୀ ନେଇ ଖରାର ବଢିଛେ ଭଉ, ମୁଁ ବୋଲି ଯହ ବାହାଦୁରୀ ନେଇ ଖରାର ବଢିଛେ ଭଉ, ଇଆଡୁ ସିଆଡୁ ବୁଲୁ ବୋଲା ମାରବା ପୁତାରକେ ଝଉ, ବସ୍ତା ଗୁଢେଇ ତାର ଭୁତଲ ଛତା ସାୟା ଧରିଥିବ କରିଆ, କଲା ଚଷମାଟେ ଆଖି ଲଗେଇ ଦେ ଖରା ନେଇ କରେ ଖୁରିଆ, ଝାର ଜଙ୍ଗଲ ପଦା ଲାଗି ଏତେ ଖରା, ଝାର ଜଙ୍ଗଲ ପଦା ଲାଗି ଏତେ ଖରା, ନିଜ କରୁ କେ ସଚ ଆମେ ଆମର କୁଟୁମ୍ ବଚ ଆମା ବେଲେ ଯୋଗ ଗୁଟେ ଗୁଟେ ଗଛ, ଆମେ ଆମର କୁଟୁମ୍ ବଚ ଆମା ବେଲେ ଯୋଗ ଗୁଟେ ଗୁଟେ ଗଛ।
0: ଧନ୍ୟବାଦ ଆଜ୍ଞା, ଆପଣ ବହୁତ ସୁନ୍ଦର ସନ୍ଦେଶଟେ ଦେଲେ, ଏଇଟା ଆମେ ବି ସବୁବେଳେ କହୁଛୁ। ତ ଆପଣଙ୍କର ସନ୍ଦେଶଟା ବହୁତ ବଢ଼ିଆ ଲାଗ୍ଲା, ସବୁ ଶ୍ରୋତା ଶୁଣିଥିବେ, ଆଉ ଆପଣ ଯେନ୍ ସୁନ୍ଦର ଗୀତଟେ ବାଛିଛନ୍, ଦେଖୁନ୍ ପଛାଡ଼େ ବାଜିଲାନ ଆପଣଙ୍କର ଗୀତ। ହଁ ତ ଶୁନମା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା। ନିଶ୍ଚୟ ଆଜ୍ଞା, କାର୍ଯ୍ୟକ୍ରମ ମାଧ୍ୟମଟି ସମସ୍ତଙ୍କୁ ଡେଡିକେଟ୍ କରିଦଉଛୁ, ଆଉ ଆପଣଙ୍କର ଏଇ ସୁନ୍ଦର ଗୀତଟା ଆସୁନ୍ ଶୁନମା।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ଥିମି ମମତା ପଣ୍ଡା, ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଆଉ ଜ୍ୟୋତିପ୍ରକାଶ ମିଶ୍ର। ଇ କାର୍ଯ୍ୟକ୍ରମ ଥି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣବାର୍ ଲାଗି ଆମନିକେ ଫୋନ୍ କରୁନ୍। ସବୁ ଶନିବାର ରବିବାର ସକାଳ 9 ବଜେ ନୁ 10 ବଜେ ଭିତରେ ଆମକୁ ଯୋଗାଯୋଗ କରବାର୍ ଲାଗି ଆମ କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ମୁଁ ଦିୱାନା ତୋ ପାଇଁ ସିନେମାର ଇ ଗୀତଟାକେ ଶୁଣୁନ। ଗୀତକେ ଗାଇଛନ୍ ପଙ୍କଜ ଜାଲ ଆଉ ସୁନୀଲ କୁମାର। ଗୀତକେ ଲେଖିଛନ୍ ବିଷ୍ଣୁପଦ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତର କାର୍ଯ୍ୟକ୍ରମ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଇହାଦେ ଆସୁନ୍ ଶୁନ୍ମା ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ତେରେ ନାମ ସିନେମାର ଗୀତ। ପହିଲା ଆସୁନ୍ ଶୁନ୍ମା ଏ ଗୀତ କଣ୍ଠଦାନ କରିଛନ୍ ସୁଖବିନ୍ଦର ସିଂ, ସଙ୍ଗୀତକାର ସାଜିଦ ୱାଜିଦ, ଗୀତିକାର ଜଲିସ ସରୱାନୀ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆଗକେ ଶୁଣିବା ଏଇ ଗୀତ। କଣ୍ଠଦାନ କରିଛନ୍ ଉଦିତ ନାରାୟଣ ଆର୍ ଅଲକା ୟାଗ୍ନିକ। ସଙ୍ଗୀତକାର ହିମେଶ ରଶ୍ମିଆ, ଗୀତିକାର ସମୀର।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଶେଷ ଶୁଣିବା ଏ ଗୀତ କଣ୍ଠଶିଳ୍ପୀ ଉଦିତ ନାରାୟଣ, ସଙ୍ଗୀତକାର ହିମେଶ ରେଶମିଆ, ଗୀତିକାର ସମୀର।

ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ସେ ନରୋତ୍ତମ ସାହୁଙ୍କର କଣ୍ଠ ଥି ଇ ଗୀତ ଶୁଣମା, ପୁରାତନ ରଚନା ନୁ।

ଇନୁ ଶେଷଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହର। କଣ୍ଠଶିଳ୍ପୀ ଥିଲେ ତୁଳାରାମ କଲେତ, କମଳ କୁମାରୀ ବେହେରା ଆର୍ ନରୋତ୍ତମ ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସୁନ୍ ଶୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ପହଲା ଆସୁନ୍ ଶୁନ୍ମା ଏ ଗୀତ କଣ୍ଠଦାନ କରିଛନ୍ ବାବୁଲ ସୁପ୍ରିୟ ଆର୍ ତାଙ୍କର ସାଥୀ, ଗୀତିକାର ଇବ୍ରାହିମ ଅସ୍କ, ସଙ୍ଗୀତକାର ରାଜେଶ ରୋଶନ, ସିନେମା କହୋନା ପ୍ୟାର ହେ।

ୱାର୍ ସିନେମାର ଗୀତ ଶୁଣୁଥିଲି। କଣ୍ଠଦାନ କରିଥିଲେ ଅରିଜିତ ସିଂ ଆର୍ ଶିଳ୍ପା ରାଓ। ସଙ୍ଗୀତ ଦେଇଥିଲେ ବିଶାଲ ଶେଖର। ଗୀତ ଲେଖିଥିଲେ କୁମାର। ଆକେ ସନମରେ ସିନେମାର ଏ ଗୀତ ଶୁଣୁନ। କଣ୍ଠଦାନ କରିଛନ୍ ଅରମାନ ମଲ୍ଲିକ ଆର୍ ପଲକ ମୁଚ୍ଛଲ। ସଙ୍ଗୀତ ଦେଇଛନ୍ ଅମାନ ମଲ୍ଲିକ। ଗୀତ ଲେଖିଛନ୍ ମନୋଜ ଯାଦବ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ପ୍ରଥମେ ହେଡ୍ ଷ୍ଟୋରି ପୋର୍ କଥା ଚିତ୍ରର ଏ ଗୀତଟି ଶୁଣିବା। ଗୀତିକାର ମନୋଜ ମୁନ୍ତାସିର, ସଙ୍ଗୀତକାର ଆର୍କୋ, କଣ୍ଠଶିଳ୍ପୀ ଜୁବିନ ନଟିଆଲ ଏବଂ ନୀତି ମୋହନ।

ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ଓ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଏଥର ଜାଭେଦ ମୋହସିନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଧଡ଼କ୍ ଟୁ କଥାଚିତ୍ରରୁ। ଗୀତିକା ରଶ୍ମି ବିରାଗ, କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ ଏବଂ ଜୁବିନ ନଟିଆଲ।

ଦିନ 11ଟାରୁ 3ଟା ମଧ୍ୟରେ ଖରାର ପ୍ରକୋପ ଅଧିକ ଥାଏ, ତେଣୁ ଏହି ସମୟ ମଧ୍ୟରେ ଟାଣଖରାକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ଟାଣଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପରବର୍ତ୍ତୀ ଗୀତଟି ଅରିଜିତ ସିଂଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ସନ୍ଦୀପ ନାଥ, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି, କଥାଚିତ୍ର ସିଂହମ୍ ରିଟର୍ଣ୍ଣସ୍।

ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠ

ଶେଷରେ ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏ ଗୀତଟି ଏ ଦିଲ୍ ହେ ମୁସ୍କିଲ୍ କଥାଚିତ୍ରରୁ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, କଣ୍ଠଶିଳ୍ପୀ ଅରିଜିତ ସିଂ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା, ଗୀତ ରଚନା ଏବଂ କଣ୍ଠଦାନ କରିଛନ୍ତି ସନ୍ଦୀପ ପଣ୍ଡା।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଏ ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ଗୀତ ରଚନା ପୁଷ୍କକ ପରିଡ଼ା। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଅସୀମା ପଣ୍ଡା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଏହି ଗୀତଟି ଶୁଣିବା। ସଙ୍ଗୀତ ନିର୍ଦ୍ଦେଶନା ଶ୍ରୀ କୁମାର ମୁକେଶ, ଗୀତ ରଚନା ଆରୋହୀ ଅଜିତା, କଣ୍ଠଦାନ କରିଛନ୍ତି ଦୀପ୍ତି ରେଖା।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆପଣମାନେ ପ୍ରହଲ୍ଲାଦ ନାୟକଙ୍କ ରଚନାରୁ ସମ୍ବଲପୁରୀ ଗୀତ ଶୁଣୁଛନ୍ତି। ଶେଷରେ ଏହି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମନୋଶ୍ୱିନୀ ନାୟକ ଏବଂ ଗଗନ ବାଗ।

ସମ୍ବଲପୁରୀ ଗୀତ ଶୁଣୁଥିଲେ କଣ୍ଠଶିଳ୍ପୀ ଥିଲେ ମନୋଶ୍ୱିନୀ ନାୟକ ଏବଂ ଗଗନ ବାଗ। ଗୀତ ରଚନା ପ୍ରହଲ୍ଲାଦ ନାୟକ, ସଙ୍ଗୀତ ଅରୁଣ ସେଠ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ଆଧୁନିକ ଯୁଗ ବିଜ୍ଞାନ ଏବଂ ପ୍ରଯୁକ୍ତିର ଯୁଗ। ବିଜ୍ଞାନ ମନୁଷ୍ୟ ଜୀବନକୁ ସହଜ, ସୁବିଧାଜନକ ଏବଂ ଦ୍ରୁତ ଗତିଶୀଳ କରିଛି। ବିଜ୍ଞାନର ଏକ ଅମୂଲ୍ୟ ଅବଦାନ ହେଉଛି ଦୂରସଞ୍ଚାର ବ୍ୟବସ୍ଥା। ଦୂରସଞ୍ଚାର ଶବ୍ଦର ଅର୍ଥ ହେଉଛି ଦୂରରେ ଥିବା ଲୋକଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା। ପୂର୍ବେ ଯେଉଁ ସୂଚନା ବା ବାର୍ତ୍ତା ପହଞ୍ଚିବାକୁ ବହୁତ ଦିନ ବା ସପ୍ତାହ ଲାଗୁଥିଲା, ଆଜି ସେହି ସୂଚନା କିଛି ସେକେଣ୍ଡ ମଧ୍ୟରେ ପହଞ୍ଚିଯାଉଛି। ଏହି ଅଦ୍ଭୁତ ପରିବର୍ତ୍ତନର ପଛରେ ଦୂରସଞ୍ଚାର ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋବାଇଲ ଫୋନ୍, ଟେଲିଫୋନ୍, ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ୍ ଏବଂ ଉପଗ୍ରହ ପ୍ରଯୁକ୍ତି ମାଧ୍ୟମରେ ମଣିଷ ଗୋଟିଏ ଦେଶରୁ ଅନ୍ୟ ଦେଶ ସହ ସହଜରେ ସଂଯୋଗ ସ୍ଥାପନ କରିପାରୁଛି। ତେଣୁ ଦୂରସଞ୍ଚାରକୁ ପ୍ରଗତିର ନୂଆ ମୁକ୍ତି ବୋଲି କୁହାଯାଏ। ପୂର୍ବ କାଳରେ ମଣିଷ ଚିଠିପତ୍ର ଦୂତ ମାଧ୍ୟମରେ ସୂଚନା ବା ବାର୍ତ୍ତା ପଠାଉଥିଲା। ପରେ ପରେ ଟେଲିଗ୍ରାଫର ଆବିଷ୍କାର ହେଲା। ଟେଲିଫୋନ୍ ଓ ରେଡ଼ିଓର ଉନ୍ନତି ଘଟିଲା। ଏହାପରେ ଟେଲିଭିଜନ, କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଦୂରସଞ୍ଚାର କ୍ଷେତ୍ରରେ ବିପ୍ଳବ ଆଣିଲା। ଆଜି 4G ଏବଂ 5G ପ୍ରଯୁକ୍ତି

0: ମାଧ୍ୟମରେ ଜ୍ଞାନ ସୂଚନା ଓ ମନୋରଞ୍ଜନ ସହଜରେ ଉପଲବ୍ଧ ହୋଇପାରୁଛି। ଛାତ୍ରଛାତ୍ରୀମାନେ ଅନଲାଇନ୍ ଶିକ୍ଷା ଗ୍ରହଣ କରୁଛନ୍ତି। ବ୍ୟବସାୟୀମାନେ ଅନଲାଇନ୍ ବ୍ୟବସାୟ କରୁଛନ୍ତି। ଟେଲିଭିଜନ ଓ ରେଡ଼ିଓ ସମାଜକୁ ଶିକ୍ଷା ସୂଚନା ଓ ମନୋରଞ୍ଜନ ପ୍ରଦାନ କରିଥାଏ। ଏହାସହ ଦେଶ ବିଦେଶର ଖବର ସଙ୍ଗୀତ କ୍ରୀଡ଼ା ଏବଂ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ଦେଶ ବିଦେଶ ସମ୍ପର୍କରେ ଅନେକ ଜ୍ଞାନ ଲାଭ କରୁଛନ୍ତି। ଦୂରସଞ୍ଚାର ଶିକ୍ଷାକୁ ଅଧିକ ସହଜ ଏବଂ ଆକର୍ଷଣୀୟ କରିପାରିଛି। ଅନଲାଇନ୍ କ୍ଲାସ୍ ଡିଜିଟାଲ ଲାଇବ୍ରେରୀ ଓ ଶିକ୍ଷାମୂଳକ ଭିଡ଼ିଓ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଘରେ ବସି ଜ୍ଞାନ ଲାଭ କରୁଛନ୍ତି। ଦୂରସଞ୍ଚାର ବ୍ୟବସାୟ କ୍ଷେତ୍ରରେ ନୂଆ ବିପ୍ଳବ ଆଣିଛି। ଇ କମର୍ସ ଅନଲାଇନ୍ ବ୍ୟାଙ୍କିଙ୍ଗ ଡିଜିଟାଲ ଟ୍ରାନ୍ଜାକ୍ସନ୍ ମାଧ୍ୟମରେ ଅର୍ଥ ସମ୍ବନ୍ଧୀୟ କାର୍ଯ୍ୟ ଦ୍ରୁତ ହୋଇପାରୁଛି। ବ୍ୟବସାୟୀମାନେ ମଧ୍ୟ ଘରେ ବସି ବିଶ୍ୱ ବଜାର ସହ ସଂଯୋଗ ସ୍ଥାପନ କରୁଛନ୍ତି। ଭାରତ ଆଜି ଦୂରସଞ୍ଚାର କ୍ଷେତ୍ରରେ ଦ୍ରୁତଗତିରେ ଆଗକୁ ବଢ଼ୁଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳକୁ ମଧ୍ୟ ଇଣ୍ଟରନେଟ୍ ସେବା ପହଞ୍ଚି ପାରୁଛି। ଫାଇଭ୍ ଜି ପ୍ରଯୁକ୍ତି ଦେଶର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିଛି। ଏହା ଭାରତକୁ ବିକାଶର ନୂଆ ଦିଗ ଦେଖାଉଛି। ଦୂରସଞ୍ଚାରର ଆଜି ଆଧୁନିକ ସମାଜର ଏକ ଅବିଭାଜ୍ୟ ଅଂଶ ହୋଇପଡ଼ିଛି। ଏହା ମନୁଷ୍ୟ ଜୀବନକୁ ବ୍ୟବସାୟ ଶିକ୍ଷା ସ୍ୱାସ୍ଥ୍ୟ ସୁରକ୍ଷା ମନୋରଞ୍ଜନ ସମସ୍ତ କ୍ଷେତ୍ରରେ ଦୂରସଞ୍ଚାର ଅମୂଲ୍ୟ ପ୍ରଦାନ ରହିଛି। ଏହା ନିଶ୍ଚିତ ଭାବେ ଶକ୍ତି ଓ ପ୍ରଗତିର ନୂଆ ମୁକ୍ତି। କିନ୍ତୁ ଏହାର ସଠିକ୍ ବ୍ୟବହାର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଯଦି ଆମେ ଦୂରସଞ୍ଚାରର ସଦୁପଯୋଗ କରିବା ତେବେ ଏହା ଦେଶ ଏବଂ ସମାଜର ଉନ୍ନତିରେ ଅଧିକ ସହାୟକ ହେବ। ତେବେ ଶ୍ରୋତାବଣୀ, ଆଜି ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମରେ ମଞ୍ଚ କଳାକାର ଜୟଶ୍ରୀ ପୁରୋହିତଙ୍କ ସହ ଏକ ସାକ୍ଷାତକାର ଶୁଣିବା। ତାଙ୍କୁ ସାକ୍ଷାତ କରିଛନ୍ତି ବିଶ୍ୱଭାରତୀ ମିଶ୍ର।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଏଇ ଅଗଣାରେ ଆପଣମାନଙ୍କ ପାଇଁ ଆମେ ସବୁବେଳେ ବିଭିନ୍ନ ବ୍ୟକ୍ତିତ୍ୱମାନଙ୍କୁ ଆଣି ଭେଟଉଛୁ, ଯେଉଁମାନଙ୍କଠାରୁ ଆପଣମାନେ କିଛି ଶୁଣିପାରିବେ ଆଉ ଶିଖିପାରିବେ, ଜୀବନରେ ଆଗେଇବାର ବାଟ ଫିଟେଇ ପାରିବେ। ଆମେ ଗୀତ ଶୁଣୁଛେ, ନାଚ ଦେଖୁଛେ, ଅଭିନୟ ଆଉ କଳାକାର, ଏଇ ଦୁଇଟି ଜିନିଷ କଥା ଯେତେବେଳେ ଆମେ କଥା ହେବା ଶ୍ରୋତା ଭଉଣୀ, ସେଇଠି ଆମେ ନିଶ୍ଚିତ ଭାବରେ କହିବା ଯେ ଆନନ୍ଦଦାୟୀ। ତେବେ ସେଇ ଆନନ୍ଦ ଆମକୁ ଯୋଗାଉଥିବା କଳାକାରମାନେ କେତେ ଦୁଃଖ ନିଜ ଭିତରେ ଚାପି ରଖନ୍ତି, ଦୁଃଖ ରହି ମଧ୍ୟ ସେମାନେ କେମିତି ହସନ୍ତି, ଆଉ ଜୀବନର ଚଲାବାଟରେ ସେମିତି ଝୁଣ୍ଟି ନ ପଡ଼ି ସେମାନେ କେମିତି ଆଗେଇ ଯାଆନ୍ତି, ସେହିସବୁ କଥାକୁ ଆମେ ଆଜି ଆଲୋଚନା କରିବା। ଆଉ ଏମିତି ଜଣେ କଳାକାରଙ୍କୁ ଆମେ ଆଜି ପାଇଛେ ଆମ ଗହଣରେ, ଯିଏକି ନିଜର ବିବାହ ପରେ ହିଁ ତାଙ୍କର ଜୀବନ କଳାକାର ରୂପରେ ସେ ଆଗେଇ ନେଇଛନ୍ତି। ଅଦ୍ୟାବଧି ଅନେକ ଗୁଡ଼ିଏ ସମ୍ମାନ ମଧ୍ୟ ପାଇଛନ୍ତି, ଅନେକ ପ୍ରଶଂସା ତାଙ୍କୁ ମିଳିଛି। ତେବେ ଆଉ ଡେରି ନ କରି ଆସନ୍ତୁ, ତାଙ୍କୁ ସ୍ୱାଗତ ଜଣାଇବା। ନମସ୍କାର ମ୍ୟାଡ଼ାମ।
2: ନମସ୍କାର,
1: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ମ୍ୟାଡ଼ାମ, ଆପଣଙ୍କର ପରିଚୟ ଆପଣଙ୍କ ମୁହଁରୁ ଆଜି ଆମେ ଜଣାଇବା ଆମର ଶ୍ରୋତା ଭାଇ ଭଉଣୀମାନେ।
2: ମୋ ନାଁ ହେଉଛି ଜୟଶ୍ରୀ ପୁରୋହିତ।
1: ଜୟଶ୍ରୀ ପୁରୋହିତ ଜଣେ ମଞ୍ଚ କଳାକାର, ତାଙ୍କୁ ଆମେ ପାଇଛେ ଆଜି ଆମ ଗହଣରେ। ତେବେ ତାଙ୍କର କଳାକାର ଭାବେ ଜୀବନର ବାଟ କେମିତି ସିଏ ଫିଟେଇଲେ ଆଉ କ'ଣ କ'ଣ ସେ ଅଦ୍ୟାବଧି ପ୍ରଶଂସା ପାଇଛନ୍ତି, କେମିତି ତାଙ୍କୁ ସହଯୋଗର ହାତ ମିଳିଛି, କେମିତି ତାଙ୍କୁ ପରିଶ୍ରମ କରିବା ପାଇଁ ପଡ଼ିଛି, ସେହିସବୁ କଥା ତାଙ୍କ ମୁହଁରୁ ଜାଣିବା। ତେବେ ମ୍ୟାଡ଼ାମ, ଆମର କଥାବାର୍ତ୍ତା ଆମେ ଆରମ୍ଭ କରିବା। ଆମର କାର୍ଯ୍ୟକ୍ରମ ଯେମିତି ଆପଣଙ୍କୁ ଜଣାଥିବ ଯେ ଆମେ ଆମର ଶ୍ରୋତା ଭଉଣୀମାନଙ୍କୁ ଆମେ ଆପଣଙ୍କୁ ଜଣେ ଆଦର୍ଶ ଭାବରେ, ଯାହା ଆପଣ ଭୋଗିଛନ୍ତି କିମ୍ବା ଭୋଗୁଛନ୍ତି, କଷ୍ଟ ହଉ ପରିଶ୍ରମ ହଉ, ଯାହା ଆମେ ନାଁ ଦେଇପାରିବା, କ'ଣ କହିବେ? କଳାକାର ଜୀବନରେ କଷ୍ଟ କରିବାକୁ ପଡ଼େ ନା ପଡ଼େ ନାହିଁ?
2: ବହୁତ ପଡ଼େ। ମୁଁ ଗୋଟେ ହାଉସ୍ ୱାଇଫ୍, ଆଉ ମୁଇଁ ତାମାନେ ଘର ଦେଖ୍ବାର୍କେ ପଡ଼ୁଛି, ଛୁଆକେ ଦେଖ୍ବାର୍କେ ପଡ଼ୁଛି, ସବୁକେ ଦେଖ୍ବାର୍କେ ପଡ଼ୁଛି। ତ କଳାକାର ଲାଇନ୍ ବି ଇଟା ନୁହେଁ ଯେ ମାନେ ଖୁସିରେ ଖାଲି ବହୁତ ଜିନିଷ ମ୍ୟାନେଜ୍ କରିବାକୁ

0: ନିହାତି ସେଇଥିପାଇଁ ତ କଥାରେ ଅଛି ଯେ ଜଣେ ଅଭିନେତା ବା ଅଭିନେତ୍ରୀ କଳାକାର ଜଣେ ସିଏ ମୁହଁରେ ରଙ୍ଗ ବୋଳି ଅନ୍ୟମାନଙ୍କୁ ହସାଏ ସିନା, କିନ୍ତୁ ତା ମନ ଭିତରେ ଅନେକ କଥା ଚାଲିଥାଏ ସେହି ସମୟରେ। ତେବେ କେମିତି ଆରମ୍ଭ ହେଇଥିଲା ମ୍ୟାଡ଼ାମ ଆପଣଙ୍କର ଏଇ ଯାତ୍ରା?
1: ଆକ୍ଚୁଆଲି ମୋର ଗୀତଟା ଛୁଆବେଳୁ ମୋର ବହୁତ ୱିକନେସ୍ ଥିଲା। ମୁଁ ସ୍କୁଲ ଟାଇମ୍ରେ ଗାଉଥିଲି, ବହୁତ ସାରା ପ୍ରାଇଜ୍ ବି ପାଇଛେ, କଲେଜରେ ବି ଗାଉଥିଲି, ବହୁତ ବଢ଼ିଆ ସେଠି ବି ମାନେ ବହୁତ ପ୍ରାଇଜ୍ ପାଇଛେ ଆମେ। ତାପରେ ମ୍ୟାରେଜ୍ ପରେ ଆଉ ମାନେ ସେଇଟା ମୁଁ ଆଉ ନାଇଁ କଲି। ତାପରେ ମୋର ମ୍ୟାରେଜ୍ ହେଲା ପରେ ମୋର ଝିଅକୁ ମୁଁ ସମ୍ବଲପୁର କଳାକେନ୍ଦ୍ରରେ ପୁଷ୍ପାଞ୍ଜଳି ବେହେରା ମ୍ୟାଡ଼ାମ ଯେନ୍ ଅଛନ୍ ସେନୁ ଡ୍ୟାନ୍ସ ଶିଖାଲି। ତାପରେ ଦିନେ କାଣା ହେଲା, ଛୁଆର ଆଡ଼ମିସନ୍ କରିଗଲି। ସେଇଠି ମ୍ୟାଡ଼ାମ କହିଲେ ତୁମର ଭଏସ୍ ତ ବହୁତ ବଢ଼ିଆ ବୁଇ, ଆଉ ତୁମେ ଗୀତ ଗୁତା ଗାଏସ କାଁ ବୋଲି ବୋଲେ ସେଇଠି ମ୍ୟାଡ଼ାମଙ୍କୁ କହିଲି, ମ୍ୟାଡ଼ାମ ମୁଁ ଛୁଆବେଳେ ଗାଉଥିଲି, କଲେଜରେ ବି ଗାଇଛେ, ଆଉ ନାଇଁ କଲି କିଛି। ମୋର ମାଆର ବହୁତ ଇଚ୍ଛା ଥିଲା ଯେ ମୁଇଁ ଗୀତ ଗାଇକିରି ବହୁତ ଆଗ୍କେ ବଢ଼୍ମି ବୋଲି। ବାକି ମୁଇଁ ବହୁତ ସାଏ ନେଚରର ଥିଲି, ଯେନ୍ଥିର୍ ଲାଗି କି ମୁଇଁ ମାନେ ସେ ଫିଲ୍ଡଟା ଛାଡ଼ିଦେଲି, ନାଇଁ ଗାଇଲି ଆଉ। ତାପରେ ସେଇ ଝିଅ ଯେଉଁମାନେ ଯାଇଥିଲି ସେଇଠି ମ୍ୟାଡ଼ାମ କହିଲେ ଯେ ଆଉ ଗୀତଟି ଗ ତ କହିଲେ, ସେଇଠି ମୁଇଁ ଗୀତ ଗାଇଲି ବେଲେ ସେ କହିଲେ ବହୁତ ବଢ଼ିଆ, ବହୁତ ବଢ଼ିଆ ଗାଉଛ, ତ ତୁମେ କାଣା କରସ ବେଲେ ମୁଇଁ କହିଲି ନା ମୁଇଁ ହାଉସ୍ ୱାଇଫ୍ ଏଁ। ବେଲେ ତୁମେ ଗାଇବ ଗୋଟେ ଅଛି ସମ୍ବଲପୁରୀ ଡେ ବି ହେବାର ଅଛି, ସେତେବେଳେ ଫାର୍ଷ୍ଟ ଟାଇମ୍ ସମ୍ବଲପୁରୀ ଡେ ହେଇଥିଲା ଆମର ସମ୍ବଲପୁରରେ, ତ ସେଇଠି ମୁଇଁ ଗାଇଲି। ମୋର ଫାର୍ଷ୍ଟ ଷ୍ଟେଜ୍ ହେଉଛି ସମ୍ବଲପୁରୀ ଡେରେ।
0: ଆଜ୍ଞା, ତେବେ ସମ୍ବଲପୁରୀ ଦିନ ଠାରୁ ଆରମ୍ଭ ହେଇଛି ଆପଣଙ୍କର ମଞ୍ଚରେ କଳାକାରର ଜୀବନ, କିନ୍ତୁ ତା ପୂର୍ବରୁ ଆପଣଙ୍କୁ ବାଛି ନେଇଥିଲେ ପୁଷ୍ପାଞ୍ଜଳି ମ୍ୟାଡ଼ାମ, ଜଣେ କଳାକାର ଭାବରେ ସେ ଗ୍ରହଣ କରି ନେଇଥିଲେ। ତେ ମ୍ୟାଡ଼ାମ ଆପଣ ସେ ସମୟରେ କେଉଁ ଗୀତ ଗାଇଥିଲେ ଆପଣଙ୍କର ମନେ ଅଛି? ଯେଉଁ ଗୀତ ଶୁଣି ମ୍ୟାଡ଼ାମ ଆପଣଙ୍କୁ ପ୍ରଶଂସା କରିଥିଲେ ଆଉ ଆପଣଙ୍କୁ ଜଣେ କଳାକାର ଭାବେ ଗ୍ରହଣ କରି ନେଇଥିଲେ?
1: ହଁ ମ୍ୟାଡ଼ାମ ମନେ ଅଛି ସେ ଦିନଟା।
0: ତେବେ ସେଇ ଗୀତରୁ ଆମକୁ ପଦେ ନିହାତି ଶୁଣିବା ପାଇଁ ଆମେ ଅନୁରୋଧ କରିବୁ।
1: ଆଜ୍ଞା ଜରୁର।

ପାରୁଛ ବୈରୀ ତୁଲରେ ଆମେ ସମଲ ପୁରୀ ଫୁଲରେ ଆମର ଚକା ଚକା ବିନି ମୁଡ଼େ ଖିରି ପିନି ପାରୁଛ ବୈରୀ ତୁଲରେ ଆମେ

0: छोरा गोला काने तो जुड़ा छलका।
1: খুব সুন্দর, আউ খুব সুন্দর আপনার কণ্ঠ মধ্য, বহুত সুন্দর গীতটি। তো ম্যাডাম ফেরি যাওয়া আমি আমার কথাবার্তাকে, মাঙ্কর বহুত ইচ্ছা লা যে আপনার জনে কলাকার হবে, গীত গাইবে, মঞ্চকু আপনার ওহ্লাইবে, কিন্তু মা হয়ে সারা পরে হি আপনার সেই জীবন আরম্ভ কলে। তবে আপনার ঝিও কন কহে?
2: ମୋର ଝିଅଟା ମାନେ ବହୁତ ଖୁସି ହୁଏ। ସେ ସ୍କୁଲରେ ଯେତେବେଳେ ପଚାରସନ୍ ତାଙ୍କେ ତୁମର ମାଆ କାଣା କରସନ୍, ବେଲେ ସେ ବହୁତ ଗର୍ବରେ କହେ ମୋର ମାଆ ଜଣେ ସିଙ୍ଗର ବୋଲି। ମୋତେ ସେଇଟା ବହୁତ ଖୁସି ଲାଗେ। ସେ ଏକ୍ସାଇଟେଡ଼ଲି ଆସିକିରି କହେ ଏମା ମୋତେ ବହୁତ ଭଲ ଲାଗ୍ସି ତୋର ମାଆ କାଣା ହେଇଛନ୍, ବେଲେ ସିଙ୍ଗର ହେଇଛନ୍, ବେଲେ ମୋତେ ବହୁତ ଖୁସି ଲାଗେ ବୋଲେ। ତ ମୋତେ ବହୁତ ଖୁସି ଲାଗ୍ସି। ବାକି ଦୁଃଖର ଖବର ଇଟା ଯେ ଯେନ୍ ଟାଇମ୍ରେ ମୁଇଁ ଗାଉଛେ ଏଇସବୁ ଷ୍ଟେଜ୍ ମାନଙ୍କେ ଦେଖିକରି ସେ ବହୁତ ଖୁସି ହେଇତିତେ ଆଜି ଥିଲେ।
1: ନିହାତି ଭାବରେ ଆମେ ଯେତେବେଳେ ବାପା ମାଙ୍କୁ ହରେଇ ଥାଉ, କିନ୍ତୁ ଅଦୃଶ୍ୟରେ ସେମାନଙ୍କର ହାତ ଆମର ମଥା ପରେ ଥାଏ ମ୍ୟାଡ଼ାମ। ଯେଉଁଠି ଥିଲେ ବି ସେ ନିହାତି ଆପଣଙ୍କର ଉପରେ ତାଙ୍କର ଆଶୀର୍ବାଦ ରହିଛି, ଆଉ ରହିଥିବ ମଧ୍ୟ, ଆଉ ସେ ଆପଣଙ୍କୁ ଦେଖି ଖୁସି ମଧ୍ୟ ହେଉଥିବେ, ଏହି ଦୃଢ଼ ବିଶ୍ୱାସ ଆମେ ରଖୁଛୁ। ତେବେ ଝିଅ, ଆପଣଙ୍କୁ ଯେତେବେଳେ ଜଣେ କର୍ମଜୀବୀ ମହିଳା ଭାବରେ ସେ ସମ୍ବୋଧନ କରୁଛି ଯେ ମୋ ମା ଗୀତ ଗାଆନ୍ତି, ମୋ ମା ହାଉସ୍ ୱାଇଫ୍ ଠାରୁ ତାଙ୍କର ଗୋଟେ ପଦୋନ୍ନତି ଘଟିଛି, ତ କେମିତି ଆପଣଙ୍କର ଅନୁଭୂତି ସେଇଟା ଲାଗେ?
2: ବହୁତ ଭଲ ଲାଗେ।
1: ଭାବନ୍ତି କି ଆପଣ ମୁଁ ଘରେ ରହିଯାଉଥିଲି ବୋଲି?
2: ହଁ।
1: ତେବେ ଜଣେ ଗୃହିଣୀ ମ୍ୟାଡ଼ାମ ଯେତେବେଳେ ମଞ୍ଚକୁ ଓହ୍ଲାଏ, ତାପରେ ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ଥାଏ। ଆପଣ ସେଇ ଦାୟିତ୍ୱକୁ କେମିତି ଭାବରେ ନିର୍ବାହ କରନ୍ତି? ଆପଣଙ୍କୁ କ'ଣ ଅସୁବିଧା ହୁଏ କି?
2: ଅସୁବିଧା ତ ବହୁତ ହୁଏ, ବହୁତ କଷ୍ଟ ବି ଅନୁଭବ ହୁଏ। ଯେତେବେଳେ ଗୋଟେ ଗୃହିଣୀଟି ଗୋଟେ ଘର ସମ୍ଭାଳିକିରି ମାନେ ଯାଉଛେ ଗାଇବାର୍ ଲାଗି, ତ ବହୁତ କିଛି ସାକ୍ରିଫାଇସ୍ ବି କରବାର୍ ଲାଗି ପଡ଼ୁଛି। ମୋର ଶାଶୁ ଶ୍ୱଶୁରର ଏଜ୍ ହେଲାନ ବି ନାଇଁ ପାରନ୍ ସେମାନେ କିଛି କାମ କରି, ତ ମୁଇଁ ସକାଳୁ ଉଠି ଲଞ୍ଚ ତିଆରି କରିକିରି ମୁଇଁ ଆସୁଛେ। ତ ଭିତରେ ବହୁତ କଷ୍ଟ ବି ଥିସି, ପ୍ଲସ୍ ଷ୍ଟେଜ୍ରେ ଗାଇବାର୍ ଲାଗି ପଡ଼୍ସି, ସେଟା ବି ଗୋଟେ ତାମାନେ ବହୁତ କଷ୍ଟକର ହେ। ସମସ୍ତେ ଭାବସନ୍ ଯେ ବଢ଼ିଆ ଖୁସ୍ ଅଛେ ଯାଉଛେ, ଗୋଟେ ଜିନିଷଟିଏ ପାଇବାର୍ ଲାଗି ହେଲା ବହୁତ ଜିନିଷ ହରାବାର୍ ଲାଗି ପଡ଼୍ସି।
1: ନିହାତି ଭାବରେ କିଛି ପାଇବାକୁ ହେଲେ କିଛି ହରିବାକୁ ପଡ଼ିଥାଏ, ଏ ତ ସଂସାରର ନିୟମ ମ୍ୟାଡ଼ାମ। ତେବେ ଆପଣ ଆପଣଙ୍କର ଯେଉଁ ଦାୟିତ୍ୱ କଥା କହିଲେ, ଆପଣ ସବୁ ଦାୟିତ୍ୱ ଘରର ତୁଲେଇ ସାରିଲା ପରେ ହିଁ ଆପଣ ମଞ୍ଚକୁ ଆପଣ ଓହ୍ଲାନ୍ତି, ତ ସେଇଠି ଆପଣ ଏମିତି କ'ଣ ହରେଇଛନ୍ତି ବୋଲି ଆପଣଙ୍କୁ ମନେ ହୁଏ? ଆପଣ ପ୍ରଶଂସା ପାଇଛନ୍ତି ନା ଆପଣଙ୍କୁ ଅନେକ କଥା ଶୁଣିବା ଲାଗି ବି ପଡ଼ିଛି?
2: ନାଇଁ, ମୋର ଶାଶୁ ଘରେ ତ ବହୁତ ପ୍ରଶଂସା ପାଇଛି, ବାକି ଶାଶୁ ଘରଟା ଶାଶୁ ଘର, ମା ଘର ହେଇନା ପାରେ। ବାକି ଗୋଟେ ଜିନିଷ କହିମି, ସପୋର୍ଟ ତ ସମସ୍ତଙ୍କର ଅଛି। ମୋର ଶାଶୁ ବି ସପୋର୍ଟ କରସନ୍, ମୋର ହଜବେଣ୍ଡ ବି ସପୋର୍ଟ କରସନ୍, ମୋର ଶ୍ୱଶୁର ବି ସପୋର୍ଟ କରସନ୍, ମୋର ଡେଡ଼ ଶାଶୁ ବି ଜଣେ ଅଛନ୍, ସେ ବି ମୋତେ ବହୁତ ସପୋର୍ଟ କରିଛନ୍। ଆଉ ବାକି ବାହାରିଆ ମାନେ ତ ତିଲ୍ କେ ତାଲ କରିକରି କହେସନ୍ କି ଏନ୍ତା ଯାଉଛି, ବ୍ରାହ୍ମଣ ଘରର ବୋହୁ ହେଇଛି ଆଉ ଗୀତ ଗାଇ ଯାଉଛି ବୋଲି ବହୁତ ଜିନିଷ କହେସନ୍, ଶୁଣବାର୍କେ ବି ପଡ଼୍ସି। ବାକି ମୁଇଁ କେୟାର ନାଇଁ କରେ, ଯେହେତୁ ମୋର ଫ୍ୟାମିଲି ମୋତେ ସପୋର୍ଟ କରୁଛନ୍, ମୁଇଁ କେୟାର ନାଇଁ କରେ।
1: ମାନସିକ କ୍ଷେତ୍ରରେ ଆପଣ ବିଚଳିତ ହେଇଛନ୍ତି କି ଯେତେବେଳେ ନୂଆ ନୂଆ କାମ ଆରମ୍ଭ କଲେ? ଆପଣଙ୍କୁ କୌଣସି କଥା ବାଧିଛି କି?
2: ହଁ, ସେଟା ତ ହେସି, ହଁ ଅନେକ କଥା ଶୁଣବାର୍ ଲାଗି ପଡ଼୍ସି, ତ ସେଟା ମାଇଣ୍ଡ ବି ଡିଷ୍ଟର୍ବ ହେସି। ବାକି ମୁଇଁ କେୟାର ନାଇଁ କରେ, ମୁଇଁ ଆଗ୍କେ ବଢି ଚାଲ୍ସି। ଯଦି ସେ କଥା ମାନେ ଯଦି ଶୁଣିଲେ ତ କିଛି କରି ନା ପାରନ୍ ଲାଇଫରେ, ତ ମୁଇଁ ସେ କଥା ମାନଙ୍କୁ ଇଗ୍ନୋର କରସି।
1: ନିହାତି ଆମେ ଏଇଠି ଆମର ଶ୍ରୋତା ଭଉଣୀ ମାନଙ୍କୁ ମଧ୍ୟ ଜଣେଇବା ଯେ ଆମେ କଥାକୁ ଗୁରୁତ୍ୱ ଦବା, ଯୋଉ କଥା ଆମକୁ ଆଗକୁ ବଢ଼ିବାକୁ ଜୀବନରେ ସହାୟକ ହବ ସେଇ କଥାକୁ ଗୁରୁତ୍ୱ ଦବା, ଯୋଉ କଥାଟି ଆମର ବାଟରେ ଆମକୁ ପ୍ରତିବନ୍ଧକ ଭାବେ ଦେଖାଯାଉଛି କିମ୍ବା ପ୍ରତିବନ୍ଧକ ଆମ ପାଇଁ ସୃଷ୍ଟି କରୁଛି, ତାକୁ ଆମେ ସେଇଠି ଛାଡ଼ିଦବା। ଖୁବ୍ ସୁନ୍ଦର କଥା କହିଲେ ମ୍ୟାଡ଼ାମ। ଆପଣ ରୋଷେଇ କରନ୍ତି?
2: ଆଜ୍ଞା।
1: ସବୁଠୁ ଭଲ କ'ଣ ରୋଷେଇ କରନ୍ତି?
2: ଘରେ ଆଜି ଯଦି ସମସ୍ତେ ମୋର ଉପରେ ଖୁସ୍ ଅଛନ୍ତି ବେଲେ ରୋଷେଇ ବି ବହୁତ ବଢ଼ିଆ କରେ। ନନ୍ଭେଜ୍, ଭେଜ୍, ଭେଜ୍ରେ ଟ୍ରାଡ଼ିସନାଲ୍ ସବୁ ପ୍ରକାର ମୋତେ ମାନେ ମାନେ ଭଲ କରସି। ବାକି ମା ଘରେ ଆମେ ପାଣି ଗ୍ଲାସେ ବି ଆଣିକିରି ନା ପିଉଥେଇ, ସତ କଥା କହେମି, ମାନେ ଏଇଟା ଗୋଟେ ଅପ୍ରିୟ ସତ ମୁଁ କହିଦଉଛି, କ'ଣ ପାଇଁ ଲୁଚେଇବି। ଆଉ ମା ଘରେ ଆମେ ପାଣି ଗ୍ଲାସେ ଆଣିକରି ବି ନାଇଁ। ବାକି ଶାଶୁ ଘରକୁ ଯେତେବେଳେ ଆସିଲି, ଗୋଟେ ମନ୍ଥରେ ମୁଇଁ ବହୁତ ଜିନିଷ ଶିଖିଗଲି।
1: ନିହାତି
2: ଆଉ ଏବେ ଗୋଟେ ଏନ୍ତା ଜିନିଷ ନାହିଁ କି ମୋତେ ନାଇଁ ଆସେ ବୋଲି, ପିଠା ମଣା ଧରିକରି ସବୁ ଜିନିଷ ମୋତେ ଆସି କରି।
1: ନିହାତି ଝିଅ ଥିଲାବେଳେ ଆମେ ଅଲିଅଳି ଥାଉ, ବାପାଙ୍କ ଘରେ ଯେତେବେଳେ ଆମେ ଥାଉ ସେତେବେଳେ ଆମର ଦାୟିତ୍ୱବୋଧ ସେତିକି ନଥାଏ, ବୋହୂ ହେଇଗଲା ପରେ ଦାୟିତ୍ୱ ବଢ଼ିଯାଏ।
2: ଆଜ୍ଞା।
1: ତ ଖାଇବାରେ ଆପଣ ଯାହା ବନାନ୍ତି ସବୁ ତ ଭଲ ବନାନ୍ତି, ଏମିତି କେଉଁ ଜିନିଷ ଅଛି ଯାହା ବନେଇଲେ ଆପଣଙ୍କର ସ୍ୱାମୀ ଆପଣଙ୍କୁ ବହୁତ ପ୍ରଶଂସା କରନ୍ତି?
2: ଏମିତି ତ ସବୁ ବନେ, ସେ ସବୁ ଭଲ ପାଏସନ୍। ବାକି ସ୍ପେସିଆଲି ସେ ମୋର ମାନେ ଏମିତି ତ ସବୁ ଭଲ ପାଏସନ୍, ବାକି ଗୋଟେ ସ୍ପେସିଆଲି ସେ ମୋର ବହୁତ ପସନ୍ଦ କରସନ୍, ସେ ବେଲେ ଲାଉ ପିଠା, ଆମର ଓଡ଼ିଆରେ ସମସ୍ତ ଫେମସ୍ ଜାଣିଥିବେ।
1: ଆଜ୍ଞା,
2: ସେଇଟା ମୁଁ ବନାଏ, ସେ ବହୁତ ଭଲ ପାଆନ୍ତି।
1: ତେବେ ଆମେ ଏଠି କହିପାରିବା ଯେ ଯେଉଁଠି ଆପଣଙ୍କର ମତାନ୍ତର ହୁଏ, ମନାନ୍ତର ହୁଏ, ଆପଣ ଆପଣଙ୍କର ସ୍ୱାମୀଙ୍କୁ ଖୁସି କରିବା ପାଇଁ ଲାଉ ପିଠା ତିଆରି କରନ୍ତି?
2: ନାଇଁ ନାଇଁ,
1: ଖାଲି ଲାଉ ପିଠା ତିଆରି କରନ୍ତି ତାଙ୍କୁ ଖୁସି କରିବା ପାଇଁ, ନା ଆଉ କିଛି ତିଆରି କରନ୍ତି?
2: ନାଇଁ ସେମିତି କିଛି ନାହିଁ, ସେ ସବୁବେଳେ ଖୁସି ହେଇଥାନ୍ତି।
1: ନା ଗୀତ ଗାଆନ୍ତି? ଗୀତ ଗାଆନ୍ତି କି ନାହିଁ ତାଙ୍କୁ ମନେଇବା ପାଇଁ?
2: ହଁ ଗାଏସି ଗୀତ।
1: ତାଙ୍କର ମନ ପସନ୍ଦର କେଉଁ ଗୀତ ଆପଣ ଗାଆନ୍ତି ତାଙ୍କ ମନ ଦୁଃଖ ଥିଲେ ତାକୁ ଖୁସି କରିବା ପାଇଁ?
2: ତାଙ୍କୁ ହିନ୍ଦୀ ଗାନା ବହୁତ ପସନ୍ଦ।
1: ଆଜ୍ଞା,
2: ମୋତେ ତ ସମ୍ବଲପୁରୀ ପସନ୍ଦ, ବାକି ତାଙ୍କୁ ହିନ୍ଦୀ ପସନ୍ଦ, ତ ସେ ଯେତେବେଳେ ଅପସେଟ୍ ଥିବେ ମୋ ଗୀତଟେ ଗାଇଦେଲେ ସେ ଖୁସି ହେଇଯାଏସନ୍।
1: ଆଚ୍ଛା, ଇଂଲିଶ ବାବୁ ଦେଶୀ ମ୍ୟାମ୍ ନାଇଁ, କୋଉ ଗୀତ ଗାଆନ୍ତି ଆମକୁ ଟିକେ ସେ ଗୀତରୁ ପଦେ ଅଧେ ଗାଇକି ଶୁଣାନ୍ତୁ।

0: ସୁନ୍ଦର ଗୀତଟିଏ। ଆଉ ଏମିତି ଆପଣଙ୍କର ସ୍ୱାମୀ ସ୍ତ୍ରୀଙ୍କର ବୁଝାମଣା ଲାଗି ରହିଥାଉ, ଆଉ ଭଗବାନ କରନ୍ତୁ କେବେ ଆପଣଙ୍କ ଭିତରେ ସେମିତି ପରିସ୍ଥିତି ନ ଆସୁ ଯେ ଆପଣଙ୍କୁ ଅନ୍ୟର ସାଥ ମାଗିବା ପାଇଁ ପଡ଼ିବ, କିମ୍ବା ଆମେ କହିବା ଯେ ସେମିତି ପରିସ୍ଥିତି ଆସୁ ସବୁବେଳେ ଆପଣ ଖୁସିରେ ଥାଆନ୍ତୁ ଆଉ ପରସ୍ପରର ସାଥ ଦିଅନ୍ତୁ। ଆପଣ ଯେତେବେଳେ ସ୍ୱାମୀଙ୍କୁ ଏଇ କଥା କହିଲେ ଯେ ଏମିତି ଗୋଟିଏ ଅଫର୍ ଆସିଛି ମୋ ପାଖକୁ, ସ୍ୱାମୀଙ୍କର ପ୍ରତିକ୍ରିୟା କ'ଣ ଥିଲା?
1: ସେ ବହୁତ ଖୁସି ହେସନ୍, ମୋତେ କେନ୍ସି ବି ଜିନିଷ ଅଫର୍ ଆସିଲେ ସେ ପହିଲା ଖୁସି ହେସନ୍, ସେଟା ମୋର ଲାଗି ଗୋଟେ ଗର୍ବର କଥା ହେ। ଆଜି ଇନ୍କେ ବି ଆସିଛେ ସେଟା ବି ଶୁଣିକିରି ସେ ବହୁତ ଖୁସି ଅଛନ୍, ମୁଇଁ ଯେତିକି ଖୁସି ନାନ ସେ ବେଶୀ ଖୁସି ଅଛନ୍।
0: ଆପଣ ଖୁବ୍ ଭାଗ୍ୟବତୀ ତାହେଲେ, ଆଉ ଆମେ ଆଶା କରିବୁ ଏମିତି ତାଙ୍କର ପ୍ରଶଂସା ମିଳୁଥାଉ, ସାଥ ମିଳୁଥାଉ, ଆଉ ପ୍ରତ୍ୟେକ ସ୍ୱାମୀ ସେଇଭଳିଆ ହବା କଥା ଯେ ସ୍ତ୍ରୀ ଯଦି ସଫଳ ହୁଏ ତା ପଛ ଆଡ଼େ ଗୋଟିଏ ପୁରୁଷର ହାତ ଥାଏ, ଆଉ ପୁରୁଷ ଯଦି ସଫଳ ହୁଏ ପଛପଟେ ନିହାତି ଜଣେ ସ୍ତ୍ରୀର ହାତ ଥାଏ। ଏଇଟା ଖାଲି କହିବାର କଥା ନୁହେଁ, କାହିଁକିନା ସଂସାରର ଚକ ଯଦି ସମାନ ଗତିରେ ସେମାନେ ଚାଲିବେ ତେବେ ସୁଖ ଶାନ୍ତି ସମୃଦ୍ଧି ନିହାତି ପାଇବେ। ତେବେ ମ୍ୟାଡ଼ାମ, ଆପଣଙ୍କୁ ଯଦି ଦୁଃଖ ଆସେ, ପରିସ୍ଥିତି ଏମିତି ବାଧ୍ୟ କରେ ଯେ ଆପଣ ମଞ୍ଚକୁ ଓହ୍ଲେଇବାକୁ ଠିକ୍ ହେଇସାରିଥିବ କିନ୍ତୁ ଆପଣ ଯାଇପାରୁନାହାନ୍ତି, ସେହି ସମୟରେ କେମିତି ଆପଣଙ୍କର ମାନସିକ ସ୍ଥିତି କୁ ସଜାଡ଼ନ୍ତି, ଆଉ କେମିତି ଆଗ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି?
1: ନାଇଁ, ଠିକ୍ କଥାଟେ ତ କହିଛନ୍, ଏନ୍ତା ବି ସିଚୁଏସନ୍ ଜହ ତ ନା ଆସି, ବଟ୍ ଥରେ ଦୁଇଥର ଆସିଛେ, ବାକି ମୁଇଁ ବହୁତ କଷ୍ଟେ ସେଟା ମ୍ୟାନେଜ୍ କରିଛେ। ଠିକ୍ ଯିବାର ଥିବା ଗେଷ୍ଟ ପଳେଇ ଆସିବି, ଏମିତି ଗେଷ୍ଟ ଯେନ୍ମାନେ କି ସେମାନେ ମୁଇଁ ଗଲେ ପସନ୍ଦ ହିଁ ନାଇଁ କରନ୍, ସେମାନେ ଏଇ ଫିଲ୍ଡରେ ମୁଇଁ ଗଲେ ଯାଉଛେ ଗୀତ ଗାଉଛେ ପସନ୍ଦ ହିଁ ନାଇଁ କର, ତ ମୋତେ ସେସବୁ ବି ଫେସ୍ କରବାର୍ ଲାଗି ପଡ଼ିଛି। ବଟ୍ ଭଗବାନଙ୍କର ଆଶୀର୍ବାଦ, ମୁଇଁ କେବେ ଏନ୍ତା ନାଇଁ ହିଁ କି ମୁଇଁ ନାଇଁ ଯାଇ ବୋଲି, ମୁଇଁ ଏନ୍ତା ସିଚୁଏସନ୍ ଫେସ୍ କରି କରି ବି ମୁଇଁ ଗାଇ ଯାଇଛେ।
0: ସେଇ ବାହାଦୁରୀ ସମସ୍ତଙ୍କର ରହିବା କଥା ଯେ ଆମେ ଚାହୁଁନଥିବା ପରିସ୍ଥିତି ଯଦି ବା ଆମ ସାମ୍ନାରେ ଆସି ଛିଡ଼ା ହେଉଛି, ଆମେ ତାକୁ ପ୍ରତିରୋଧ କରିବା ଆଉ ଆମେ ଆଗକୁ ବାଟ ଚାଲିବା। ଝିଅ ବର୍ତ୍ତମାନ କୋଉ ଶ୍ରେଣୀରେ ପାଠ ପଢୁଛି?
1: ଝିଅ 7th ପଢୁଛି, ସେଣ୍ଟ ଜୋସେଫରେ ପଢୁଛି, ଆଉ ସେ ବି ଗୋଟେ ବହୁତ ବଢିଆ ଆର୍ଟିଷ୍ଟ, ବହୁତ ବଢିଆ ଡ୍ୟାନ୍ସ କରସି।
0: ଆଜ୍ଞା, ତେବେ ପୁଷ୍ପାଞ୍ଜଳି ବେହେରା ମ୍ୟାଡମ, ଯିଏ ଆପଣଙ୍କୁ ଚାନ୍ସ ଦେଲେ, ସୁଯୋଗ ଦେଲେ ଯେ ଆପଣ ଜଣେ କଳାକାର ଭାବରେ ନିଜକୁ ପ୍ରତିଷ୍ଠିତ କରନ୍ତୁ, ତାଙ୍କ ପାଇଁ ଆପଣ କ'ଣ କହିବା ପାଇଁ ଚାହିଁବେ?
1: ତାଙ୍କର ଲାଗି ମୁଁ ଯେତେ ବି କହିଲେ ସବୁ କମ୍ ଆଏ, କାରଣ ଆଜି ମୁଁ ମାନେ କହିମି କି ମାନେ ତାଙ୍କର ଲାଗି ବୋଲି ମୁଇଁ ଆଜି ତାମାନେ ଏଇ ଫିଲ୍ଡରେ ଅଛେ। ସତ୍ କହିଲେ ଗଲା, ମୁଇଁ ବହୁତ ସାଇ ନେଚର ଥିଲି, ମୋତେ ବହୁତ ଲାଜ ଲାଗ୍ସି ଷ୍ଟେଜ୍କେ ଗଲେ, ଆମେ କେନ୍ତା ଗାଏମି, କେନ୍ତା ମୋତେ ଦର୍ଶକମାନଙ୍କୁ ଦେଖିକିରି ନର୍ଭସ୍ ହେସି, ତ ତାଙ୍କର ଲାଗି ବୋଲି ମୁଇଁ ଆଜି ତାମାନେ ଇ ଫିଲ୍ଡରେ ଆଜି ସକ୍ସେସ୍ ହେଇପାରିଛେ, ତ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ସେ ମୋର ଖାଲି ମ୍ୟାଡ଼ାମ ବୋଲି ନୁହେଁ, ମୋର ମାଆର ମାନେ ଏକ୍ସପେକ୍ଟ ପରେ ସେ ମୋର ମା ଲେଖେବିଆନ୍।
0: ନିହାତି ଭାବରେ ଜଣେ ମାତୃସ୍ଥାନୀୟ ବ୍ୟକ୍ତି ଯେତେବେଳେ ଆମକୁ ପାଛୋଟି ନିଅନ୍ତି ଆଗକୁ ବଢ଼ିବା ପାଇଁ, ସିଏ ଆମକୁ ସାହାଯ୍ୟ କରନ୍ତି, ବାଟ ଦେଖାନ୍ତି, ତେବେ ଆମେ ତାଙ୍କ ପାଖରେ ଚିରଋଣୀ ରହିବା କଥା। ଆଉ ଏଇ କଥାଟି ମୁଁ ଆପଣଙ୍କୁ ଏଇଥିପାଇଁ ପଚାରିଲି ମ୍ୟାଡ଼ାମ ଯେ କଥା ଅଛି ଯେ ନାରୀଟିଏ ନାରୀର ଉନ୍ନତି ଦେଖିଲେ ସହ୍ୟ କରିପାରେ ନାହିଁ, କିନ୍ତୁ ଆପଣଙ୍କ କ୍ଷେତ୍ରରେ ସେଇ ଜିନିଷଟି ସେଇଟା ଭୁଲ ବୋଲି ପ୍ରମାଣିତ ହେଇଛି।
1: ନାଇଁ, ସତ୍ କଥା, ସେ ମୋର ଲାଗି ବହୁତ କିଛି ମୋର ଲାଇଫ

0: ବି ସବୁଠାରୁ ଇମ୍ପୋର୍ଟାଣ୍ଟ ପର୍ସନ୍ ବି ସେୟା। ଖାଲି ମ୍ୟାଡ଼ାମର ସ୍ନେହ ନାଇଁ ପାଇଁ ମ୍ୟାମାର ବି ସ୍ନେହ ମୁଇଁ ପାଇଛେ ତାଙ୍କନୁ, ଆଉ ପାଉଛେ ବି।
1: ଆମେ ଆଶା କରିବୁ ଏମିତି ଆପଣଙ୍କର ସ୍ନେହର ବନ୍ଧନ ଅତୁଟ ରହୁ, ଆଉ ଆପଣଙ୍କର ଯାତ୍ରା ବି ସେମିତି ଚାଲୁ। ତେବେ ଟିମ୍ରେ କେତେ ଜଣ ମେମ୍ବର ଅଛନ୍ତି ମ୍ୟାଡ଼ାମ?
0: ସମ୍ବଲପୁର କଳାକେନ୍ଦ୍ରରେ
1: ଆଜ୍ଞା
0: ଆମେ ଟୋଟାଲ 85 ମେମ୍ବର ଅଛୁ। ସେ ସମ୍ବଲପୁର କଳାକେନ୍ଦ୍ରର ମୁଁ ହଉଛି ସାଧାରଣ ସମ୍ପାଦିକା, ଡାଇରେକ୍ଟର ହଉଛନ୍ ବିପିନ ବିହାରୀ ଦାସ, ଯିଏକି ସେ ବି ମୋତେ ବହୁତ କିଛି ଶିକ୍ଷା ଦେଇଛନ୍। ତାଙ୍କର ବି ଆଶୀର୍ବାଦ ଅଛି ମୋର ଉପରେ, ସେ ବହୁତ କିଛି ମୋତେ ଶିଖେଇଛନ୍। ତାଙ୍କର ଲେଖାର ଗାନା ମାନେ ଆଜି ଷ୍ଟେଜରେ ମୁଁ ଗାଇକରି ସକ୍ସେସ ହେଇଛେ। ଡାଲଖାଇ ରସର କେଲି ହେଲା ସବୁ।
1: ସେଇ କଥା ମୁଁ ପଚାରିବା ପାଇଁ ଚାହୁଁଥିଲି ମ୍ୟାଡ଼ାମ, ଯେ ଆମେ ପୁଷ୍ପା ମ୍ୟାଡ଼ାମଙ୍କ କଥା ତ ଜାଣିଲେ, ତେବେ ବିପିନ ବିହାରୀ ଦାସ ଆଜ୍ଞା ସିଏ ଯେଉଁ ଗୀତ ରଚନା କରିଛନ୍ତି, ଆପଣ ତାକୁ ମଞ୍ଚରେ ଗାଇ ପ୍ରଶଂସା ପାଇଛନ୍ତି, ସେ ଗୀତରୁ କିଛି ଆମେ ଶୁଣିବା ପାଇଁ ଅନୁରୋଧ।
0: ମୁଲକି ହସିର ଚାନି ଛଟା ଦେଖି ଦେଲେ ବଡ଼ା ମିଠା, ଇଟା କାଏ ଭାବ ପିରତି, ହାଏ ଗୋ ସତେ ଇଟା କାଏ ଭାବ ପିରତି। ମୁଲକି ହସିର ଚାନି ଛଟା ଦେଖି ଦେଲେ ବଡ଼ା ମିଠା, ଇଟା କାଏ ଭାବ ପିରତି, ହାଏ ଗୋ ସତେ ଇଟା କାଏ ଭାବ ପିରତି। ଏ ଉଦିଆ ଚହ୍ନା ଗୋ ମୋର ଦିଶୁଛି କେଡ଼େ ସୁନ୍ଦର, ଇଟା କାଏ ଭାବ ପିରତି, ହାଏ ଗୋ ସତେ ଇଟା କାଏ ଭାବ ପିରତି। ଏ ଉଦିଆ ଚହ୍ନା ଗୋ ମୋର ଦିଶୁଛି କେଡ଼େ ସୁନ୍ଦର, ଇଟା କାଏ ଭାବ ପିରତି, ହାଏ ଗୋ ସତେ ଇଟା କାଏ ଭାବ ପିରତି।
1: ଖୁବ୍ ସୁନ୍ଦର। ଏବେ ଆପଣଙ୍କୁ ଆପଣଙ୍କର ବ୍ୟକ୍ତିଗତ ପ୍ରଶ୍ନଟିଏ ପଚାରିବି ମ୍ୟାଡ଼ାମ। ଜଣେ ଝିଅ ଯେତେବେଳେ ମଞ୍ଚକୁ ଓହ୍ଲାଏ, ସେ ସାହି ପଡ଼ିଶାଠୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ଅନେକ ଜାଗାରେ ଅନେକ କଥା ଶୁଣିଥାଏ, କିଛି ପ୍ରଶଂସା ଶୁଣେ, କିଛି ନିନ୍ଦା ଶୁଣେ, କିଛି କଥା ତାକୁ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିବା ବେଳେ କିଛି କଥା ତାକୁ ପଛକୁ ଟାଣି ଆଣେ। ଆପଣ କ'ଣ କହିବା ପାଇଁ ଚାହିଁବେ ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେଇମାନଙ୍କୁ? ସେଇ କଥାକୁ ଆପଣ ନଜରରେ ରଖନ୍ତୁ, ଜଣେ ମହିଳା ଭାବରେ କ'ଣ କହିବା ପାଇଁ ଚାହିଁବେ?
0: ସମସ୍ତେ ମାନେ ଆଗକି ବଢ଼ବାର୍ ଲାଗି ତ କିଏ ଏନକରେଜ ନାଇଁ କରନ୍, ବାକି ପଚକେ ଘୁଚବାର୍ ଲାଗି ଆଜି ଡେଟ୍ରେ ସମସ୍ତେ ଅଛନ୍। ଆମକୁ କାହାରିର କଥା ଶୁଣବାର୍ ନାଇଁନ, ଆମର ଯେନ୍ ଟ୍ୟାଲେଣ୍ଟ ଆମକୁ ଦେଖାବାର ଅଛେ ସେଟା ହେଲେ ଆଗକେ ବଢ଼ି ପାର୍ମା, ଆଉ ଯଦି ଲୋକଙ୍କର କଥା ଶୁନ୍ମା ତ ସେଇନୁ ହିଁ ରହିଯିମା। ତ ମୁଇଁ ଏସବୁ କିଛି ମାନେ ମୁଇଁ ଖାତିର ନାଇଁ କରେ, ମୁଇଁ ମୋର କାମ କରି ଚାଲ୍ସି, ମୁଇଁ କାହାରିର କଥା ନାଇଁ ଶୁନେ।
1: ନିହାତି ଭାବେ ଆମେ କାର୍ଯ୍ୟକ୍ରମ ଆରମ୍ଭରେ ବି ସେଇ କଥା ଶୁଣିଲେ ଆପଣଙ୍କ ମୁହଁଠୁ, ଆଉ ବର୍ତ୍ତମାନ ମଧ୍ୟ ସେଇ କଥା ଯେ ଆମେ ଯଦି ଆଗକୁ ବଢ଼ିବାର ଇଚ୍ଛା ରଖୁଛେ, ନିହାତି ଆମେ ନିଜକୁ ଆଗକୁ ବଢ଼ିବାରେ ହିଁ ଅନବରତ ଭାବେ ପ୍ରଚେଷ୍ଟା ଜାରି ରଖିବା। ମଞ୍ଚ ଅଭିନେତ୍ରୀ ଭାବରେ ଆପଣଙ୍କର ନୂତନ ପରିଚୟଟି ଆପଣ ଯାହା ବି ତିଆରି କରିଛନ୍ତି, କୋଉ କୋଉଠୁ ଆପଣ ପ୍ରଶଂସିତ ହେଇଛନ୍ତି?
0: ବହୁତ ଜାଗା ଯାଇଛେ, ମିଜେଡ୍ ସିସି ଥ୍ରୁରୁ ଶାନ୍ତି ନିକେତନରେ ଆୱାର୍ଡ ପାଇଛେ, କାଶ୍ମୀର ଯାଇଛେ, ଏଞ୍ଜେଲ୍ ସିସିରୁ ଯାଇଛେ କୁରୁକ୍ଷେତ୍ର, ସେନୁ ବି ଆୱାର୍ଡ ପାଇଛେ, ଗଡ଼ଚିରୋଲି ଯାଇଛେ ଇଜେଡ୍ ସିସି ଥ୍ରୁରୁ। ମୋତେ ଯେତେବେଳେ ଷ୍ଟେଜ୍ ଯାଏସି କି ମୋତେ ଆୱାର୍ଡ ମିଲ୍ସି, ମୁଁ ବହୁତ ଗର୍ବିତ ଅନୁଭବ କରସି, ବହୁତ ଖୁସି ଲାଗ୍ସି କି ଗୋଟେ ଘରର ବୋହୁଟେ ହେଇକରି ଏସବୁ ମୁଇଁ କରିପାରୁଛେ। ବହୁତ ଲୋକଙ୍କର ବହୁତ କଥା ସବୁକେ ମୁଇଁ ଇଗ୍ନୋର କରିକରି ମୁଇଁ ଆଜି ଇ ଫିଲ୍ଡରେ ଅଛେ, ମୋତେ ବହୁତ ଗର୍ବ ଲାଗ୍ସି।
1: ପରିବାରରେ ଆଉ କିଏ କିଏ ଅଛନ୍ତି ମ୍ୟାଡ଼ାମ?
0: ଆମର ପରିବାରରେ ମୋର ଶାଶୁ ଶ୍ୱଶୁର, ମୋର ହଜବେଣ୍ଡ, ଆମର ଝିଅ।
1: ଆପଣ ଗୋଟିଏ ବୋହୁ?
0: ହଁ, ମୁଁ ଗୋଟିଏ ବୋହୁ।
1: ଗୋଟିଏ ବୋହୁ ପରିବାରରେ ନିହାତି ଦାୟିତ୍ୱ ସମ୍ପନ୍ନ ଆପଣ ଚାହିଁ ହେଇଯାଇଥାଏ, ସବୁ ପ୍ରକାରର ଦାୟିତ୍ୱ ବୟୋଜ୍ୟେଷ୍ଠ ପିତାମାତା ହୁଅନ୍ତୁ, ଶାଶୁ ଶ୍ୱଶୁର ହୁଅନ୍ତୁ, ସ୍ୱାମୀ ସନ୍ତାନ ସମସ୍ତଙ୍କର ଦାୟିତ୍ୱ ତାରି ପରେ ଥାଏ। ସେଇଥିରୁ ଆପଣ କେତେବେଳେ ସମୟ ବାହାର କରନ୍ତି ନିଜ ପାଇଁ?
0: ଚୁଲି ସତ କହିବାକୁ ଗଲେ ଆମର ଘରେ ବିଲକୁଲ ସମୟ ନାଇଁ ମିଲେ, କାହିଁ ଲାଗି ଶାଶୁ ଗୋଟେ ଡାଇବେଟିସ ପେସେଣ୍ଟ, ପାରାଲିସିସ ବି ତାଙ୍କୁ ହେଇଥିଲା, ତ ସେ ନିଜେ ନିଜର କାମ ନିଜେ କରୁଛନ୍, ବାକି ରନ୍ଧାବଢ଼ା ସବୁ ମୋତେ ମାନେ ସବୁ କିଛି କରବାର୍ ଲାଗି ପଡ଼େ। ଆଉ ଯେତେବେଳେ ମୁଇଁ ପ୍ରୋଗ୍ରାମ ବି ଯାଏସି ସବୁ କିଛି କରି ଯାଏସି, ତାଙ୍କୁ ଯେନ୍ତା ପ୍ରୋବ୍ଲେମ ନା ହେବା, ଷ୍ଟେଜ୍ ଯେତେବେଳେ ଯାଏ ମାନେ ସବୁ ଭୁଲି ଯାଏସି କି ଗୋଟେ ଘରର ବୋହୁଟେ ହେଁ ବୋଲି।
1: ବ୍ୟସ୍ତତା ଭିତରେ ସମୟ କାଢ଼ନ୍ତି, ମଞ୍ଚକୁ ଯାଇ ନିଜକୁ ଭୁଲି ଯାଆନ୍ତି, ସେଇ ଖୁସିରେ ଆପଣ ଜୀବନ ବଞ୍ଚନ୍ତି। ନିହାତି ଭାବରେ ଆପଣଙ୍କର ଏଇ କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ଆମେ ଆଶା କରୁଛୁ ମ୍ୟାଡ଼ାମ। ଆପଣ ଆପଣଙ୍କର ସମୟ ବାହାର କଲେ, ଆମ ପାଖକୁ ଆସିଲେ, ଆଉ ନିଜର ବ୍ୟକ୍ତିଗତ ମତ ମନ୍ତବ୍ୟ ଦେଇ ଅନ୍ୟମାନଙ୍କୁ ପ୍ରେରିତ କଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
0: ଆପଣ ଘର ସଂସାର କେ ମୋତେ ଡାକି କରି ଉତ୍ସାହିତ କରିଥିବାରୁ, ଆଉ ମୋର ଶ୍ରୋତା ଭଉଣୀ ମାନଙ୍କୁ ବି ନମସ୍କାର ମୋର। ଆଉ ମୁଇଁ ସମସ୍ତଙ୍କୁ ଆଜି ଗୋଟେ କଥାଟେ କହିମି ଯେ ଗୋଟେ ବୋହୁଟେ ବି ବହୁତ କିଛି କରିପାରସି, ତ ସମସ୍ତେ ପଚକେ ନା ଦେଖିକରି କାହାରିର କଥା ନା ଶୁଣିକରି ଆଗକେ ବଢି ଚାଲୁନ, ସେଥିରେ ଆମର ଉନ୍ନତି ହେବା। ଧନ୍ୟବାଦ।
2: ମଞ୍ଚ କଳାକାର ଜୟଶ୍ରୀ ପୁରୋହିତଙ୍କ ସହ ସାକ୍ଷାତକାର ଶୁଣିଲେ। ତାଙ୍କୁ ସାକ୍ଷାତ କଲେ ବିଶ୍ୱଭାରତୀ ମିଶ୍ର। ଏଥର ଆସନ୍ତୁ ଶୁଣିବା ଏହି ଭକ୍ତି ଗୀତଟି। କଣ୍ଠଦାନ କରିଛନ୍ତି ନବକିଶୋର ମହାତମ, ଗୀତ ରଚନା ବଳରାମ ହୋତା।

0: শ্রোতা ভণী বর্তমান তো সময় সরি আসলা এই ভক্তি গীত সহ আজর ঘর সংসার কার্যক্রম কু এইটি রকুছু। আকাশবাণী সম্বলপুর ওড়িয়ারে সম্বাদ রিলে করছু আকাশবাণী কটক কেন্দ্রর পরে পরে ইংরাজি এবং হিন্দিরে সম্বাদ রিলে করবু আকাশবাণী দিল্লির।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି। ଗତ 2018 ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା। ଶ୍ରୀ ମୋଦି କହିଛନ୍ତି,
2: भारत के सबसे महत्वपूर्ण पार्टनर में से मानते हैं। नीदरलैंड भारत के टॉप 5 इन्वेस्टर्स में से एक है। हमारे हिस्टोरिकल, कल्चर और पीपल टू पीपल टाइज भी बहुत गहरे हैं। डेमोक्रेटिक वैल्यूज, मार्केट इकोनॉमी और रिस्पॉन्सिबल बिहेवियर, ये हमारी साझी सोच का हिस्सा है। हमें नीदरलैंड की एक्सपर्टीज और भारत की स्पीड और स्केल को हर क्षेत्र में जोड़ना चाहिए।
1: ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ହେଗ୍ଠାରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ହର୍ମୁଜ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହରିସ୍ କହିଛନ୍ତି, ଜାହାଜର କ୍ରୁ ସଦସ୍ୟ ଏବଂ ନୌଚାଳନା ସ୍ୱାଧୀନତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ। ବିଶ୍ୱ ଶକ୍ତି ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ହରିସ୍ ଏହା କହିଛନ୍ତି। ଓମାନ ଉପକୂଳରେ ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଶ୍ରୀ ହରିସ୍ ଏହି ମନ୍ତବ୍ୟ ଦେଇଛନ୍ତି। ସୋମାଲିଆରୁ ଆସୁଥିବା ଏହି ଜାହାଜର 14 କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2 ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। 5 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି। ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ। 2027 ଜନଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, अरुणाचल प्रदेश बिहार चंडीगढ़ छत्तीसगढ़ दाद्रा और नगरहवेली एवं दामन और डीयू हरियाणा मध्यप्रदेश पंजाब तेलंगाना एवं उत्तराखंड रे गणना करी घर को घर बुली गृह तालिका प्रस्तुत करबा कार्य जारी रहिछि। केन्द्र स्वराष्ट्र मंत्रालय कहिछि सठिक गणना को सुनिश्चित करबा पई पारंपरिक भाबे घर को घर गणना प्रक्रिया सहित प्रथम थर पई डिजिटल उपकरण रो व्यवहार करा जाउछि। क्षेत्र परिदर्शन समय रे घर स्थिति परिवारर विवरणी उपलब्ध थिबा सुविधा और सुजोग परिवारर संपत्ति संपर्कित सूचना आधारित 33 प्रश्न माध्यम तथ्य संग्रह करा जाउछि। गुजरात जम्मू काश्मीर लद्दाख एवं पुडुचेरी रे आजिठारु स्वगणना कार्यक्रम आरंभ होईछि एवं एहा आसंता 31 तारीख पर्यंत जारी रहिबो। आपण माने संवाद सुनुछन्ति आकाशवाणीरु। उच्च रक्तचापर कारण एवं एथिजोगु सृष्टि होउथिबा समस्या गुडीक संपर्क रे सचेतनता वृद्धि लक्ष्य नै आज विश्वव्यापी भावप्रवणता चाप दिवस पालन करा जाउछि। भावप्रवणता चाप सचेतनता मास पालन रे एक अंश स्वरूप एहि दिवस पालन करा जाउछि। एहार उद्देश्य होउछि उच्च रक्तचाप संपर्क रे विश्वव्यापी सचेतनता वृद्धि करिबा प्रतिरोध चिन्हट एवं व्यक्तिगत सांप्रदायिक एवं स्वास्थ्य प्रणाली स्तर रे कार्यको उत्साहित करिबा। चलित वर्षर विषयवस्तु रहिछि मिलिमिसि भावप्रवणता चापको नियंत्रण करि रखिबा नियमित रक्तचाप जांच करिबा नीरव घातकको प्रतिहत करिबा। भावप्रवणता चाप विश्वस्तरले अकाल मृत्युर प्रमुख प्रतिरोधयोग्य कारण होइछि। विश्वस्तरले प्राय 140 कोटी लोक भावप्रवणता चापजनित उच्च रक्तचाप रोगरे पीडित अछन्ति। प्रभावशाली एवं सुलभ चिकित्सा उपलब्ध सत्वे अनेक लोक ए संपर्कले सचेतन नाहन्ति फलरे उच्च रक्तचापजनित कारणरो प्रति 4 जनक मध्ये जणकर रक्तचापजनित रोगको नियंत्रण करा जाय परुछि। विश्व दूरसंचार एवं सामाजिक सूचना दिवस आज पालन करा जाउछि। 1865 मसीहारे मिलित जातिसंघर डिजिटल प्रजुक्ति विद्या संस्था भाबे प्यारिस ठारे आंतर्जातिक दूरसंचार संघ प्रतिष्ठा करा जायथिला। एहाको स्मरण करि प्रतिवर्ष मे मास 17 तारीख को विश्व दूरसंचार एवं सामाजिक सूचना दिवस भाबे पालन करा जाय आसुछि। इंटरनेट एवं अन्यन्य सूचना और जोगाजोग प्रजुक्ति विद्यार व्यवहार माध्यम रे सामाजिक तथा अर्थनैतिक क्षेत्र रे परिवर्तन आणिबा नै सचेतनता वृद्धि हेउछि एहि दिवस पालन अन्यतम उद्देश्य। चलित वर्षर विषयवस्तु रहिछि प्रजुक्ति विद्या जीवनरेखा संगठित विश्व पई निरंतरता को सुदृढ़ करिबा। प्रधानमंत्री नरेन्द्र मोदी आसंता 31 तारीख रविवार दिन आकाशवाणी मन की बात कार्यक्रम जनसाधारण भाव विनिमय करिबे। एहा हेबो तांकर मासिक रेडियो मन की बात कार्यक्रम 134 संस्करण। एथिपाई प्रधानमंत्री लोकमानंकु सेमानंकर मतामत देबाकु अनुरोध करिछन्ति। जनसाधारण नमो आप और माइगव पोर्टाल रे सेमानंकर मतामत देइ परिबे। एहा व्यतीत सेमाने 1800117800 को डायल करि सेमानंकर मतामत रेकर्ड करि परिबे। लोकमाने मध्य 1922 मिस्ड कल दे एसएमएस अनुसार निजर मतामत आसंता 29 तारीख मध्य प्रदान करी परिबे। आईपीएल क्रिकेट रे आज दुईट मैच खेल धर्मशाला हिमाचल प्रदेश क्रिकेट एसोसिएशन स्टेडियम रे अपराह 3:30 पंजाब किंग्स एवं रॉयल चैलेंजर्स बेंगलुरु मध्य मैच खेल द्वितीय मैच संध्या 7:30 दिल्लीर अरुण जेटली स्टेडियम ठारे राजस्थान रॉयल्स एवं दिल्ली कैपिटल

0: ୱିକେଟ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେଇକାଲ, କେରଳମ୍, ମାହେ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ତାରିଖକୁ ମୌସୁମୀ କେରଳମ୍ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷତ୍ରିୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashwani and I'm Shagun Chopra with the Midday News. The headlines. Prime Minister Narendra Modi to reach Gothenburg this afternoon on a two-day visit to Sweden. Will hold talks with Swedish Prime Minister Ulf Kristersson to review cooperation in trade, green transition, AI and defence. India and Netherlands elevate bilateral relationship to strategic partnership. 17 agreements signed to strengthen collaboration in key areas. India condemns attacks on commercial shipping in Strait of Hormuz as unacceptable. Says disrupting freedom of navigation cannot be justified. World Health Organization declares Ebola outbreak in Congo and Uganda a public health emergency of international concern. IMD issues heavy to very heavy rainfall alert at isolated places over Andaman and Nicobar Islands, sub-Himalayan West Bengal and Sikkim today. And Nepali mountaineer Kami Rita Sherpa creates history by climbing Mount Everest for 32nd time, breaking his own record. And now the news in detail. Prime Minister Narendra Modi will reach Gothenburg today on a two-day visit to Sweden, marking a historic milestone in India-Sweden relations. He will hold bilateral talks with Swedish Prime Minister Ulf Kristersson to review cooperation in trade, green transition, AI, emerging technologies, startups, resilient supply chains, defence, space, climate action and people-to-people ties. This visit is the third leg of Prime Minister Modi's UAE and European tour and his first to Europe since the India-EU Free Trade Agreement took effect in January 2026. A report from our correspondent covering the visit.
2: During the Sweden visit, Prime Minister will hold bilateral talks with the Swedish Prime Minister Ulf Kristersson to review the entire gamut of bilateral relations and explore new avenues of cooperation to enhance bilateral trade. They are also expected to hold discussions on avenues of collaboration in green transition, AI, emerging technologies, startup, resilient supply chain, defense, space, climate action and people-to-people ties. The two Prime Ministers will also address the European Roundtable for Industry, a leading pan-European business leaders forum, along with Her Excellency Ms. Ursula von der Leyen, President of the European Commission. While talking to Akashwani, Mr. Robin Sukhia, CEO of India-Sweden Business Council, underlines the importance of people-to-people connect and excitement of

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33ରୁ 37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହେଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ବର 1800-111-7800 ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି, ଟୋପି, ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା, ସଙ୍ଗୀତ, ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। उच्च रक्तचाप और एहा जोगु सृष्टि होउथिबा विभिन्न समस्या संपर्क में सचेतनता वृद्धि लक्ष्य रे आज सारा विश्व रे विश्व भावप्रवणता चाप दिवस पालन करा जाउछि। भावप्रवणता चाप सचेतनता मास पालनर एक अंश स्वरूप यह दिवस पालित होउछि। यार उद्देश्य होउछि उच्च रक्तचाप संपर्क में विश्वव्यापी सचेतनता वृद्धि करिबा सह प्रतिरोध चिन्हट एवं व्यक्तिगत सामुदायिक और स्वास्थ्य प्रणाली स्तर में कार्य को उत्साहित करिबा। चलित बर्षर विषयवस्तु रही मिलीमिशी भाव प्रवणता चाप को नियंत्रण कर रखा नियमित रक्तचाप जांच करने नीरव घातक को प्रतिहत करवा। भाव प्रवणता चाप विश्वस्तर में अकाल मृत्युर प्रमुख प्रतिरोधयोग्य कारण भाव परिगणित होउछि। विश्वर प्राय 140 कोटी लोके उच्च रक्तचापर पीड़ित अछन्ति। प्रभावशाली और सुलभ चिकित्सा व्यवस्था उपलब्ध थिले मध्य अनेक लोक ए संपर्क में सचेतन नुहंती। फलस्वरूप उच्च रक्तचापर पीड़ित प्रति चारिजण केवल जणकर रक्तचाप नियंत्रण में रहुचि। यह अवसर में मुख्यमंत्री मोहन चरण माझी राज्यवासी को सुस्थ जीवनशैली आपणवाक आह्वान देते। से कहते नियमित स्वास्थ्य परीक्षा संतुलित खाद्य आहार शारीरिक क्रियाकलाप मानसिक चाप नियंत्रण भली पदक्षेप उच्च रक्तचाप नियंत्रण करिवार गुरुत्वपूर्ण भूमिका ग्रहण करिथाय। आज विश्व दूरसंचार और सामाजिक सूचना दिवस पालित हो 1865 मसीह प्यारिस मिलित जातिसंघर डिजिटल प्रजुक्ति विद्या संस्था भाव आंतर्जातिक दूरसंचार संघ प्रतिष्ठा होता। यार स्मृति में प्रतिवर्ष मे 17 तारीख को विश्व दूरसंचार और सामाजिक सूचना दिवस भाव पालन कर इंटरनेट सह अन्य सूचना और जोगाजोग प्रजुक्ति विद्यार व्यापक व्यवहार मध्यम सामाजिक और अर्थनैतिक क्षेत्र में परिवर्तन आने सह सचेतनता वृद्धि करने एक दिवस मुख्य लक्ष्य। चलित वर्ष यह दिवस विषयवस्तु रही प्रजुक्ति विद्या जीवनरेखा संगठित विश्वपाई निरंतरता को सुदृढ़ करिबा। इंद्रप्रस्थ गैस लिमिटेड चलित सप्ताह पुणि थे सीएनजी दर वृद्धि करी दर 1 टंका वृद्धि पाई सूचना मिली। दर वृद्धि पर दिल्ली में सीएनजी 1 किलोग्राम पिछा 80.09 पैसा होता बेले भुवनेश्वर कटक 88.26 पैसा और पुरी में 86.07 पैसा को वृद्धि पाई। चलित सप्ताह प्रारंभ में सीएनजी दर 1 किलोग्राम पिछा 2 टंका वृद्धि पाई। 2026-27 वर्ष पर भारतीय सेनारे निजुक्ति लक्ष्य अग्निवीर योजना एवं नियमित क्याडर ऑनलाइन साधारण प्रवेशिका परीक्षा जून मास पहिलारु आरंभ हेबो। 12 तारीख पर्यंत चलिबागु थिबा परीक्षा कोलकाता निजुक्ति जोन ने सिक्किम पश्चिमबंग एवं ओडिशार 17 सहरर 26 केन्द्र में अनुष्ठित हेबो। ओडिशार 7 सहर कटक भुवनेश्वर ढेंकानाल राउरकेला संबलपुर बालेश्वर और ब्रह्मपुर में परीक्षा केन्द्र स्थापन कर गत 15 तारीख ठारु ऑनलाइन रे प्रवेशपत्र उपलब्ध होउछि। भद्रक जिला तिहिडी ब्लॉक तालापड़ा पंचायत अंतर्गत कांतकवि लक्ष्मीकांत महापात्र जन्मपाटी तालापद पंचायत विकास पर कार्य खसड़ा प्रस्तुत होइछि। योजनार सफल रूपायन लगी जिलापा अध्यक्षतार एक जिलास्तरीय कमिटी गठन होनापड़ी। योजनार तालापदा पंचायत में कृषि शिक्षा जलसेचन दक्षता विकास भली कार्यक्रम को प्राधान्य दिजिव। नवरंगपुर पापड़ाहांडी ब्लॉक निकटस्थ पधानीगुड़ा छक दुर्घटन दुई जनकर मृत्यु होगा तीन जन गुरुतर आहत होती। सूचना अनुजाई एक पाइप बोझे ट्रक पापड़ाहांडी कलाहांडी अभिमुखे जाता बेले विपरीत दिग्वर आसुवा कार सह मुहांमु धक्का होता। घटनास्थल में कारे माँ झीर मृत्यु घटी। पाणीपाग दक्षिण पश्चिम मौसुमी वायु गतकाली आंडामान सगर छुईं भारतीय पाणीपाग विभाग पक्षर् कहुई। मौसुमी वायु दक्षिण पूर्व आरब सगर किसी अंश दक्षिण पश्चिम और दक्षिण पूर्व बंगोपसगर आंडामान सगर किसी अंश को आज संध्या सुधा अग्रसर होवार अनुमान कर आंडामान निकोबर द्वीपपुंज और श्री विजयपुरम सहित यह अंचल अन्य द्वीपपुंजगुड़ मौसुमी छुईब। अन्यपक्ष कालबैशाखी प्रभाव में आगामी 4 दिन पर्यंत राज्यर विभिन्न स्थान में झड़वर्षा और वज्रपात जारी रहा नहीं पाणीपाग विभाग पूर्वानुमान कर गत 24 घंटा मध्य सुंदरगढ़ गुरुंडिया सर्वाधिक 9 सेमिटर वर्षा रेकर्ड कर राज्यर प्रायतः समस्त जिले में वर्षा होगा नहीं पाणीपाग विभाग पक्ष आकलन कर आसंता 3-4 दिन मध्य दिन तापमात्रा 2-3 डिग्री सेलसीयस वृद्धि पावर संभावना रही। राष्ट्रपति अनुमोदन परे 38 को वृद्धि पाइला सुप्रीम कोर्ट विचारपति संख्या। अपराधी प्रति राज्य सरकार शून्य सहनशीलता नीति अवलंबन करुछंति कहिले पुलिस महानिर्देशक। ओडिशा को आज 2 दिनिया गस्तरे आसुछंति बीजेपी राष्ट्रीय अध्यक्ष नितिन नवीन एवं उच्च रक्तचाप और ए संक्रांत विभिन्न समस्या नहीं सचेतनता वृद्धि उद्देश्य आज पालन करा जाउछि विश्व भाव प्रवणता चाप दिवस। आंचलिक संवाद वर्तमान पई इतिकरे शेष होला परवर्ती आंचलिक संवाद सुनि परिबे संध्या 6:45 मिनिट रे।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ମନମାର୍ଜିଆ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଶୈଳୀ ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ, କଣ୍ଠଶିଳ୍ପୀ ହର୍ଷଦୀପ କୌର ଏବଂ ଜାଜିମ ଶର୍ମା।

ଶେଷରେ ସିମ୍ବା କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଗଚି, କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁ, ଆଶିଷ କୌର ଏବଂ ତନିଷ୍କ ବାଗଚି।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।
1: ମକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମ୍ହେ ଜୁହାର। ତେଙ୍ଗନାର ସମାଜନୁ ଉଜ୍ଜାଗି ଲାଗାନ୍ ମୁଣ୍ଟା ଜିନିଷ୍ ନିହାତି ଦରକାର ଖାତିରି ବୋଲିକିରି ଆଦାନ ତେଙ୍ଗା ଭିଲ୍ କେର୍କିଛି ଆବଡ଼ାଦ ଗୁଠି ମାଞ୍ଜା ଯେ ଅନ୍ନା କା ମହନା କୁର୍ନା କା ଆତ୍ନା ଆରୁଣ୍ଟା ରାହନାଦ ହେଲେ ଅନ୍ନା କା ମହନା ଯଦି ବଥ ହେଲେ ନାମ ଏନ୍ଦିର ଅନାଲଦାତ କ ମହାଲଦାତ ମାଣ୍ଡି ଆଢ଼ା ଇଦାତ୍ତା ଖାଇ କା ଚାହା ତାରପରେ ଆସମା ଇଞ୍ଜୁ ଆହାଡ଼ା ଯାହା ନାମ ଚାଷ ନାନାଲଦାତ ଆଦାନଗୁଠି ନାମ ଅନାଲଦାତ ମହାଲଦାତ ଇ କାତ୍ତାତ୍ତା ଆଉ ଇ ଅନ୍ନା ମହନାଧି ଜରୁରୀ ଦୁ ଉଜ୍ଜାଗେ ଲାଗାନ୍ ହେଲେ ନାମ ଯେହେତୁ ସମାଜନୁ ଉଜ୍ଜାଲଦାତ ସମାଜନୁ ଚାଲରାଗେ ଲାଗାନ୍ ନାମ କୁରଥ ବନେ ଖାଣ୍ଡେ କା ଭଲଗିରି ଖାଣ୍ଡେ ଆତ୍ମତ ହେଲେ ଯାଇ ସମାଜର ନାମ ଭିଡ଼ରତ ହେଲେ କୁର୍ଣ୍ଣା କା ଆତ୍ନା ବୋଧି ବାଢ଼େଟି ଜିନିଷ ତୁ ତାଙ୍କେ ସାଙ୍ଗେ ସାଙ୍ଗେ ଏକା ସାନ ରଥ ରାଗେ ଅଣ୍ଟା ଆଡ଼ପା ହେଲେ ଅନତ ମହତ କୁରତ ଆତ୍ମତାରୁ ଯଦି ଭଲ ଆଡ଼ପା ପାଲି ଅଣ୍ଟା ଆତିଲି ହେଲେ ଆସାନ ରାଙ୍ଗତ ଆଗଲି ନାମେ ପୁର୍ଖା ଗୁଠିର ଯାହା ତେଙ୍ଗନାର ଯେ ଯେନ୍ତା ଆଡ଼ପା ପାଲି ରାଚା ହନେ ରାଲିଆର ଆରୁ ଆକୁନ୍ ଧୀରେ ଧୀରେ ସମାଜବୋଧ ଟିକେ ଆଖିଲି କେରାଦିନ ବୁଲିକିରି ଭଲ ଭଲ ଆଡ଼ପା ପାଲି ନାନାଲନାର ଆଉ ରାଲନାର ଆରୁ ବନେ ପାଚିଲି ଯଦି କଥ ହେଲେ ତା ହାରବୁନୁ ରାଲିଆର ବୁଲିକିରି ତେଙ୍ଗା ଖାତିର କିଛି ଆଉ ଯାହା ବି ମାନ୍ନା ଇ ମୁଣ୍ଡଟା ଜିନିଷ ବୋଧ ଯଦି ନାମେ ସାନ ଆତିଲି ହେଲେ ତା ନାମ ଉଜ୍ଜାକାଙ୍ଗତ ହେଲେ ଖାଲି ଉଜ୍ଜତକତ ଖାନ ନାମେ ଜିଆନୁ ଯଦି ଖୁସିବାସୀ ମାନ୍ନାଗେ ଲାଗାନ୍ ଯଦି କିଛି ମାନ୍ଲା ଦିନ ହେଲେ ଆ ଜିଆଦ ଜିଆ ମାଲିଦୁ ହେଲେ କାନେ ଖୁସିବାସୀ ମାନତ ଖୁସିବାସୀ ମାନାଗେ ଲାଗାନ୍ ପାଞ୍ଚ ଲୋକ ସାଙ୍ଗେ ନାମ ଅକତିଲତ ମିଶ୍ରତ କାଚେ ନେଖରତ ଆରୁଣ୍ଟା ବଢ଼େଟି କଥା ମାଞ୍ଜା ଯେ ଯଦି ସାମିଆ ହାକରା ହେଲେ ନାମ ଗୀତୁ ପାଡ଼ତ ନାମେ ବାଜା ବନା ଛତ ହେଲୁ ଆସତ ଆରୁ ନାଲତ ଭି ତା ନାମେ ଜିଆଗେ ସାଙ୍ଗେ ଇ ଯେନ୍ ସଙ୍ଗୀତ ବାଲଦାତ ଆଦାଦ ଜଡ଼ରା ଆରୁ ଆତିଲି ହେଲେ ଭଲକିରି ଯଦି ଜିଆବନ ଜିଆ ଲେଖା ଉଜ୍ଜାଗେ ଲାଗାନ୍ ଚାହୁଁଥିଲେ ଅନତ ମହତ ଆତ୍ତତ କୁରତ ଆରୁ ଭଲ ଆଡ଼ପା ପାଲିନୁ ଅଣ୍ଟା ରତ ଆରୁ ପାଞ୍ଚ ଲୋକ ଗେ ସାଙ୍ଗାନ ନାମ ମିଶ୍ରତ ଆରୁ ଇ ମନୋରଞ୍ଜନ ଭିଲ୍ କାମ ଥାଲେ ଯାଇ ନାମେ ଜିଆ ଗେ ଅଣ୍ଟା ସାର୍ଥକତା ମାନ ତେଙ୍ଗନା କଥା ଯେ ଗୀତୁ କା ନାଲନା କା ଆଚ୍ନା ବନ ଛାଡ଼ିକିରି ନାମେ ଜିଆ ଉଜ୍ନାବୋଧ ପୂର୍ଣ୍ଣାଙ୍ଗ ପଲ୍ଲୀ ହିଁ ମାନା ତା ଇନ୍ନା ବରା ଗୀତୁ ଖାଲି ବେନତ ପହଲା ଗୀତୁ ବନ ପାଡ଼କାନାର ଚୈତନ ବରିହା ଆଉ ତମେ ଦଲ ଆଦଲ ଭିତରେ ରାନାର କୁନି ନୁନ ସୁକାନ୍ତି ବରିହା ମହିମା ପ୍ରଧାନ କସ୍ତୁରୀ ଛତ୍ରିଆ ପୁଲ ନୁନ କୃଷ୍ଣ ନୁନ ରାମପ୍ରସାଦ ବରିହା ରତନ ମାଝି ଆଉ ରମଣୀ ବାଘ ହେଲେ ଇ ଗୀତ ବନ ନାମ ଯେତେବେଳେ ବେଞ୍ଜା କାମଦାତ କା ବରୁ କାମଦାତ ହୁ ବାକେନ୍ ପାଡ଼ନାର ଆରୁ ନାଲନାର ହୁ ଗୀତ ବନ ମେନତ।

0: ଇନ୍ନା ତମେ ନିଜକାତ ଚୈତନ ବଢ଼ିଆ ଆଉ ତମେ ଦଲ ପାଡ଼କା ଯୋଡ଼େ ଗୀତ ଆ ଗୀତ ଗୁଠିନ ପାଡ଼କା ଚାର କୁନି ନୁନ ସୁକାନ୍ତି ବଢ଼ିଆ ମହିମା ପ୍ରଧାନ କସ୍ତୁରୀ ଛତ୍ରିଆ ପୁଲ ନୁନ କୃଷ୍ଣ ନୁନ ରାମପ୍ରସାଦ ବଢ଼ିଆ ରତନ ମାଝି ଆଉ ରମଣୀ ବାଗ ହେଲେ ଇନ୍ନାନ୍ତା ମାକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ ଇଶାନିୟତ ଜେତେ ରିନ ଫିର ଘାଏ ଜୁହାର।
1: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାଖ ପପୁ ଝକା ଝକା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଫେମସ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ସନ୍ଦୀପ ଗୋସ୍ୱାମୀ ଏବଂ ସୂର୍ଯ୍ୟ ବିଶ୍ୱକ। ଗୀତ ରଚନା ନବୀନ ତ୍ୟାଗୀ। କଣ୍ଠଶିଳ୍ପୀ ଜୁବିନ ନଟିଆଲ ଏବଂ ଜୋନିତା ଗାନ୍ଧୀ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା!
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ମିତବା ଦାସ ଅଞ୍ଜନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ସିମଲା ମିର୍ଚ କଥାଚିତ୍ରରୁ। ଗୀତ ରଚନା କୁମାର, ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଷ୍ଟେଭିନ୍ ବ୍ୟାନ୍।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତଟି ଅରିଜିତ ସିଂଙ୍କ କଣ୍ଠରେ ଶୁଣନ୍ତୁ। ଗୀତିକାର ଗୁଲଜାର, ସଙ୍ଗୀତକାର ପ୍ରୀତମ, କଥାଚିତ୍ର ଦ ସ୍କାଏ ଇଜ୍ ପିଙ୍କ।

ଶେଷରେ ଜବରିଆ ଯୋଡ଼ି କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତିକାର ରଶ୍ମି ବିରାଗ, ସଙ୍ଗୀତକାର ତାନିଷ୍କ ବାଗଚି, କଣ୍ଠଦାନ କରିଛନ୍ତି ୟାସିର ଦେଶାଈ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ୟାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ପାଞ୍ଚଟା ଦେଶ ଗସ୍ତର ତିନି ନମ୍ବର ପର୍ଯ୍ୟାୟ ଆଜ ସ୍ୱିଡେନ୍ର ଗୁଥାନବର୍ଗଠାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସାଙ୍ଗେ କରିବେ ଦ୍ୱିପାକ୍ଷିକ ଆଲୋଚନା। ହରମୁଜ ପ୍ରଣାଳୀ ଥି ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକେ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପହିଲା ପର୍ଯ୍ୟାୟ ଥି ଆଜଠାନୁ ପାଞ୍ଚଟା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନୁ ଗୃହ ତାଲିକା ଆଉ ଗଣନାର କ୍ଷେତ୍ରୀୟ କାମ ହେଲା ମୂଲ। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତରୁ 38 ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା। ଓଡ଼ିଶାକେ ଆଜଠାନୁ ଦୁଇଦିନିଆ ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍ କହିଲେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଆଇବା 31 ରବିବାର ଦିନ ଦେଶବାସୀଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଇଟା ହେବା ତାକର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ। ଉଚ୍ଚ ରକ୍ତଚାପ ଆଉ ଏ ବାବଦ ଭିନ୍ ଭିନ୍ ସମସ୍ୟା ନେଇକରି ସଚେତନତା ବଢ଼ାବାର ଲକ୍ଷ୍ୟ ନେଇକରି ଆଜ ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ଇଣ୍ଟରନେଟ୍ ସହିତ ଅଲଗା ସୂଚନା ଆଉ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମଥି ସାମାଜିକ ଆଉ ଅର୍ଥନୈତିକ କ୍ଷେତ୍ରଥି ପରିବର୍ତ୍ତନ ଆନ୍ବାର ସାଙ୍ଗେ ସଚେତନତା ବଢ଼ାବାର ଲକ୍ଷ୍ୟ ନେଇକରି ଆଜ ପାଳନ ହେଉଛି ବିଶ୍ୱ ଦୂରସଞ୍ଚାର ଆଉ ସାମାଜିକ ସୂଚନା ଦିବସ। 2026-27 ବଛର ଲାଗି ଭାରତୀୟ ସେନାଥି ନିଯୁକ୍ତି ଲକ୍ଷ୍ୟଥି ଅଗ୍ନିବୀର ଯୋଜନା ଆଉ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହେଲାନୁ ହେବା ମୂଲ। ଆଇପିଏଲ୍ ଥି ଏହାଦେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ ପଞ୍ଜାବ କିଙ୍ଗ୍ସ ଭିତରେ ଚାଲିଛି ମ୍ୟାଚ୍। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 5 ଓଭରଥି ଗୋଟେ ୱିକେଟ୍ ହରିକରି କରିଛେ 49 ରନ୍। ବେଲବୁଡ଼ାର 7:30 ବଜେ ଦିଲ୍ଲୀ କ୍ୟାପିଟାଲ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଖେଳାଯିବା 2 ନମ୍ବର ମ୍ୟାଚ୍। କାଲ ବୈଷୟିକରି ପ୍ରଭାର୍ଥୀ ଆଇବା 4 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଘଡ଼ଘଡ଼ି ବିଜୁଳି ଆଉ ବର୍ଷା ହେବା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଛିନ୍ ମୁଖ୍ୟ ଖବର ଏଣୁ ଶେଷ ହେଲା। ଇତାର ପର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର। ଆଜ୍ଞା
0: ନମସ୍କାର। ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେଇଦେବେ। ଆଜ୍ଞା,
1: ପ୍ରେମ କୁମାର ସାହୁ, ଗାନ୍ଧୀ ଟିକରା, ପୋଷ୍ଟ ଅଫିସ କୁର୍ତ୍ତା ଟେକୁରା, ଡିଷ୍ଟ୍ରିକ୍ଟ ବରଗଡ଼। ଆଜ୍ଞା,
0: ଆମେ ସିନା ଜାଣୁଛୁ ଆପଣ ସୁରେ ନାଇଁ ଆନ୍ ବୋଲି।
1: ଆଜ୍ଞା ଆଜ୍ଞା,
0: ଆଉ ନୂଆ ନୂଆ ଯେନ୍ ଶ୍ରୋତା ଏଛନକା ଦେଖୁନ୍ କରିଥିଲେ ଗୁଟେ ଛତିଶଗଡ଼ ବେଲେ କେନ୍ତା କରି ଜାନ୍ବେ ସେମାନେ? ହେତିର୍ଲାଗି ଆପଣ ଆଜ୍ଞା ଯେତେବେଲେ ଆମକୁ ଫୋନ୍ କରିବେ ଆପଣଙ୍କର ନାଁ ଗାଁଟା ଆଗ କହିଦେବେ ବୋଲେ ସେମାନେ ବି ଜାଣିବେ ନା ଯେ ଇଏ ଫୋନ୍ କରିଥିଲେ ବୋଲି। କେନ୍ତା ଅଛନ୍ ଆପଣ? ଆମେ ମାନେ ବି ବହୁତ ବଢିଆ ଅଛୁ। ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଆଜି ଦେବେ ଆଜ୍ଞା ଜପ ଜପ ଫୁଲ ଖିଲେ, ଜପ ଜପ ଫୁଲ ଖିଲେ ର ପରଦେଶିଓ ସୁନାଖିଓ ମିଲାତା।
0: ମହମ୍ମଦ ରଫିଙ୍କୁ ଶୁଣବେ ଆପଣ? ଆଚ୍ଛା, ବହୁତ ସୁନ୍ଦର ଗୀତଟେ ବାଛିଲେ। କାଶ୍ମୀର ଯାଇଛନ୍ ଆଜ୍ଞା? କାଶ୍ମୀରର ଏଇଟା କାଶ୍ମୀର ଫିଲ୍ମ ଗୀତ ନାଇଁ, କାଶ୍ମୀରରେ ଏଇଟା ସୁଟିଂ ହେଇଛେ। ଆଉ କେନ୍ କେନ୍ ଆଡ଼େ ବୁଲି ବୁଲା ଯାଇଛନ୍ କି ନାଇଁ? ହଁ, ଖରା ତ ହଉଛେ କିନ୍ତୁ ତ ବର୍ଷା ବି ହେଇଯିବା ଏ ଭିତରେ, ବର୍ଷା ବି ହେବା କାଁ କରିକି ଆମର ମୌସମୀ ତ ଛୁଇଁଲା ନ ଅଛି ନିକା ଆଣ୍ଡାମାନ ନିକୋବର କେ, ବେଲେ ଖରା ତ ହେବା ଆଜ୍ଞା। ଆଉ ଆମର ବୈଶାଖ ଜ୍ୟେଷ୍ଠ ମାସେ ଖରା ନାଇଁ ହେବା ବୋଲେ ଆର୍ ହେବା କାଁ? ଶୀତଳ ଷଷ୍ଠୀ ନାଇଁ ହେଲେ ହେଲେ ବର୍ଷାଟେ ହେବା ବେଲେ ଆର୍ ମାସେ ବାଲି ବୋଲୁନ୍ ତ, ମାସେ ହେଲେ ଟିକେ ବୋଧେ ଶୀତଳ ହେବା ଧରା, କିନ୍ତୁ ଆମର ଭୁଲ ଲାଗି ତ ଆଜ୍ଞା ବାର ମାସି ଖରା ହେଲାନ ଆଉ ଶୀତ ଦିନେ ବି ଆର୍ ଶୀତ କାଇଛେ। ଦଶରା ମାସ ବେଲକେ ଯେନ୍ ଶୀତ କରେ ଦଶରା ପୂଜା କେ, ଆଉ ସେଟା ତ ସରି ହଜି ଗଲାନ ବେଲେ ଚଲେ। ଆମେ ଦେଖିଛୁ ଦଶରା ମାସକେ ବି ବହୁତ ଶୀତ କରୁଥିଲା, ରାତି ରାତ ହେଇଗଲା ବେଲେ ଥଣ୍ଡା ଲାଗେ, ଆର ପନା ସଂକ୍ରାନ୍ତି ନାଇଁ ଗଲେ ଲୋକ ତ ବାହାରେ ନାଇଁ ଶୁଉଥିଲେ, କହୁଥିଲେ ପନା ସଂକ୍ରାନ୍ତି ନାଇଁ ଗଲେ ଗାଧବୁ ବେଲେ ବି ଦେହ ଖରାପ ହେବା, ବାହାରେ ଶୁଇବୁ ବେଲେ ବି ଦେହ ଖରାପ ହେବା, ଯେନ୍ଟା ଦୁଆରେ ଶୁଉଥିଲେ। ଆଜି ତ ସେ ସିଷ୍ଟମ ଆଉ ନାଇଁ ନ, ଆମର ଛୁଆମାନେ ଆମର ଛୁଆମାନେ ସବୁ ନାଇଁ ଜାନନ୍ ଆଜ୍ଞା,

0: ଆପଣଙ୍କର ପସନ୍ଦର ଗୀତଟା ଶୁଣମା ଆଜ୍ଞା।
1: ଡେଡିକେଟ କରୁନ ଆଜ୍ଞା।
0: ହଁ କହୁନ କାକା କେ ଡେଡିକେଟ କରମା।
1: ଆଗତ ଆପଣଙ୍କୁ କରମା।
0: ଧନ୍ୟବାଦ ଆଜ୍ଞା, ମୋର ବହୁତ ପସନ୍ଦର ଗୀତ ଏଇଟା।
1: ତାପରେ ଆପଣଙ୍କର ସାଙ୍ଗେ ଯେନ୍ କର୍ମଚାରୀ ମାନେ ସହଯୋଗ କରୁଛନ୍ ତାଙ୍କୁ ବି ଡେଡିକେଟ କରମା ଆଜ୍ଞା।
0: ନିଶ୍ଚୟ ଆଜ୍ଞା, ସମସ୍ତେ ଶୁଣୁଛନ୍।
1: ତାପରେ ଆମର ନାନୀ ଆଜ୍ଞା ସରୋଜ କୁମାରୀ ଅଛେ ସମ୍ବଲପୁର, ଭାଇ ସୁଶାନ୍ତ କୁମାର ସାହୁ ଅଛେ, ଆମର ମ୍ୟାଡାମ ଅଛନ୍ କୁନ୍ଦଳିନୀ ମ୍ୟାଡାମ, ଝିଅ ମାନେ ଅଛନ୍ ଦୁଇ ଝିଅ ସ୍ୱପ୍ନା ସୋନାଲି, ନାତିଆ ଅଛେ କାନା, ଆଉ ଆମର ଅଛନ୍ ଆଜ୍ଞା ନୂଆ ଶ୍ରୋତାଟେ ଯୋଡ଼ି ହେଇଛନ୍ ଏଟା ଭୀମସେନ ସାହୁ, ଆମର ଅଛନ୍ ଧନୁପାଲି ନ ଆମର ଟୁକୁରା ଗାଁ ରାଜେ ବାଜାଟେ
0: ଟୁକୁରାର,
1: ହଁ ସେ ମତେ କାଲି ଫୋନ କରିଥିଲେ ବୋଲେ ତାଙ୍କର ନାଁ ଟିକେ ଯୋଡ଼ି ଦେମା ଆଉ ନୂଆ ଶ୍ରୋତା ଏଟା, ଆଉ ଆମର ଅଛନ୍ ସ୍ୱର୍ଣ୍ଣପ୍ରଭା ଭଉଣୀ ଗତଥର ତାଙ୍କ ନାଁ ପାଖରେ ଦେଲି, କ୍ଷମା କରେ ମୁଁ ମାନେ ରେଡିଓ ମାଧ୍ୟମରେ ତାଙ୍କୁ ଜଣେଇ ଦେଉଛେ, ଆମର ପଟାପାଲି ଶ୍ୱଶୁର ଘର ଗାଁ ଆମର ସ୍ୱର୍ଣ୍ଣପ୍ରଭା ଭଉଣୀ ଅଛନ୍।
0: ଆଜ୍ଞା।
1: ତାପରେ ଅଛନ୍ ଆମର ଦୀପ୍ତି ଅଛନ୍ ଭାଇ ବୋଉ, ହଁ ଦୀପ୍ତି ଭାଇ ବୋଉ ଅଛନ୍ ଆମର ସମ୍ବଲପୁରରେ, ତାପରେ ଅଛନ୍ ଆମର ପାଞ୍ଚନ ରାଜକୃଷ୍ଣ ମହାରଣା ଆମର ଗାଁ ରାୟ ଆମର ଅତି ଘନିଷ୍ଠ ବନ୍ଧୁ, ତାଙ୍କର ୱାଇଫ୍ ଅଛନ୍ ଆମର ରତ୍ନ ନାନୀ, ଆଉ ତାଙ୍କର ଝିଅ ସୀତା ବିକି ଅଛି, ଆଉ ତାଙ୍କର ମାନେ ଦିଲ୍ଲୀ ନସେ ରହୁଛେ, ଆଉ ଚିତ୍ତରଞ୍ଜନ ବାବୁ ଅଛନ୍ ଆମର ଡାଲମି ନ ଚିତ୍ତରଞ୍ଜନ ପୁରୋହିତ, ସଞ୍ଜୀବ ବାବୁ ଅଛନ୍ ଚା ଦୋକାନ, ଆଉ ଆମର ମହାନ୍ତି ବାବୁ ସାଇକେଲ ଦୋକାନ।
0: ଠିକ ଅଛି, ଆପଣ ତ ସମସ୍ତଙ୍କୁ ଡେଡିକେଟ୍ କରିଦେଲେ, ଯାହାକେ ଭୁଲି ବି ଗଲେ କାର୍ଯ୍ୟକ୍ରମ ମାଧ୍ୟମରେ ତାକୁ ଆମେ ଡେଡିକେଟ୍ କରିଦେଉଛୁ ଗୀତ, ଆଉ ସମସ୍ତେ ମିଶିକିରି ଆସୁନ୍ ସୁନ୍ଦର ଗୀତଟା ଶୁଣମା ଆଜ୍ଞା।
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା।

ನಮಸ್ಕಾರ ಆಗ್ಯಾ. ହଁ ଆଜ୍ଞା ବାଗ ଆଜ୍ଞା, ଆପଣଙ୍କୁ ଆମେ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁ। ଆଜି କେନ୍ ଗୀତ ଶୁଣମା ଆଜ୍ଞା? ନା କୋଇ କିଆ ସିଙ୍ଗାର ଫିର ବି କିତନେ ସୁନ୍ଦର ବଢିଆ ଗୀତଟେ ବାଛିଛନ୍ ଆଜ୍ଞା। ଆଉ ଆପଣ କେନ୍ତା ଅଛନ୍? କେନ୍ତା ଅଛନ୍? ଦେହ ପା ଠିକ୍ ଠାକ୍ ଅଛେ ତ? ଖରା ଯେନ୍ ହଉଛେ ଟିକେ ଦେଖି ଚାହିଁକିରି ଚଲବେ। ହଁ 11 ବଜେନୁ 3 ବଜେ ତକ ବାହାରବେ ନାଇଁ, ଆମେ ସବୁବେଲେ କହୁଛୁ ଆଜ୍ଞା। କାଁ କରିକି ଏହେଦେ ଝାଉ ମାରବାର ପୁରା ଚାନ୍ସଟା ବହୁତ କେତେନା କି ଦେଖିନି, ଝାଉ ମାରିଦେଲା ବେଲେ ଗଲା ଫେର ପୁରା ଏକଦମ ଜୋର ଜୁରା ହେଇକରି 8 ଦିନ 10 ଦିନ ଗଲାନ। ଆର ଦେହଟା ଠିକ୍ ଥିଲା ସବୁ ଠିକ୍ ଆଏ, ଦେହ ପା ଖରାପ ହେଲା ବେଲେ କେତେ ଆମର କେତେ ସମୟଟେ ନୁକସାନ ହେସି ଭାବୁନ ତ। ଦେହ ପା ଖରାପ ହେବା କଷ୍ଟ ବି ପାଇମା, କାମ ଧାମ ଅଟକିବା ନାଇଁ ଆଏ, ସବୁ ଯାକ ରହିଯାଏସି। ଟିକେ ଯଦି ସାବଧାନ ଥି ରହିଯିମା ବେଲେ ସବୁ ସବୁ ଯାଉଛେ, ଖରାଦିନ ବି ପଲେଇଯିବା। ବେଲେ ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍, ବେଲେ ଶୁନମା ଆଜ୍ଞା। ହଁ କହୁନ୍, କାହାକେ ଡେଡିକେଟ୍ କରିବେ? ଠିକ ଅଛି, ସମସ୍ତଙ୍କୁ ଡେଡିକେଟ୍। ଆପଣ ତ କାର୍ଯ୍ୟକ୍ରମ ଆମର ଶୁଣୁଥିବେ ତ, ଆପଣ ଡେଡିକେଟ୍ ଯେନ୍ କଲେ ଆମେ ଆଉ ଥରେ କାର୍ଯ୍ୟକ୍ରମ ମାଧ୍ୟମ ଥି ତାକୁ ଆପଣ ଯେନ୍ ଡେଡିକେସନ୍ ଜଣେଇ ଦଉଛୁ। ତ ଆସୁନ୍ ସଭିଏ ମିଶିକିରି ଆପଣଙ୍କର ସୁନ୍ଦର ଗୀତଟା ଶୁନମା ଆଜ୍ଞା। ନମସ୍କାର ଆଜ୍ଞା।

0: ହ୍ୟାଲୋ,
1: ହଁ ଆଜ୍ଞା, ନମସ୍କାର।
0: ନମସ୍କାର ଆଜ୍ଞା, ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଦେବେ।
1: ଲୋକକଳା ଗ୍ରାମ କୁମାରୀରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ହଁ ଆଜ୍ଞା, ଆମେ ଜାଣୁଛୁ ଆପଣ ପୁଷ୍ପାଞ୍ଜଳି ମ୍ୟାଡ଼ାମ୍ କହୁଛନ୍ ବୋଲିକରି, କିନ୍ତୁ ଆମର ଡ୍ୟୁଟି ଆମେ ଆପଣଙ୍କୁ ପଚରାମୁ, ଆପଣଙ୍କର ମୁହେଁ ଆପଣଙ୍କର ପରିଚୟଟା ଆମର ସବୁ ଶ୍ରୋତାମାନଙ୍କୁ ଶୁଣାମୁ। ଆଜି କେନ୍ ଗୀତ ଶୁଣମା? ନିଶ୍ଚୟ ଶୁଣାମୁ ଆଜ୍ଞା। ଆଉ ଏଇଟା ତ ଖରା ଛୁଟି ହେଇଥିବା ନ ଆପଣଙ୍କର? ଖରା ଛୁଟିରେ କାଣା ସେନ୍ସସ୍ ଡ୍ୟୁଟି ପଡିଛି କାଁ ଆପଣଙ୍କୁ? ଆଚ୍ଛା, ରୋଷ୍ଟର ଡ୍ୟୁଟିରେ କାଣା ଆପଣ ଛୁଆମାନଙ୍କୁ କ୍ଲାସ୍ କରାସନ୍? ଆପଣଙ୍କର ଅଫିସିଆଲ ୱାର୍କଟା ଆପଣ ଅପଡେଟ୍ କରିବେ ଖରା ଛୁଟିରେ ଯେତେବେଳେ ରୋଷ୍ଟର ଡ୍ୟୁଟି, ଆଉ ଅଫିସରେ ତ ଜଣେ ରହିବାର ଜରୁରୀ ଆଏ ଯେତେବେଳେ ବି ହଉ, ଆମର ହେଟା ଆପଣଙ୍କର ସବୁ ଟିଚର ମାନଙ୍କୁ ଭାଗ କରିକିରି ଦଉଥିବେ ନାଇଁ? ଆଉ ଦଶ କ୍ଲାସର ଆପଣ ମାନେ ପଢ଼ଉଛନ୍ ଖରାରେ ବି? ଯେ ଆଜ୍ଞା, ଗ୍ରୀଷ୍ମ ପ୍ରବାହର ଯେ ନିୟମ ହେଇଛି ଆମର, ତାକେ ମାନିକିରି ପଢ଼ଉଛନ୍ ତ? ଆଜ୍ଞା, 11 ବଜେନୁ ଆମ କାହାକେ ବି ବାହାରି ନାଇଁ ଦେବାର। ଆଉ କାଁ କରିକି ସରକାର ବି ନିୟମ କରିଛନ୍, ଆମ ନିଜର ସୁରକ୍ଷା ଲାଗି ସେମାନେ ନିୟମ କରିଛନ୍, ଆମେ ଯଦି ତାକେ ଭାଙ୍ଗମା ବେଲେ କାଣା ଠିକ୍ ଆଏ କାଁ? ଆଜ୍ଞା, ଯା ଆଉ ଲାଗଲା ତ ଆପଣଙ୍କର ସବୁ କାମ ଭଲ ଭଲରେ ପଟଲା? ଆଜ୍ଞା, ସବୁ କାମ ଭଲ ଭଲରେ ପଟଲା ତ? ଯା ହଉ ଭଲ। କେତେ ବୟସ ହେଇଥିଲା ନ ଆଜ୍ଞା? 97 ବର୍ଷ। 91। ଯା ହଉ ଭଲ, କାଁ କର୍ମା କହୁନ୍, ସେଟା ତ ସବୁ ନିୟମ ଆଏ ସୃଷ୍ଟିର, କିନ୍ତୁ ମା ଟେ ଘରୁ ଗଲାବେଳେ ସମସ୍ତଙ୍କୁ ଖରାପ ଲାଗ୍ସି। ଘରେ ଜଣେ ଥିଲେ ଆମେ ସବୁବେଳେ ଆମେ ଯେନ୍ତା କହେସୁଁ, ଘରଟାକେ ଯଦି ଗୋଟେ ଏଜେଣ୍ଟ ଲୋକ ନାଇଁନ ବେଲେ ଆମର ସଂସ୍କୃତି ନାଇଁନ ବୋଲି ଆମେ କହେସୁଁ। ଆମେ ତାକନୁ ଶିଖି ନାଇପାରୁ କିଛି, କିନ୍ତୁ ନିୟମ ତ ଆଏ, ସମୟ ସଙ୍ଗେ ଆମକୁ ବି ଚଲବାକେ ପଡ଼ବା, ସମୟ କ୍ରମେ ଆମକୁ ବି ସେ ଜାଗା ନେବାକେ ପଡ଼ବା। ଠିକ୍ ଅଛି ଆଜ୍ଞା, ଯେନ୍ ବାଟେ ଆଇଥିଲା ସେ ବାଟେ ଯିମା, କିନ୍ତୁ ନିଜରଟା ଯେତେବେଳେ ଯାଏସି ଖରାପ ଲାଗ୍ସି, ହେଲା ତ ସ୍ୱାଭାବିକ ଆଏ। ତ ଶୁନମା ଆଜ୍ଞା, ସୁନ୍ଦର ଗୀତଟେ ଆପଣ ବାଛିଛନ୍, ନିଶ୍ଚୟ ଆଜ୍ଞା କହୁନ୍, କାହାକେ ଡେଡିକେଟ୍ କରବାକେ ଚାହୁଁଛନ୍? ଧନ୍ୟବାଦ ଆଜ୍ଞା, ବହୁତ ବଢିଆ କଥାଟେ କହିଲେ, ଆଉ ବହୁତ ବଢିଆ ୱେରେ ସମସ୍ତଙ୍କୁ ଡେଡିକେଟ୍ କଲେ। ତ ଆସୁନ୍ ସଭେ ମିଶିକିରି ସୁନ୍ଦର ଗୀତଟା ଶୁନମା ଆଜ୍ଞା।
1: ହଉ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ।
1: ହେଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ମୁଇଁ ଥୁଲେ ଗାଁରୁ ଦୋଳଗୋବିନ୍ଦ ମିଶ୍ର କହୁଛେ ଆଜ୍ଞା, ଯାଜପୁର ଜିଲ୍ଲା।
0: ଝାରସୁଗୁଡ଼ା ଜିଲ୍ଲା ନୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣ ଆଗରୁ କେବେ ଆମକୁ ଫୋନ କରିଥିଲେ?
1: ବହୁତ ରେଗୁଲାର ହେଇଗଲା ନା ଏଥର।
0: ଆଚ୍ଛା, ଲାଗୁଛେ ସବୁବେଳେ ଆପଣ ଆମର ରେଗୁଲାର ଶ୍ରୋତା ହେଇଯାଇଛନ୍ ନା?
1: ଏକ ବରଷ ଟ୍ରାଏ କଲା ପରେ ଲାଗଲା ମ୍ୟାଡମ, ଏଟା ତିନି ମାସ ହେଇଛେ, ଏଟା କଣ୍ଟିନ୍ୟୁ ଲେଖେନ ଲାଗୁଛେ।
0: ଚେଷ୍ଟା କରବେ ବୋଲେ ଲାଗବା, କାଁ କରିକି ଆମେ ଆମର ସବୁ ଶ୍ରୋତା ମାନଙ୍କୁ କହିସୁଁ ଆମର ଦୁଇଟା ନ ଫୋନ ଆଉ କାର୍ଯ୍ୟକ୍ରମ। ଆମର ତ ଆଜିକାଲି ବହୁତ କାର୍ଯ୍ୟକ୍ରମ ଫୋନ ଇନ୍ ହେଇଗଲାନ, ଓଡ଼ିଆ କଥାଚିତ୍ର, ହିନ୍ଦୀ କଥାଚିତ୍ର, ତାର ସଙ୍ଗେ ଆପଣଙ୍କର ହେଲୋ ସଖୀ ଯେନ୍ଟାକି ଘର ସଂସାରରେ ବାଜୁଛେ, ତାପରେ ଯୁବବାଣୀର ବି ଫୋନ ଇନ୍ କାର୍ଯ୍ୟକ୍ରମ ହଉଛେ, କୃଷି ସଂସାରରେ ବି ଫୋନ ଇନ୍ କାର୍ଯ୍ୟକ୍ରମ ହଉଛେ। ଆଜି କେନ୍ ଗୀତ ଶୁଣମା ଆଜ୍ଞା?
1: ଅଧିକାର ଫିଲ୍ମ ତୁମ ହୋ ରଖବାଲେ ଗୀତ ଗୁଟେ ଅଛି ନା, ସେଟା ଶୁଣେଇଦେବେ।
0: ଆଚ୍ଛା, ଆଶା ଭୋସଲେଙ୍କୁ ଆପଣ ଶୁଣେଇବେ?
1: ଆଜି ମୋର 18 ନମ୍ବର ଫର୍ ରେ ଦାଜିଂ ହେଲା।
0: ଯା ହଉ,
1: ଆପଣ ବିଶ୍ୱାସ ନିକର ମ୍ୟାଡମ, ମୁଇଁ ସବୁଦିନ ଏଇଟା ଶନିବାର ରବିବାର ବୁଧବାର ଦିନେ ମୋବାଇଲ ଧରିକରି ଘଣ୍ଟା ଗୁଟେ ଖାଲି ଲଗଉଥିସି ଖାଲି ଲାଗବାର ଯାକ।
0: ଧନ୍ୟବାଦ ଆଜ୍ଞା, ଏଇଟା ହିଁ ହଉଛି ଆମର ମାନଙ୍କର ଭିତରେ ଭଲ ପାଇବାର।
1: କାଲି ଟିକେ ଖାଲି ଲଗେଇ ନାଇଁ ହେଲା, ମାନେ 10 ମିନିଟ୍ କେତେ ଲଗେଇ ଦେଖିଲି, ରିଙ୍ଗ ହେଲା ଚାରିଶହ ଯେ ନି ଉଠାଲି ବୋଲେ, କାଲି ଟିକେ ସେ ଆମ ସାବିତ୍ରୀ ବ୍ରତ ଥିଲା ତ, ଜାଗା ସାବିତ୍ରୀ ବ୍ରତ କରିଯିବାର ଥିଲା।
0: ଆଚ୍ଛା ଆଚ୍ଛା,
1: ଆଉ ଏଇ ଗୀତଟା ସେ ଆମର ପ୍ରଶାନ୍ତ କୁମାରୀ ତାଙ୍କୁ ଡେଡିକେଟ୍ କରିଦେବେ, ତାପରେ ମୁରଲୀ ପ୍ରସାଦ କର ଆପଣଙ୍କୁ ଆଜି ଏତିକି ଶ୍ରୋତା ସମସ୍ତଙ୍କୁ ଡେଡିକେଟ୍ କରିଦେବେ।
0: ଠିକ୍ ଅଛି ଆଜ୍ଞା, ସମସ୍ତଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଡେଡିକେଟ୍ କରିଦଉଛୁ, ଫେର ଥରେ ଫୋନ କଲେ କଥା ଲାଗମା। ଆମର ଟିକେ ସମୟ ଟିକେ ବାକି ରହିଲାନ, ତ ଶୁଣମା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର ହେଲୁନ ରୋଦ କାର୍ଯ୍ୟକ୍ରମ,
1: ଜୁହାର ଆଜ୍ଞା,
0: କିଏ କହୁଥିଲେ ଆଜ୍ଞା? ଆପଣଙ୍କର ପରିଚୟଟା ଦେଇଦଉନ୍।
1: ଅଶ୍ୱିନୀ କୁମାର ସାହୁ ଭାଲୁବାଲ, ବରଗଡ଼ ଜିଲ୍ଲା ବିଜେପୁର।
0: ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜ୍ଞା। ଆପଣ ହେଲେ ଲାଷ୍ଟ କଲର, ତ ଆଜି କେନ୍ ଗୀତ ଶୁଣମା?
1: ରାମପୁରି ଗଙ୍ଗା ନଦୀର ଟାଇଟଲ୍ ସଙ୍ଗ ଦେବେ।
0: ଠିକ୍ ଅଛି ଆଜ୍ଞା, ଆମେ କଥା ହେମା ଫେର, କାଁ କରିକି ସମୟ ସରି ସରି ଆଇଲାନ। ଆପଣ ଲାଷ୍ଟ କଲର ଆନ୍ ତ ନିଶ୍ଚୟ ଟିକେ ଆପଣ ସର୍ଟଲି ଦଉନ୍।
1: ଶୁଣନ୍ତି,
0: ହଁ କହୁନ ଆଜ୍ଞା।
1: କବିତା ମାଧ୍ୟମରେ କରୁଛେ ଖରା ତାଲୁ ଯିବା ପୁରା ଚଟକି, କରୁଛେ ଖରା ତାଲୁ ଯିବା ପୁରା ଚଟକି, ଘରୁ ବାହାରିଲେ ବାଲ ପୁଡି କରି ଖୁଲି ନ ଯିବା ଲଟକି, କାନ ହଉଛେ ଫୁଟନା ଫୁଟନା ପବନ ଦଉଛେ ତତି, ଜଲ୍ଦି ଯା ଆରୁ ଜଲ୍ଦି ଆ ଅଛେ ବୋଲେ ଭଲ ଗତି, ମୁଁ ବୋଲି ଯହ ବାହାଦୁରି ନେଇ ଖରାର ବଢିଛେ ଭଉ, ମୁଁ ବୋଲି ଯହ ବାହାଦୁରି ନେଇ ଖରାର ବଢିଛେ ଭଉ, ଇଆଡୁ ସିଆଡୁ ବୁଲୁ ବୋଲେ ମାରବା ପୁତାର କେ ଝଉ, ବସ୍ତା ଗୁଢି କାନ ଭୁତଲ ଛତା ସାଙ୍ଗେ ଧରିଥିବ କରିଆ, କଲା ଚଷମାଟେ ଆଖି ଲଗେଇ ଦେ ଖରା ନେଇ କରେ ହୁରିଆ, ଝାର ଜଙ୍ଗଲ ପଦା ଲାଗି ଏତେ ଖରା, ଝାର ଜଙ୍ଗଲ ପଦା ଲାଗି ଏତେ ଖରା, ନିଜ କରୁ କେ ସଚ ଆମେ ଆମର କୁଟୁମ୍ବ ବଚ ଆମା ବେଲେ ଯୋଗ ଗୁଟେ ଗୁଟେ ଗଛ, ଆମେ ଆମର କୁଟୁମ୍ବ ବଚ ଆମା ବେଲେ ଯୋଗ ଗୁଟେ ଗୁଟେ ଗଛ।
0: ଧନ୍ୟବାଦ ଆଜ୍ଞା, ଆପଣ ବହୁତ ସୁନ୍ଦର ସନ୍ଦେଶ ଦେଲେ, ଏଇଟା ଆମେ ବି ସବୁବେଳେ କହୁଛୁ। ତ ଆପଣଙ୍କର ସନ୍ଦେଶଟା ବହୁତ ବଢ଼ିଆ ଲାଗ୍ଲା, ସବୁ ଶ୍ରୋତା ଶୁଣିଥିବେ। ଆଉ ଆପଣ ଯେନ୍ ସୁନ୍ଦର ଗୀତଟେ ବାଛିଛନ୍, ଦେଖୁନ୍ ପଛାଡ଼େ ବାଜିଲାନ ଆପଣଙ୍କର ଗୀତ। ହଁ ତ ଶୁନମା ଆପଣଙ୍କର ପସନ୍ଦର ଗୀତଟା ଆଜ୍ଞା? ନିଶ୍ଚୟ ଆଜ୍ଞା, କାର୍ଯ୍ୟକ୍ରମ ମାଧ୍ୟମ ସମସ୍ତଙ୍କୁ ଡେଡିକେଟ୍ କରିଦଉଛୁ। ଆଉ ଆପଣଙ୍କର ଏଇ ସୁନ୍ଦର ଗୀତଟା ଆସୁନ୍ ଶୁନମା ଆଜ୍ଞା।

ଆପଣମାନେ ଶୁଣୁଛନ୍ ହିନ୍ଦୀ କଥାଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ଥିମି ମମତା ପଣ୍ଡା, ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଆଉ ଜ୍ୟୋତିପ୍ରକାଶ ମିଶ୍ର। ଇ କାର୍ଯ୍ୟକ୍ରମ ଥି ଆପଣମାନଙ୍କର ମନପସନ୍ଦର ଗୀତ ଶୁଣବାର୍ ଲାଗି ଆମନିକେ ଫୋନ୍ କରୁନ୍। ସବୁ ଶନିବାର ରବିବାର ସକାଳ 9 ବଜେରୁ 10 ବଜେ ଭିତରେ ଆମକୁ ଯୋଗାଯୋଗ କରବାର୍ ଲାଗି ଆମ କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। सुनबाके भूलबे नहीं आपणकर पसंदर कार्यक्रम हेलो अनुरोध।

0: ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହା ଝିନିର ମୁଖିଆ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା ସଂଶୋଧନ ବିଲ୍ 2026 ପ୍ରଣୟନ ମାଧ୍ୟମରେ ଭାରତର ମୁଖ୍ୟ ବିଚାରପତିଙ୍କୁ ବାଦ ଦେଇକରି ସୁପ୍ରିମକୋର୍ଟରେ ବିଚାରପତିଙ୍କର ଅନୁମୋଦିତ ସଂଖ୍ୟା 33-37 ବଢ଼ାବାର ଲାଗି ଅନୁମୋଦନ ଦେଲେ ରାଷ୍ଟ୍ରପତି। ନେଦରଲ୍ୟାଣ୍ଡସ୍ନୁ ସ୍ୱିଡେନ୍ ଲାଗି ଯାତ୍ରା ମୂଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 5 ରାଷ୍ଟ୍ର ଗସ୍ତର 3 ପର୍ଯ୍ୟାୟ ଆଜି ସ୍ୱିଡେନ୍ର ଗୋଥାନବର୍ଗଠାରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସାଙ୍ଗେ କରିବେ ଦ୍ୱିପାକ୍ଷିକ ଆଲୋଚନା। 20,000 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇକରି ଗୁଜରାଟନୁ ପହଞ୍ଚିଲା ଆଉ ଗୋଟିଏ ଜାହାଜ। ଏହି ଜାହାଜ ଗଲା 13 ଷ୍ଟ୍ରେଟ୍ ଅଫ୍ ହର୍ମଜ୍ ପାର କରିଥିଲା। ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଏବା 31 ରବିବାର ଦିନ ଦେଶବାସୀଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏଇଟା ହେବା ତାକର 134 ମନ୍ କି ବାତ୍ କାର୍ଯ୍ୟକ୍ରମ। ଓଡ଼ିଶାକେ ଆସ୍ଥାନୁ 2 ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଚଲତି ବଛର ଜାତୀୟ ପଞ୍ଚାୟତ ପୁରସ୍କାର ଲାଗି ଓଡ଼ିଶାର 5 ପଞ୍ଚାୟତ ହୋଇଛନ୍ ମନୋନୀତ। ଆଇବା ଜୁନ୍ ମାସର 3 ଦିନ ନୂଆଦିଲ୍ଲୀଠାରେ ଦିଆଯିବା ଏହି ପୁରସ୍କାର। 2027 ଜନଗଣନାର ପହଲା ପର୍ଯ୍ୟାୟ ଆସ୍ଥାନୁ 5 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନୁ ଗୃହ ତାଲିକା ଆଉ ଗଣନାର କ୍ଷେତ୍ରୀୟ କାମ ହେଲା ମୂଲ। ମେ 25 ଦିନ ରାଷ୍ଟ୍ରପତି ଭବନଠାରେ ହେବାର୍କେ ଥିବାର ନାଗରିକ ପଦାର୍ପଣ ସମାରୋହଟି 2026 ବଛର ଲାଗି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଉଚ୍ଚ ରକ୍ତଚାପ ଆଉ ଏହାଦି ଭିନ୍ ଭିନ୍ ସମସ୍ୟା ନେଇକରି ସଚେତନତା ବଢ଼ାବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ଭାବପ୍ରବଣତା ଚାପ ଦିବସ। 56 ନେପାଳୀ ପର୍ବତାରୋହୀ କାମି ରୀତା ଶେର୍ପା 32 ମାଉଣ୍ଟ ଏଭରେଷ୍ଟ ଚଢ଼ିକରି ବନାଲେ ଇତିହାସ। ସବୁଠାନୁ ଉଚ୍ଚା ପର୍ବତ ଚଢ଼ବାର୍ତ୍ତି ନିଜର ରେକର୍ଡ ସେ ନିଜେ ଭାଙ୍ଗିଲେ। ବେଲବୁଡ଼ାର 7:30 ଦିଲ୍ଲୀ କ୍ୟାପିଟାଲ୍ସ ଆଉ ରାଜସ୍ଥାନ ରୟାଲ୍ସ ଭିତରେ ଖେଳାଯିବା ଆଜିର 2 ମ୍ୟାଚ୍। ଏହାଦେ ଚାଲିଛେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଉ ପଞ୍ଜାବ କିଙ୍ଗ୍ସ ଭିତରେ ମ୍ୟାଚ୍। କାଲବୈଶାଖୀର ପ୍ରଭାବରେ ଏବେ 4 ତକ ରାଜ୍ୟର ଭିନ୍ ଭିନ୍ ଜାଗାନୁ ଘଡ଼ଘଡ଼ି ବିଜୁଳି ସାଙ୍ଗେ ବର୍ଷା ହେବା ବୋଲି ଅନୁମାନ କଲା ପାଣିପାଗ ବିଭାଗ। ଏହା ଛିନ୍ନର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ 6:05।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ।

0: ଶ୍ରୋତାନୁ ନମସ୍କାର।
1: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଗୋଟିଏ ଖଣିଜ ଅଞ୍ଚଳ। ଏଠାରେ ଆଇରନ୍ ଏବଂ ମାଙ୍ଗାନିଜ୍ ମାଇନ୍ସ ମାନ ସବୁ ଅଛି ଏବଂ ଏହି ଅଞ୍ଚଳରେ ପଶୁପକ୍ଷୀମାନେ କିଭଳି ଭାବରେ ପ୍ରଭାବିତ ହେଉଛନ୍ତି ଖଣିଜ ଅଞ୍ଚଳ ଲାଗି, ସେ ବିଷୟରେ ଆମେ କଥା ହେବା। ଆମ ସହିତ ଅଛନ୍ତି ପ୍ରାଣୀ ଚିକିତ୍ସକ ଡକ୍ଟର ଅଂଶୁମାନ ଜେନା। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର। କୋଇଡ଼ା ଗୋଟେ ଖଣିଜ ଅଞ୍ଚଳ, ଏଠି ବହୁତ ମାଇନ୍ସ ପ୍ଲାଣ୍ଟ ରହୁଛି, ସେଥିରୁ କିଛି ଆମର ଦୂଷିତ ପଲ୍ୟୁଟେଡ଼ ଏକ୍ସଟ୍ରା କିଛି ବାହାରୁଛି, ଯାହାଦ୍ୱାରା ଗାଈ ଗୋମାନେ ତାକୁ ଖାଇକି ତାଙ୍କର ଫୁଡ଼ ପଏଜନିଂ କିମ୍ବା ଲିଭର ଡିଜିଜ୍, ଲଙ୍ଗସ୍ ଡିଜିଜ୍, ଏମିତି କିଛି ଡିଜିଜ୍ ରହୁଛି, ଯାହାଦ୍ୱାରା ତାଙ୍କର ଇନଫର୍ଟିଲିଟି, ମିଲ୍କ ପ୍ରଡ଼କ୍ସନ୍ କମିଯାଉଛି। ଏହିସବୁ କାରଣ ହେତୁ ଲୋକମାନେ ବି ଗୋପାଳନ କିମ୍ବା ଛେଳି ପାଳନ ପାଇଁ ଏତେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି, ଯେହେତୁ ଏତେ ନାନା ରୋଗ ବାହାରୁଛି, ଲୋକମାନେ କେତେ ଆଉ ଚିକିତ୍ସା କରିବେ, ସେଥିପାଇଁ ଲୋକମାନେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ତେଣୁ ଆମର ବି ବହୁତ ଆସୁଛି ଗାଈ ଫାର୍ମ, କୁକୁଡ଼ା ଫାର୍ମ, ଏହିସବୁ ମାଇନ୍ସ ଯୋଗୁଁ ସେମାନେ ଆଫେକ୍ଟେଡ଼ ହେବା ଦ୍ୱାରା ସେମାନେ ଇଣ୍ଟରେଷ୍ଟେଡ଼ ହେଉନାହାନ୍ତି। ବଟ୍ କିଛିଟା ପ୍ରତିଷେଧକ ନେଇ ତାହା କରାଯାଇପାରିବ, ଯାହାଦ୍ୱାରା ଲୋକମାନେ ଆମ ଲାଇଫ୍ ଷ୍ଟକ୍ ଆନିମାଲ୍ ହଜବ୍ୟାଣ୍ଡାରୀ ତରଫରୁ ଲାଭାନ୍ୱିତ ହୋଇପାରିବେ। ପ୍ରତିଷେଧକ ଦ୍ୱାରା ଫାର୍ମ ଫାର୍ମ କରାଯାଇପାରିବ, ଗାଈ ଚିକିତ୍ସା ମଧ୍ୟ କରାଯାଇପାରିବ।
1: ସାର୍, ଯେହେତୁ ଲୋକମାନେ ସିଧାସଳଖ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ଏବଂ ଖଣିଜ ଅଞ୍ଚଳର ବିଭିନ୍ନ ଧୂଳି ଏଇ ଅଞ୍ଚଳରେ ପ୍ରବେଶ କରୁଛି, ତାହା ମଣିଷଙ୍କୁ ତ ଆଫେକ୍ଟ କରୁଛି, ଗାଈ ଗୋରୁଙ୍କୁ କିଭଳି ଭାବରେ ଆମେ ସୁରକ୍ଷା ଦେଇପାରିବା ସେମାନଙ୍କୁ ସେଥିରୁ?
2: ଗାଈ ଗୋରୁଙ୍କୁ ଆମେ ବାହାରେ ଚରିବାକୁ ଛାଡ଼ିବାନି, ବାହାରେ ଚରିବାକୁ ବାରଣ କରିବା, ତାଙ୍କୁ ଘରେ ରଖିକି ଖାଇବା ପିଇବା ଦେଇପାରିବା, ଆଉ ବାହାରକୁ ବହୁତ କମ୍ ଆମେ ବିଚରଣ ପାଇଁ ଛାଡ଼ିବା। ଆଉ ଯେଉଁ ଏରିଆରେ ଅଧିକ ମାନେ ଖଣି ରହୁଛି କିମ୍ବା ପ୍ଲାଣ୍ଟ ରହୁଛି, ସେ ଅନୁସାରେ ବେଶୀ ବୁଲାବୁଲି ପାଇଁ ଛାଡ଼ିବା ନାହିଁ।
1: ଏଠାରେ ରାଜ୍ୟସ୍ତରୀୟ ହାର ଅଛି ବା ଜାତୀୟ ହାର ଗୃହପାଳିତ ପଶୁମାନଙ୍କର, ସେଇ ଅନୁସାରେ ଆମେ କୋଇଡ଼ା ଅଞ୍ଚଳ କେତେ ପଛରେ ଅଛି?
2: କୋଇଡ଼ାରେ ଲାଇଫ୍ ଷ୍ଟକ୍ ପପୁଲେସନ୍ ଆମର ଅନ୍ୟ ଅଞ୍ଚଳ ତୁଳନାରେ ବହୁତ କମ୍ ଅଛି, ଯେହେତୁ ଲୋକମାନେ ଆମର ଖଣି କିମ୍ବା ମାଇନ୍ସରେ ଯାଇକି ନିଜ ରୋଜଗାରକ୍ଷମ ହୋଇପାରୁଛନ୍ତି, ତେଣୁ ସେମାନେ ଲାଇଫ୍ ଷ୍ଟକ୍ ଉପରେ ଏତେ ଧ୍ୟାନ ଦେଉନାହାନ୍ତି,
1: ଯାହାଫଳରେ ଯେଉଁ କ୍ଷୀର, ଛେନା, ଦହି ଏଗୁଡ଼ାକର ମଧ୍ୟ ମାର୍କେଟ ରେଟ୍ ବଢ଼ୁଥିବ ଏଠାରେ, ବା ଏଠି ଭଲ କ୍ୱାଲିଟିର ଖାଦ୍ୟ ସବୁ ମିଳିପାରୁନଥିବ, ଛେନା, ଦହି ଏବଂ କ୍ଷୀର।
2: ଯେହେତୁ ଗୋପାଳନ ପାଇଁ ଲୋକମାନେ ଇଣ୍ଟରେଷ୍ଟେଡ଼ ନୁହଁ, ତେଣୁ କ୍ଷୀର, ଦହି, ଛେନା ପ୍ରଡ଼କ୍ସନ୍ ଏଠି ବହୁତ କମ୍ ହାର ଅଛି, ଯାହାଦ୍ୱାରା ବାହାରୁ ସପ୍ଲାଏ ହେଉଛି, ଯାହାଦ୍ୱାରା ମାର୍କେଟ ରେଟ୍ ବଢ଼ୁଛି, ଆଉ ଲୋକମାନଙ୍କୁ ଟିକେ କିଣିବା ପାଇଁ କଷ୍ଟ ହେଉଛି, ଆଉ ଲୋକାଲି କିଛି ପ୍ରଡ଼କ୍ସନ୍ ଏତେ ହେଉନାହିଁ।
1: ଆମେ ତ ଗାଈ ଗୋରୁଙ୍କ କଥା ଜାଣିଲେ, ଏବେ ଆମେ କୁକୁଡ଼ା ବିଷୟରେ ଜାଣିବା, ପକ୍ଷୀ ପାଳନ, ପକ୍ଷୀ ପାଳନ ପକ୍ଷୀମାନଙ୍କୁ ମଧ୍ୟ କିଛି ଅସୁବିଧା ହେଉଛି କି ଖଣିଜ ଅଞ୍ଚଳର ଲାଗି?
2: ହଁ, ପକ୍ଷୀମାନଙ୍କୁ ମଧ୍ୟ ଅସୁବିଧା ହେବ, କାରଣ ଜଳବାୟୁ ପ୍ରଦୂଷିତ ରହୁଛି, ସେମାନେ ଯେଉଁ ପାଣି ପିଉଛନ୍ତି ସେଟା ବି ପ୍ରଦୂଷିତ ରହୁଛି, ଯେଉଁ ନିଶ୍ୱାସରେ ଯେଉଁ ପବନ ନେଉଛନ୍ତି ସେଟା ବି ମଧ୍ୟ ପ୍ରଦୂଷିତ ରହୁଛି, ତ ତାଦ୍ୱାରା ସେମାନେ ମଧ୍ୟ ଆଫେକ୍ଟେଡ଼ ହେଉଛନ୍ତି।
1: ତେଣୁ କୁକୁଡ଼ା ପାଳନ ମଧ୍ୟ ଏଠାରେ ପ୍ରଭାବିତ ହେଉଛି?
2: ଆଜ୍ଞା, କୁକୁଡ଼ା ପାଳନ ମଧ୍ୟ ପ୍ରଭାବିତ ହେଉଛି, ଏଥିଯୋଗୁଁ ଯଦି ଅଧିକ ସଂଖ୍ୟାରେ କୁକୁଡ଼ା ମଡ଼କ ପଡ଼େ ତ ଲୋକମାନେ ଇଣ୍ଟରେଷ୍ଟେଡ଼ ହେବେନି ନେବା ପାଇଁ।
1: କୁକୁଡ଼ା ମଧ୍ୟ ମଡ଼କ ପଡ଼ିବାର ଏଠି ନଜିର ରହିଛି?
2: ଏତେ ନାହିଁ, କାରଣ ଆମେ ପ୍ରତିଷେଧକ ତା ପୂର୍ବରୁ ମେଡ଼ିସିନ୍ସ, ଭିଟାମିନ୍ ସବୁ ଦେଇକି ତାକୁ ଆମେ ଠିକ୍ ଟ୍ରିଟମେଣ୍ଟ କରୁଛୁ, ତ ଏତେ କିଛି ଦେଖାଯାଏନି ମଡ଼କର, ପ୍ରତିଷେଧକ ନିଆଯାଉଛି।
1: କୋଇଡ଼ା ଅଞ୍ଚଳରେ କ'ଣ ସବୁ ପ୍ରତିଷେଧକ ବ୍ୟବସ୍ଥା କରାଯାଇପାରିବ, କିଭଳି ଭାବରେ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ଅଞ୍ଚଳ ମଧ୍ୟ ଅନ୍ୟ ଅଞ୍ଚଳ ଭଳି ଅଧିକ ପଶୁ ଏବଂ ପକ୍ଷୀ ପାଳନରେ ସେମାନେ ମନକୁ ନିୟୋଜିତ କରିବେ ଏବଂ ସେଥିରୁ ମଧ୍ୟ କିଛି ସେମାନଙ୍କର ରୋଜଗାରକ୍ଷମ ହୋଇପାରିବେ?
2: ଯଦି ସରକାର ଆମର ଆନିମାଲ୍ ହଜବ୍ୟାଣ୍ଡାରୀ ଉପରେ ଯଦି ଆଉ କିଛି ଅଧିକ ସବସିଡ଼ି ଦେଲେ କିମ୍ବା ଆଉ କିଛି ଯୋଜନା ଆସିଲା, ଲୋକମାନେ ତାହେଲେ ଉପକୃତ ହୋଇକି ଇଣ୍ଟରେଷ୍ଟେଡ଼ ହୋଇକି ତା ପାଇଁ କରିବେ। ଧରନ୍ତୁ ଜଣେ ନେଲା ଗୋଟେ ଗୋପାଳନ କରିବା ପାଇଁ ଗୋଟେ ଫାର୍ମ ହେଲା, ତା ପାଇଁ ଅଧିକ ସବସିଡ଼ି ଯଦି ମିଳିଲା ସେ ଇଣ୍ଟରେଷ୍ଟେଡ଼ ହେବ, ତା ପାଇଁ ଯଦି ସରକାର ମେଡ଼ିସିନ୍ ସପ୍ଲାଏ କଲେ ଫ୍ରିରେ କି ଇଏ ଆମ ସ୍କିମ୍ ନେଇଛନ୍ତି ତ ଉପକୃତ ହେବ, ଯେହେତୁ ମାଇନ୍ସ ଏରିଆ ଟ୍ରିଟମେଣ୍ଟ ପାଇଁ ଅଧିକ ମେଡ଼ିସିନ୍ ଦରକାର, ତ ସେଥିପାଇଁ ଲୋକମାନେ ଉପକୃତ ହେବେ ଆଉ ଲୋକମାନେ ଇଣ୍ଟରେଷ୍ଟେଡ଼ ହେବେ ଗାଈ ପାଳନ, କୁକୁଡ଼ା ପାଳନ, ଛେଳି ପାଳନ କରିବାକୁ।
1: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ ଗୋଟିଏ ଖଣିଜ ପ୍ରମୁଖ ଅଞ୍ଚଳ। ଏଠାରେ ଲୁହା ପଥର ଏବଂ ମାଙ୍ଗାନିଜ୍ର ଖଣିର ବହୁତ ଗୁଡ଼ିଏ ସ୍ଥାନ ଅଛି। ଆମ ସହିତ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ବଣେଇ ଫରେଷ୍ଟ ଡିଭିଜନର କୋଇଡ଼ା ରେଞ୍ଜ ଅଫିସର ପ୍ରସନ୍ନ କୁମାର ପ୍ରଧାନ ମହୋଦୟ ଅଛନ୍ତି। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ନମସ୍କାର।
3: ନମସ୍କାର
1: ସାର୍। ଏଇ କୋଇଡ଼ା ଅଞ୍ଚଳରେ, କୋଇଡ଼ା ରେଞ୍ଜରେ କେତେ ଫରେଷ୍ଟ ଏରିଆ ରହୁଛି?
3: ଆମର ବଣେଇ ଡିଭିଜନ କୋଇଡ଼ା ରେଞ୍ଜର 366 0.611 ସ୍କୋୟାର କିଲୋମିଟର ଅଛି। ଏଠି ପ୍ରାୟ ଆମର 79% ଫରେଷ୍ଟ ସର୍ଭାଇଭାଲ ଅଛି, ଗଛ ଅଛି।
1: ଗୋଟେ ବହୁତ ବଡ଼ ଅଞ୍ଚଳ ଜଙ୍ଗଲରେ ଆପଣଙ୍କର ଆବୃତ ହୋଇଅଛି, ତେବେ ଏଠି ମଧ୍ୟ ବହୁତ ଗୁଡ଼ିଏ ଖଣିଜ ଅଞ୍ଚଳ ଅଛି। ତେବେ ଖଣିଜ ଅଞ୍ଚଳରେ ଅନେକ ଖଣି ଅଛି ଏବଂ ଖଣିଜର ଅନେକ ଜିନିଷ ଗୁଡ଼େ ଡମ୍ପ ହେଉଛି ବାହାରେ, ସେ ଅନୁସାରେ ଆପଣ କ'ଣ କ'ଣ ସବୁ ଜଙ୍ଗଲରେ ଗଛ ଗୁଡ଼ିଏ ଲଗାଉଛନ୍ତି?
3: ଦେଖନ୍ତୁ, ଏଠି ଇଲାକାଟା କେବଳ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ, ତା ସହିତ ଆମର କିଛି କ୍ରାଇଟେରିଆ ବି ଅଛି। ଖଣିଜ ଖୋଲିବା ପୂର୍ବରୁ ଆମେ ପ୍ରତ୍ୟେକ ଖଣିମାନଙ୍କରେ ସେଫ୍ଟି ଜୋନ୍ ଥାଏ। ସେଫ୍ଟି ଜୋନ୍ରେ ଆମେ ଯେଉଁ ଗଛ ଥିବ ତା ପୂର୍ବରୁ ଯେଉଁ ଜାଗାରେ ଖାଲି ଥିବ ସେ ଖାଲି ଗୁଡ଼ାକୁ ଆମେ ସେଫ୍ଟି ଜୋନ୍ ମାଧ୍ୟମରେ କମ୍ପାନୀଙ୍କ ତରଫରୁ ଲଗାଯାଉଛି। ତତ୍ସହିତ ଯେଉଁ ମାଇନ୍ସମାନଙ୍କରେ ଯେଉଁ ଡମ୍ପିଂ ହେଉଛି, ଆମର ଡମ୍ପିଂ ମାଧ୍ୟମରେ ଆମ କିଛି ଗଛ, ନିମ୍ବ ହେଉ, ଶିଶୁ ହେଉ, ବାଉଁଶ ହେଉ, ବିଭିନ୍ନ ପ୍ରକାର ଗଛ ଲାଗୁଛି। ଆଉ ସେ ଯେଉଁ ପୁରା ଯେତେବେଳେ ଡମ୍ପିଂ ସବୁ ସାଇଡ଼୍ରେ ଲଗାଇଲେ ସେ ନିଶ୍ଚୟ ସେଇଟା ଗୋଟେ ଜଙ୍ଗଲ ସୃଷ୍ଟି ହେଉଛି।
1: ଡମ୍ପିଂରେ ଜଙ୍ଗଲ ସୃଷ୍ଟି ହେବା ତ କଷ୍ଟ, ତେଣୁ ସେଥିପାଇଁ କେଉଁ ଜାତିର ପ୍ରଜାତିର ଗଛ ଆପଣ ଲଗାଉଛନ୍ତି?
3: ଆମେ ସାଧାରଣତଃ ହାର୍ଡ଼ ସ୍ପେସିସ୍ ଯେଉଁଟା ହେଉଛି ଶିଶୁ, ନିମ୍ବ, କରଞ୍ଜ, ଏଗୁଡ଼ାକ ବିଭିନ୍ନ ଗୁଡ଼ା ହାର୍ଡ଼ ସ୍ପେସିସ୍, ସେଗୁଡ଼ା ବଞ୍ଚତେ ପ୍ରାୟ ଶିଶୁ ବଞ୍ଚେ। ହଁ, ତା ଶିଶୁ ବି ଲଗା ହେଉଛି, ସମସ୍ତ ଗଛ ବି ଲଗା ହେଉଛି, ଟ୍ରାଏଲ ମାଧ୍ୟମରେ ବି ଲଗା ହେଇକରି ସକ୍ସେସଫୁଲ କରାହେଉଛି।
1: ଏହି ଅଞ୍ଚଳରେ ବର୍ଷା ବେଶୀ ହୁଏ ନା ସେହି ଅନୁସାରେ ମଧ୍ୟ ହାର୍ସ ୱେଦର ରହୁଛି, ଏବଂ ଯେମିତି ମାଟିରୁ ବହୁତ ତଳୁ ମାଟି ଆସୁଛି, ତେଣୁ ପଥୁରିଆ ମାଟି ମଧ୍ୟ ଥିବ ଏଠି?
3: ନା ନା, ସତ, ଏଇଟା ପଥୁରିଆ ମାଟି ଅଛି, ମାଙ୍ଗାନିଜ୍ ମାଟି, ଆଇରନ୍, ସବୁ ମାଟିର ଉପରେ ଏଇ ଇଲାକାଟା କେବଳ ପରିପୂର୍ଣ୍ଣ ହୋଇକରି ଅଛି। ତା ସହିତ ବି ଆମେ ଚେଷ୍ଟା କରୁଛୁ, ଆପଣ ଜାଣିଥିବେ ଏ ବର୍ଷ ଏଠି କିଛି ବରଫ ପଡ଼ିଥିଲା ନାଇଁ, ତେଣୁ ଯାହା ହଉ ଏଇଟା ତ ଗୋଟେ 0 point ଏଠି ଉଠୁଛି ଇଲାକାରେ, ଗୋଟେ ଆମ ଟେନ୍ସା ପାଖରେ 0 point ଅଛି, ଯେଉଁଟାକି ଥଣ୍ଡା ଲାଗେ। ଆଉ ଏଠି ଗ୍ରୀଷ୍ମ ମାସରେ ବହୁତ କମ୍ ଗରମ ଲାଗେ, ଆଉ ବର୍ଷା ମାସରେ ବି ଥଣ୍ଡା ଲାଗେ, ଗରମ ବି ଲାଗେ, ଯେହେତୁ ଏଇଟା ଟପ୍ରେ ଅଛି। ଆମର ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାଟା ହେଉଛି ଆମର କାଶ୍ମୀର ଭଳିଆ, ଯେଉଁଟାକି ଆମର ଭାରତର କାଶ୍ମୀର ଅଛି, କିନ୍ତୁ ଆମର କୋଇଡ଼ା ସୁନ୍ଦରଗଡ଼ ଜିଲ୍ଲାରେ ଆମର କୋଇଡ଼ାଟା ହେଉଛି କାଶ୍ମୀର ଏରିଆ। ଏଇଟା ସମ୍ପୂର୍ଣ୍ଣ ଭାବରେ ପାହାଡ଼ ପରିପୂର୍ଣ୍ଣ ଅଛି, ଆଉ ଏଠି ବିଭିନ୍ନ ପ୍ରକାର ଗଛ ବି ଅଛି, ଯଦ୍ୱାରା କି ଏଠି ପାଣି ବି ଝରଣା ଅଛି କିଛି, ବର୍ତ୍ତମାନ ଖାଦ୍ୟାନ୍ନ ଖଣି ହେଲା ପରେ କି ତା'ପରେ ଆଉ ପାଣିଟା ଆଉ ରହୁନି, ପୁରା ଗ୍ରା ପୁରା ତଳକୁ ପଶିଯାଇଛି।
1: ଟେନ୍ସାରେ ମଧ୍ୟ ଗୋଟେ ନେଚର କ୍ୟାମ୍ପ ଅଛି, ସେଠି ଆପଣ କ'ଣ କ'ଣ ସୁବିଧା ଦେଉଛନ୍ତି ପର୍ଯ୍ୟଟକମାନଙ୍କ ପାଇଁ?
3: ନାଇଁ, ସେ ନେଚର କ୍ୟାମ୍ପରେ ଯେଉଁଟା ଅଛି ସେଠି ନେଚର କ୍ୟାମ୍ପ ଯେତେବେଳେ ଆସିବେ, ବର୍ତ୍ତମାନ ତ ଆଉ ଏଠି ଅଫ୍ଲାଇନ୍ ହେଉନାହିଁ, ଅନଲାଇନ୍ ହେଉଛି, ଯେଉଁଟା ଅନଲାଇନ୍ ମାଧ୍ୟମରେ ସେଇଟା ଯେଉଁ ଗୋଟେ ଆପ୍ଲାଏ କରିବେ କି ଡିମାଣ୍ଡ କରିବେ ସେଇଟା ଅନଲାଇନ୍ ମାଧ୍ୟମରେ ସେଠି ଆସେ। ଏଠି ଏଠି ଆମେ ଯେତିକି ପର୍ଯ୍ୟଟକ ଆସୁଛନ୍ତି ତାଙ୍କୁ ଫାଷ୍ଟ ପ୍ରିଫରେନ୍ସ ଟିଫିନ୍ ଦିଆହେଉଛି, ଲଞ୍ଚ ଦିଆହେଉଛି, ତା'ପରେ ଡିନର୍ ବି ଦିଆହେଉଛି, ତାକୁ ସବୁ ହେଲ୍ପ କରି ଦିଆହେଉଛି। ଯେହେତୁ ବିଭିନ୍ନ ଏରିଆରୁ ଆସୁଛନ୍ତି ଲୋକ ଜାଣିବେ ଫରେଷ୍ଟ ଡିପାର୍ଟମେଣ୍ଟଟା ଗୋଟେ ନେଚର କ୍ୟାମ୍ପଟେ ଅଛି, ନେଚର ତ ଜଣେ ପ୍ରକୃତି, ସେ ନେଚର କ୍ୟାମ୍ପରେ ସକାଳେ ଏବଂ ସନ୍ଧ୍ୟାରେ ତା'ର ଗୋଟେ ଅଲଗା ଅନୁଭୂତି ହୁଏ, ଥଣ୍ଡା ଲାଗେ ଆଉ ଟିକିଏ ସୁଲୁସୁଲିଆ ପବନ ବି ବହେ ସେଠି, ଯେହେତୁ ଟପ୍ରେ ଅଛି ସେ ଟେନ୍ସାଟା, ତା'ପରେ ସେଠି 0 point ବି ଅଛି, ସେଠି ଏ ପାଖରେ ଅଛି।
1: ଆପଣଙ୍କର ଅନେକ ଷ୍ଟାଫ୍ ଥିବେ, ଆପଣ କିଭଳି ଭାବରେ ଜଙ୍ଗଲକୁ ବଢ଼ଉଛନ୍ତି, କିଭଳି ଭାବରେ ତା'ର ଯତ୍ନ ନେଉଛନ୍ତି, କେତେ ଦିନ ଲାଗୁଛି ଚାରା ଗୁଡ଼ିକ ଜଙ୍ଗଲରେ ରୋପଣ କରିବା ପାଇଁ?
3: ତ ଆମର ଏଠି ନର୍ସରୀଟେ ଅଛି, ଆମେ ନର୍ସରୀ ଯେହେତୁ ସିଡ୍ ମାଧ୍ୟମରେ ହେଉଛି, ଷ୍ଟମ୍ ମାଧ୍ୟମରେ କରାହେଉଛି, ଆଉ ଯେଉଁ ଚାରା କରାହେଉଛି 8 months, ଗୋଟେ ଚାରାକୁ 8 months ଲାଗୁଛି ନା, କଲା ପରେ ଆମେ ପାହାଡ଼କୁ ନେଉଛୁ। ଏଠି ଆପଣ ଦେଖିଥିବେ ପ୍ରତ୍ୟେକ ସ୍କିମ୍ ମାଧ୍ୟମରେ ବିଭିନ୍ନ ପ୍ରକାରର ଅଛି, ନର୍ମ ଅନୁସାରେ ଆମେ କାମ କରୁଛୁ, ଯଦ୍ୱାରା କି ଆମେ ସକ୍ସେସଫୁଲ୍ ହେଉଛୁ। ଏଠି ଆମର ପ୍ଲାଣ୍ଟେସନ୍ ୱାଚର୍ ବି ଅଛନ୍ତି, ତା'ପରେ ଆମର ଗାର୍ଡ଼ ବି ଅଛନ୍ତି, ଫରେଷ୍ଟର୍ ବି ଅଛନ୍ତି, ଷ୍ଟାଫ୍ ବି ଅଛନ୍ତି, ତତ୍ବ୍ୟତୀତ ଆମର ସ୍କ୍ୱାଡ଼୍ମାନେ ବି ଅଛନ୍ତି, ଯଦ୍ୱାରା କି ଆମେ ଆକ୍ଚୁଆଲି ପ୍ଲାଣ୍ଟେସନ୍ ଭିତରକୁ ଗାଈ ଗୋରୁ ନ ଛାଡ଼ିବା ପାଇଁ ଆମେ ସମସ୍ତଙ୍କୁ କହୁଁ। ଆଉ ସବୁ କିଛି ଜାଗାରେ ତ ସବୁ ଆଦିବାସୀ ବେଲ୍ ନା, ସେମାନେ କିଛି ବୁଝୁନାହାନ୍ତି, ଯଦ୍ୱାରା କି ଆମେ ଟିକିଏ ଅଳ୍ପ ପରିମାଣରେ କ୍ଷୟକ୍ଷତି ସହିବାକୁ ପଡ଼ୁଛି ଏ ଗାଈ ଗୋରୁମାନଙ୍କ ପାଇଁ।
1: ତେବେ ଗାଈ ଗୋରୁ ଇଣ୍ଡଷ୍ଟ୍ରିଆଲ ୱେଷ୍ଟର ପତ୍ର ବା ସେଇ ଗଛ ଖାଇଲେ ତାଙ୍କର କିଛି ଅସୁବିଧା ହୁଏ କି? କାହିଁକିନା ଏଥିରେ ବହୁତ ମିନେରାଲ ରିଚ୍ ଜିନିଷ ଅଛି, ତେଣୁ ତାହାକୁ ଖାଇଲେ ତାଙ୍କ ଶରୀରରେ କିଛି ଅସୁବିଧା ହୁଏ କି?
3: ନା ନା ଅସୁବିଧା ତ ହେଉଛି, କିନ୍ତୁ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ମଧ୍ୟ ତରଫରୁ ଗୋଟେ କ୍ୟାଟେଲ୍ ଇମ୍ୟୁନାଇଜେସନ୍ କରାହେଉଛି। ଆମେ ଏ ଇଲାକାରେ ଯେତିକି ଅଛି ଏ ବର୍ଷ ଆମେ 14 ଜାଗାକୁ କରାହେଇଥିଲା କ୍ୟାଟେଲ୍ ଇମ୍ୟୁନାଇଜେସନ୍। ଆମର ଯେଉଁ ଏରିଆମାନଙ୍କରେ ଗାଈମାନଙ୍କୁ ଅଛୁ ତାକୁ ବି ଆମର ଭେଟେନାରୀ ଡିପାର୍ଟମେଣ୍ଟ ଅଛି, ତା ବାଦ ବି ଫରେଷ୍ଟ ଡିପାର୍ଟମେଣ୍ଟ ବି କିଛି ତାକୁ ଇମ୍ୟୁନାଇଜେସନ୍ କରାହେଉଛି, ଗାଈ ଗୋରୁକୁ ଭଲ ରହିବେ। ଆଉ ବର୍ତ୍ତମାନ ତ ଇଲାକାରେ ଆପଣ ଜାଣିଛନ୍ତି ଡଷ୍ଟ ଏରିଆ, ଯଦ୍ୱାରା କି ନିଶ୍ଚୟ ପତ୍ର ମାଧ୍ୟମରେ ଟିକେ ରହୁଛି, ଆମେ ତା'ର ପ୍ରିକସନ୍ ନିଆହେଉଛି କ'ଣ କରିବା କ'ଣ କଲେ ଭଲ ହୋଇପାରିବ। ତେଣୁ ଆମର ଡେଫୁ ସାର ବି କ୍ୟାଟେଲ୍ ଇମ୍ୟୁନାଇଜେସନ୍ କରାହେଉଛି ପ୍ରତିବର୍ଷ।
1: ଆପଣ କହିଲେ ଜାମୁ ଅର୍ଜୁନ ନିମ ଶିଶୁ କରଞ୍ଜା ଏସବୁ ଗଛ ଲାଗୁଛି, ଏସବୁ ଗଛ ଏଇ ଅଞ୍ଚଳରେ କେତେ ଦିନରେ ତିଷ୍ଠି ପାରୁଛି ନା ତା'ର ସକ୍ସେସ୍ ରେଟ୍ କମ୍ ରହୁଛି?
3: ବର୍ତ୍ତମାନ ଆମର ଯେଉଁ ନ୍ୟାଚୁରାଲ ହେଉ କି ଆର୍ଟିଫିସିଆଲ ହେଉ ଏଟା ତ ନିଶ୍ଚୟ ରହିବ, କିନ୍ତୁ କିଛି ମନୁଷ୍ୟ ମାଧ୍ୟମରେ କିଛି ଲୋକଙ୍କ ମାଧ୍ୟମରେ କିଛି ଗଛ କଟା ହେଉଛି, ଆଉ ସେ ଯେଉଁ ଗଛ ବି ଲଗା ହେଉଛି ବର୍ତ୍ତମାନ ଆମର ଜଙ୍ଗଲ ଭିତରେ ଅଛି ଆଉ ବହୁତ ସର୍ଭାବ କରୁଛି, ଯଦ୍ୱାରା କି ବର୍ତ୍ତମାନ ଆମର ଏଇ ଇଲାକାରେ ଯେତିକି ବି ଜଙ୍ଗଲ ଏରିଆ ଅଛି ସେ ଏରିଆକୁ ଆମେ ପୁଣି ନିଆଁ ଦାଉରୁ ରକ୍ଷା କରିବା ପାଇଁ ଆମେ ଚେଷ୍ଟା କରୁଛୁ। ତତ୍ସହିତ ଆମେ କାଟି ଯେଉଁ ଗାଁମାନଙ୍କରେ କାଟୁଛନ୍ତି ଗଛ ସେଟାକୁ ଆମେ ଆୱାରନେସ୍ ମାଧ୍ୟମରେ କରାହେଉଛି, ଗଛ ନ କାଟନ୍ତୁ ଜୀବଜନ୍ତୁ ରୁହନ୍ତୁ, ବହୁତ ପ୍ରକାର ଆମର ଆୱାରନେସ୍ ହେଉଛି। ଆମର ଏଇ ରେଞ୍ଜରେ ସବୁ ଜାଗାରେ ଆମେ ଆୱାରନେସ୍ କରୁଛୁ, ଜିପି ଲେବଲ୍ରେ ହେଉ ବ୍ଲକ୍ ଲେବଲ୍ରେ ହେଉ ଏବଂ ଗାଁମାନଙ୍କର ଲେବଲ୍ରେ ହେଉ ସେ କରାହେଉଛି। ଆମର ରେଞ୍ଜ ଲେବଲ୍ରେ ଆମେ ବିଭିନ୍ନ ଡିପାର୍ଟମେଣ୍ଟ ଧରନ୍ତୁ ପୋଲିସ ଡିପାର୍ଟମେଣ୍ଟ, ଫରେଷ୍ଟ ଡିପାର୍ଟମେଣ୍ଟ, ପଞ୍ଚାୟତ ଡିପାର୍ଟମେଣ୍ଟ, ସବୁ ଡିପାର୍ଟମେଣ୍ଟର PRI ମେମ୍ବରମାନଙ୍କୁ ମାଧ୍ୟମରେ ଆମେ ଏଠି ଲାଇନ୍ ସବୁ ଡିପାର୍ଟମେଣ୍ଟ ନେଇକରି ଗୋଟେ ମିଟିଂ କରାହେଉଛି, ଆଉ ସମସ୍ତଙ୍କର ସାହାଯ୍ୟ ସହଯୋଗ କରା ପାଇଁ ଅନୁରୋଧ କରାଯାଉଛି। କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ତ ଗୋଟେ ଜଙ୍ଗଲ ବଞ୍ଚିପାରିବନି, କିନ୍ତୁ ସମସ୍ତଙ୍କ ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ସେ ଆମର ସକ୍ସେସଫୁଲ୍ ତ ବର୍ତ୍ତମାନ ହେଇଛି।
1: ଏବେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ପେଡ଼ ମା କେ ନାମ ଅନୁସାରେ ବହୁତ ଗୁଡ଼ିଏ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି, ତେବେ ଏଥିପାଇଁ କୋଇଡ଼ା ତରଫରୁ କିଭଳି ଭାବରେ ଆପଣ ଆଗେଇ ଆସିଛନ୍ତି କୋଇଡ଼ା ରେଞ୍ଜ ଅଫିସର ହିସାବରେ?
3: ଦେଖନ୍ତୁ ଆମର ଡେଫୋ ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଏ ବର୍ଷ ପ୍ରଥମ କରି ମା କା ନାମେ ଏକ ପେଡ଼ କରାଯାଇଛି, ସବୁ ଚାରା ଗୁଡ଼ାକ ଆମେ ଦିଆଯାଇଛି ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ। କିନ୍ତୁ ଏଇଟା କେବଳ ଫରେଷ୍ଟ ଡିପାର୍ଟମେଣ୍ଟ ନୁହେଁ, ସମଗ୍ର ମାନେ ଯେତିକି ଡିପାର୍ଟମେଣ୍ଟ ଅଛନ୍ତି ଲାଇନ୍ ଡିପାର୍ଟମେଣ୍ଟରେ ଭେଟେନାରୀ ହେଉ କି ପୋଲିସ ହେଉ କି ଫରେଷ୍ଟ ହେଉ ସ୍କୁଲ ହେଉ ଏଜୁକେସନ୍ ହେଉ ସବୁ ଡିପାର୍ଟମେଣ୍ଟର ଲୋକର ପଞ୍ଚାୟତ ବି ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଗୋଟେ କରାହେଇଛି, ଏଇଟା ଗୋଟେ ସ୍ୱାଗତ ପଦକ୍ଷେପ। ଏ ପଦକ୍ଷେପରେ ଯଦି ଆମେ ସମସ୍ତେ ମିଳିମିଶି କାମ କରିବା ନିଶ୍ଚୟ ସକ୍ସେସଫୁଲ୍ ହେବା। ପାହାଡ଼ ସହିତ ଗାଁମାନଙ୍କରେ ଯେଉଁ ଖାଲି ପଡ଼ିଆ ଅଛି ଏବଂ ସ୍କୁଲମାନଙ୍କରେ ଯେଉଁ ବାଉଣ୍ଡ୍ରିରେ ତରା ତରା ଯେଉଁ ଗଛ ବି ଲାଗିବ ସେଇଟା ଫ୍ଲାୱାର ସ୍ପେସିସ୍ ହେଉ କିମ୍ବା ଅର୍ଣ୍ଣାମେଣ୍ଟାଲ ସ୍ପେସିସ୍ ହେଉ ଯାହା ବି ହେଉ ବର୍ଷ ଗଛ ନୂଆ ଲଗା ହେଉଛି ମା କା ନାମେ ଏକ ପେଡ଼, ଆଉ ଏଇଟା ସବୁ ସମସ୍ତଙ୍କର ଦାୟିତ୍ୱ ନେଉଛି ଦିଆହେଉଛି ସେମାନଙ୍କୁ, ଆମର ଫରେଷ୍ଟ ଡିପାର୍ଟମେଣ୍ଟ ହେଉ କିମ୍ବା ଆମର BDO ସାହେବ ହେଉ କି ସମସ୍ତେ ଭାଗିଦାରୀ ଅଛନ୍ତି, ସମସ୍ତଙ୍କ ସାହାଯ୍ୟ ସହଯୋଗ ହେଲେ ନିଶ୍ଚୟ ଆଜି ନହେଲେ କାଲି ନିଶ୍ଚୟ ଆମର ସବୁଜରେ ପରିପୂର୍ଣ୍ଣ ହୋଇପାରିବ।
1: ଏବେ ବସନ୍ତ ଋତୁ ଏବଂ ଗ୍ରୀଷ୍ମ ଋତୁ, ତେଣୁ ମହୁଲ ଫୁଲ ପାଇଁ ଅନେକ ଲୋକ ନିଆଁ ଲଗାଇବେ ଜଙ୍ଗଲରେ ତାଙ୍କର ପରମ୍ପରା ଅନୁସାରେ, ଆପଣ ତାଙ୍କୁ କିଭଳି ଭାବରେ ବାର୍ତ୍ତା ଦିଅନ୍ତି, କିଭଳି ଭାବରେ ତାଙ୍କୁ ସେନ୍ସିଟାଇଜ୍ କରନ୍ତି?
3: ଯାହା ହଉ ଏଇଟା ଭଲ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଆମର ଏ ବର୍ଷ ଆମର ଡେଫୋ ସାର୍ଙ୍କର ନିର୍ଦ୍ଦେଶ କ୍ରମେ ଆଗରେ କ'ଣ କରାହେଉଥିଲା, ଆଗେ ଯେତେବେଳେ ଲୋକମାନେ ନିଆଁ ଲଗାଉଥିଲେ ମହୁଲ ତୁଲେ ନିଆଁ ଲଗାଉଥିଲେ ସେ ନିଆଁ ଗୁଡ଼ାକ ଯାଇକି ପାହାଡ଼କୁ ଯାଉଥିଲା, ପାହାଡ଼ ପଡ଼ୁଥିଲା। ବର୍ତ୍ତମାନ ଆମର ଏ ବର୍ଷଠୁ ଯେତିକି ମହୁଲ ଗଛ ଅଛି ଆମର ଏ କୋଇଡ଼ା ରେଞ୍ଜରେ 500ରୁ ଉର୍ଦ୍ଧ ମହୁଲ ଗଛ ଅଛି, ସେ 500ରୁ ଉର୍ଦ୍ଧ ଯେ ମହୁଲ ଗଛ ଅଛି ସେ ମହୁଲ ଗଛ ତଳରେ ଆମର ନିଜର ଷ୍ଟାଫ୍ ସ୍କ୍ୱାଡ଼ ମାନେ ଯାଇକି ପ୍ରଥମେ ତାକୁ ପ୍ରିଭେଣ୍ଟିଭ୍ ମେଜର୍ ଦିଆହେଉଛି, ଯେଉଁଠି ପତ୍ର ପଡ଼ିଛି ସେ ପତ୍ର ଗୁଡ଼ା ପୁରା ନିଆଁ ଲଗାଇ ଦିଆହେଉଛି ଏବଂ ତା'ର ଯେଉଁ ବାଉଣ୍ଡ୍ରି ପେରିଫେରି ଯେତିକି ଗଛର ଯେତିକି ଛାଇ ହେଉଛି ସେଥିପର୍ଯ୍ୟନ୍ତ ଆମେ ସବୁ ଦିଆହେଉଛି। ଆର୍ ଆମେ ବର୍ତ୍ତମାନ ଏ ବର୍ଷ ନୂଆ କରି କରାହେଉଛି ପ୍ରତ୍ୟେକ ମହୁଲ ଗଛର ନିଆଁ ଜଙ୍ଗଲକୁ ଯିବ ନାହିଁ, ତା ପାଇଁ ଆମର ବ୍ୟାରିକେଟିଂ ବି କରାହେଉଛି, ଗ୍ରୀନ୍ ନେଟ୍ ଦିଆହେଇଛି। ଏ ବର୍ଷ ଆମର ଭଲ ସ୍ୱାଗତ ଯୋଗ କରାହେଇଛି, ବର୍ଷ ଏଥିବି ଆମର ଏ ବର୍ଷ ବହୁତ କମ୍ ନିଆଁ ଲାଗିବାର ଚେଷ୍ଟା ଚାଲିଛି, କିନ୍ତୁ କ'ଣ କରିବା କିଛି ମନୁଷ୍ୟକୃତ ଲୋକ ଅଛନ୍ତି ନିଶ୍ଚୟ ନିଆଁ ଲାଗୁଛନ୍ତି, କିନ୍ତୁ ଆମେ ଚାହୁଁଥିଲୁ ପ୍ରଥମ କରି ଆମର ମହୁଲ ଗଛ ମାଧ୍ୟମରେ ହିଁ ଜଙ୍ଗଲକୁ ନିଆଁ ଜାଳୁଥିଲା, କିନ୍ତୁ ବର୍ତ୍ତମାନ ତ ପ୍ରିଭେଣ୍ଟିଭ୍ ମେଜର୍ ନିଆହେଇଛି, ପ୍ରଥମେ ମହୁଲ ଗଛ ଯେତିକି ସରାଉଣ୍ଡିଂ ଏରିଆ ଅଛି ନିଆଁ ତାକୁ ଆମେ ପ୍ରଥମେ ପହିଲା ଚିହ୍ନଟ କରିକି ଆଉ ଡେଫ ନିର୍ଦ୍ଦେଶ କର୍ମ ଷ୍ଟାଫ୍ ବି ଅଛନ୍ତି ଚିହ୍ନଟ କରିକି ଆମେ ସବୁ ଏ ବର୍ଷ ପୁରା କରିଦିଆଯାଇଛି ତାକୁ ସଫା କରିକି ନିଆଁ ଜାଲି ଦିଆହେଇଛି, ତାପରେ ଲିଭେଇ ଦିଆହେଇଛି ସେଠୁ।
1: ସାର୍ କୋଇଡ଼ାର 79% ଫରେଷ୍ଟ କଭର ରହୁଛି, ତେଣୁ ଏତକ ଜଙ୍ଗଲକୁ ରକ୍ଷା କରିବା ଏବଂ ତାକୁ ପୁଣି ପୁନଃ ବନୀକରଣ କରିବା, ଏଇଟା ଆପଣଙ୍କ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ?
3: ଆମେ ତ ଚାହୁଁଛୁ ଯେ ପୁନଃ ବନୀକରଣ ହେବ, କାହିଁକି କିଛି କିଛି ଜାଗାମାନଙ୍କରେ ଗୋଟେ ମାଇନିଂ ହୋଇଯାଇଛି, ଯେତିକି ବି ଜାଗା ଖାଲି ଅଛି ଆମେ ପ୍ଲାଣ୍ଟେସନ୍ କରୁଛୁ, ଆଉ ପ୍ଲାଣ୍ଟେସନ୍ ମାଧ୍ୟମରେ କିଛି ଆମେ ଗ୍ରୀନେରୀ କରୁଛୁ, ତତ୍ସହିତ ମାଇନ୍ସମାନଙ୍କରେ ଯେତିକି ବି ଖାଲି ଜାଗା ଅଛି ସବୁ ଖାଲି ଜାଗାମାନଙ୍କରେ ତାକୁ ପ୍ଲାଣ୍ଟେସନ୍ କରି ଦିଆହେଉଛି। ତାଙ୍କର ଯେଉଁ 33% ଯେଉଁ ଏରିଆର 33% ଗ୍ରୀନେରୀ ହେବା କଥା, ତେଣୁ ମୁଁ ପ୍ରାୟ ମାଇନ୍ସକୁ କହୁଛି ଆଉଟସାଇଡ଼ ଏରିଆ ଅର୍ ଇନସାଇଡ଼ ଏରିଆ 30% ନିଶ୍ଚୟ ଲଗେଇବୁ। ଆଉଟସାଇଡ଼ ଏରିଆ କୌଣସି ଇନଷ୍ଟିଚ୍ୟୁଟ୍ ହେଲା, ରାସ୍ତା କଡ଼େ ହେଲା, କୌଣସି ଜାଗାରେ ଯଦି ଫାଙ୍କା ଏରିଆ ପେରିଫେରି ଅଛି ସେଗୁଡ଼ାକ ଲଗେଇବା ପାଇଁ ଆମେ ପଇସା ଆଉ ସିଷ୍ଟମ୍ ଅନୁସାରେ ଆମେ କରୁଛନ୍ତି ବି। ଏ ବର୍ଷ ଆମେ ସବୁ ମାଇନ୍ସ ଯେତିକି ମାଇନ୍ସ ଅଛି ସବୁ ମାଇନ୍ସକୁ ଚାରା ଦିଆହେଇଥିଲା। ତାପରେ ଆମର ଯେଉଁ SHG ମା'ମାନେ ଯେଉଁ ଭର୍ମି କମ୍ପୋଷ୍ଟ ତିଆରି କରିଥିଲେ ତାକୁ ବି ଦିଆହେଇଛି, ଆଉ ଯେତିକି କାମ କରିବା ଭର୍ମି କମ୍ପୋଷ୍ଟ ଯେତିକି ପହିଲା କେତେ ବର୍ଷ କରାହେଇଛି ଭର୍ମି କମ୍ପୋଷ୍ଟ, ଆଗେ ତ ନିଜେ ନିଜେ କରୁଥିଲେ ନା, ତେଣୁକରି ଆମେ ମୁଁ ଚାହୁଁଥିଲି ଯେ ଆମେ ଏଠି ଲୋକାଲ୍ର ଯେଉଁ ଫର୍ଟିଲାଇଜର୍ ନ ଦେଖି ଲୋକାଲ୍ ଫର୍ଟିଲାଇଜର୍ ଦିଆଯାଉ, ଯେଉଁଟାକି ଆମର ମା ମାନେ SHG ମାନେ ଡେଭଲପ୍ କରିପାରିବେ କି ଉନ୍ନତି କରିପାରିବେ।
1: ଆପଣଙ୍କର ଯେତେ ଉଦ୍ୟମ ଅଛି ତାକୁ ଆମେ ସାଧୁବାଦ ଜଣାଉଛୁ ଏବଂ ଆଶା କରୁଛୁ ପୁନଃ ବନୀକରଣ ହେଉ।
3: ଧନ୍ୟବାଦ।
0: ମୋ ନାଁ କୁମୁଦିନୀ ମହାନନ୍ଦ, ଏଗ୍ରିକଲଚର୍ ଓଭରସିଅର୍ କୋଇଡ଼ା ବ୍ଲକ୍ରେ।
1: ମ୍ୟାଡ଼ାମ ଏଠି କିଭଳି ଭାବରେ, ଏଇଟା ଯେହେତୁ ଗୋଟେ ଶିଳ୍ପ ଅଞ୍ଚଳ, ଏଠି କୃଷି ପ୍ରତି ଲୋକଙ୍କର ଆଗ୍ରହ କେତେ ଅଛି?
0: ମୁଁ ଯେତେବେଳେ ଜଏନ୍ କଲି ସାର୍, ଲୋକମାନଙ୍କୁ ଯେତେବେଳେ ମୁଁ ମିଟ୍ କଲି ଫିଲ୍ଡରେ କିମ୍ବା ଏଇ ଅଫିସ୍ରେ ବି ଲୋକମାନେ ଆସନ୍ତି, ଫାର୍ମର ଆଇ ଡ଼ି କ'ଣ ଜାଣିନଥିଲେ, କୃଷି ପଦ୍ଧତି ବିଷୟରେ ଖାଲି ମାନେ ପରମ୍ପରାଗତ କୃଷି ପଦ୍ଧତି ଏମାନେ ଅବଲମ୍ବନ କରୁଥିଲେ, କିନ୍ତୁ ଖାଇବା ପାଇଁ ଖାଲି ଚାଷ କରୁଥିଲେ, ବିଜନେସ୍ ପର୍ପସ୍ରେ ବହୁତ କମ୍। କିନ୍ତୁ ମୋର ଆସିଲା ପରେ, ମୋର ଆସିବାଟା ଏବେ 5 ବର୍ଷ ହୋଇଗଲାଣି ସାର୍, ଆଉ ସେମାନେ ଏବେ ବିଜନେସ୍ ଆଡ଼କୁ, କୃଷି ବିଜନେସ୍ ଆଡ଼କୁ ଗତି କଲେଣି, ପନିପରିବା ଚାଷ କରିକି କିଛି କ୍ୟାସ୍ କ୍ରପ୍ ଆକାରରେ ସେମାନେ କରିକି ଉପାର୍ଜନ କରୁଛନ୍ତି, ଚାଷ ହିଁ ତାଙ୍କର ଚଳିବାର ଅବଲମ୍ବନ, ଚାଷ ଅବଲମ୍ବନ କରିକି ସେମାନେ କିଛି ଫ୍ୟାମିଲି ଏଠି ଚାଷକୁ ହିଁ କରୁଛନ୍ତି ବିଜନେସ୍ ପର୍ପସ୍ରେ, ଧାନ ବି କରୁଛନ୍ତି, ପନିପରିବା ବି କରୁଛନ୍ତି, ଲଙ୍କା ମକା, ତାପରେ ଆପଣଙ୍କର ଇଣ୍ଟର କ୍ରପିଂରେ ଅଛି ଆପଣଙ୍କର ବରଗୁଡ଼ି, ତାପରେ ଆପଣଙ୍କର ବିରି ମୁଗ, ତାପରେ ପାଇରା କ୍ରପିଂରେ ଚଣା ଲେଣ୍ଟିଲ ଏସବୁ ବି କରୁଛନ୍ତି। ଆଉ ବିଶେଷ ଭାବରେ ଏଠି ଆଦୃତ ହେଲା ଆମର ମଟର ଚାଷଟା, ଗ୍ରୀନ୍ ମଟର ଚାଷଟା, ଗ୍ରୀନ୍ ମଟରଟା ବହୁତ ଲୋକ କରୁଛନ୍ତି, ଆଉ ସେଟା କେବେ ବି ରେଟ୍ ଏତେ କମେ ବି ନାହିଁ, 40 ଟଙ୍କାରୁ କେବେ ତଳକୁ ଖସି ହିଁ ନାହିଁ, ସେଥିପାଇଁ ଗ୍ରୀନ୍ ମଟର ବିଶେଷ ଭାବରେ କରୁଛନ୍ତି। ଆଉ ଏବେ ମାର୍କେଟରେ ପାଖାପାଖି ଗ୍ରୀନ୍ ମଟର ମୋର ଚାଷୀମାନଙ୍କର ହିଁ ପଡ଼ୁଛି, ମଞ୍ଚାବେଡ଼ାରେ ବହୁତ ଲୋକ ଗ୍ରୀନ୍ ମଟର କରିଛନ୍ତି। ତାପରେ ସେମାନେ ଜାଣିନଥିଲେ ଏଇ ଯେଉଁ ସଜନା ଛୁଇଁ, ସଜନା ଛୁଇଁ ବି ଏବେ ବଜାରରେ ବିକ୍ରି କରୁଛନ୍ତି। ଏଇ ଆମର ବିର୍ସା ସିଂ ବୋଲି ଗୋଟେ ଚାଷୀ ଅଛି, ସିଏ ଚିକ୍ପିକୁ 3 ଥର ଗୋଟେ କ୍ଷେତରେ ହିଁ ଚାଷ କରୁଛି, ପ୍ରଥମେ ତାକୁ ଶାଗ ଆକାରରେ ବିକ୍ରି କରୁଛି, ସେକେଣ୍ଡ ଥର କଞ୍ଚା କ୍ରପ୍ ଆକାରରେ ମାନେ ଛୁଇଁ ଆସିଗଲା, ଛୁଇଁ ଗଛକୁ ଓପାଡ଼ିକି ଆଣିକି ମାର୍କେଟରେ ବିକ୍ରି କରୁଛି, ଆଉ ଥାର୍ଡ଼ ଥର ସେ ଶୁଖିଲା ଚଣା ମାନେ ଇଏ କରୁଛି ଗୋଟେ କ୍ଷେତରେ ହିଁ। ତେଣୁ ଚାଷୀ ବହୁତ ଉନ୍ନତି କଲେଣି, ଆଉ ଜାଣିପାରୁଛନ୍ତି ଯେ ଏବେ ଆମେ କ'ଣ କଲେ ବେଶୀ ପଇସା ଉପାର୍ଜନ କରିପାରିବୁ।
1: ଯେହେତୁ ଏଇଟା ଗୋଟେ ଶିଳ୍ପ ପ୍ରମୁଖ ଅଞ୍ଚଳ, ତେଣୁ ବହୁତ ଲୋକଙ୍କର ଶିଳ୍ପାଞ୍ଚଳରେ ମଧ୍ୟ କାର୍ଯ୍ୟ କରିବାକୁ ଆଗ୍ରହ ଥିବ, ତାଙ୍କୁ ଆପଣ କିଭଳି ଭାବରେ ଚାଷ ଆଡ଼କୁ ମୁହାଁଇବାକୁ ଆପଣ ପ୍ରୋତ୍ସାହିତ କରୁଛନ୍ତି?
0: ଦେଖନ୍ତୁ, ସେମାନେ ଯେତେବେଳେ ଡ୍ୟୁଟି ଯାଉଛନ୍ତି, କିଛି ଲୋକଙ୍କୁ ମୁଁ ଗ୍ରୁପ୍ରେ ଆଡ଼୍ କରିଛି, ଏଗ୍ରିକଲଚର୍ ଇନୋଭେଟର୍ସ ବୋଲିକରି ଗୋଟେ ଲାର୍ଜ ଗ୍ରୁପ୍ଟେ ଅଛି, ଯେଉଁଥିରେ ସବ୍ ଗ୍ରୁପ୍ ପାଖାପାଖି 32 ଗ୍ରୁପ୍ ଅଛନ୍ତି, ଆଉ ସେଇଥିରେ ସେଇ ଲୋକମାନଙ୍କର ବିଭିନ୍ନ ଟାର୍ଗେଟେଡ୍ ପିପୁଲ୍ ଅଛନ୍ତି, ଯେଉଁମାନେ ମାନେ ମାଇନିଂ ଏରିଆରେ କାମ କରୁଛନ୍ତି, ସ୍ଲାଇଡ଼ିଂ ଏରିଆରେ କାମ କରୁଛନ୍ତି। ଆପଣ ଆଶ୍ଚର୍ଯ୍ୟ ହେବେ, ଯେଉଁମାନେ ସ୍ଲାଇଡ଼ିଂ ଏରିଆରେ ବି କାମ କରୁଛନ୍ତି ସେମାନେ ନାମ କରା ଚାଷୀ ଏଠି, ଯେମିତିକି ବୁଧୁ ସିଂ ସେ ସ୍ଲାଇଡ଼ିଂରେ କାମ କରିକିରି ପାଖାପାଖି 2.5 ଏକର ଏରିଆ କୋବି ଚାଷ କରେ, ଆଉ ସବୁ ବର୍ଷ ସେ ବୋଧେ 1.5 ଲକ୍ଷ ଟଙ୍କା ଏଇମାନେ କୋବି ଚାଷରୁ ସେ ପାଏ। ତେଣୁ ଲୋକଙ୍କର ମେଣ୍ଟାଲିଟି ଚେଞ୍ଜ ହୋଇଗଲାଣି, ସେମାନେ ସ୍ଲାଇଡ଼ିଂରେ କାମ କରୁଥିଲେ ବି ଯେହେତୁ ସେମାନେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ସେଠି ଯାଉଛନ୍ତି, ସ୍ଲାଇଡ଼ିଂରେ କାମ ଠିକ୍ ଭାବରେ କରୁଛନ୍ତି, ନିଜକୁ ପ୍ରୁଫ୍ କରିକି କାମ କରୁଛନ୍ତି, କାମରେ ଠକୁ ବି ନାହାନ୍ତି, ଆଉ ଆସିକି ଚାଷ ବି କରୁଛନ୍ତି। ତେଣୁ ମୁଁ ଭାବୁଛି ଧୀରେ ଧୀରେ ଏମାନେ ଆହୁରି ଆଗକୁ ଯିବେ, ଯେହେତୁ ସେଇମାନଙ୍କୁ ଦେଖିକରି ଅନ୍ୟ ଲୋକମାନେ ବି ଶିଖୁଛନ୍ତି, ବିଶେଷ କରି ଜେନେରାଲ କାଟାଗୋରିର ଲୋକ ବହୁତ ଉନ୍ନତି କରୁଛନ୍ତି। ଟିକେ ST ଯେଉଁ ଆଦିବାସୀ ବହୁଳ ଅଞ୍ଚଳ ଏଇଟା, ଆଉ ଆଦିବାସୀମାନେ ଟିକେ ବି ଧୀରେ ଧୀରେ ବୁଝିପାରିଲେଣି, ତାଙ୍କ ସ୍ତ୍ରୀମାନେ ଆକ୍ଟିଭଲି ଆସିକି ମୋ ସାଙ୍ଗରେ ଦେଖା କରୁଛନ୍ତି, ଯେମିତିକି ଫାର୍ମର ଆଇଡ଼ି କାହାରି ଗୋଟେ ନଥିଲା, ଏବେ ଫାର୍ମର ଆଇଡ଼ି ପାଖାପାଖି ସମସ୍ତଙ୍କର ହେଇ ଆସିଲାଣି, କୃଷକ ଓଡ଼ିଶା କ'ଣ ଜାଣିପାରୁଛନ୍ତି, ଏଠି CSC ସେଣ୍ଟର ଗୁଡ଼ାଏ ହେଲାଣି, CSC ସେଣ୍ଟରରେ ଆସିକରି ସେସବୁର ସୁବିଧାର ମାନେ ଉପଯୋଗ କରୁଛନ୍ତି। ସମ୍ପର୍କ ମେଳା, କୃଷି ଯାନ୍ତ୍ରିକ ମେଳାରେ ଏବେ ଆଗେ ଲୋକମାନେ ଖାଲି ବୁଲିବାକୁ ଯାଉଥିଲେ, ଏବେ ଯାଇକି ସେଠି ବୁକିଂ କରୁଛନ୍ତି। ଉଦାହରଣ ସ୍ୱରୂପ ଆପଣଙ୍କୁ କହିବି, ସୋଲାର ପମ୍ପ ସେଟ୍ ସେଠି ଦେଖିକି ଆମ ଏରିଆରେ 4 GPରେ 150 ସୋଲାର ପମ୍ପ ସେଟ୍ ବିକ୍ରି ହୋଇଛି। ଆମର କୃଷକ ସାଥୀ ଅଗ୍ରଣୀ ହୋଇକରି ସମସ୍ତଙ୍କର ସମସ୍ତଙ୍କୁ ସାହାଯ୍ୟ କରିକି ଡକ୍ୟୁମେଣ୍ଟେସନ ଇତ୍ୟାଦି କରେଇକି ସେମାନଙ୍କୁ ଆଭେଲେବୁଲ କରେଇଛି। ତେଣୁ ଲୋକମାନେ ପାଣି ସୁବିଧା ପାଇଁ ବହୁତ ବ୍ୟଗ୍ର, ପାଣି ସୁବିଧା ଯଦି ଏ ଏରିଆରେ ହୋଇପାରିବ ଚାଷ ଆହୁରି ଟିକେ ଉନ୍ନତି ହେବ। ସାର୍,
1: ଯେହେତୁ ଏଠି ଗୋଟେ ଖଣିଜ ଅଞ୍ଚଳ, ଏଠି ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ମିଳୁଛି, ସେଠୁ ଯେଉଁ ଇଣ୍ଡଷ୍ଟ୍ରିଆଲ ୱେଷ୍ଟ ବାହାରୁଛି ସେଇଟା ଚାଷକୁ ଆଫେକ୍ଟ କରୁଛି କି?
0: ସାର୍, ଏପଟେ ଆପଣଙ୍କୁ ମୁଁ କହିବାକୁ ଚାହେଁ, ଏଇ ଯେଉଁ କାଲଟାରୁ

0: ତା'ଠାରୁ ଯଦି ସେମାନେ ଭେଜିଟେବଲ୍ କରିବେ କିମ୍ବା ଡାଲି ଜାତୀୟ କରିବେ କିମ୍ବା ଅଏଲ୍ ତୈଳବୀଜ କରିବେ ସେଥିରେ ବେଶୀ ଲାଭ ପାଇବେ। ତେଣୁ ଏ ବର୍ଷ ତ ଧାନ କରିଛନ୍ତି, ତାଙ୍କୁ ଶିଖେଇବା ପାଇଁ ଧାନ କରାହେଇଛି ପ୍ରଥମେ, କାହିଁକି ନା ପାଣି ପ୍ରବଳ ଅଛି, ପାଣି ପ୍ରବଳ ଆସୁଛି, ପାଣି ଅସୁବିଧା ନାହିଁ କିଛି। ତେଣୁ ଏଇଟା ଏ ବର୍ଷ ଫାଷ୍ଟ ଚାଷ କରିଛନ୍ତି, ଧାନ ଚାଷଟା ଏ ବର୍ଷରୁ ଆରମ୍ଭ ହେଇଛି ଚାଷଟା। ତେଣୁ ଧାନ ପାଇଁ ସେମାନେ ଆଗ୍ରହୀ ହେଲେ ବୋଲି ମୁଁ କର କହିକି କହିଲି। ତାପରେ ଆଳୁ ତ ଏ ବର୍ଷ ବହୁତ ଆଳୁ ହେଇଛି, ପାଖାପାଖି 2000 କ୍ୱିଣ୍ଟାଲ ଆଳୁ ଏଠି ହେଇଛି 4 ଜିପିରେ। ତେଣୁ ଚାଷୀମାନେ ଜାଣୁଛନ୍ତି ଯେ କିଛି ଆଫେକ୍ଟ ହେଉନି, ପ୍ରଥମେ ଡରୁଥିଲେ, ତାପରେ ଆମର ଡୋଲୋମାଇଟ୍ ଏଠି ସପ୍ଲାଏ ହେଇଛି, ସଏଲ୍କୁ ଟେଷ୍ଟ କରିକି ତାଙ୍କୁ ଟେଷ୍ଟ ରିପୋର୍ଟ ଅନୁସାରେ ଚାଷ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଟ୍ରେନିଂ ଦେଉଛୁ।
1: ମୁଁ ବିମଲ ମୁଣ୍ଡା, ଜାମଡି ଗାଁ, ଜାମଡି ଜିପି, କୁଇଡ଼ା ବ୍ଲକ, କେବଲାଙ୍ଗ ଥାନା, ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ। ମୁଁ ଜଣେ ଚାଷୀ, ଆଗରୁ ଚାଷ କରି କରି ଆସୁଛି, ଏବେ ବି କରୁଛି। ଫୁଲକୋବି ବହୁତ ଗୁଡ଼ିଏ କରୁଥିଲି, ସେଥିରେ ବହୁତ କିଛି ଇନକମ୍ କରୁଥିଲି। ତାପରେ କରୁ କରୁ ପଇସା ହେଲା ପରେ ମୁଁ ଟ୍ରାକ୍ଟର ବି ନେଇଥିଲି, ସେଗୁଡ଼ା ବି କ୍ଲିୟର କରିଦେଇଛି। ତାପରେ ପୋଖରୀ 4 ଖୋଳିଛି, ସେଥିରୁ ବି ମାଛ ଚାଷ କରୁଛି, ସେଥିରୁ ବି କିଛି ଲାଭ ହୁଏ, ଏମିତି କରିକିନା ଚଳୁଛି। ଆଉ ସରକାରୀ ସ୍କିମ୍ରେ ଛେଳି 10 ବି ଦେଇଛନ୍ତି, ସେଥିରୁ ବି ଏବେ 15-20 ହେଇଗଲେଣି। ଆଉ କୁକୁଡ଼ା, ଏହି ଦେଶୀ କୁକୁଡ଼ା ଗୁଡ଼ା ଆମର ଗାଁ ଗହଳିରେ ଯେଉଁ ଗୁଡ଼ା ହୁଅନ୍ତି, ସେଇ ଛେଳି ଗୁଡ଼ା ଆଉ କୁକୁଡ଼ା ଗୁଡ଼ା ବି ଏବେ ବହୁତ ଗୁଡ଼ିଏ ଅଛନ୍ତି, ଆଉ ଏବେ ବି ଅଛନ୍ତି। ଆଉ ଏଇ ବର୍ଷ ଘର ରିଫାରିଂ ଟିକେ କରୁଛି ବୋଲି ପନିପରିବା କମ୍ କରିଛି, ନାଇଁ ହେଲେ ବିଲାତି, ଆଳୁ, ଭେଣ୍ଡି, ଲାଉ, କଲରା ଏଗୁଡ଼ା ପ୍ରାୟ କରେ, ଏମିତି କରି କରି ଚାଲିଛି।
2: ଏଠି ବହୁତ ଶିଳ୍ପାଞ୍ଚଳ ଅଛି, ତେଣୁ ଏଠାର ମାଟି କ'ଣ ସବୁ ଟମାଟୋ ବିଲାତି ସବୁ କରିବା ପାଇଁ ଉର୍ବର, ନା ଟିକେ କିଛି ତ ପ୍ରକ୍ରିୟାକରଣ କରିବାକୁ ପଡ଼େ?
1: ଯାହା କରୁଛି ମୋର ହିସାବରେ, ମୋର 15-20 ଗାଈ ରଖିଛି, ସେଇ ଚାଷ ଜମିରେ ମୁଁ ପ୍ରାୟ ସେଇ ଖତ ସାର ଦିଏ, ଆଉ 4 ଯିଏ କମ୍ପୋଷ୍ଟ ବି କରିଛି, ସେଗୁଡ଼ା ଦେଇକିନା ଏବେ ଯାହା ବି ହଉ ମାନେ ଭଲ ହିଁ ଚାଷ ହେଉଛି। ଖଣି ଖଦାନ ଏରିଆ ହେଲେ ବି ଯେତିକି କରିପାରୁଛି ମାନେ ଏଇ ସାର ଫାର ଦେଇକିନା ଭଲ ପ୍ରଡ଼କ୍ସନ୍ ତ ହେଉଛି, ତା ଭିତରେ ମିଶିକିନା ଧାନ ବି କରୁଛି, ଧାନ ବି ବହୁତ ଗୁଡ଼ିଏ ବାହାରିଯାଏ, ଏଭଳିଆ ଚାଲିଛି।
2: ଏଠି ତ ଏଇ ଗାଁରୁ ଆପଣଙ୍କ ସହିତ ଯେଉଁମାନେ ଅଛନ୍ତି, ବହୁତ ଲୋକ ଶିଳ୍ପ କଳକାରଖାନାରେ କାମ କରୁଥିବେ, ଆପଣ କାହିଁକି ଚାଷ ପ୍ରତି ଏତେ ଆଗ୍ରହ ପ୍ରକାଶ କଲେ?
1: ସମସ୍ତେ କରୁଛନ୍ତି, ଆମ ଭାଇମାନେ ବି ପଡ଼ୋଶୀର କକା ପୁଅମାନେ ସମସ୍ତେ କରୁଛନ୍ତି, ଖଣି ଖାଦାନରେ ପ୍ଲଟ୍ରେ ଏମିତି କରି କରୁଛନ୍ତି, କିନ୍ତୁ ମୁଁ ବାହାର କାମ କେବେ ଯାଇନି, ବାପା ମା ମାନେ ଯାହା କରିଥିଲେ ସେଗୁଡ଼ା କରୁଛି, ଏବେ ବି ଏତେ ବାହାର ଧ୍ୟାନ ନାହିଁ, ଯେ ପେଟ ପୋଷିବା ହିସାବରେ ଚାଷ ଏବେ ବି ଘରରୁ ସେତିକି ହେଇଯାଉଛି ହିସାବରେ ମୁଁ ବାହାରକୁ କାମ କରି ଯାଇନି।
2: କ'ଣ କ'ଣ ବୈଜ୍ଞାନିକ ପଦ୍ଧତି ଆପଣ ପ୍ରୟୋଗ କରୁଛନ୍ତି ଚାଷରେ ଏବଂ ପଶୁପାଳନରେ?
1: ତ ଏତେ ବୈଜ୍ଞାନିକ ପ୍ରସେସରେ ଏତେ କରୁନୁ, ଆଉ ଛେଳିଗୁଡ଼ା ଏଇ ଭ୍ୟାକ୍ସିନ୍ ଗୁଡ଼ା କରୁ, ଆଉ ସେଥିଲାଗି ଏତେ ରୋଗ ହୁଏନି। ଆଉ ଆମର ତ ଜଙ୍ଗଲ ଏରିଆ, ଜଙ୍ଗଲ ଏରିଆରେ ସେ ଡାଳପତ୍ର ଖାଇକିନା ଏତେ ରୋଗ ତ ହେଉନି, ହୁଏ କିନ୍ତୁ ଭ୍ୟାକ୍ସିନ୍ କରିଦେଲେ ଟିକେ କଣ୍ଟ୍ରୋଲ ହେଇଯାଏ। ଆଉ ଧାନ ଚାଷରେ ସେଇ ଗୋବର ଖତ ଗୁଡ଼ା ଦେଉଛି ବୋଲି ଏତେ ହେଉନି, ଆଉ ଏବେ ତ ସବୁ ରୁଆ ପ୍ରସେସରେ ଧାନ ବି ଚାଷ ହେଉଛି, ସେଇ ହିସାବରେ ଠିକ୍ ଅଛି।
2: ଆପଣ କେତେ ଏକରରେ ଚାଷ କରନ୍ତି, ତାପରେ ପାଣି କେମିତି ଆପଣ ଯୋଗାଡ଼ କରନ୍ତି?
1: ମିନିମମ୍ ଆମର 7-8 ଏକର ଚାଷ କରେ, ହେଲେ ସେଇଗୁଡ଼ା ଆମେ ବେଶୀ ତ ବେଶୀରୁ ବର୍ଷା ପାଣିର ଉପରେ ନିର୍ଭର କରୁ, କିନ୍ତୁ 2 ବୋରୱେଲ୍ ବି କରିଛି, ସେ କେତେବେଳେ ରୁଆ ଟାଇମ୍ରେ କିମ୍ବା ଧାନ ଅମଳ ହେବା ପୂର୍ବରୁ ଟିକିଏ ସର୍ଟେଜ୍ ହେଲେ ସେ ବୋରିଂର ବି ପାଣି ସପ୍ଲାଇ କରେ, ଆଉ 4 ପୋଖରୀ ଅଛି ସେଥିରୁ ବି ପମ୍ପ ଦ୍ୱାରା କେଉଁ ଗୁଡ଼ାକ ଭଲ ରେଡ଼ି ନେଇ ହେଇଥାଏ ସେଗୁଡ଼ାକୁ ସେଇ ପାଣି ପମ୍ପରେ ମଡ଼େଇଥାଏ।

0: ହିସାବରେ ଏତେ ଲସ୍ ତ ନାହିଁ ହେଇଯାଏ।
1: ଆପଣ କ'ଣ କହିବେ, ଚାଷଟା ଲାଭଜନକ ବ୍ୟବସାୟ ନା ନାହିଁ?
0: ସମସ୍ତ ଚାଷରେ ଲାଭ ଅଛି ବୋଲି କହନ୍ତି, କିନ୍ତୁ ମୋର ହିସାବରେ ଚଳିବା ହିସାବରେ ତ ହେଉଛି। କୁକୁଡ଼ା, ଛେଳି, ମାଛ ଆଉ ଏଇ ପନିପରିବା ଆଉ ଧାନ କଲାବେଳକୁ ନିଜର ଚଳିବା ହିସାବରେ ଆମର ପାଇଁ ହେଇଯାଉଛି, ସେ ହିସାବରେ ଲାଭ ହିଁ ଅଛି।

ଶିଳ୍ପାଞ୍ଚଳ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। କାର୍ଯ୍ୟକ୍ରମ ଉପସ୍ଥାପନା ଓ ପ୍ରଯୋଜନା ସୌଭାଗ୍ୟ କୁମାର ରଥ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ଭବତୋଷ ବିଶି
1: ଏବଂ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା।
0: ଶାନ୍ତି ମାଧ୍ୟମରେ ଏକାଧିକ ସମସ୍ୟା ସମାଧାନ ଉପରେ ଚର୍ଚ୍ଚା କରାଯାଏ। ଏହା ମାଧ୍ୟମରେ ବିଜ୍ଞାନ ସମ୍ପର୍କୀୟ ଅଭିନବତ୍ୱ ବିକାଶ କରାଯାଏ।
1: ବିଜ୍ଞାନର ଅନ୍ୱେଷଣ ଏବଂ ନବୀନ ମନ୍ତ୍ରଣା ଯୋଗୁଁ ଆଜି ଅନେକ ଦେଶ ଆର୍ଥିକ ଓ ସାମାଜିକ ଉନ୍ନତିରେ ଦ୍ରୁତଗତିରେ ଆଗୁଆ ହେଉଛି। ବିଜ୍ଞାନ ଓ ପ୍ରଯୁକ୍ତିର ଉପଯୋଗରେ ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶରେ ଆଶ୍ଚର୍ଯ୍ୟଜନକ ଉନ୍ନତି ଆସିଛି। ସଂସାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛି, ଯେପରିକି ପରିବେଶ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ପଦର କ୍ଷୟ। ଏହି ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିର ଭୂମିକା ଅତ୍ୟନ୍ତ ଜରୁରୀ। ଶ୍ରୋତାବନ୍ଧୁ, ତାହେଲେ ଶୁଣିନେବା ଗୋଟିଏ ଗୀତ।

0: শ্রোতাবন্ধু গীতটি তো শুনিলে, আশা করুছু গীতটি আপনার নিশ্চয় ভালো লাগিব। ছাত্রছাত্রী জীবনরে এক গুরুত্বপূর্ণ ভূমিকা নির্বাহ করে কলেজর ক্যাম্পস, কেবল শিক্ষাক্ষেত্রে নুহে বরং সামাজিক, সাংস্কৃতিক ও ব্যক্তিগত বিকাশ পাই মধ্য দায়ী হচ্ছে ক্যাম্পস। কলেজ ক্যাম্পস এমিতি এক স্থান যেউঠারে ছাত্রমানে নিজের ভবিষ্যৎ পাই স্বপ্ন বুড়ন্তি ও তাকু সাকার করিবা পাই প্রচেষ্টা মধ্য করন্তি। 30 মই 2015 ওড়িশা সরকারঙ্ক এক আদেশ দ্বারা গঙ্গাধর মেহের বিশ্ববিদ্যালয় স্থাপনা হয়েছি। দীর্ঘ সময় পরে সম্বলপুর অঞ্চলর যুবক যুবতীঙ্ক মনরে উচ্চশিক্ষা পাই থিবা আশা ও আগ্রহকু পূরণ করিবারে সমর্থ হয়েছি গঙ্গাধর মেহের বিশ্ববিদ্যালয়। নূতন বিশ্ববিদ্যালয় পূর্ববর্তী গঙ্গাধর মেহের কলেজরু আরম্ভ হয়েছি, যেউথিরে সমস্ত শিক্ষক ও অন্য সদস্যমানে বিশ্ববিদ্যালয়রে শিক্ষাগত এবং প্রশাসনিক কার্য করিবাকু নিযুক্ত হয়েছন্তি।
1: বিদ্বানমানে ও শাসকমানে এক ট্রস্ট সৃষ্টি করি এই ট্রস্ট মাধ্যমরে 1944 সম্বলপুর কলেজ স্থাপন করেছিলে। বৃহৎ বিকাশ ও অধিক প্রসিদ্ধি সহ 1949 এই কলেজকু সেই সময়ের সাহিত্যিক গঙ্গাধর মেহের নামরু গঙ্গাধর মেহের বিশ্ববিদ্যালয় নামরে পুনর্নামিত করা যাইথিলা। 1957 বিজ্ঞান শাখা আরম্ভ হেলা। 1964 পোস্ট গ্রাজুয়েট প্রোগ্রাম সম্বলিত হেলা। 2005 ও 2015 এহাকু ইউনিভার্সিটি গ্রান্ট কমিশন এবং ন্যাশনাল আসেসমেন্ট এবং আক্রেডিটেশন কাউন্সিল দ্বারা এ গ্রেড দিয়া যাইথিলা। বিশ্ববিদ্যালয়ের এই আগকু বড়িবা প্রক্রিয়া, এহার স্থাপনা ছাত্রছাত্রীঙ্ক উচ্চশিক্ষার আবশ্যকতা পূরণ করিবারে সমর্থ হয়েছি। ছাত্রমানে সাধারণতঃ এই কলেজকু নিজের প্রথম পছন্দ কলেজ ভাবরে বাছন্তি, যেউথিরে আবেদন ও সিট্র তুলনা প্রশংসনীয় হয়ে থাকে। তেবে চলন্তু শ্রোতাবন্ধু, সেই বিশ্ববিদ্যালয়ের সম্পর্কে জাণিবা সেই কলেজর ছাত্রছাত্রী মুখরু।
2: নমস্কার, আপনার পরিচয়?
3: মো না অভিজিৎ বোস, মু জিএম ইউনিভার্সিটির আইএসটি ডিপার্টমেন্ট অফ ফাইনাল ইয়ার স্টুডেন্ট।
2: আইএসটি ডিপার্টমেন্ট মানে কোন?
3: আইএসটি ডিপার্টমেন্ট মানে ইনফরমেশন সায়েন্স অ্যান্ড টেলিকমিউনিকেশন ডিপার্টমেন্ট। এই ডিপার্টমেন্ট কম্পুটর অ্যান্ড টেলিকমিউনিকেশন পাঠ পড়া যায়। এটা 3 ইয়ার্স কোর্স। প্লস টু রে যে সায়েন্স রাখতে সেমানে এলিজিবল হুম এই ডিপার্টমেন্ট আডমিশন করা পাই।
2: গঙ্গাধর মেহের বিশ্ববিদ্যালয় কু নেকি আপনার অনুভূতি কিপরি আছে?
3: জিএম ইউনিভার্সিটি ওয়েস্টার্ন ওড়িশার ওয়ান অফ দ্য টপ ইউনিভার্সিটি। তো এঠিকার ফ্যাকাল্টি মেম্বার টিচার মানে বহু ভালো পাঠ পড়াতে, স্টুডেন্ট মানুষ বহু ভালসে ডাউট ক্লিয়ার করতে। ইউনিভার্সিটির স্টুডেন্ট মানুষ পাঠ পড়া বহুটে ফ্যাসিলিটিজ আভেলেবল আছে, যেমিটাকি সেন্ট্রাল লাইব্রেরি যেটি স্টুডেন্ট মানে যাইকি সেলফ স্টডি করে নিজ পাঠ পড়াপড়ি করে। সব ডিপার্টমেন্ট স্মার্ট ক্লাসরুমস আছে, সেমিনার হলস মানে আছে, কম্পুটর ল্যাবস মানে আছে, ল্যাবরেটরিজ মানে আছে। ইউনিভার্সিটির রেগুলার বেসিস রে ইন্টার ইউনিভার্সিটি টুর্নামেন্ট মানে কন্ডাক্ট হুয়ে। ইউনিভার্সিটির এনভায়রনমেন্ট বহুত ভালো আছে, অডিটোরিয়াম আছে, প্লেগ্রাউন্ডস মানে আছে পিলামানকর স্পোর্টস অ্যাক্টিভিটিস পাই, কালচারাল রুম মানে আছে কালচারাল অ্যাক্টিভিটিস পাই।
2: আপনঙ্ক পরিচয়?
4: মোর না স্বস্তিক কুমার প্রধান, মুই গঙ্গাধর মেহের ইউনিভার্সিটির প্লাস 3 ফাইনাল ইয়ার ইকোনমিক্স ডিপার্টমেন্ট স্টুডেন্ট।
2: এই বিশ্ববিদ্যালয়ে পাঠ পড়িবার আপনঙ্ক কত সময় হেলানি?
4: এটা মতে 3 বরস হলান মুই এই সাবজেক্ট পড়ুছে।
2: তাহলে প্লস 3 ইকোনমিক্স পড়িবা পাই ছাত্রছাত্রী মানুকু কোন করিবাকু হেবো?
4: ইকোনমিক্স সাবজেক্ট নয়া লাগি হেনতা কিছি স্পেসিফিক সাবজেক্ট প্লস 2 রে রাখা নাই লাগে, কি কিছি হেনতা এক্সাম এক্সট্রা দেয়া নাই লাগে। কেনসি বি স্ট্রিম র স্টুডেন্ট ইকোনমিক্স পড়ি পারবে।
2: হেলে ইকোনমিক্স কোন?
4: ইকোনমিক্স সাবজেক্ট আমি মাইক্রো ইকোনমিক্স আর ম্যাক্রো ইকোনমিক্স র ডিফারেন্ট সাবজেক্ট ম্যাটার মানে জানসু, তার সঙ্গে পাবলিক ইকোনমিক্স, ফাইন্যান্সিয়াল মার্কেট, মার্কেট কত প্রকার রয়ে, মনির রোল কেন আছে, এইসব বারে আমি পড়ছু। প্লস টু রে যেতবে ইকোনমিক্স পলাকি পড়ি এটা বহু ইন্টারেস্টিং লাগি। এই সবজেক্ট মতো এলাই ভাল লাগছে কি ডে টু ডে লাইফ যা আছে সবু ইকোনমিক্স আছে, থিওরিটিকাল সঙ্গে এটা প্রাকটিকাল নলেজ বি বহু দেশি, সেতির লাগে এই সবজেক্ট মতো বহু ভাল লাগছে।
2: টিচার্স মানুষ ব্যবহার স্টুডেন্টস মান প্রতি কিপর অছি?
4: টিচার্স মানে বহু ভালসে ইন্টারাকশন করছেন, স্মার্ট ক্লাসরুম আছে, লাইব্রেরি আছে, বলে পড়ার এনভায়রনমেন্ট বি বহু ভাল আছে। আমার ক্লাস সকালু 9 বজে স্টার্ট হয়েছে আর সন্ধ্যা 5 বজে সরি আসে।
2: আপনার পরিচয়?
5: নমস্কার, মো না লীজা রানী নায়ক, ମୁଇଁ ଇଂଲିଶ ଡିପାର୍ଟମେଣ୍ଟର ଥାର୍ଡ ଇୟର ଏଇଟା।
2: ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟରେ ପଢ଼ିବାର ଆପଣଙ୍କର କାରଣ କ'ଣ?
5: ଜିଏମ୍ କଲେଜରେ ଏଥିଲାଗି ପଢ଼ୁଛେ କି ମୋତେ ପହିଲାରୁ ଏକ ଇଚ୍ଛା ଥିଲା ଜିଏମ୍ କଲେଜରେ ପଢ଼ବାର ଲାଗି।
2: ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟରେ ଆପଣଙ୍କର ଅନୁଭୂତି କିପରି ଅଛି?
5: କଲେଜରେ ସବୁଠାନୁ ବେଶୀ ଜିନିଷ ମୋତେ ପଢ଼ାଇ ଭଲ ଲାଗ୍ସି। ଆମ ଡିପାର୍ଟମେଣ୍ଟରେ ବହୁତ ଭଲ ଭଲ ଫାକଲ୍ଟି ମାନେ ଅଛନ୍, ବହୁତ ଏକ୍ସପିରିଏନ୍ସ ଅଛନ୍, ବହୁତ ନଲେଜେବୁଲ ଅଛନ୍, ଟ୍ୟାଲେଣ୍ଟେଡ୍ ଅଛନ୍, ତ ପଢ଼ାଇ ମୋତେ ବହୁତ ଭଲ ଲାଗ୍ସି। ଲାଇବ୍ରେରୀ ହେଇଗଲା, ଅଡିଟୋରିୟମ ହେଇଗଲା, ଡ୍ୟାନ୍ସିଂ ସିଙ୍ଗିଂ ସବୁଥିରେ ଲାଗି ଫାସିଲିଟି ଅଛି କଲେଜରେ।
2: ଇଂଲିଶ ପଢ଼ିବାରେ ଆପଣଙ୍କର କିଛି ବିଶେଷ କାରଣ?
5: ଇଂଲିଶ ଏଥିଲାଗି ଚୁଜ୍ କଲି କି ମୋତେ ଛୁଆଦିନୁ ଏକ ଇଣ୍ଟରେଷ୍ଟ ଥିଲା ଇଂଲିଶ ଆଗକେ ପରସ୍ୟୁ କରବାର ଲାଗି, ସେଥିଲାଗି ମୁଁ ଇଂଲିଶ ଚୁଜ୍ କଲି। କଲେଜର ଏନଭାରମେଣ୍ଟ ବହୁତ ଭଲ ଅଛି, ପଢ଼ା ଛୁଆମାନଙ୍କର ଲାଗି ବହୁତ ହି ବେଟର ଏନଭାରମେଣ୍ଟ ଏଇଟା, ଆଉ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ଲାଗି ବି ବହୁତ ଭଲ ଏନଭାରମେଣ୍ଟ। ଟିଚର୍ସ ମାନେ ବହୁତ ହି ଭଲ ଅଛନ୍, ଆମ ଟିଚର୍ସ ମାନେ ବହୁତ ସପୋର୍ଟିଭ ଅଛନ୍, ବହୁତ କମ୍ଫର୍ଟ ବି ଆମକୁ ଫିଲ୍ କରାସନ୍, ସେମାନେ ବହୁତ ଭଲ ଲାଗ୍ସି ତାଙ୍କ ସାଙ୍ଗେ ଇଣ୍ଟରାକ୍ଟ କରିକି, ତାଙ୍କର ପଢ଼ାବାର ଷ୍ଟାଇଲ, ତାଙ୍କର ନଲେଜ ବହୁତ ହି ଭଲ ଲାଗ୍ସି। ଷ୍ଟଡି କେ ନେଇକି ବହୁତ ହି ହେଲ୍ପଫୁଲ୍ ହେ ଆମ ଡିପାର୍ଟମେଣ୍ଟ, ଆମର କଲେଜ ଲାଇବ୍ରେରୀରେ ସବୁ ବୁକ୍ସ ମାନେ ଆଭେଲେବଲ୍ ରହୁଛେ, ସେମିନାର ଲାଇବ୍ରେରୀ ବି ରହୁଛେ, ଇନକ୍ଲୁଡିଂ ଟିଚର୍ସ ମାନେ ଆମକୁ ମାଟେରିଆଲ୍ସ ବି ଦେସନ୍ ଯେନ୍ଟାକି ପଢ଼ିକି ଆମକୁ ହେଲ୍ପଫୁଲ୍ ହେସି।
2: କଲେଜରେ କିଛି ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍ ବା ପ୍ରୋଗ୍ରାମର ସୁବିଧା ଅଛି ନା ନାହିଁ?
5: କଲେଜରେ ବହୁତ ପ୍ରୋଗ୍ରାମ ହଉଛେ, ଯେନ୍ତାକି ପଢ଼ା ରିଲେଟେଡ୍ ବି ବହୁତ ପ୍ରୋଗ୍ରାମ ହଉଛେ, କଲଚରାଲ ରିଲେଟେଡ୍ ବି ବହୁତ ପ୍ରୋଗ୍ରାମ ହଉଛେ, ହେଟା ବହୁତ ହେଲ୍ପଫୁଲ୍ ହେସି ଛୁଆମାନଙ୍କୁ, ମୋତେ ବି ହେଲ୍ପଫୁଲ୍ ହଉଛେ। ମୋର ଇଣ୍ଟରେଷ୍ଟ ସିଙ୍ଗିଂ ଡ୍ୟାନ୍ସିଂ ଇତି ବେଶୀ ଅଛେ ବୋଲେ ମୋତେ ହେ ରିଲେଟେଡ୍ ବହୁତ ହି ଜ୍ୟାଦା ହେଲ୍ପଫୁଲ୍ ଲାଗୁଛେ। ମୋର ହବି ଡ୍ୟାନ୍ସିଂ ସିଙ୍ଗିଂ କାଲିଗ୍ରାଫି ଆଉ ସ୍ପୋର୍ଟସ୍ ହେ। ଥ୍ୟାଙ୍କ ୟୁ।
2: ଆପଣଙ୍କର ପରିଚୟ?
6: ମୋ ନାଁ ଅଂଶୁମାନ ଗୁରୁ ହେ, ମୁଇଁ ବିଏ ଜିଓଗ୍ରାଫି ପଢୁଛେ ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟରେ, ଏଟା ମୋର ସେକେଣ୍ଡ ଇୟର।
2: ଗୋଟିଏ ଷ୍ଟୁଡେଣ୍ଟ ଜିଓଗ୍ରାଫି ପଢିକି ଭବିଷ୍ୟତରେ କ'ଣ କରିପାରିବ?
6: ଜିଓଗ୍ରାଫିରେ ବହୁତ ସ୍କୋପ ଅଛେ, ଆଉ ବହୁତଟି ଜିନିଷ ନୂଆ ଜିନିଷ ପଢା ହେସି, ଯେନ୍ତାକି ଫିଜିକାଲ ଜିଓଗ୍ରାଫି, ହ୍ୟୁମାନ ଜିଓଗ୍ରାଫି, କାର୍ଟୋଗ୍ରାଫି ଯେନ୍ତାକି ମ୍ୟାପ୍ ବନାବାର ଶିଖାସନ୍, ଅର୍ବାନ୍ ପ୍ଲାନିଂ, କ୍ଲାଇମେଟୋଲୋଜି ଆଣ୍ଡ ଇକୋନୋମିକ୍ ଜିଓଗ୍ରାଫି ଅଛେ। ସ୍କୋପ ବହୁତ ଅଛେ, ଲେକିନ୍ ବହୁତ କମ୍ ଛୁଆ ଏତାର ବାବଦରେ ଜାଣିଛନ୍। ଇତି ଆପଣ କ୍ଲାଇମେଟୋଲୋଜିଷ୍ଟ ହେଇପାରବେ, ମେଟ୍ରୋଲୋଜିଷ୍ଟ ହେଇପାରବେ, ଅର୍ବାନ୍ ପ୍ଲାନର ହେଇପାରବେ, ଓସିନୋଲୋଜିଷ୍ଟ ବି ହେଇପାରବେ ଆପଣ। ଆର୍ ତାର୍ ଲାଗି ବହୁତଟେ ପରୀକ୍ଷାମାନେ ବି, ଏଣ୍ଟ୍ରାନ୍ସ ଏକ୍ଜାମ୍ ମାନେ ବି ଅଛେ, ଯେନ୍ତାକି CUET ଅଛେ, IPU ଅଛେ, CET ଅଛେ, UGC NET ଅଛେ, ଆଉ ବହୁତଟେ ଅଛେ।
2: ଜିଓଗ୍ରାଫିରେ ଗ୍ରାଜୁଏସନ୍ କରିବା ପାଇଁ କ'ଣ କ'ଣ କ୍ରାଇଟେରିଆ ରହିଅଛି?
6: ଏଟା ନେବାର୍ ଲାଗି ଏନ୍ତା କିଛି କ୍ରାଇଟେରିଆ ନାଇଁ ନ, ପ୍ଲସ୍ ଟୁ କ୍ୱାଲିଫିକେସନ୍, BSc ଆଉ ତାର ମାନେ ସାଇନ୍ସ ବ୍ୟାକ୍ଗ୍ରାଉଣ୍ଡ ଆଉ ଆର୍ଟ୍ସ ବ୍ୟାକ୍ଗ୍ରାଉଣ୍ଡର ଛୁଆ ଏଇଟା ନେଇପାରବା, କମର୍ସ ବ୍ୟାକ୍ଗ୍ରାଉଣ୍ଡର ଛୁଆ ନେଇ ନାଇଁପାରେ। ଇଟା ଗତ 3-4 ବରଷ ହେଇଗଲାନ GMU ୟୁନିଭର୍ସିଟିରେ BSc ଜିଓଗ୍ରାଫି ଇଣ୍ଟ୍ରୋଡ୍ୟୁସ୍ ହେଇଛି।
2: ଆପଣଙ୍କର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ଅନୁଭୂତି କିପରି ଅଛି?
6: ଗଙ୍ଗାଧର ମେହର ୟୁନିଭର୍ସିଟିର ଜିଓଗ୍ରାଫି ଡିପାର୍ଟମେଣ୍ଟ ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଓଡ଼ିଶାର ବହୁତ ପୁରୁଣା ଡିପାର୍ଟମେଣ୍ଟ ହେ, ଆଉ ବହୁତ ଭଲ ପଢ଼ା ହେସି। ଯେହେତୁ ଓଡ଼ିଶାରେ ବହୁତ ସିଲେକ୍ଟିଭ ୟୁନିଭର୍ସିଟି ଆଉ କଲେଜେସ୍ ଅଛି, ସେ ଭିତରୁ GMU ଗୋଟେ ହେ, ସେନୁ ବଢ଼ିଆ ପଢ଼ା ହେସି। ଆସେନର ଫାକଲ୍ଟି ମେମ୍ବର ମାନେ ବି ବହୁତ ଫ୍ରେଣ୍ଡଲି ହେ। ଆମର ୟୁନିଭର୍ସିଟିର ଏନଭାରମେଣ୍ଟ ନୋ ପ୍ଲାଷ୍ଟିକ ଆଉ ରେଗିଂ ଫ୍ରି ଜୋନ୍ ହେ, ଇକୋ ଫ୍ରେଣ୍ଡଲି ଜୋନ୍ ବି ହେ। ସେନୁ ବହୁତ ଫାସିଲିଟି ବି ଅଛେ, ଯେନ୍ତାକି ଟଏଲେଟ୍ ଅଛେ, ଡ୍ରିଙ୍କିଂ ୱାଟର ଅଛେ, ଆଉ ଖାଇବାର ଲାଗି ମିଶନ ଶକ୍ତି କ୍ୟାଣ୍ଟିନ ବି ଅଛେ।
2: ହେଲେ ଆପଣଙ୍କର ହବି କ'ଣ ଏବଂ ୟୁନିଭର୍ସିଟି ଆପଣଙ୍କର ହବିର ସ୍କିଲ ଡେଭଲପମେଣ୍ଟ କରିବା ପାଇଁ କୋଉ କୋଉ ପ୍ରକାରର ପ୍ରୋଗ୍ରାମ ଆୟୋଜିତ କରେ?
6: ମୋର ହବି ଫଟୋଗ୍ରାଫି ଆଉ ଡ୍ରଇଂ ହେ, ଆଉ ଆମର କଲେଜ ମୋର ହବିକେ ପ୍ରମୋଟ କରବାର ଲାଗି ବହୁତଟେ କମ୍ପିଟିସନ ବି କରସି, ଫଟୋଗ୍ରାଫି କମ୍ପିଟିସନ, ଫଟୋଗ୍ରାଫି ଏକ୍ସିବିସନ୍ ବି କରସି, ଯେମିତି ମୁଇଁ ମୋର ଅବଦାନ ଦେଇପାରସି। ଆଉ ଡ୍ରଇଂ ଲାଗି ଏବେ ଆମର GMU 6 ମନ୍ଥର ଆର୍ଟ, କ୍ରାଫ୍ଟ ଆଉ ଡିଜାଇନ୍ର କୋର୍ସ ଇଣ୍ଟ୍ରୋଡ୍ୟୁସ୍ ହେଇଛେ, ସେଥି ଛୁଆମାନେ ଏନରୋଲ୍ଡ ବି କଲେନ, ଆଉ କେତେ ଦିନ କଲେ ସେଟା ଷ୍ଟାର୍ଟ ବି ହେଇଯିବା। ତ ଇ ହିସାବେ ମୋର ବାଗି ଆଉ କେତେଟା ଛୁଆ ବି ଯେନ୍ତା ସେମ୍ ହବି ଥିବା ସେମାନଙ୍କୁ ପ୍ରମୋଟ କରିବା ଲାଗି କଲେଜ ତାର ଅବଦାନ ବହୁତ ଦଉଛେ।
2: ଆପଣଙ୍କର ବିଶ୍ୱବିଦ୍ୟାଳୟରେ ପ୍ରାକ୍ଟିକାଲ କିମ୍ବା ଥିଓରୀ ସବଜେକ୍ଟକୁ କିପରି ପଢାଯାଇଥାଏ?
6: ଯେହେତୁ ଜିଓଗ୍ରାଫି ଥିଓରୀ ନୁହେଁ, ପ୍ରାକ୍ଟିକାଲ ସବଜେକ୍ଟ ହେ, ତ ଆମର ପ୍ରାକ୍ଟିକାଲ ଯହ ଥିସି ଥିଓରୀ କମ୍ ଥିସି, ଲେକିନ୍ ଗୋଟେ ଗୋଟେ ଜାଗାରେ ଥିଓରୀ ବେଷ୍ଟ ହେ, ପ୍ୟୋର ଥିଓରୀ ବେଷ୍ଟ ହେ, କିଛି ପ୍ରାକ୍ଟିକାଲ ନାଇଁନ, ଯେନ୍ତାକି ହ୍ୟୁମାନ ଜିଓଗ୍ରାଫି, ଓସିନୋଗ୍ରାଫି, ଏଇଟା ଥିଓରୀ ବେସ୍ଡ ହେ, ଯେହେତୁ ଏଇଟା ଫିଲ୍ଡକେ ଯାଇକରି ପ୍ରାକ୍ଟିକାଲ କରି ନାଇଁ ହୁଏ। ଇକ୍ୟୁପମେଣ୍ଟ ମାନେ ଅଛେ, ରେଗୁଲାର କ୍ଲାସ୍ ହେଉଛେ, ସବୁ ଛୁଆମାନେ ବି ଆସୁଛନ୍, ରେଗୁଲାର କ୍ଲାସ୍ ହେଉଛେ, ବହୁତ ଭଲ ହିସାବରେ ହେଉଛେ। ଆମର କ୍ଲାସ୍ ଆମର ମାନଙ୍କ ଟ୍ୟାଲେଣ୍ଟକେ ଉତ୍ସାହିତ କରବାର ଲାଗି ଇଣ୍ଟ୍ରା କଲେଜ କମ୍ପିଟିସନ ମାନଙ୍କୁ ବି ଆମକୁ ଭାଗ ନେଉଛେ। ଆଉ ଗଲାଥର ଇଣ୍ଟ୍ରା କଲେଜ କମ୍ପିଟିସନରେ ଗଙ୍ଗାଧର ମେହର ୟୁନିଭର୍ସିଟି ଡ୍ୟାନ୍ସ କମ୍ପିଟିସନରେ ଫାର୍ଷ୍ଟ ହେଇଥିଲା, ଏଇଟା ବହୁତ ଗର୍ବର କଥା ହେ।
2: ନମସ୍କାର, ଆପଣଙ୍କର ପରିଚୟ?
7: ନମସ୍କାର, ମୋ ନାଁ ବିନୟ ଅଭିଷେକ ପାଢ଼ୀ। ମୁଁ ହେଲି ଗଙ୍ଗାଧର ମେହେର ୟୁନିଭର୍ସିଟିର ଏକ ପୋଷ୍ଟ ଗ୍ରାଜୁଏସନ୍ ଛାତ୍ର। ମୋର ଅନର୍ସ ହେଲା କେମିଷ୍ଟ୍ରି ଆଉ ମୋର ଏଇଟା ପୋଷ୍ଟ ଗ୍ରାଜୁଏସନ୍ର ସେକେଣ୍ଡ ଇୟର୍।
2: ଆପଣଙ୍କର ସବଜେକ୍ଟକୁ ନେଇକି ଆପଣଙ୍କର ଏମ୍ କ'ଣ?
7: ମୋର ଏମ୍ ହେଲା ମୋ ସବଜେକ୍ଟ ଷ୍ଟ୍ରିମ୍ରେ ଫର୍ଦର ଆଗକୁ ପଢ଼ିକି PhD କମ୍ପ୍ଲିଟ୍ କରିକି ରିସର୍ଚ୍ଚ ଲାଇନ୍ରେ ଆଗକୁ ବଢ଼ିବାକୁ।
2: ଏହି ବିଶ୍ୱବିଦ୍ୟାଳୟର ପାଠପଢ଼ାକୁ ନେଇକି ଆପଣଙ୍କର ଚିନ୍ତାଧାରା କିପରି ଅଛି?
7: ପାଠପଢ଼ା GM ୟୁନିଭର୍ସିଟିରେ କହିବାକୁ ଗଲେ, ଯେହେତୁ ମୁଁ ହେଲି ଗ୍ରାଜୁଏସନ୍ ତାପରେ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟୁଡ଼େଣ୍ଟ, ସୋ ମୁଁ ଏହା ହିଁ କହିବି କି ପାଠପଢ଼ା ବହୁତ ଭଲ ଅଛି। ଫ୍ୟାକଲ୍ଟିଜ୍ ଗୁଡ଼ା ବହୁତ ନଲେଜିୟସ୍, ବହୁତ ହେଲ୍ପଫୁଲ୍, ସେମାନେ ବହୁତ ମୋଟିଭେଟିଂ, ବହୁତ ସପୋର୍ଟିଂ, ଆଉ ସେମାନେ ତାଙ୍କ ଆଡ଼ୁ ପୁରା ପ୍ରୟାସ କରନ୍ତି କି ଛୁଆମାନେ ଯେମିତି ଫର୍ଦର ଏକ୍ଜାମ୍ସ ଗୁଡ଼ା କ୍ରାକ୍ କରିବେ ଆଉ ତାଙ୍କ ଲାଇଫ୍ରେ ଭଲ ଭଲ ପୋଜିସନ୍କୁ ପହଞ୍ଚିଯିବେ। ସୋ ଫ୍ୟାକଲ୍ଟି ୱାଇଜ୍ ସବୁ ବଢ଼ିଆ ଅଛି, ଇନଫ୍ରାଷ୍ଟ୍ରକ୍ଚର୍ ବି ଏବେ ବହୁତ ଭଲ ହେଇଗଲାଣି କହିବାକୁ ଗଲେ।
2: ତାହେଲେ ଆପଣଙ୍କର ହବି କ'ଣ?
7: ମୋର ହବି ହେଲା ଭଲିବଲ୍ ଖେଳିବାଟା। ସ୍କୁଲ ଟାଇମ୍ରେ ହିଁ ମୁଁ ନ୍ୟାସନାଲ୍ସ ଯାଇଥିଲି, 11th ହାଇଦ୍ରାବାଦ ଯାଇଥିଲି ଡେଭି ନ୍ୟାସନାଲ୍ସ। ତାପରେ GM ଆଡ଼ମିସନ୍ ନେଲା ପରେ ଫାର୍ଷ୍ଟ ଇୟର୍ ତ ଆମର କରୋନାରେ ପଳେଇଲା, କିନ୍ତୁ ସେକେଣ୍ଡ ଇୟର୍ରେ ମୁଁ ୟୁନିଭର୍ସିଟି ଆଡ଼ୁ ବି ଯାଇଥିଲି ନ୍ୟାସନାଲ୍ସ ରିପ୍ରେଜେଣ୍ଟ କରିବାକୁ। ଆମେ ଯାଇଥିଲୁ ବନାରସ ହିନ୍ଦୁ ୟୁନିଭର୍ସିଟି BHU। ୟୁନିଭର୍ସିଟି ସାର୍ଟିଫିକେଟ୍ ବି ପ୍ରୋଭାଇଡ୍ କଲା, ସେ ସାର୍ଟିଫିକେଟ୍ଟା ମୋତେ ହେଲ୍ପ ବି କରିଛି ପୋଷ୍ଟ ଗ୍ରାଜୁଏସନ୍ ଆଡ଼ମିସନ୍ ଟାଇମ୍ରେ, ଏକ୍ସଟ୍ରା ମାର୍କସ୍ ମିଳେ ସେ ଯୋଗୁଁ।
2: ହେଲେ ଆପଣଙ୍କର ହବିକୁ ନେଇକି ୟୁନିଭର୍ସିଟିରେ କିଛି ସୁବିଧା ଅଛି ନା ନାହିଁ?
7: ହବିସ୍କୁ ପ୍ରାୟୋରିଟାଇଜ୍ ଭଲ ଭାବରେ କରାଯାଉଛି ୟୁନିଭର୍ସିଟିରେ। ଫାର୍ଷ୍ଟ ତ ଇଣ୍ଟ୍ରା ୟୁନିଭର୍ସିଟି ମାନେ ଡିପାର୍ଟମେଣ୍ଟ ଭିତରେ କମ୍ପିଟିସନ୍ କରାଯାଏ ସ୍ପୋର୍ଟସ୍ର, ଭଲିବଲ୍ ଇଜ୍ ୱାନ୍ ଅଫ୍ ଦ ସ୍ପୋର୍ଟସ୍। ସେଇଠୁ ଭଲ ଛୁଆଙ୍କୁ ବାଛିକି ୟୁନିଭର୍ସିଟି ଟିମ୍ ଗଢ଼ିକି ଇଣ୍ଟର ୟୁନିଭର୍ସିଟି ପାଇଁ ଟିମ୍ ଯାଏ। ସ୍ପୋର୍ଟସ୍କୁ ଛାଡ଼ିଦେଲେ କୋ କରିକୁଲାର ଆକ୍ଟିଭିଟିଜ୍ରେ ବି ଇଣ୍ଟର ୟୁନିଭର୍ସିଟି ହୁଏ। ଫାର୍ଷ୍ଟ ତ ଆମର ଇଣ୍ଟ୍ରା ୟୁନିଭର୍ସିଟି ହୁଏ, ଡିପାର୍ଟମେଣ୍ଟ ୱାଇଜ୍ ମାନେ ଛୁଆ ପାର୍ଟ ନିଅନ୍ତି ଫାର୍ଷ୍ଟ ଇଣ୍ଟ୍ରା ୟୁନିଭର୍ସିଟିରେ। ସୋ ଡ୍ୟାନ୍ସ, ସଙ୍ଗ, ଡିବେଟ୍, ଏସେ, ସିଙ୍ଗିଙ୍ଗ, ଏଇସବୁ କମ୍ପିଟିସନ୍ସ ଆଣ୍ଡ ଅଲ୍, ଆଉ ବି ବହୁତ କିଛି ହୁଏ, ଇନଷ୍ଟ୍ରୁମେଣ୍ଟ ପ୍ଲେଇଂ ଆଣ୍ଡ ଅଲ୍, ଆକ୍ଟିଂ ଆଣ୍ଡ ଅଲ୍ ସବୁ ହୁଏ। ସେଥିରୁ ଯେଉଁ ୱିନର୍ସ ଥାଆନ୍ତି ସେମାନେ ଫର୍ଦର ଆମ ୟୁନିଭର୍ସିଟିକୁ ରିପ୍ରେଜେଣ୍ଟ କରିବାକୁ ଇଣ୍ଟର ୟୁନିଭର୍ସିଟି ପାଇଁ ଯାଆନ୍ତି। ଆନୁଆଲ୍ ଫଙ୍କସନ୍ ବହୁତ ଭଲସେ ଏଇଠି ସେଲିବ୍ରେଟ୍ ହୁଏ, ତାକୁ କଲଚରାଲ୍ ଫେଷ୍ଟ ନାଁ ଦିଆଯାଏ। ସେଇଟା ବହୁତ ଗ୍ରାଣ୍ଡ ଲେଭେଲ୍ରେ ହୁଏ, ଆମ ୟୁନିଭର୍ସିଟି ଫିଲ୍ଡରେ ବଡ଼ ଷ୍ଟେଜ୍ ଲଗାଯାଏ, ବଡ଼ ବଡ଼ ଆର୍ଟିଷ୍ଟକୁ ଡକାଯାଏ, ଛୁଆମାନେ ବହୁତ ଏନ୍ଜୟ କରନ୍ତି, ପ୍ରପର୍ ବ୍ୟାରିକେଡ଼ିଂ କରାଯାଇଥାଏ, ପ୍ରପର୍ ପୋଲିସ ପ୍ରୋଟେକ୍ସନ୍ରେ ସବୁ କିଛି ବହୁତ ବଢ଼ିଆସେ ମ୍ୟାନେଜ୍ କରାଯାଏ। ସିଟି କାର୍ଡ଼ ଚେକ୍ କରିକି ହିଁ ଛୁଆଙ୍କୁ ଏଣ୍ଟ୍ରି ଦିଆଯାଏ, ବାହାର ଛୁଆ ଆସିକି କିଛି ବି ପ୍ରୋବ୍ଲେମ୍ ନ କ୍ରିଏଟ୍ କରିପାରନ୍ତୁ। GM ନାଁ ଅଛି ଆଗରୁ, ଆଉ ଟିଚର୍ସ ବି ସେହି ହିସାବରେ ଅଛନ୍ତି, ଆଉ ଛୁଆଙ୍କୁ ବି ବହୁତ ଭଲ ସ୍କୋପ୍ ମିଳୁଛି। ଥ୍ୟାଙ୍କ ୟୁ।
2: ନମସ୍କାର, ଆପଣଙ୍କର ପରିଚୟ?
8: ନମସ୍କାର, ମୋ ନାଁ ହେଉଛି ରୋଶନ ସାଗର, ମୁଇଁ ବରପାଲିନୁ ବିଲଙ୍ଗ କରସି, ଆଉ ବର୍ତ୍ତମାନ ମୁଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛି, ସାଇକୋଲୋଜି ବିଭାଗର ଛାତ୍ର ହେ ମୁଇଁ। ଆଉ ମୁଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର JPP ଯେନ୍ଟାକି ଜନାର୍ଦ୍ଦନ ପୂଜାରୀ ବଏଜ୍ ହଷ୍ଟେଲ ଅଛି ସେନୁ ମୁଇଁ ରହିସି।
2: ଆପଣଙ୍କର ଡିପାର୍ଟମେଣ୍ଟରେ ଟିଚର୍ସ ମାନଙ୍କର ବ୍ୟବହାର କିପରି ଅଛି?
8: ସପୋର୍ଟିଭ ପ୍ରଫେସର୍ସ ମାନେ ଅଛନ୍, ଆମର HOD ମ୍ୟାଡ଼ାମ୍ ବହୁତ ବଢ଼ିଆ ହଅନ୍ତି, ସେ ସବୁ ଛାତ୍ରମାନଙ୍କୁ ସେ ବଢ଼ିଆ ହେଲ୍ପ କରସନ୍।
2: ଯେପରିକି ଆପଣ କହିଲେ ଆପଣ ଗୋଟିଏ ହଷ୍ଟେଲର, ହଷ୍ଟେଲରେ ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ କେଉଁ କେଉଁ ପ୍ରକାରର ସୁବିଧାମାନ ଉପଲବ୍ଧ ଅଛି?
8: ହଷ୍ଟେଲର ମାହୋଲଟା ବି ବହୁତ ବଢ଼ିଆ ଅଛି, ଖାନା ବହୁତ ବଢ଼ିଆ ଦିଆହେସି, ଆମ ୟୁନିଭର୍ସିଟିରେ ଲାଇବ୍ରେରୀ ଗୋଟେ ଅଛି, ସେ ଲାଇବ୍ରେରୀନୁ ବହୁତ ପ୍ରକାର ବହି ମିଲ୍ସି, ଯେନୁକି ଆମେ ଫ୍ରିରେ ଏଜୁକେସନ୍ ପାଇପାରସୁଁ। ପଢ଼ା ମାହୋଲଟା ବହୁତ ବଢ଼ିଆ ଲାଗ୍ସି ଏ ଲାଇବ୍ରେରୀରେ, ଆଉ ମୁଇଁ ତ ରେକମେଣ୍ଡ କରମି କି ଛୁଆମାନେ ଆସିକିରି ଇନୁ ଆଡ଼ମିସନ୍ ନେବାର କଥା। ଏ ୟୁନିଭର୍ସିଟିରେ ପଢ଼ିଲା ବେଳେ ଗୋଟେ ଫିଲ୍ ହେସି କି ଗୋଟେ ମାନେ ରେପୁଟେଡ଼ ୟୁନିଭର୍ସିଟିରେ ଆମେ ପାଠ ପଢ଼ୁଛୁ, ଗଲା 3-4 ହେଲା ଆମେ ପଢ଼ୁଛୁ ଏଠି, ବହୁତ ବଢ଼ିଆ ମୋତେ ଫିଲ୍ ହେଉଛି। ମାନେ ମୋର ଗ୍ରାଜୁଏସନ୍ ବି ଥିଲା ଏଇ ୟୁନିଭର୍ସିଟିରେ, ଆଉ ଏବେ ମୁଁ PG କରୁଛି ଏଠି, ଆଉ ଜୀବନରେ ମୋର ଲକ୍ଷ୍ୟ ଅଛି କି ମୁଁ ଗୋଟେ ବଢ଼ିଆ ଆସିଷ୍ଟାଣ୍ଟ ପ୍ରଫେସର୍ ହେବି, ଆଉ ସେଥିପାଇଁ ମୁଁ ପାଠ ପଢ଼ୁଛି, ଆଉ ଡିପାର୍ଟମେଣ୍ଟରେ ବି ଆମକୁ ବହୁତ ହେଲ୍ପ କରନ୍ତି ସେଥିପାଇଁ ପଢ଼ାପଢ଼ିରେ। ଧନ୍ୟବାଦ।
2: ନମସ୍କାର, ଆପଣଙ୍କର ପରିଚୟ?
9: ନମସ୍କାର, ମୋ ନାଁ ଦିବ୍ୟା କରିଶ୍ମା ଆଉ ମୁଁ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରୀ। ମୁଁ ସାଇକୋଲୋଜିରେ ପି ଜି କରୁଛି ଆଉ ମୁଁ ଫାଇନାଲ ଇୟର ଷ୍ଟୁଡେଣ୍ଟ। ଏଇ ୟୁନିଭର୍ସିଟିରେ ପଢ଼ୁଥିବାର ମୋତେ ହାରାହାରି 5 ବର୍ଷ ହୋଇଗଲାଣି, କାରଣ ମୁଁ ପ୍ଲସ୍ ଥ୍ରୀ ବି ଏଇ ୟୁନିଭର୍ସିଟିରୁ କରିଥିଲି ଏବଂ ପି ଜି ବି ଏଇଠାରୁ କରୁଛି।
2: ତାହେଲେ ସାଇକୋଲୋଜି ବିଷୟଟି କ'ଣ?
9: ସାଇକୋଲୋଜିକୁ ଯେମିତି କୁହାଯାଏ କି ଏଇଟା ପାଗଳମାନଙ୍କୁ ଠିକ୍ କରିବାର ସବଜେକ୍ଟ, ଏମିତି ନୁହଁ। ଯଦି ସାଧାରଣ ମଣିଷ ବି ତାକୁ ମେଣ୍ଟାଲ ହେଲ୍ଥରେ କିଛି ପ୍ରୋବ୍ଲେମ୍ ହେଉଛି ୟା ସେ କିଛି ଜିନିଷ ପ୍ରୋବ୍ଲେମ୍ ଫେସ୍ କରୁଛି, ଯଦି ସେ କିଛି ବି କାଉନସିଲର୍ ୟା ସାଇକୋଲୋଜିଷ୍ଟ ପାଖକୁ ଯିବ ତ ସେ ଭଲସେ ମ୍ୟାନେଜ୍ କରିବା ପାଇଁ ତାଙ୍କୁ ହେଲ୍ପ ହେବ। ସାଇକୋଲୋଜି ଏବେ ବହୁତ ଗ୍ରୋଇଂ ଫିଲ୍ଡ ଅଛି, ମାନେ ଯେଉଁଠି ଆମକୁ ବହୁତ ଭଲ ଭଲ ସ୍କୋପ୍ ମିଳୁଛି, ଏନ୍ ଜି ଓ, ସ୍କୁଲ, କଲେଜ, ଅର୍ଗାନାଇଜେସନ୍, ଇଣ୍ଡଷ୍ଟ୍ରିଜ୍ରେ ଜବ୍ ଫେସିଲିଟିଜ୍ ଆମକୁ ପ୍ରୋଭାଇଡ଼ କରେ।
2: ତାହେଲେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କି କି ପ୍ରକାରର ସୁବିଧାମାନ ଉପଲବ୍ଧ ଅଛି?
9: ଆମ ୟୁନିଭର୍ସିଟି ବି ଆମକୁ ବହୁତ ସାରା ଜିନିଷର ସୁବିଧା ଦେଇଛି, ଯେମିତିକି ଲାଇବ୍ରେରୀ ଅଛି ଯେଉଁଠି ପିଲାମାନେ ଯାଇକି ତାଙ୍କର ସବଜେକ୍ଟ ୱାଇଜ୍ ବିଭିନ୍ନ ବିଭିନ୍ନ ସବଜେକ୍ଟ ଅଛି, ବିଭିନ୍ନ ବିଭିନ୍ନ ବହି ନେଇକିନା ପଢ଼ନ୍ତି। ଆଉ କମନ୍ ରୁମ୍ର ସୁବିଧା ବି ଅଛି, ଯେଉଁଠି ପିଲାମାନେ ଯଦି ତାଙ୍କର କ୍ଲାସ୍ ମଝିରେ କିଛି ଗ୍ୟାପ୍ ଅଛି ତ ସେଠି ଯାଇକି ବସିପାରିବେ। ୱାଶରୁମ୍ ଫେସିଲିଟି ଭଲ ଅଛି, ପ୍ଲେଗ୍ରାଉଣ୍ଡ ଅଛି, ଡ୍ରିଙ୍କିଂ ୱାଟର୍ ଫେସିଲିଟି ବି ବହୁତ ଭଲ ଅଛି। ଆମ ୟୁନିଭର୍ସିଟିରେ ଖାଲି ପାଠପଢ଼ାକୁ ହିଁ ଇମ୍ପୋର୍ଟେନ୍ସ ଦିଆ ହୁଏନି, ସ୍ପୋର୍ଟ୍ସ କଲଚରାଲ୍ ଆକ୍ଟିଭିଟିଜ୍ ବି ଇକ୍ୱାଲି ଇମ୍ପୋର୍ଟେନ୍ସ ଦିଆଯାଏ। ଇଣ୍ଟର ୟୁନିଭର୍ସିଟି, ଇଣ୍ଟ୍ରା ୟୁନିଭର୍ସିଟି ଯେଉଁଟା ଇଣ୍ଟର ଡିପାର୍ଟମେଣ୍ଟ କମ୍ପିଟିସନ୍ ବି ଆମେ ତାକୁ କହୁ, ସେଠି ନିଜ ନିଜ ଡିପାର୍ଟମେଣ୍ଟର ଛୁଆମାନେ ଆସିକି ଗୋଟେ ଟିମ୍ ଫର୍ମ କରନ୍ତି, ୟା ଇଣ୍ଡିଭିଜୁଆଲ୍ ବେସିସ୍ରେ ଯେଉଁ ଆଥଲେଟିକ୍ ଗେମ୍ସ ଥାଏ ସେଠି ନିଜକୁ ରିପ୍ରେଜେଣ୍ଟ କରନ୍ତି, ଯେଉଁଠି ସେମାନେ ଭଲ ଗେମ୍ ଖେଳିଲେ ତାଙ୍କୁ ଷ୍ଟେଟ୍ ଆଉ ନ୍ୟାସନାଲ୍ସରେ ଇଣ୍ଟର ୟୁନିଭର୍ସିଟିରେ ରିପ୍ରେଜେଣ୍ଟ କରିବା ପାଇଁକା ବି ଚାନ୍ସ ମିଳେ। ତ ଏଇଟା ବହୁତ ବଡ଼ ଜିନିଷ କି ଆମ ୟୁନିଭର୍ସିଟି ଦୁଇଟା ଯାକ ପାଠପଢ଼ା ଆଉ କୋକରିକୁଲାର ଆକ୍ଟିଭିଟିଜ୍କୁ ଇକ୍ୱାଲି ଇମ୍ପୋର୍ଟେନ୍ସ ଦେଉଛି।
2: ତାହେଲେ ବିଶ୍ୱବିଦ୍ୟାଳୟରେ କ୍ଲାସରୁମ୍ର ସୁବିଧାମାନ କିପରି ଅଛି?
9: ଆମର ସାଇକୋଲୋଜି ପ୍ରାକ୍ଟିକାଲ୍ ସବଜେକ୍ଟ ତ ଆମକୁ ପ୍ରାକ୍ଟିକାଲ୍ ରୁମ୍ ଗୋଟେ ଅଲଗା ପ୍ରୋଭାଇଡ଼ କରାହେଇଛି, ଯେଉଁଠି ସବୁ ଆପାରେଟସ୍ ରଖାହେଇଛି, ଯେଉଁଠି ଆମେ ବହୁତ ଇଣ୍ଡିଭିଜୁଆଲ୍ ଷ୍ଟୁଡେଣ୍ଟ ଇଣ୍ଡିଭିଜୁଆଲ୍ ଆପାରେଟସ୍ ୟା ଇକ୍ୱିପମେଣ୍ଟ ତା ପାଖରେ ଆଭେଲେବଲ୍ ଥାଏ, ଯେଉଁଠି ସିଏ ତାକୁ ମାନେ ପ୍ରାକ୍ଟିସ୍ କରିବା ପାଇଁକା ବି ତାକୁ ସୁବିଧା ହୁଏ।
2: ତାହେଲେ ଟିଚର୍ସମାନଙ୍କର ବ୍ୟବହାର ଷ୍ଟୁଡେଣ୍ଟସ୍ମାନଙ୍କ ପ୍ରତି କିପରି ଅଛି?
9: ଆମର ଟିଚର୍ସ ମାନେ ବହୁତ ସପୋର୍ଟିଭ୍ ଆଉ ଏନକରେଜ୍ କରନ୍ତି ସବୁବେଳେ, ରେଗୁଲାର ବେସିସ୍ରେ କ୍ଲାସେସ୍ ହୁଏ, କିଛି ବି ଡାଉଟ୍ସ ହୁଏ ତ ଆମକୁ ବହୁତ ଭଲ ଭାବରେ କ୍ଲିଅର୍ ବି କରାଇ ଦିଅନ୍ତି। ଆମର ଏଠି ବହୁତ ଭଲ ପରିବେଶ ଅଛି, କାହିଁକି ନା ଏଠି କେବେ ବି ଆମର ସିନିୟର ଜୁନିୟର ଭିତରେ ଡିଫରେନ୍ସେସ୍ ନଥାଏ, ସବୁ ବ୍ୟାଚ୍ ଏକା ସାଙ୍ଗରେ ମିଶିକି ରୁହନ୍ତି। ଇନଫ୍ୟାକ୍ଟ ଟିଚର୍ସ ମାନେ ବି ସେତିକି କୋଅପରେଟିଭ୍ ଅଛନ୍ତି, ଫ୍ରେଣ୍ଡଲି ଅଛନ୍ତି, ଯେ ଆମକୁ କିଛି ବି ପ୍ରୋବ୍ଲେମ୍ ହେଲା ତ ଆମେ ଯାଇକି ତାଙ୍କୁ ସେୟାର୍ କରିଲେ ସେ ଆମକୁ ହେଲ୍ପ ବି କରନ୍ତି ତାକୁ ସଲ୍ଭ କରିବା ପାଇଁକା।
2: ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ଛଡ଼ା ଅନ୍ୟ କି ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ?
9: ଆନୁଆଲ୍ ଫଙ୍କସନ୍ ବି ଆମ କଲେଜରେ ହୁଏ, ଯେଉଁଟା ସ୍ପୋର୍ଟ୍ସ ମିଟ୍ ୟା ଆଥଲେଟିକ୍ ମିଟ୍ ପରେ କଣ୍ଡକ୍ଟ କରାଯାଏ, ତାକୁ ଆମେ କଲଚରାଲ୍ ଫେଷ୍ଟ କହୁ, ସେଇଟା ବହୁତ ଭଲ ଭାବରେ ଆମେ ତାକୁ କଣ୍ଡକ୍ଟ କରନ୍ତି।
2: ନମସ୍କାର, ଆପଣଙ୍କ ପରିଚୟ?
10: ମୋର ନାମ ପ୍ରକାଶ ପାଣିଗ୍ରାହୀ, ମୁଇଁ ଜିଏମ୍ କଲେଜ ସମ୍ବଲପୁରରେ ବିକମ୍ କରୁଛେ, ଏଇଟା 3 ଇୟର୍ସର କୋର୍ସ ହେ ଆଉ ଏବେ ମୁଇଁ ଫାଇନାଲ ଇୟରରେ ଅଛେ।
2: ବିକମ୍ ପଢ଼ିବା ପାଇଁ ଗୋଟିଏ ଷ୍ଟୁଡେଣ୍ଟକୁ କ'ଣ କରିବାକୁ ହେବ?
10: ବିକମ୍ କରିବାର ଲାଗି କିଛି କମ୍ପିଟେଟିଭ୍ ଏକ୍ଜାମ୍ ଦେଇକି ନା ପଡ଼େ, ଯଦି ପ୍ଲସ୍ ଟୁରେ କମର୍ସ ୟା ଫିର୍ ସାଇନ୍ସ କିଛି ନେଇଛନ୍ ବେଲେ ପ୍ଲସ୍ ଥ୍ରୀରେ ବିକମ୍ କରିପାରିବେ, ଯଦି ପ୍ଲସ୍ ଟୁରେ କମର୍ସ ନେଇଛନ୍ ତାହେଲେ ବିକମ୍ କରିବାର ଲାଗି ଟିକେ ଇଜି ହେସି, କାହିଁକି ପ୍ଲସ୍ ଟୁରେ କମର୍ସର ବେସିକ୍ ନଲେଜ୍ ମିଳିଯାଇସି। ଲେକିନ୍ ଯଦି ଆପଣ ପ୍ଲସ୍ ଟୁରେ ସାଇନ୍ସ ନେଇଛନ୍ ତାହେଲେ ବି ଆପଣ ପ୍ଲସ୍ ଥ୍ରୀରେ ନିଜ ଷ୍ଟ୍ରିମ୍ ଚେଞ୍ଜ କରିକିନା ବିକମ୍ କରିପାରିବେ।
2: ବିକମ୍ ପଢ଼ି ସାରିଲା ପରେ ଗୋଟିଏ ଷ୍ଟୁଡେଣ୍ଟର ସ୍କୋପ୍ କ'ଣ ଅଛି?
10: ଆଫ୍ଟର ବିକମ୍ ଆପଣ ସିଏ, ସିଏସ୍, ସିଏମ୍ଏ ବାଗେରେ ଅଲଗା ଅଲଗା ପ୍ରଫେସନାଲ କୋର୍ସ ଚୁଜ୍ କରିପାରିବେ।
2: ଆପଣଙ୍କର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାର କାରଣ କ'ଣ?
10: ଜିଏମ୍ କଲେଜ ଚୁଜ୍ କରିବାର କାରଣ ଏଇଟା କି ୱେଷ୍ଟର୍ଣ୍ଣ ଓଡ଼ିଶାରେ ଜିଏମ୍ କଲେଜ ସବକନୁ ବଡ଼ ଆଉ ଭଲ କଲେଜ ହେ ବିକମ୍ କରିବାର ଲାଗି, ଏଇନେ ବହୁତ ଭଲ ଭଲ ଟିଚର୍ସ ଅଛନ୍, ତାର ସାଙ୍ଗେ ସାଙ୍ଗେ ଏଇନେ ବହୁତ ବଢ଼ିଆ ଫେସିଲିଟିଜ୍ ବି ଅଛେ ପଢ଼ବାର ଲାଗି, କ୍ୟାମ୍ପସ୍ ବହୁତ ଭଲ ଅଛେ, କ୍ୟାଣ୍ଟିନ୍, ପ୍ଲେଗ୍ରାଉଣ୍ଡ, ଲାଇବ୍ରେରୀ ଏଇସବୁ ଆଭେଲେବଲ୍ ଅଛେ, ତାର ସାଙ୍ଗେ ସାଙ୍ଗେ ପିଇବାର ପାଣି, ତା ୱାଶରୁମ୍ସ ଏଇସବୁର ବି ଫେସିଲିଟିଜ୍ ପ୍ରୋଭାଇଡ଼ କରାହେଇଛେ। ଷ୍ଟଡି ଲାଗି ବହୁତ ଭଲ ମାହୋଲ ଅଛେ, କାହିଁକି ଏଇନେ ବହୁତ ସାରା ସ୍ମାର୍ଟ ରୁମ୍ସ ପ୍ରୋଭାଇଡ଼ କରାହେଇଛେ, ষ্টাডি লাগে স্মার্ট ক্লাস, তার সঙ্গে সঙ্গে যদি সেলফ স্টাডি করবার লাগে চাওছেন বলে লাইব্রেরি ভি প্রোভাইড করা হয়েছে, যে নাকি বহুত সারা বুকস ভি প্রোভাইড করা হয়েছে। কলেজে পড়িকে বহুত ভাল লাগছে, বিকজ পড়া সঙ্গে সঙ্গে এনে ডিফরেন্ট ডিফরেন্ট ইন্টার কলেজ কম্পিটিশনস করা হয়েছে স্পোর্টস রিলেটেড, তার সঙ্গে সঙ্গে এসে দেন ড্রয়িংস এইসব কম্পিটিশন করা আসি, আর ডিফরেন্ট ডিফরেন্ট টাইপ অফ ফাংশনস ভি কন্ডাক্ট করা আসি তাকে স্টুডেন্ট মানে কলেজরে ইনভলভ রুন কলেজ একটিভিটিজরে।
0: শ্রোতা বন্ধু, এত থিলা গঙ্গাধর মেহের বিশ্ববিদ্যালয় সম্পর্কে, শুনিলে সেঠাকার পড়ুতবা ছাত্রছাত্রী মুখরু। শ্রোতা বন্ধু, আজ তো সময় হয়ে যাই, কার্যক্রমটি এইটি রক্ষি বিদায় নেউছু। উপস্থাপনার মু আপনার প্রিয় যুবসাথী ভবতোষ বিশি
1: এবং মু আপনার প্রিয় যুবসাথী তনুশ্রী বেহরা। নমস্কার।

ଆଜି ସନ୍ଧ୍ୟା 6:10ରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ, ସନ୍ଧ୍ୟା 6:30ରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ, ସନ୍ଧ୍ୟା 6:55ରେ ଜନଜୀବନ ସମ୍ବାଦ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସଙ୍ଗୀତ ରୂପକ ପଖାଲ ଖୁରିଥି ମହରା, ରଚନା ମିତ୍ରଭାନୁ ଗୌନ୍ତିଆ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ପ୍ରଯୋଜନା ଡି ସୋମୟା। ରାତି 8:02ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ ଏବଂ ଧୃତିତପା ମିଶ୍ର। ରାତି 8:15ରେ ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ ଶୁଣିବେ। କଣ୍ଠଶିଳ୍ପୀମାନେ ହେଲେ ଦିଲୀପ କୁମାର ପଣ୍ଡା, ରବିଚନ୍ଦ୍ର ସାଗର ଏବଂ ତରୁଲତା ସୁନାନୀ। ରାତି 9:15ରେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30ରେ ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ରାତି 10:00ରେ ଶୁଣିବେ ରବିବାସରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30 ଆଜିର ଭବନ ଉପସ୍ଥାପନା ମନୋଜ କୁମାର ପୂଜାରୀ। ସକାଳ 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ଗର୍ଭାବସ୍ଥାରେ ପ୍ରି ଏକ୍ଲେମ୍ପସିଆର ଚିହ୍ନଟ ଓ ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା। ସକାଳ 7:30 ପରିବେଶ ସୂଚନା, ପ୍ରାକୃତିକ ବିପର୍ଯ୍ୟୟ ଓ ହିମାଳୟ ଉପତ୍ୟକା, ଏ ସମ୍ପର୍କରେ କହିଛନ୍ତି ସମାପିକା ଦାସ। ସକାଳ 7:35 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ, କଣ୍ଠଶିଳ୍ପୀମାନେ ହେଲେ ଦିଲ୍ଲୀପ ରାଉତ ଏବଂ ସଙ୍ଗୀତ ମାସି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ବିଜୟ କୁମାର ବେହେରା। ସକାଳ 8:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଦୟାନିଧି ବିଭାର, ନବୀନ କୁମାର କୁଅଁର ଏବଂ ଫକୀରମୋହନ ପଟ୍ଟନାୟକ। ଏବଂ ସକାଳ 8:45 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀମାନେ ହେଲେ ବିଷ୍ଣୁଦେବ ପଣ୍ଡା ଓ ମମତା ପାଇକରାୟ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

있으면 오라니까. 아차, 시루세 랭게? 사라가네, 에, 도, 띠, 짝.

ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, ଦ୍ୱୈତକଣ୍ଠରେ ଗାଇଛନ୍ତି ଅସୀମା ପଣ୍ଡା ଓ ମଣ୍ଟୁ ଛୁରିଆ, ଗୀତିକାର ପୁଷ୍ପକ ପରିଡ଼ା, ସଙ୍ଗୀତ ଅସଦ ନିଜାମ।

0: ଶୁଣିଲେ ଦୁଇଟି ଓଡ଼ିଆ ଲଘୁ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଶସରୀ ନୋଡରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ବଡ ବୋହୁ, ଏଇଟା ତୁମ ନାଁରେ।
4: ଏତେ ଜଲ୍ଦି କ'ଣ ପାଇଁ?
3: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
4: କିନ୍ତୁ ଜେଜେ ମା, ତୁମ ନାଁରେ
5: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
3: ଶୁଭ ଶୁଭ କୁହ କ'ଣ?
6: ଆର୍‌ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
7: ରହିଯା ବୁଦ୍ଧୁ।
0: କ'ଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ କରିପାରନ୍ତି। ଓ,
7: ତୁ ବୁଝିଗଲୁ ନା? ରିଲାକ୍ସ।
0: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
2: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
8: କହି କହି ଥକି ଗଲେଣି, କ'ଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌ଙ୍କୁ କୁହ, ନ ଶୁଣିବେ ତ ମ୍ୟାନେଜରଙ୍କୁ।
9: କରେକ୍ଟ।
8: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନାମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ବ୍ୟାଗ୍?
6: ଆର୍‌ବିଆଇ କହେ,
10: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍‌ବିଆଇ ଅମ୍ବୁଡ୍ସମ୍ୟାନ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦେୟ ହ୍ରାସ କରାଯାଇଛି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତର ଖାତାର ପୁନଃ ମୂଲ୍ୟାଙ୍କନ ଲାଗି ପ୍ରଶ୍ନ ପିଛା 25 ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପୁନଃ ମୂଲ୍ୟାୟନ ପରେ ମାର୍କ ବୃଦ୍ଧି ହେଲେ ଦେୟ ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ କୁମାର କହିଛନ୍ତି।
1: OSM के माध्यम से इस बार मार्किंग की गई है, जो कंसर्न्स रेज किए जा रहे हैं। 3% पास परसेंटेज घटा है पिछले वर्ष के तुलना में, 88% से 85% पर आया है। कुछ एक बच्चों को ऐसा भी लग रहा है कि उनको ज्यादा नंबर आने चाहिए थे और उनको कम नंबर आए हैं, तो इस पे भी जो भ्रांति है और जो क्लैरिफिकेशन है वो हम आपके समक्ष देना चाहेंगे।
0: ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ସ୍କାନ୍ କପି ପାଇବା ପାଇଁ 100 ଟଙ୍କା ଦେୟ ଦେବେ। ସେହିଭଳି ନମ୍ଘର ଭେରିଫିକେସନ୍ ପାଇଁ ମଧ୍ୟ 100 ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ସ୍କାନ୍ କପି ପାଇଁ 700 ଓ ନମ୍ଘର ଭେରିଫିକେସନ୍ ପାଇଁ 500 ଟଙ୍କା ଦେବାକୁ ପଡ଼ୁଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ନବୀନ ଆସନ୍ତାକାଲି ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ଶ୍ରୀ ନବୀନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ଟାଉନ୍ହଲ୍ଠାରେ 153 ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। 31 ମହିଳା ସମିତି ଗୃହ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି ଗୃହ ମହିଳାମାନଙ୍କର ସଭା କରିବା ପାଇଁ ବେଶ୍ ସହାୟକ ହେବ। ମହିଳା ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶା ବ୍ୟକ୍ତ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ଏବଂ ପରବର୍ତ୍ତୀ ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସଣ୍ଡେ ଅନ୍ ସାଇକେଲ କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଛନ୍ତି। ଫିଟ୍ ଇଣ୍ଡିଆ ଫିଟ୍ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଓ ସମସ୍ତଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ବ୍ୟସ୍ତବହୁଳ ଜୀବନ ଓ ବଢ଼ୁଥିବା ତୈଳ ସଙ୍କଟ ସମୟରେ ସାଇକେଲ ଚଳାଇବା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଇନ୍ଧନ ଓ ପରିବେଶକୁ ମଧ୍ୟ ସୁରକ୍ଷିତ କରିଥାଏ। ସାଇକେଲକୁ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସବୁଜ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଶ୍ରୀ ସୁରଜ ଆହ୍ୱାନ ଦେଇଛନ୍ତି।
2: संडे ऑन साइकिल्स ये कार्यक्रम उड़ीसा गवर्नमेंट का स्पोर्ट्स डिपार्टमेंट ने किया है। नौजवान बहुत सारे स्टूडेंट्स पार्टिसिपेट किए थे और सब संकल्प लिए थे कि हर संडे को वो अपने साइकिल पे ही बिताएंगे, जहां पे उनका कार्यक्रम रहे वो साइकिल में ही जाएंगे। ये साइकिल एक सस्टेनेबल और क्लीन एनर्जी इकोसिस्टम के बारे में भी इम्पोर्टेंस दे रहा है और सबसे ज्यादा जरूरी चीज है कि साइकिलिंग से हम खुद को फिट रख सकते हैं।
0: राज्यरे अपराध तथा अपराधीक दमन पई पुलिस प्रशासन पक्षरु कड़ा पदक्षेप नियाजाउछि बोली पुलिस महानिर्देशक वाई वी खुरानिया कहिछंती। श्री खुरानिया कहिछंती अपराध ओ अपराधी मानक प्रति राज्य सरकार शून्य सहनशीलता नीति अवलम्बन करुछंती। प्रत्येकटी अपराधर जवाब देबा लागि पुलिस प्रशासन प्रस्तुत रहिछि। अपराधी माने अपराध घटाइबा बदलरे समाजर मुख्य स्रोतरे शामिल हेबा पई पुलिस महानिर्देशक आह्वान देइछंती। सूचना अनुजाई गत पांच दिन मध्य राज्य में 1700 अधिक जमीन विहीन गिरफ परवाना जारी करा जाई छी। 6 जनक विरोध में जातीय सुरक्षा आईन लागू करा जाई थिबा बेले 50 अधिक फेरार अपराधी को गिरफ करा जाई छी। पुलिस महानिर्देशक कहिछंती गुइंदा सूचना आधार में जेल फेरंतांक उपरे कड़ा नजर रखा जाई छी। आसंता 10 दिन पर्यंत अपराधी विरोध में एही अभियान जारी रहिबो। राज्य में आईन श्रृंखला परिस्थिति कड़ाकड़ी करबा उद्देश्य प्रत्येक जिलार आरक्षी अधीक्षक माने सजाग अछन्ति। आगामी संभाव्य बन्या को दृष्टि रखि राज्य जलसंपद विभाग पक्षरु आसंता 26 तारीख रे एक प्राक बन्या प्रस्तुति बैठक अनुष्ठित हेबो। भुवनेश्वर स्थित विभागर सम्मेलनी कक्ष रे बन्यार मुकाबला ओ प्रस्तुति संपर्क रे समीक्षा करा जिवो। एथिसह विभिन्न अंचल रे बन्या नियंत्रण विपद स्थितिर आकलन एवं जरूरीकालीन परिस्थितिर मुकाबला संपर्क रे आलोचना हेबो। बैठक रे जलसंपद विभागर वरिष्ठ अधिकारी माने जोग देबे। आगामी रथयात्रा पई श्रीक्षेत्र पुरी रे रथ निर्माण कार्य जारी रही छि। 3 रथर 39 चक निर्माण सह 4 नहका निर्माण मध्य शेष होई छि। 3 रथर ढमक निर्माण शेष पर्यायर पहुंचिथिबा बेले बाकी 3 रथर शेष गोटिए गोटिए चक्र सिंगडा बाड़िया कार्य शेष होई छि। रूपकार सेवक माने 3 रथ सालगुजरे रूप खोदी सह शेष होइथिबा रूपगुडीकर पॉलिश कार्य एवं रूपगुडीकर अलंकार पका कार्य जारी रखिछंती। पंचायतराज मंत्रालय पक्षरु जातीय पंचायत पुरस्कार पई ओडिसारु 5 पंचायत को मनोनीत करा जायछि। आसंता मास 3 तारिख रे नुआदिल्ली ठारे ए पुरस्कार वितरण करा जिवो। दीनदयाल उपाध्याय पंचायत सतत विकास पुरस्कार वर्ग रे गंजाम जिला छत्रपुर ब्लॉक अधीन पोटलामपुर ग्राम पंचायत सुस्थ ग्राम पंचायत भाबे देशर जुग्म तृतीय स्थान अधिकार करिछि। ए पंचायत को 25 लाख अर्थराशि प्रदान करा जिवो। पर्याप्त जल उपलब्ध ग्राम पंचायत वर्ग रे केन्दुझर जिला चंपुआ ब्लॉक रो पडुआ ग्राम पंचायत सर्वभारतीय स्तर रे तृतीय स्थान अधिकार करिछि। 50 लाख टंकार अर्थराशि ए पंचायत को मिलिबो। स्वच्छ सबुज ग्राम पंचायत वर्ग रे सुंदरगढ़ जिला लाठीकटा ब्लॉक रो हाथीबंधा ग्राम पंचायत देश रे जुग्म भाबे तृतीय स्थान अधिकार करिछि। ए पंचायत को 37,50,000 टंकार पुरस्कार दिया जिवो। सेहिपरि सामाजिक भाबे सुरक्षित ओ सामाजिक न्याय संगत ग्राम पंचायत वर्ग रे गंजाम जिला पोलसरा ब्लॉक रो मंदार ग्राम पंचायत देश रे जुग्म द्वितीय स्थान अधिकार करिछि। ए पंचायत को 37,50,000 टंकार अर्थराशि प्रदान करा जिवो। नानाजी देशमुख सर्वोत्तम पंचायत सतत विकास पुरस्कार वर्ग रे गंजाम जिला परिषद देश रे द्वितीय स्थान अधिकार करिछि। ए जिला परिषद को 3 कोटी टंकार पुरस्कार मिलिबो। विश्व दूरसंचार एवं सामाजिक सूचना दिवस आज पालित होउछि। 1865 मसिया प्यारिस रे मिलित जातिसंघर डिजिटल प्रजुक्ति विद्या संस्था भाबे आंतर्जातिक दूरसंचार संघ प्रतिष्ठा होइत होइथिला। एहार स्मृति रे प्रतिवर्ष मे 17 तारिख को विश्व दूरसंचार एवं सामाजिक सूचना दिवस भाबे पालन करा जाउछि। इंटरनेट सह अन्यान्य सूचना और जोगाजोग प्रजुक्ति विद्यार व्यापक व्यवहार माध्यम रे सामाजिक और अर्थनैतिक क्षेत्र रे परिवर्तन आणिबा सह सचेतनता वृद्धि करिबा हे दिवसर मुख्य उद्देश्य। चलित वर्ष हे दिवसर विषय वस्तु रहिछि प्रजुक्ति विद्या जीवन रेखा संगठित विश्व पई निरंतरता को सुदृढ़ करिबा। पाणिपाग दक्षिण पश्चिम मौसुमी वायु गतकाल आंडामान सागर स्पर्श करिछि। मौसुमी वायु दक्षिण पूर्व अरब सागर रे किछि अंश दक्षिण पश्चिम और दक्षिण पूर्व बंगोपसागर आंडामान सागर रो किछि अंचल को आज संध्या सुधा अग्रसर हेबार अनुमान करा जाउछि। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ସୁସ୍ଥ ନିରୋଗ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
4: ରହିଯା ବୁଦ୍ଧୁ।
3: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି। ଓ,
4: ତୁ ବୁଝିଗଲୁ ନା? ରିଲାକ୍ସ।
3: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
5: RBI କହେ, ସ୍ମାର୍ଟ ବନ, କୁଲ ରୁହ।
4: ଅସଲି ନୋଟ୍ରେ କାହିଁକି ଖେଳୁଛୁ?
6: ବ୍ରୋ, ଏଇଟା ଫଟା ଅଛି।
4: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍‌କୁ
3: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
6: ବାଃ, ନୂଆ ନୋଟ୍ ମିଳିବ?
4: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
5: RBI କହେ, ସ୍ମାର୍ଟ ବନ, କୁଲ ରୁହ।
7: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
8: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବର୍ତ୍ତମାନ ପିଢ଼ି ନିକଟରେ ଇତିହାସକୁ ଜୀବନ୍ତ କରି ସଜାଇ ରଖିଥାଏ ସଂଗ୍ରହାଳୟ। ବିଶ୍ୱର ପ୍ରମୁଖ ପ୍ରାନ୍ତରେ ଥିବା ସଂଗ୍ରହାଳୟଗୁଡ଼ିକ ଇତିହାସର ତଥ୍ୟକୁ ବେଶ୍ ସୁରକ୍ଷିତ ଭାବେ ରଖିଛି। ସଂଗ୍ରହାଳୟର ଗୁରୁତ୍ୱ ଉପଲବ୍ଧି କରି ଅନ୍ତର୍ଜାତୀୟ ସଂଗ୍ରହାଳୟ ସଂଘ ପ୍ରତିଷ୍ଠା ହେବା ପରେ 1977 ପ୍ରଥମ ଥର May 18 ପାଳିତ ହୋଇଥିଲା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଅତୀତର ଅନେକ ସ୍ମାରକ କେତେକ ସ୍ଥାନରେ ଏବେ ମଧ୍ୟ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି। ସମସ୍ତେ ମିଶି ଏହାର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ। ୟୁନେସ୍କୋର ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ପ୍ରାୟ 1,04,000 ସଂଗ୍ରହାଳୟ ରହିଛି। ଆସନ୍ତାକାଲି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆସନ୍ତୁ କେତେକ ଚମତ୍କାର ସଂଗ୍ରହାଳୟ ସମ୍ପର୍କରେ ଜାଣିବା। କରୋନା ମହାମାରୀ ପରେ ଆଭାସୀ ବା ଭର୍ଚୁଆଲ ବ୍ୟବସ୍ଥାର ଯଥେଷ୍ଟ ବିକାଶ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟ ଏପରି ଏକ ସଂଗ୍ରହାଳୟ ଆରମ୍ଭ କରିଛି। ଦେଶର ମହାକାଶ ଗବେଷଣା ସଂସ୍ଥା ମହାକାଶରେ କାର୍ଯ୍ୟରତ ଉପଗ୍ରହ, ସେଠାକୁ ଯାଉଥିବା ଯାନ ଆଦି ସମ୍ପର୍କରେ ଜାଣିବା ଲାଗି ସମସ୍ତଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ। ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ପକ୍ଷରୁ ଦେଶର ପ୍ରଥମ ଭର୍ଚୁଆଲ ସ୍ପେସ୍ ମ୍ୟୁଜିୟମ୍ ଲୋକାର୍ପଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସ୍ପାର୍କ। ଏଠାରେ ଲଞ୍ଚ ଭେହିକିଲ, ସାଟେଲାଇଟ୍, ବିଭିନ୍ନ ବୈଜ୍ଞାନିକ ଉପକରଣ ଆଦି ଦେଖିହେବ। ଇସ୍ରୋ ପକ୍ଷରୁ ଏହାର ବିଟା ଭର୍ସନ ଆରମ୍ଭ କରାଯାଇଥିବା ବେଳେ ଜଣେ ଏହାକୁ ଆକ୍ସେସ୍ କରି ସଂଗ୍ରହାଳୟ ଦେଖିପାରିବେ। ଚନ୍ଦ୍ରଯାନ, ମଙ୍ଗଳଯାନଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ଏଠାରେ ଦେଖିହେବ। ଚୀନ୍ର ହେନାନ୍ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଝୋରେ ରହିଛି ଭଙ୍ଗା ହୃଦୟର ସଂଗ୍ରହାଳୟ ବା ବ୍ରୋକନ୍ ହାର୍ଟ ମ୍ୟୁଜିୟମ୍। 2010 ଜଣେ 27 ଯୁବକ ଏହି ସଂଗ୍ରହାଳୟ ଆରମ୍ଭ କରିଥିଲେ। ଚୀନ୍ର ବିଭିନ୍ନ ପ୍ରାନ୍ତରୁ ଭଳିକି ଭଳି ଜିନିଷମାନ ସଂଗ୍ରହ ହୋଇ ଏଠାରେ ପ୍ରଦର୍ଶିତ ହୋଇଛି। ଯେଉଁ କେତେଜଣ ପ୍ରେମରେ ଅସଫଳ ହୋଇଛନ୍ତି ସେମାନେ ଏହାର ନିଦର୍ଶନ ସ୍ୱରୂପ କିଛି ନା କିଛି ସାମଗ୍ରୀ ଏହି ସଂଗ୍ରହାଳୟକୁ ଦାନ କରନ୍ତି। ସେସବୁ ସାମଗ୍ରୀ ମଧ୍ୟରେ ଚିଠି, ବିଭିନ୍ନ ପ୍ରକାର ଅଳଙ୍କାର, ଦାମୀ ଉପହାର ମଧ୍ୟ ରହିଛି। ନିକଟରେ ଜଣେ ମହିଳା ସଂଗ୍ରହାଳୟକୁ ତାଙ୍କ ପ୍ରେମିକ ଉପହାର ଭାବେ ଭେଟି ଦେଇଥିବା ଏକ ହୀରା ମୁଦି ଦାନ କରିଥିଲେ। ଏକ ଦୁର୍ଘଟଣାରେ ପ୍ରେମିକ ଜଣକ ପ୍ରାଣ ହରାଇବାର ଅନେକ ବର୍ଷ ପରେ ନିଜ ପ୍ରିୟ ମୁଦିକୁ ସେ ବିଫଳ ପ୍ରେମ ସଂଗ୍ରହାଳୟକୁ ଦାନ କରିବାକୁ ସ୍ଥିର କଲେ। ସଂଗ୍ରହାଳୟକୁ ପ୍ରତିଦିନ ସହସ୍ରାଧିକ ଲୋକ ଆସୁଥିବା ବେଳେ ବର୍ତ୍ତମାନ ପିଢ଼ିର ଯୁବକ ଯୁବତୀ ସେମାନଙ୍କ ପ୍ରେମକୁ କିଭଳି ଅତୁଟ ରଖିପାରିବେ ସେ ଦିଗ ପ୍ରତି ମଧ୍ୟ ଏଠାରେ ଯତ୍ନବାନ ହେଉଛନ୍ତି। ସମସ୍ତଙ୍କ ଖାଇବା ପାଖରେ ଲୁଣ ଏବଂ ଲଙ୍କାଗୁଣ୍ଡର ଡବା ନିଶ୍ଚୟ ଦେଖିବାକୁ ମିଳେ। ତେବେ ଏହାକୁ ନେଇ ସଂଗ୍ରହାଳୟ ପ୍ରତିଷ୍ଠା ହୋଇପାରେ ବୋଲି ଭାବିବା ଆଶ୍ଚର୍ଯ୍ୟ ଲାଗୁଥିବ, ଇସ୍ରାଏଲ୍ର ହଦେରା ସହରରେ ଏପରି ଏକ ଅଜବ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥିରେ 37,000 ଯୋଡ଼ି ଲୁଣ ଲଙ୍କା ଡବା ରଖାଯାଇଛି। ଏହାର ନାମ ମଧ୍ୟ ସଲ୍ଟ ଆଣ୍ଡ ପିପର ମ୍ୟୁଜିୟମ। ଏତେ ସଂଖ୍ୟକ ଡବା ସଂଗ୍ରହ କରିବା ଲାଗି ଏହାର ମାଲିକ ଐତନ୍ ବାର୍ ଓନ୍ସ 2014 ମସିହାରୁ ସଂଗ୍ରହ ଆରମ୍ଭ କରିଥିଲେ। ବାର୍ ଓନ୍ସଙ୍କ ସଂଗ୍ରହରେ ସାନ୍ତାକ୍ଲସ୍, ଖ୍ରୀଷ୍ଟମାସ ଟ୍ରି, ଶୌଚାଳୟ ସିଟ୍, ବିଭିନ୍ନ ଜୀବଜନ୍ତୁ, ପାରମ୍ପରିକ ପୋଷାକ ପିନ୍ଧିଥିବା ମଣିଷ, ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଏବଂ ତାଙ୍କ କୁକୁର ଆକୃତିର ଲୁଣ ଲଙ୍କା ଡବା ରହିଛି। ଏଠାରେ ଥିବା ସବୁଠାରୁ ପୁରୁଣା ଡବା 1703 ମସିହାର ହୋଇଥିବା ବେଳେ ସବୁଠାରୁ ଦାମୀ ଡବାର ମୂଲ୍ୟ $17,000 ବୋଲି ଜଣାଯାଇଛି। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍ ଆଣ୍ଡ୍ରିଆ ଲୁଡେନ୍ ଆଉ ଦୁଇଟି ଏପରି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଗୋଟିଏ ଆମେରିକାର ଟେନେସି ଅନ୍ତର୍ଗତ ଗ୍ୟାଟ୍ଲିନବର୍ଗଠାରେ 2002 ମସିହା ଏବଂ ଆଉ ଗୋଟିଏ ସ୍ପେନ୍ର ଗୁଆଡାଲେଷ୍ଟଠାରେ 2010 ମସିହାରେ ଖୋଲାଯାଇଛି। ଉଭୟରେ 20,000 ଲେଖାଏଁ ଏପରି ଲୁଣ ଲଙ୍କା ଡବା ରହିଛି। ଏବେ ସବୁଠୁ ଚର୍ଚ୍ଚାରେ ରହିଛି ସୁନା। ତେବେ କଲମ୍ବିଆର ବୋଗୋଟାଠାରେ ଥିବା ସୁନା ସଂଗ୍ରହାଳୟ ଭିତରକୁ ପ୍ରବେଶ କଲେ ଏକ ଭିନ୍ନ ଦୁନିଆରେ ଥିବାର ଅନୁଭୂତି ମିଳେ। ଏଠାରେ ପ୍ରାୟ 55,000 ଶୁଦ୍ଧ ସୁନାର କଳାକୃତି ପ୍ରଦର୍ଶିତ ହୋଇଛି। ଏ ସମସ୍ତ କଳାକୃତି ପ୍ରାଚୀନ ଦକ୍ଷିଣ ଆମେରିକା ସଂସ୍କୃତିର ହୋଇଥିବା ବେଳେ ଏଠାରେ ପ୍ରଦର୍ଶିତ ସମସ୍ତ ଉଜ୍ଜଳ ବସ୍ତୁ ନିଶ୍ଚିତ ଭାବେ ସୁନା ବୋଲି ଜାଣିବେ। ଏହି ସଂଗ୍ରହାଳୟର ନାମ ମ୍ୟୁଜିଓ ଡେଲ୍ ଓରୋ। ପ୍ରତିବର୍ଷ ପ୍ରାୟ 500,000 ପର୍ଯ୍ୟଟକ ଏହି ସଂଗ୍ରହାଳୟ ପରିଦର୍ଶନରେ ଆସିଥାନ୍ତି। 1934 ମସିହାରେ କଲମ୍ବିଆର ବ୍ୟାଙ୍କ ଅଫ୍ ଦି ରିପବ୍ଲିକ୍ ସେଠାକାର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସଂଗ୍ରହ କରି ରଖିବା ଲାଗି ପଦକ୍ଷେପ ନେବା ଆରମ୍ଭ କଲା। ଏହି ବ୍ୟବସ୍ଥାରେ ସାମିଲ ହୋଇଥିବା ପ୍ରଥମ ଜିନିଷର ନାମ ଥିଲା ପୋପୋରୋ କୁଇମ୍ବାୟା। 70 ବର୍ଷ ଧରି ଏହା ପ୍ରଦର୍ଶିତ ହୋଇଥିଲା। ଏବେ ବ୍ୟାନ୍ ରିପ୍ କଲ୍ଚରାଲ୍ ଏହି ସଂଗ୍ରହାଳୟ ପରିଚାଳନା ଦାୟିତ୍ୱରେ ଅଛି। 2008 ମସିହା ଅକ୍ଟୋବର ମାସରେ ଏହି ସଂଗ୍ରହାଳୟର ବିସ୍ତାର କରାଯାଇଥିଲା।

କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହେଲା ମୁଖିଆ ଖବର। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତରୁ 38 କେ ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା। ନୂଆଦିଲ୍ଲୀନୁ ଆଇବା 25 ତାରିଖ ଦିଆଯିବା 2026 ବର୍ଷର ଲାଗି ପଦ୍ମ ପୁରସ୍କାର। ଅପରାଧୀମାନଙ୍କର ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉର୍ ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33-37 ବଢ଼ାବାର ଲାଗି ମଞ୍ଜୁରୀ ଦେଇଛନ୍। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁସାରେ କେନ୍ଦ୍ର ଆଇନ ଆଉ ନ୍ୟାୟ ମନ୍ତ୍ରଣାଳୟ ତରଫ ବିଚାରପତି ସଂଖ୍ୟା ବଢ଼ାବାର ବାବଦେ ଗେଜେଟ୍ ବିଜ୍ଞପ୍ତି ବାହାରିଛି, ଯେଉଁଥିଲାଗି ପ୍ରଧାନ ବିଚାରପତିଙ୍କ ସହିତ ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ସଂଖ୍ୟା 38 ବଢ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2026 ବର୍ଷର ଲାଗି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଆଇବା 25 ତାରିଖ ଦିନ ରାଷ୍ଟ୍ରପତି ଭବନରୁ ହେବାର୍କେ ଥିବାର ଖାସ୍ ସମାରୋହଟି ରାଷ୍ଟ୍ରପତି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ପୁରସ୍କାର ବିଜେତାମାନଙ୍କୁ ପହିଲା ଖେପ୍ ବେସାମରିକ ପୁରସ୍କାର ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଆ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ରାଜ୍ୟ ଅପରାଧୀମାନଙ୍କର ଲାଗି ଜାଗା ନାଇନ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍। ଅପରାଧ ଆଉ ଅପରାଧୀମାନଙ୍କର ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍। ଶ୍ରୀ ଖୁରାନିଆ କହିଛନ୍, ଫି ଅପରାଧର ଜବାବ ଦେବାର ଲାଗି ପୁଲିସ୍ ପ୍ରଶାସନ ପ୍ରସ୍ତୁତ ରହିଛେ। ଅପରାଧୀମାନେ ଅପରାଧ ଘଟାବାର ବଦଲା ସମାଜର ମୁଖ୍ୟ ସ୍ରୋତଥି ସାମିଲ ହେବାର ଲାଗି ସେ କହିଛନ୍। ସୂଚନା ଅନୁସାରେ ଗଲା 5 ଦିନ ଭିତରେ ରାଜ୍ୟ 1700 ଅତକା ଜାମିନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କର ବିରୋଧୀ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବାର ବେଳେ 50 ଅତକା ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍, ଗୁଇନ୍ଦା ସୂଚନା ଆଧାରଥି ଜେଲ୍ ଫେରନ୍ତାମାନଙ୍କର ଉପରେ କଡ଼ା ନଜର ରଖାଯାଇଛି। ଆଇବା 10 ଦିନ ତକ ଅପରାଧୀମାନଙ୍କର ବିରୋଧୀ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍। ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି କରବାର ଉଦ୍ଦେଶ୍ୟ ଫି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ଅଛନ୍।
1: ଯେଉଁମାନେ ଭଗୋଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସ୍କୁ ଭାରି ସଫଳତା ମିଳିଛି। 1700 ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି। 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି। 50 ପାଖାପାଖି ଯେଉଁ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ୍ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ୍ ସାମିଲ ହୋଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ରାଜ୍ୟ ସରକାରଙ୍କର ଜଳସମ୍ପଦ ବିଭାଗ ତରଫ ଆଇବା 2026-27 ବନ୍ୟା ଋତୁକେ ନଜରଥି ରଖିକରି ପ୍ରାକ୍ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ଡକାଯାଇଛି। ଆଇବା 26 ତାରିଖ ଉପରବେଳା ରାଜୀବ ଭବନ ଥିବାର ବିଭାଗର ସମ୍ମିଳନୀ କକ୍ଷନୁ ଏହି ବୈଠକ ହେବା। ଆଇବା ମୌସୁମୀ ଋତୁଥି ବନ୍ୟାର ସଫଳ ମୁକାବିଲା ଲାଗି ବିଭାଗ କେତେଦୂର ପ୍ରସ୍ତୁତ ଅଛେ ସେ ବାବଦେ ବୈଠକଥି ଆଲୋଚନା କରାଯିବା। ଇତାର ସହିତ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା, ବିପଦ ସଂକୁଲ ସ୍ଥିତିର ଆକଳନ ଆଉ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ତିଆରି ହୋଇଥିବାର ଯୋଜନା ବାବଦେ ସମୀକ୍ଷା କରାଯିବା। ବୈଠକଥି ଯୋଗ ଦେବାର ଲାଗି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଭିନ୍ ଭିନ୍ ନଦୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ଆଉ ବେସିନ୍ ମ୍ୟାନେଜର, ପାଣି ନିଷ୍କାସନ ଯୋଜନା, ବନ ସୁରକ୍ଷା ଆଉ କ୍ଷୁଦ୍ର ଜଳସେଚନ ବିଭାଗର ସବୁ ମୁଖ୍ୟ ଯନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାର୍କେ ବିଭାଗ ତରଫ ନିର୍ଦ୍ଦେଶ।

ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତି ଆସିକରି ଆଜି ବେଲବୁଡ଼ା ଭୁବନେଶ୍ୱର ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟନୁ ଆଇବାକାଲ ହେବାରକେ ଥିବା କୋର୍ କମିଟି ବୈଠକଟି ଶ୍ରୀ ନବୀନ ଯୋଗ ଦେବେ ବୋଲି ଦଳ ତରଫ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ଉତ୍ତରୁ ଶ୍ରୀ ନବୀନ ପହଲା ଥର ଲାଗି ଓଡ଼ିଶା ଗସ୍ତି ଆସୁଛନ୍। ଇତାରାଘନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମଟି ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହିତ ତାଙ୍କର ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକେ ନୂଆ ଶକ୍ତି ଦେବା ବୋଲି କହିଛନ୍। ସୂଚନା ଅନୁସାରେ ଆଇବାକାଲ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନଥିବାର ଆଇଆଇଟି ପାସର ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରନୁ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକେ ଉଦ୍ଘାଟନ କରିବେ। ତାର୍ ଉତ୍ତରୁ ସେ ପୁରୀ ଯାଇକରି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବେଲବୁଡ଼େ ରାଜ୍ୟ କାର୍ଯ୍ୟାଳୟନୁ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଆଉ ମନ୍ତ୍ରୀ ପରିଷଦର ବୈଠକଟି ସେ ଯୋଗ ଦେବେ। 2026-27 ବଛର ଲାଗି ଭାରତୀୟ ସେନାଥି ନିଯୁକ୍ତି ଲକ୍ଷ୍ୟଟି ଅଗ୍ନିବୀର ଯୋଜନା ଆଉ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହଲାନୁ ମୂଲ ହେବା। 12 ତାରିଖ ତକ୍ ଚାଲବାର୍କେ ଥିବାର ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ଥି ସିକିମ୍, ପଶ୍ଚିମବଙ୍ଗ ଆଉ ଓଡ଼ିଶାର 17 ସହରର 26 କେନ୍ଦ୍ରନୁ କରାଯିବା। ଓଡ଼ିଶାର 7 ସହର ସମ୍ବଲପୁର, କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ବାଲେଶ୍ୱର ଆଉ ବ୍ରହ୍ମପୁରନୁ ଏହି ପରୀକ୍ଷା କେନ୍ଦ୍ର କରାଯିବା। ଗଲା 15 ତାରିଖନୁ ଅନ୍ଲାଇନ୍ଥି ପ୍ରବେଶପତ୍ର ମିଳିପାରବା। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ତରଫ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ବାହାରିଛି। ଆଇବା ଜୁନ୍ ମାସ 7 ତାରିଖ ପ୍ରିଲିମିନାରୀ ପରୀକ୍ଷା 2 ଖେପେ ହେବା। ରାଜ୍ୟର 6 ଜୋନ୍ ସମ୍ବଲପୁର, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, କଟକ ଆଉ ଜୟପୁରନୁ ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 କଳା, ବିଜ୍ଞାନ ଆଉ ବାଣିଜ୍ୟ ପରୀକ୍ଷାଫଳ ଖୁବ୍ ଜଲ୍ଦି ବାହାରିବା। ଆଇବା 2 ଦିନ ଭିତରେ ପରୀକ୍ଷାଫଳ ତାରିଖ ଘୋଷଣା କରାଯିବା ବୋଲି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍। ଏ ବଛର ଫେବୃଆରୀ 18-28 ତାରିଖ ତକ୍ ଏହି ପରୀକ୍ଷା ହୋଇଥିଲା, ଯେନ୍ତି 4 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍। ଶ୍ରୀକ୍ଷେତ୍ର ପୁରୀନୁ 3 ରଥର ତିଆରି କାମ ଜୋରସୋରଥି ଚାଲିଛି। ରଥମାନଙ୍କର 39 ଚକା ତିଆରି ଶେଷ ହୋଇଥିବାର ବେଳେ 4 ନାହାକା ତିଆରି କାମ ଭିଲ୍ ଶେଷ ହୋଇଛି। 3 ରଥର ଢମକ ତିଆରି ଶେଷ କ୍ଷେପେ ପହଞ୍ଚିଥିବାର ବେଳେ ଗୋଟେ ଚକାର ସିଂଘଡ଼ା ପିଟା କାମ ଶେଷ ହୋଇଛି। ରୂପକ ସେବକମାନେ 3 ରଥର ସାଲଗୁଜଥି ରୂପ ଖୋଦେଇ ସହିତ ଶେଷ ହୋଇଥିବା ରୂପମାନଙ୍କର ପଲିସ୍ କାମ ଆଉ ଅଳଙ୍କାର ପକ୍କା କାମ କରୁଛନ୍। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଏହି ହପ୍ତା ଫେର୍ ଥରେ ସିଏନ୍ଜି ଦରକେ ବଢ଼େଇଛି। ଏହି ଦର ଟଙ୍କାଟେ ବଢ଼ିଥିବାର ସୂଚନା ମିଳିଛି। ଦର ବଢ଼ବାରନୁ ଦିଲ୍ଲୀନୁ ସିଏନ୍ଜି କେଜିକ 80.09 ପଇସା ହୋଇଥିବାର ବେଳେ ଭୁବନେଶ୍ୱର ଆଉ କଟକନୁ 88.26 ପଇସା ଆଉ ପୁରୀନୁ 86.07 ପଇସା ହୋଇଛି। ଏହି ହପ୍ତା ମୂଳ ଆଡ଼େ ସିଏନ୍ଜି ଦାମ କେଜିକ 2 ବଢ଼ିଥିଲା। ମିଶିକିରି ଉଚ୍ଚ ରକ୍ତଚାପକେ ନିୟନ୍ତ୍ରଣ କର୍ମା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ। ରକ୍ତଚାପର ପ୍ରତିରୋଧ, ଚିହ୍ନଟ ଆର୍ ନିୟନ୍ତ୍ରଣ ବାବଦେ ଲୋକ ସଚେତନ କରିବା ଲାଗି ଫି ବଛର ମେ ମାସର ଆଜିର ଦିନେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇ ଆସୁଛି। 2006 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇ ଦିବସ ପାଳନ ମୂଲ କରିଥିଲା। ଭାରତନୁ ପୃଥିବୀର ସବୁନୁ ଅତ୍କା ରକ୍ତଚାପ ରୋଗୀ ଅଛନ୍। ଏଛେନ୍ ପୃଥିବୀନୁ 140 କୋଟି ଲୋକ ରକ୍ତଚାପ ରୋଗୀ ଥିବାର ବେଳେ ଖାଲି ଭାରତନୁ 22 କୋଟି ରୋଗୀ ଅଛନ୍। ପ୍ରଭାବଶାଳୀ ଆଉ ସୁଲଭ ଚିକିତ୍ସା ବ୍ୟବସ୍ଥା ମିଳିଲେ ଭିଲ୍ ବହୁତ ଲୋକ ଏ ବାବଦେ ସଚେତନ ନୁହନ୍, ଯେନ୍ଥିଲାଗି ଉଚ୍ଚ ରକ୍ତଚାପଥି ପୀଡ଼ିତ 4 ଜଣଙ୍କର ଭିତରୁ ଖାଲି ଜଣଙ୍କର ରକ୍ତଚାପ ନିୟନ୍ତ୍ରଣଥି ରହୁଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଅପନାବାରକେ ଆହ୍ୱାନ ଦେଇଛନ୍। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖିଆପିଆ, ଶାରୀରିକ କାମକାଜ ଆଉ ମାନସିକ ଚାପ ନିୟନ୍ତ୍ରଣ ବାଗିର ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରବାରଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସାରା ପୃଥିବୀନୁ ଆଜି ପାଳନ କରାଯାଉଛି ବିଶ୍ୱ ଦୂରସଞ୍ଚାର ଦିବସ। ମିଲିଟ୍ ଜାତିସଂଘ ତରଫ 2006 ଏହି ଦିବସ ପାଳନ କରାଯାଉଛି। ସୂଚନା ପ୍ରଯୁକ୍ତିବିଦ୍ୟା ଆଉ ଇଣ୍ଟରନେଟ୍ ବାଗିର ଆଧୁନିକ ବିଷୟ ଜ୍ଞାନକୌଶଳ ଏଚନିର ସମୟର ସମାଜକେ ଗହିର ପ୍ରଭାବ ପକାଇଛି। ଏ ବାବଦେ ପୃଥିବୀ ଲୋକ ସଚେତନ କରବାରଟା ଏ ଦିନ ପାଳନର ମୂଳ ଲକ୍ଷ୍ୟ ଆଏ। 1865 ଆଜିର ଦିନେ ଅନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନ ୟୁନିୟନ ଗଠନ କରାଯାଇଥିଲା। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା ସଂଗଠିତ ପୃଥି ଲାଗି ନିରନ୍ତରତାକେ ବରକସ କର୍ମା।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲି ଆଣ୍ଡାମାନ ପହଞ୍ଚିଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର କିଛି ଇଲାକା, ଦକ୍ଷିଣ ପୂର୍ବ ଆଉ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ସାଗର କିଛି ଇଲାକା ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି। କାଲବୈଶାଖୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ଆଇବା 21 ତାରିଖ ତକ୍ ଧୋକାକଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଗଲା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ଗୁରୁଣ୍ଡିଆଠାରେ ସବୁନୁ ଜହ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଷ୍ଟ୍ରପତିଙ୍କର ଅନୁମୋଦନରୁ 38 କେ ବଢ଼ିଲା ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା। ନୂଆଦିଲ୍ଲୀନୁ ଆଇବା 25 ତାରିଖ ଦିଆଯିବା 2026 ବର୍ଷ ଲାଗି ପଦ୍ମ ପୁରସ୍କାର। ଅପରାଧୀମାନଙ୍କ ଲାଗି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅପନାଉଛନ୍ କହିଲେ ପୁଲିସ ମହାନିର୍ଦ୍ଦେଶକ। ଆଉର୍ ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଓ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର. ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ. କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ. ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା. ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି. ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ. ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ. ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ. ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ. ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ. ନେଦରଲାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ. ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି. ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି. ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି. ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ୍ କ୍ଷେତ୍ର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି. ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ. ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି. ସେମାନଙ୍କ ମଧ୍ୟରୁ 5 ଜଣ ପଦ୍ମବିଭୂଷଣ, 13 ଜଣ ପଦ୍ମଭୂଷଣ ଏବଂ 113 ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ. ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ଜଣ ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ଜଣ ରହିଛନ୍ତି. ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ପ୍ରତିଷ୍ଠା କରାଯାଇଥିଲା. କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ୍ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ. ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ. ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ. କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ ବିଧାନସଭା ନିର୍ବାଚନରେ 2/3 ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି. ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି. ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି. ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି. ଏହାଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38 ପହଞ୍ଚିଛି. ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ ଘୋଷଣା କରିଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ। ଇରାନ୍ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ୍ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି। ବାଣିଜ୍ୟିକ ଜାହାଜ ଏବଂ ଇରାନ୍କୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ପଷ୍ଟ କରିଛନ୍ତି। ରୁଷ୍ର ମସ୍କୋ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଫଳରେ 4 ଜଣଙ୍କର ପ୍ରାଣହାନି ଘଟିଛି। ମସ୍କୋ ନିକଟବର୍ତ୍ତୀ ପୋଗରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ 2 ଜଣଙ୍କର ମୃତ୍ୟୁ ହୋଇଛି। ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81 ଡ୍ରୋନ୍କୁ ପ୍ରତିହତ କରାଯାଇଛି। ରୁଷର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷର ଆକ୍ରମଣ ଫଳରେ ୟୁକ୍ରେନ୍ରେ 24 ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି, ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର୍ ରେଳ ସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ 12 ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7,000 କିଲୋମିଟର ବ୍ୟାପୀ ରେଳପଥ ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4 କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ 12 ଶ୍ରେଣୀ ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି 12 ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତ ଥର ମୂଲ୍ୟାଙ୍କନ ଏବଂ ପାସାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଲକ୍ଷ ଉତ୍ତର ଖାତା, ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ୍ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି, ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 4 ବିନିମୟରେ 212 ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 8 ବିନିମୟରେ 199 ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନ୍ରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶୀ ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 193 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୀମମଣ୍ଡଳୀୟ ପୁନରୁଦ୍ଧାର ଓ ପର୍ଯ୍ୟଟନ ବିକାଶ ପାଇଁ 8.5 କୋଟି ଟଙ୍କାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ 18 କୋଟି ଓ କ୍ରୀଡ଼ା ପ୍ରତିଭାର

0: ସୁସ୍ଥତା ବଢ଼ାଇବା ପାଇଁ ନାକ୍ତି ଦେଉଳରେ ବି ପାଖାପାଖି 20 କୋଟି ଟଙ୍କା ବ୍ୟୟରେ ଗୋଟିଏ ଷ୍ଟାଡିୟମରେ ଏଠି ଆମେ ଶିଳାନ୍ୟାସ କଲେ। ଆଗାମୀ ଦିନରେ ଆମେ ଷ୍ଟାଡିୟମକୁ ଉପଯୋଗ କରିବା। ପନିପରିବାର ଅଞ୍ଚଳ, ଆମ୍ବର ଅଞ୍ଚଳ, ଚାଷର ଅଞ୍ଚଳ, ଏ ଅଞ୍ଚଳ ଜୀବିକାକୁ ବଢ଼ାଇବା ପାଇଁ, ଚାଷକୁ ବଢ଼ାଇବା ପାଇଁ ପଡ଼ିବ। ତା ପାଇଁ ପାଣି ଦରକାର। ନାକ୍ତି ଦେଉଳ ବ୍ଲକରେ, ରେଡ଼ାକୁଲରେ, ଜୁଜୁମରାରେ ପାଣିର ଅଭାବ ନାହିଁ, କିନ୍ତୁ ପାଣିକୁ ବାନ୍ଧି ରଖିବାର ସମସ୍ୟା ଅଛି। ବନ୍ଧ, କଟା, ନାଳ, ଛୋଟ ଛୋଟ ଜଳସେଚନ ପ୍ରକଳ୍ପ ମୁଁ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦେଇଛି। ରେଡ଼ାକୁଲ ସବ୍ ଡିଭିଜନର ଜଳସେଚନ ସ୍ତରକୁ ବଢ଼ାଇବା ପାଇଁ ଆମକୁ ବିଶେଷ ଯୋଜନା କରିବା ପାଇଁ ପଡ଼ିବ।
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ।
2: ସମ୍ବଲପୁର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନୂତନ ସମ୍ବଲପୁର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସହରର ଭବିଷ୍ୟତ ଅଭିବୃଦ୍ଧି ଏବଂ ସ୍ଥାୟୀ ନଗର ଉନ୍ନୟନକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୂତନ ସମ୍ବଲପୁର ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକ ସମୃଦ୍ଧ ସହର ଯୋଜନା ଏବଂ ଟାଉନ୍ ପ୍ଲାନିଂ ସ୍କିମ୍ର କାର୍ଯ୍ୟକାରିତା, ଜମି ପୁନର୍ଗଠନ ଏବଂ ବ୍ଲକ ବିଭାଜନ, ସହରସ୍ତରୀୟ ଭିତ୍ତିଭୂମି, ଜନସାଧାରଣଙ୍କର ସମ୍ପତ୍ତିର ବିକାଶ ଏବଂ ଡ୍ରେନେଜ୍ ବ୍ୟବସ୍ଥା, ସୁଦୃଢ଼ ରୋଡ୍ ନେଟୱାର୍କ ଏବଂ ୟୁଟିଲିଟି ପ୍ଲାନିଂ ପ୍ରମୁଖ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ 10ମ ଜିଲ୍ଲା ପରିଷଦ ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ଉପସ୍ଥିତ ଥିଲେ। ବୈଠକରେ କୃଷି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ଆଦି ଉପରେ ଆଲୋଚନା ହୋଇଥିଲା। ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସହାୟତା ବଣ୍ଟନ କରିଛନ୍ତି। ବୈଠକରେ ସମ୍ବଲପୁର ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବିଶ୍ୱପ୍ରସିଦ୍ଧ ବକ୍ରମନ୍ଦିର ହୁମା ବିମଳେଶ୍ୱର ପୀଠଠାରେ ସୋମନାଥ ସହିମାନ ପର୍ବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗୁଜରାଟର ସୋମନାଥ ମନ୍ଦିରରୁ ସିଧା ପ୍ରସାରଣ ମାଧ୍ୟମରେ ଭବ୍ୟ ଉତ୍ସବ ସ୍ଥାନୀୟ ଜନସାଧାରଣ ସାମିଲ ହୋଇ ଏହାର ଦିବ୍ୟ ଦର୍ଶନ କରିଛନ୍ତି। ସମ୍ବଲପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କର ନିର୍ଦ୍ଦେଶକ୍ରମେ ବିକଳ୍ପ ସମାଧାନ କେନ୍ଦ୍ର ସମ୍ବଲପୁର ସିଭିଲ କୋର୍ଟଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶିଶିର ରଥ ଅଧ୍ୟକ୍ଷତା କରି ଜନସାଧାରଣଙ୍କର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମୟ ରାତି 7:30 ପ୍ରଚାର କରୁଛୁ କୃଷି ସଞ୍ଚାର କାର୍ଯ୍ୟକ୍ରମ।

0: ଜୁହାର ଦାଦା।
1: ଜୁହାର ଜୁହାର ଭାଇ, ଆଉ କେନ୍ତା ଅଛ? କହ।
0: ଭଲ ଅଛେ ଦାଦା। ତମେ ଟିକେ ହୋର ଗୋଟେ କରି ଆଲା ବେଲ ଲାଗୁଛେ ଟିକେ।
1: ଯେ କହ କହ, ଆଉ ଟେନସନ୍ ନାଇଁ ନ ତ?
0: କିଛି ନାଇଁ କିଛି କିନ, କିନ୍ତୁ ଯେତେବେଳେ ଟେନସନ୍ କଥା ନାଇଁ କହୁଛ କେନ୍ ଦାଦା, ଦେଖ ଚାଷୀ ଭାଇ ମାନେ ମାନେ କେତେ କବାର ବୁଦା କରୁଛନ୍।
1: ନାଇଁ ତ ଠିକ୍ ଅଛି, କିନ୍ତୁ ଟେନସନ୍ ବୋଲ ଟିକେ ଆମେ ଚାଷୀମାନେ ଟିକେ ଦୂରିଆରେ ଆସୁ, କାହିଁ ଯେ ବୋଲେ ଆମେ ଦେବାର ଲୋକ, ଆମର ଆଶା ବହୁତ କମ୍ ହେ, କିନ୍ତୁ ଆମେ ଲୋକ ଦେସୁଁ, ତାମାନେ ଦୁନିଆ ଯାକର ପେଟ ଭରସୁଁ, ଆମେ ସବୁଯାକ ଦେସୁଁ, ଦୁଃଖ ବେଲ୍କେ ନେସୁଁ, କିନ୍ତୁ ଟେନସନ୍ ନେନୁ।
0: ହଁ, ସବୁନୁ ବଡ଼ କଥା ଯଦି ଆମେ ଯେନ୍ ଟେନସନ୍ କଥା ତମେ ନା କହୁଛ କେଁ, ଏଟା ଯଦି ନେଲେ ଆମର ଭିତରେ ସମସ୍ୟା ମାନେ ଦେଖେ, ଯେନ୍ଟା ଆଜିକା ହେଉଛି ଆମର ଉଚ୍ଚ ବିଶ୍ୱ ଉଚ୍ଚ ରକ୍ତଚାପ, ଯଦି ଆମେ କବାର ବୁଦା କର୍ମା, ଯଦି ବେଶୀ ଆମର ଭିତରେ ଯଦି ମାନସିକ ଚିନ୍ତା ବେଶୀ ବଢ଼ା ହେଲେ ନେକେ, ଆମେ ଯେ ଚାଷ ବାଡ଼ି କଲା ଲୋକ ନେକେ, ବୋଲେ ସେଟା ଆମର ଭିତରେ କାଣା ଉଚ୍ଚ ଉଚ୍ଚ ରକ୍ତଚାପ ବଢ଼ାବା, ଆଉ ସେଥିରେ ଆମେ କାଣା କରିବା କଥା, ଯେନ୍ ମାନେ ଯେନ୍ ଚାଷୀ ଭାଇମାନେ କାମ ବୁତା କରୁଛ ବୋଲ ତ କରୁଛନ୍, ସେମାନେ ନୁନ୍ ଟିକେ କମ୍ ଖାଇବାର କଥା, ତାପରେ ମାନସିକ ଚାପନୁ ଟିକେ ଦୂରେଇ ରହିବାର କଥା, ଆଉ ବ୍ୟାୟାମ କରିବାର କଥା, ଆର୍ ସବୁନୁ ବଡ଼ କଥା।

0: ହଉଛେ ନିଶା ଫିଶା ଟିକେ ନାଇଁ ଖାଇବାର୍ କଥା ବୁଝିଲକିନି।
1: ଆର୍ ଗୁଟେ ଆମେ ଅପିଲ୍ କରିଦେମା, ଇହାଦେ ଯେନ୍ତା ଖରା ମାସ୍ ହେଇଛେ, 45 ଡିଗ୍ରୀ ବି ଖରା ତକ୍ ହେଇଯାଉଛେ,
0: ହଁ
1: ତ ଯାହା କାମ୍ କର୍ବାର୍ ଅଛେ ବୁଢ଼େ ପୁରୁ କରୁନ୍, 10 ବଜେ ଭିତର୍କେ ଘର୍କେ ପଲେଇ ଆସୁନ୍,
0: ହଁ
1: ଫେର୍ ଯେନ୍ଟା କାମ୍ ଅଛେ 4 ବଜେ ଉତ୍ରୁ କରୁନ୍।
0: ହଁ
1: ମୁଁ ଅଧାରେ ଟିକେ ଯାଇ ନେଇଁ, ଖରା ସମିଆଟା ଜହ କଠିନ୍ ପରିଶ୍ରମ ନାଇଁ କର୍ବାର୍ କଥା, ଆଉ ଟିକେ ଶାନ୍ତିରେ ଛାଇ ଭିତରେ ରହିବାର୍ କଥା। ବାହାରିଲା ବେଲ୍କେ ମୁଡ଼େ ଯେନ୍ ତାମାନେ ଗାମ୍ଛା ଦେଇକରି
0: ପଗଡ଼ି ହେଲା ନାଗେ,
1: ହଏ ହଏ ପାଏନ୍ ଧରିକରି ବାହାରବାର୍ କଥା, ଖାଲି ପେଟେ ନାଇଁ ବାହାରବାର୍ କଥା। ଇଟା ମାନେ ବି ଟିକେ ସଚେତ ରହିବାର୍ କଥା, ବୁଝିଲ କେଁ,
0: ହଁ ଦାଦା
1: ଖରା ମାସ ଲାଗି ଯେହେତୁ ବୋଲିକରି। ଇଟା ଆଉ ହାଇପର୍ ଟେନ୍ସନ୍ ଡେର ଯେନ୍ କଥାଟା ତମେ କହିଲ, ଉଚ୍ଚ ରକ୍ତଚାପ ଦିବସ, ଇହାଦେ ତ ଦେଖ ବହୁତ ଲୋକ ଉଚ୍ଚ ରକ୍ତଚାପ ହେଉଛେ,
0: ହଁ
1: ଆଉ ଇଟା ଗୁଟେ ସାଧାରଣ ବେମାରୀ ହେଇଗଲାନ, ଯାହାକି ଦେଖ ଉଚ୍ଚ ରକ୍ତଚାପର ଔଷଧ ଖାଉଛନ୍। ତ ଆମେ କିନ୍ତୁ ନିଜ୍କେ ଯଦି ଯେତେ ଶାନ୍ତ ରଖ୍ମା ସେତେ ଭଲ, ଯେତେ ସନ୍ତୁଷ୍ଟ ହେମା ସେତେ ଭଲ, ଯଦି ଆମେ ଅସନ୍ତୋଷ ହେମା ତ ନିଜେ ଦୁଃଖ ହେମା ଆଉ ନିଜେ ବେମାର ହେମା, ବୁଝିଲ ଆଜ୍ଞା। ଏସବୁ କଥା ଅଛେ,
0: ହଁ ଇ ବେମାର କଥା ନାଇଁ ପଡ଼ିଲା କେଁ ଦାଦା, ଇ ବେମାର ଯେନ୍ କଥା ହେଉଛେ ଆମର ଖାଇବାର୍ ବି ଗୁଟେ କାରଣ ଏ ବୋଲ ତ ବେମାରଟା ନାଇଁ କେଁ। ହଁ ଆମେ ଯେନ୍ ଯେନ୍ ଚାଷ୍ବାସରେ କରୁଛୁଁ ବୋଲ ତ ଯେନ୍ ଧାନ ଚାଉଲ୍ ପାଉଛୁ, ଯେନ୍ ବାକି ଯେନ୍ ତୁନ୍ ଶାଗ୍ ବି ନାଇଁ ଖାଉଛୁ କେଁ, ଇଟା ବି ଗୁଟେ ବେମାରର କାରଣ ଏ କାଁ ହେଲେ ତୁମେ ଜାନୁଥିବ ଏଟା ଟିକେ କହିନିଅ ତ।
1: ଦେଖ ଆମେ ଯେତେବେଳେ ଖାଇବାର କଥା ଲାଗୁଛୁ, ଆମର ଖାଦ୍ୟପେୟ ଅଭ୍ୟାସରେ ବି ଟିକେ ଆମେ ବହୁତ ତାମାନେ ସୁଧାର କରବାର ଅଛି। ଆମେ ଖାଦ୍ୟରେ ବହୁତ ତେଲ ବ୍ୟବହାର କରୁଛୁଁ, ବହୁତ ମସଲା ବ୍ୟବହାର କରୁଛୁଁ, ତା ଦ୍ୱାରା କାଣ ଦେହକେ ଖରାପ ପ୍ରଭାବ ପକାଉଛି। ସେଥିଲାଗି ତମେ ଏବେ ଜାଣିଲ କିନି, ଆମର ପ୍ରଧାନମନ୍ତ୍ରୀ ମୋଦି 7 ସୂତ୍ରୀ ଯେନ୍ ଆହ୍ୱାନ କରିଛନ୍ ଭାରତ ଦେଶକେ, ସେଥିରୁ ଇଟା ବି ଗୋଟେ ଆହ୍ୱାନ ଅଛି ଯେ ଖାଇବାର ତେଲଟା କମ୍ କର। ଆଉ ଖାଇବାର ତେଲ କମ୍ କରବାର ଏଥିଲାଗି ବି ଦରକାର ଅଛି, ଏକ ତ ଆମର ସ୍ୱାସ୍ଥ୍ୟ ଭଲ ହେବା, 2 ନମ୍ବରରେ ଖାଇବାର ତେଲ ଆମକୁ ଯେତିକି ଆବଶ୍ୟକତା ଅଛି ଆମକୁ ବୋଲେ ଆମର ଭାରତ ଦେଶକେ, ଆମେ ସେତିକି ଉତ୍ପାଦନ ନାଇଁ କରବା
0: ନାଇଁ କର
1: ବୋଲେ ଆମେ ବହୁତ ବଡ଼ ଭାଗ ବିଦେଶରୁ ଆମଦାନୀ କରୁଛୁଁ, ଯାହାର ଫଳରେ କି ଆମକୁ ଡଲାର ଦେବାରକେ ପଡ଼ୁଛେ, ତ ଆମକୁ ବେଶୀ ଖର୍ଚ୍ଚା କରବାରକେ ପଡ଼ୁଛେ, ଆଉ ଆମକୁ ବେଶୀ ହଇରାଣ ହେବାରକେ ପଡ଼ୁଛେ। ତାପରେ ଏନ୍ତା ଜିନିଷ ଆମେ କାଁ ଯେ ବ୍ୟବହାର କର୍ମା ଯେନ୍ଟାକି ଆମର ଦେହକେ ଖରାପ ହେବା,
0: ହେନ୍ତା ବ୍ୟବହାର ନାଇଁ କଲା ଜିନିଷ ଭିତରେ ଆର ଗୋଟେ ସବୁ ବଡ଼ ଜିନିଷ ରାସାୟନିକ ସାର ନେ କେ,
1: ରାସାୟନିକ ସାର କେ ହେମା, ହେନ୍ତା ବ୍ୟବହାର ନାଇଁ କରବାର ଜିନିଷ ଯେନ୍ଟା ଆମେ କହିପାର୍ମା ସୁନା। ଦେଖ ସୁନାଟା ଜରୁରୀ ନୁହେଁ, ସେ ଠିକ୍ ଅଛେ ସୁନା ପିନ୍ଧିଲେ ବହୁତ ଦୁଭାଗର ଲାଗ୍ସନ୍, ସୁନାଟା ଗୋଟେ ଭଲ ସମ୍ପତ୍ତି ହେ, ତାର ଭ୍ୟାଲୁ କେତେବେଳେ ନାଇଁ କମେ ତାର ଭ୍ୟାଲୁ ବଢ଼ବା, କିନ୍ତୁ ସୁନାଟା ଗୋଟେ ଜରୁରୀ ନୁହେଁ ସେ। ଆଉ ଦେଖ ଆମର ପାଖେ ଏତିକି ସୁନା ଉତ୍ପାଦନ ନାଇଁନ ଯେତିକି ଆମେ ବ୍ୟବହାର କରୁଛୁ, 80% ପାଖାପାଖି ସୁନା ଆମକୁ ବିଦେଶରୁ ମଗାଇବାର ପଡ଼୍ସି, ଯେନ୍ଟାକି ଆମେ ହେନ୍ତା ଡଲାର ଦେଇକରି ଘିନ୍ସୁଁ, ତ ତା ଦ୍ୱାରା ଆମକୁ ତାମାନେ ଖର୍ଚ୍ଚା ଅଧିକା କରବାରକେ ପଡ଼ୁଛି, ଆମକୁ ଲାଭ କମ୍ ହେଉଛି। ସେନ୍ତା ପେଟ୍ରୋଲ ଡିଜେଲ ହେଲା, ଆମେ ଟିକେ କମ୍ ବ୍ୟବହାର କରବାର କଥା, ଯେହେତୁ ପେଟ୍ରୋଲ ଡିଜେଲ ଆମେ ବିଦେଶରୁ ମଗାଉଛୁଁ, ସେନ୍ତା ଆମେ ବିଦେଶକେ ବୁଲିଯିବାରେ ଯେନ୍ତା ଡଲାର ଖର୍ଚ୍ଚା କରୁଛୁଁ। ଆମ ପ୍ରଧାନମନ୍ତ୍ରୀ 7 ସୂତ୍ରୀ ଏଇଟା ଆହ୍ୱାନ କରିଛନ୍, ତୁମେ ତ ଜାଣିଥିବ, ଆମେ ଚାଷୀ ଭାଇ ଭଉଣୀମାନଙ୍କୁ ବି କଥା ଜଣେଇ ଦେବାର କଥା। ଆଉ ସବୁଥିରୁ ବଡ଼ କଥା ଆମର ଲାଗି ଯେନ୍ଟା ଦରକାର ଅଛି ଯେ ଆମେ ରାସାୟନିକ ସାରର ବ୍ୟବହାର ଟିକେ କମ୍ କରବାର କଥା ନାଇଁ କେ।
0: ଆଉ ରାସାୟନିକ ସାର ଯଦି ବ୍ୟବହାର କର୍ମା ଦାଦା, ଯେନ୍ ଅସୁବିଧା ମାନେ ହଉଛେ ନା କ'ଣ, ପହିଲା ତ ଆମର ଯେନ୍ ଆମର ଚାଷ ମାଧ୍ୟମରେ ଆମର ପେଟକେ ଯିବା, ଆଉ ହେ ପେଟକେ ଯିବା ବେଲେ ଆମର ଆମେ ଆମର ଅସୁବିଧା ହେବା, ବେଲେ ହେ ଅସୁବିଧା କଥାକେ ୱେନ୍ କରି ବର୍ଣ୍ଣନା କରାହେଇଛେ ଆଜିର ସଙ୍ଗୀତ ରୂପକ।
1: ଆଚ୍ଛା, କାଣା ଗୋଟେ ବିଷୟ ଅଛେ କେ?
0: ସଙ୍ଗୀତ ରୂପକ ନାଁ ହଉଛେ ପଖାଲ ଖୁରିତି ମହରା।
1: ପଖାଲ ଖୁରିତି ମହରା ନାଇଁ କେ,
0: ଆଉ ଲେଖିଛନ୍ ମିତ୍ରଭାନ ଗୌତିଆ, ସଙ୍ଗୀତ ଦେଇଛନ୍ ପ୍ରଫୁଲ୍ଲ କୁମାର ମିତ୍ର, ଆଉ ପ୍ରଯୋଜନା କରିଛନ୍ ଡି ସମୟା। ଆଉ ସବୁନୁ ବଡ଼ କଥାଟି ହଉଛେ ଇ ସଙ୍ଗୀତ ରୂପକଟା ବୁଝିଲ କି ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇଥିଲା।
1: ଆଚ୍ଛା ଆଚ୍ଛା, ବୋଲେ ଶୁଣିଲେ ଜାନ୍ମା କେନ୍ତା ହେଇଛି ନାଇଁ କି,
0: ବୋଲେ ଯୋଉ ଶୁଣମା ଯୋଉ
1: ଶୁଣ ଭାଇ।
2: ଏ ମା

0: ଇଟା ତୁ ଚମକୁଛୁ କି ଭମକୁଛୁ ରେ ବେଛୁରମା? ଆରେ ଉପେ ଉପରେ ଉପେ ପାଞ୍ଚୁ ଥଉ ଆର ମୁନୁଷ ମାନେ ସାନି ଘାଟି ହେଇ ମରୁଥ।
1: ଶୁଣୁଛ ଗୋ ଲକ୍ଷ୍ମୀଟି, ଶୁଣୁଛ ଇଏ ମୋର କଥା କଥା କେ କେନ୍ତା ବଉ କରୁଛନ୍ ଯେ
2: ହଜାଲା ବୁଧିକେ ଖୁଜୁଛନ୍ ଆର ବ ନାଇଁ କରବେ।
3: ଏକ ତାଲୁ

0: ଗୁଣଭରା ଖାଦ୍ୟ ଶସ୍ୟ ଉପଜାଲେ ଦେଶ ବିଦେଶ ନାଇଁ ଚାହିଦା ବଢ଼୍ବା, ଚାଷୀକେ ଭଲ ଦୁଇ ପଇସା ମିଲ୍ବା, ଆମଦାନୀ ରପ୍ତାନୀ କରି ଦେଶର ବି ମଙ୍ଗଳ ହେବା।
1: ଆରୁ ଗୋଟେ କଥା ହେଲା,

0: ଶୁଣିଲ ତ ଗୋ ବେଛର ବୁଆ?
1: ନାଇଁ, ମୁଇଁ ଭୟରାଟେ ବୋଲୁଥିବୁ। ଆରେ ଏବେ ପଖାଲ କରିନେ ଅମୃତ ବାଢ଼ୁ ବୁଝିଲୁ, ଆଉ ଶୁଣିଲି କାଣା ପୁରା ଭେଦି ଗଲି।
2: ଇଥି ସଭେ ଭେଦି ଯିବେ ବାବୁ, ଦେଖବ ନ ଧରତୀ ମା ବୋଲ ବୋଲବା, ଧରତୀ ମା ଅମୃତ ଝରାବା।
3: ଏ ଧରତୀ ମା
1: ଜୟ।

0: ଶୁଣିଲ ତ ପଖାଲ କରିଦି ମହରା କାଁ ହେଲା ଯେ?
1: ଆରୁ ମହରାକେ କେନ୍ତା କରି ଆମେ ତାମାନେ ଅମୃତ ବି କରିପାର୍ମା?
0: ହଁ,
1: ସେଟା ବି ବହୁତ ସୁନ୍ଦର ଭାବେ ଲେଖା ହେଇଥିଲା। ଆଉ ଆଜ୍ଞା କେତେ ସୁନ୍ଦର ଭାବେ ଲେଖା ହେଇଥିଲା, ଆଉ କେତେ ସୁନ୍ଦର ଭାବେ ଉପସ୍ଥାପନା ଯେନ୍ତା, ଆଉ ଗୀତ ମାନେ ସେନ୍ତା ଶ୍ରୁତି ମଧୁର, ବହୁତ ବଢ଼ିଆ ରୂପକଟି। ଆଉ ତମେ ଯେନ୍ ପହଲାରୁ କହୁଥିଲ ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପାଇଛେ ବୋଲି, ମୁଇଁ ଇହାଦେ ଜାଣି ପକାଲି କେଁ ଥିଲି ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପାଇଛେ ଏଇ ରୂପକଟା। ବାକି ନାଇଁ ଭାଇ, ଆମେ ଯେନ୍ ବିଷୟଟା ପହଲାରୁ କଥା ଲାଗୁଥିଲା, ଯେନ୍ ବିଷୟଟା ବି ଅଛେ ଆମକୁ, ତାମାନେ ଇହାଦେ ସମିଆର ବି ଆହ୍ୱାନ ହେ, ଆଉ ଆମର ସ୍ୱାସ୍ଥ୍ୟର ବି ଆହ୍ୱାନ ହେ, ଇ ବିଷମୁକ୍ତ ହେବାରଟା, କାଣା କହୁଛ?
0: ହଁ ହଁ, ଆଉ ଏଥିର୍ଲାଗି ଯେତେବେଲେ ଆମେ ଚାଷ୍ ବାଡ଼ି କରୁଛୁଁ, ଚାଷୁ ତ ଆମେ ରାସାୟନିକ ସାର କେନ୍ତି ଦୂରାମା ଧୀରେ ଧୀରେ କରି ବୋଲ ତ
1: ଟିକେ ଏକା ସାଙ୍ଗେ ପୁରା ବନ୍ଦ କରିଦେବ ବୋଲେ
0: ନାଇଁ କଥା ହେଇଯିବା,
1: ମରିଯିବା ନାଇଁ
0: ବୋଲେ ଧୀରେ ଧୀରେ କରି ଧୀରେ ସୁସ୍ଥେ କରି ଆମେ ତମେ ରାସାୟନିକ ସାର କେ ଆମେ ଛାଡ଼ିକିରି ଜୈବିକ ଆଡ଼କେ ଆମକୁ ଟିକେ ଡେକବାର୍କେ ପଡ଼୍ବା। ଆର୍ ଆମେ ଆସ୍ଲାନ ବି ଜୈବିକ ଆଡ଼କେ ଆମେ ଉତରି ସାରିଲା,
1: ଆସୁଛୁଁ, ବହୁତ ଲୋକ ଆସ୍ଲାନ କିନ୍ତୁ ବହୁତ ଲୋକ ନାଇଁ ବି ଆସିପାର୍ବାର। ତ ଆମେ ଇହାଦେ ଦେଖ ତାମାନେ ଲାଞ୍ଚୁଆ କରିଦେଇଛୁଁ ଜମିନ୍କେ, ତାର୍ପରେ ଆମର୍ ଯେନ୍ ବି

0: ଧାନ ଯେନ୍ଟା ଆସୁଛେ ଆମର ଧାନ ହେବାର ତକ ଆମେ ତାହାକେ ବିଭିନ୍ନ ପର୍ଯ୍ୟାୟରେ ପୁରା ଲାଞ୍ଚୁଆ କରିଦେଉଛୁ। ଆମେ ତାହାକେ ପହିଲା ବିହନକେ ଲଗାବାର ଆଗରୁ ନ ତାହାକେ ବିଷ ଦେଇ ଦେଉଛୁ, ତାମାନେ ତାହାକେ ଆମେ ସେନିଟାଇଜ କରବାର୍ ଲାଗି ବି ତାମାନେ କରୁଛୁ। ତ ବହୁତ ଗୁଡ଼େ ରହିଛେ, ତ ଆମେ ଆସ୍ତେ ଆସ୍ତେ କର୍ମା। ଆଉ ପ୍ରଧାନମନ୍ତ୍ରୀ ଯେନ୍ ଆହ୍ୱାନ କରିଛନ୍, ଆମେ ଏଥର କରବାର ଦ୍ୱାରା ଆମେ ବିଦେଶରୁ ଯେନ୍ ମଗାଉଛୁ ଆମଦାନୀ କରୁଛୁ, ସେଇଟା ବି ଆମର ହ୍ରାସ ପାଇବ, ଆମର ସ୍ୱାସ୍ଥ୍ୟ ବି ଭଲ ରହିବ, ଆଉ ଦେଶର ସ୍ୱାସ୍ଥ୍ୟ ବି ଭଲ ଲାଗିବ। ଯେ ଏତେ ସୁନ୍ଦର ରୂପକଟା ଥିଲା, କିଏ ସବୁ ଏଥିରେ ଅଭିନୟ କରିଥିଲେ, କିଏ କିଏ ସବୁ ଗୀତ ଗାଇଥିଲେ ବଜାଇଥିଲେ ଟିକେ କହ ତ ଭାଇ।
1: ଏଇଟାକେ ଲେଖିଥିଲେ ମିତ୍ରବାହନ ଗଙ୍ଗତିଆ, ଆଉ ପ୍ରଫୁଲ୍ଲ କୁମାର ମିତ୍ର ସଙ୍ଗୀତ ଦେଇଥିଲେ, ଆଉ ପ୍ରଯୋଜନା କରିଥିଲେ ଡି ସମୟ। ଆଉ ଯେଉଁମାନେ ନାଟକ ଅଂଶରେ ଯେଉଁମାନେ ଥିଲେ ସେମାନେ ହେଲେ ସୁରଜ ଚନ୍ଦ୍ର ନାୟକ, କମଳା ସାହୁ, ସୁଦର୍ଶନା ମିଶ୍ର, ବିବେକାନନ୍ଦ ବେହେରା, ବ୍ରହ୍ମାନନ୍ଦ ବଞ୍ଚୁର। ଆଉ ଯେଉଁମାନେ ଗୀତ ଗାଇଥିଲେ ବୋଲ ତ ମିନତି ପାଣିଗ୍ରାହୀ, ପଦ୍ମିନୀ ଦୋରା, ରାମାଶିଷ ଦାସ, ଧନେଶ୍ୱର ଦାସ, କାହ୍ନୁ କେଶବ ବହିଦାର। ଆଉ ଯେଉଁମାନେ ବଜାଇଥିଲେ କୃଷ୍ଣଚନ୍ଦ୍ର ବାଗ, କାର୍ତ୍ତିକେଶ୍ୱର ପ୍ରଧାନ, ସୋମନାଥ ଜାଲ, ଶଙ୍କର ପ୍ରସାଦ ପ୍ରଧାନ, ଦଶରଥ ମେହେର, ପବିତ୍ର କୁମାର ଡନ୍ସନା, କାଳିଚରଣ ସାହୁ, ବୀରେନ୍ଦ୍ର ପ୍ରସାଦ ଦାସ, ବଂଶୀଧର ସାହୁ।
0: ଆଚ୍ଛା ଆଚ୍ଛା, ବଢ଼ିଆ ବନା ହେଇଥିଲେ ଆଉ ବଢ଼ିଆ ସବୁ ଯାକର ଅଭିନୟ କରିଥିଲେ। ଆଉ ଶୁଣୁଥିଲେ ଶୁଣୁଥା ଲେଖାଏଁ ଲାଗୁଥିଲା କେତେବେଳେ ସରିଗଲା ଜଣ ନାଇଁ ପଡ଼ିଲା,
1: ଆଉ ଖସିଲେ ବି ଯାଇଛେ ସମୟ ବି ହେଲା ନା ଆଜ୍ଞା।
0: ହଁ, ଆଉ ସମୟ ତ କାହାକେ ନାଇଁ ଅଟକେ, ବେଲେ ବାହାରିମା।
1: ହଁ, ଯୋ ଯୋ ଯିମା ତ ଯୋ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ତାପସ ରଞ୍ଜନ ସାହୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସର 25 ତାରିଖ ଦିନ 2026 ବଛର ଲାଗି ପ୍ରଦାନ କରିବେ ପଦ୍ମ ପୁରସ୍କାର। ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହେବାରକେ ଥିବା ଉତ୍ସବଟି ପ୍ରଦାନ କରାଯିବା 5ଟା ପଦ୍ମବିଭୂଷଣ, 13ଟା ପଦ୍ମଭୂଷଣ ଆର 113ଟା ପଦ୍ମଶ୍ରୀ ପୁରସ୍କାର। ଏ ଭିତରେ ଅଛନ୍ 19 ଜଣ ମହିଳା ଆର 16 ଜଣଙ୍କୁ ମରଣୋତ୍ତର ଭାବେ ପ୍ରଦାନ କରାଯିବା ପୁରସ୍କାର। ରାଷ୍ଟ୍ରପତିଙ୍କର ଅନୁମୋଦନ ଉତାରୁ 38କେ ବଢ଼ିଲା ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟା। ସ୍ୱିଡେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କଲେ ପ୍ରବାସୀ ଭାରତୀୟ ଆର୍ ସ୍ୱିଡେନର ଜନସାଧାରଣ। ଆବାସୀ ଜରିଆରେ ବେଙ୍ଗାଲୁରୁ ଆର୍ ମୁମ୍ବାଇ ଭିତରେ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକେ ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି ଦିଲ୍ଲୀନୁ ମ୍ୟାମାରର ଡ୍ରଗ୍ସ କିଙ୍ଗପିନ୍ ଥାନ୍ସିନ୍ଟୁଆଙ୍କେ ଗିରଫ କରବାର ସହିତ ସିମ୍ନାରେ କାମ କରୁଥିବାର ଅନ୍ତରାଷ୍ଟ୍ରୀୟ ନିଶା କାରବାର ବିରୋଧରେ ହାସଲ କଲା ବଡ଼ ସଫଳତା। ଭାରତ ବାଂଲାଦେଶ ସିମ୍ନାଥି କଣ୍ଟା ତାରବାଡ଼ ଲଗାବାର ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ହେଲା ମୂଲ। ରାଜ୍ୟ ଅପରାଧୀମାନଙ୍କ ଲାଗି ଜାଗା ନାଇଁନ, ଅପରାଧ ଆର ଅପରାଧୀମାନଙ୍କ ଲାଗି ସରକାର ଅପନଉଛନ୍ ଶୂନ୍ୟ ସହନଶୀଳତା ନୀତି, କହିଲେ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ଶ୍ରୀକ୍ଷେତ୍ର ପୁରୀନୁ 3 ରଥର ତିଆରି କାମ ଚାଲିଛେ ଜୋରସୋରଥି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 କଳା ବାଣିଜ୍ୟ ଆର୍ ବିଜ୍ଞାନ ପରୀକ୍ଷାଫଳ ବାହାରବାର ତାରିଖ ଘୋଷଣା ହେବା ଏବା 2 ଦିନ ଭିତରେ। ଏସିଆ ପେସିଫିକ୍ ଇନଷ୍ଟିଚ୍ୟୁଟ୍ ଫର୍ ବ୍ରଡ୍କାଷ୍ଟିଂ ଡେଭଲପମେଣ୍ଟ AIBD ତରଫୁ ମାଲଦ୍ୱୀପଠାରେ ଆୟୋଜିତ AIBD ଇଣ୍ଟରନ୍ୟାସନାଲ ମେଡିଆ ଆୱାର୍ଡ଼ସ 2026ରେ ଆକାଶବାଣୀ ସମ୍ବଲପୁରକେ ମିଳିଲା ପ୍ରଥମ ରନର୍ସ ଅଫ୍ ପୁରସ୍କାର। ଆକାଶବାଣୀ ସମ୍ବଲପୁର ତରଫୁ ଓଡ଼ିଆ ଭାଷାତି ପ୍ରସ୍ତୁତ କରାଯାଇଥିବାର ରତ୍ନଗର୍ଭା ହରିତ ବର୍ଣ୍ଣା କାର୍ଯ୍ୟକ୍ରମ ଲାଗି ମିଳିଛେ ପୁରସ୍କାର। 2026-27 ବଛର ଲାଗି ଭାରତୀୟ ସେନାଥି ଅଗ୍ନିବୀର ଆର୍ ନିୟମିତ କେଡର ଲାଗି ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ମୂଲ ହେବା ଜୁନ୍ ମାସର ପହେଲା ହପ୍ତାନୁ। ଚୀନରେ ଆୟୋଜିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସଥି ରୌପ୍ୟ ପଦକ ଜିତିଲେ ଭାରତର ଶ୍ରିୟାଂଶୀ ଭାଲିସେଟ୍ଟି। IPL କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସ ଦଳକେ 23 ରନ୍ତି ହରାଲା ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ରାଜ୍ୟ ଜାରି ରହିଛେ ତାତିଆର ଗୁଲଗୁଲି, କାଲ ବୈଶାଖୀର ବଲେ ଏବା 21 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଧୋକା ଗଡ଼ି ସାଙ୍ଗେ ବର୍ଷାର ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ। ଏଥିନେଇ ମୁଖ୍ୟ ଖବର ଇନ ଶେଷ ହେଲା। ମୁଖ୍ୟ ଖବର ଫେର ଥରେ ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତ ରଚନା କରିଛନ୍ତି ସରୋଜ କୁମାର ରଥ। କାର୍ଯ୍ୟକ୍ରମ ଆରମ୍ଭରେ ଶଙ୍କର ପ୍ରସାଦ ଦତ୍ତଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ଶଙ୍କର ପ୍ରସାଦ ଦତ୍ତ ଓ ଧୃତି ତପା ମିଶ୍ର। ଗୀତ ରଚନା କରିଥିଲେ ସୁରୋଜ କୁମାର ରଥ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଦିଲୀପ କୁମାର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି, ରତନ କୁମାର ପୂଜାହାରୀଙ୍କ ରଚନାରୁ

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ଶୁଣନ୍ତୁ ରବିଚନ୍ଦ୍ର ସାଗରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଶିବଶଙ୍କର ପ୍ରଧାନଙ୍କ ରଚନାରୁ।

ଶୁଣିଲେ କି ଦୁଟି ସମ୍ବଲପୁରୀ ଦେଶାତ୍ମବୋଧକ ଗୀତ। କଣ୍ଠଶିଳ୍ପିନୀ ଥିଲେ ଦିଲୀପ କୁମାର ପଣ୍ଡା, ରବିଚନ୍ଦ୍ର ସାଗର ଏବଂ ତରୁଲତା ସୁନାନୀ। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକରୁ, ଏବଂ ପରେ ପରେ ଶୁଣିପାରିବେ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ସମାଚାର ଦର୍ପଣ ରିଲେ କରୁଛୁ ଆକାଶବାଣୀ କଟକରୁ।

ସବୁ ସ୍ଥାନରେ ଏବେ ପେଟ୍ରୋଲ ଡିଜେଲକୁ ନେଇ ଚର୍ଚ୍ଚା ଚାଲିଛି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତ ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ

0: ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି,
1: ଆଜ ଦାନ କି ଜରୁରତ ନହିଁ ହୈ ଲେକିନ ଦେଶ ହିତ ମେ ହମକୋ ୟେ ତୟ କରନା ପଡେଗା କି ସାଲ ଭର ତକ ଘର ମେ କୋଇ ଭି ଫଙ୍କସନ ହୋ କୋଇ ଭି କାର୍ଯ୍ୟକ୍ରମ ହୋ ହମ ସୋନେ କେ ଗହନେ ନହିଁ ଖରିଦେଙ୍ଗେ ସୋନା ନହିଁ ଖରିଦେଙ୍ଗେ ବିଦେଶୀ ମୁଦ୍ରା ବଚାନେ କେ ଲିଏ ହମାରୀ ଦେଶଭକ୍ତି ହମେ ଚୁନୌତି ଦେ ରହି ହୈ ଔର ହମେ ଇସ ଚୁନୌତି କୋ ସ୍ୱୀକାର କରତେ ହୁଏ ବିଦେଶୀ ମୁଦ୍ରା କୋ ବଚାନା ହୋଗା ୱର୍କ ଫ୍ରମ ହୋମ ଅନଲାଇନ କନଫରେନ୍ସେସ ଭର୍ଚୁଆଲ ମିଟିଂ ଇନକୋ ହମେ ଫିର ସେ ପ୍ରାଥମିକତା ଦେନି ହୈ ସାଥିଓ ଆଜ ଯୋ ସଂକଟ ହୈ ଉସମେ ହମେ ବିଦେଶୀ ମୁଦ୍ରା ବଚାନେ ପର ଭି ବହୁତ ଜୋର ଦେନା ହୋଗା କ୍ୟୋକି ଦୁନିଆ ମେ ପେଟ୍ରୋଲ ଡିଜେଲ ଇତନା ଜ୍ୟାଦା ମହଙ୍ଗା ହୋ ଗୟା ହୈ ପହଲେ ସେ କଇ ଗୁନା ଜ୍ୟାଦା କିମତେ ବଢ ଗଈ ହୈ ତୋ ହମ ସବକା ଦାୟିତ୍ୱ ହୈ କି ପେଟ୍ରୋଲ ଡିଜେଲ କି ଖରିଦ ପର ଯୋ ବିଦେଶୀ ମୁଦ୍ରା ଖର୍ଚ୍ଚ ହୋତି ହୈ ପେଟ୍ରୋଲ ଡିଜେଲ ବଚା କର ହମେ ଓ ମୁଦ୍ରା ଭି ବଚାନି ହୈ ଇସକେ ଲିଏ ହମାରେ ଛୋଟେ ଛୋଟେ ପ୍ରୟାସ ଭି ଦେଶ କି ବହୁତ ମଦଦ କର ସକତେ ହୈ ଜୈସେ ଆଜକଲ ଯୋ ବିଦେଶୋ ମେ ଶାଦିଓ କା ବିଦେଶୋ ମେ ଘୁମନେ କା ବିଦେଶୋ ମେ ଭ୍ୟାକେସନ ପର ଜାନେ କା ମିଡଲ କ୍ଲାସ ମେ କଲଚର ବଢତା ଯା ରହା ହୈ ହମେ ତୟ କରନା ହୋଗା କି ଜବ ୟେ ସଂକଟ କା କାଲ ହୈ ଔର ହମାରୀ ଦେଶଭକ୍ତି ହମେ ଲଲକାର ରହି ହୈ ତୋ କମ ସେ କମ ଏକ ସାଲ କେ ଲିଏ ହମେ ବିଦେଶୋ ମେ ଜାନେ କି ବାତୋ କୋ ଟାଲନା ଚାହିଏ ହମେ କର୍ତ୍ତବ୍ୟୋ କୋ ସର୍ବୋପରି ରଖତେ ହୁଏ କୁଛ ସଂକଳ୍ପ ଲେନେ ହୋଗେ ଔର ଉନ ସଂକଳ୍ପୋ କୋ ପୁରେ ସମର୍ପଣ ଭାବ ସେ ପୁରା କରନା ହୋଗା ଜୈସେ ଏକ ବଡା ସଂକଳ୍ପ ହୈ ପେଟ୍ରୋଲ ଡିଜେଲ କା ସଂୟମ ସେ ଇସ୍ତେମାଲ କରନା ସାଥିଓ ହମେ ପେଟ୍ରୋଲ ଡିଜେଲ କା ଉପଯୋଗ କମ କରନା ହୋଗା ସହରୋ ମେ ଜହାଁ ମେଟ୍ରୋ ହୈ ବହାଁ ହମ ତୟ କରେ କି ହମ ମେଟ୍ରୋ କା ହି ଉପଯୋଗ କରେଙ୍ଗେ ଜ୍ୟାଦା ସେ ଜ୍ୟାଦା ମେଟ୍ରୋ ମେ ହି ଜାଏଙ୍ଗେ ଅଗର କାର ମେ ହି ଜାନା ଜରୁରୀ ହୈ ତୋ ଫିର କାର ପୁଲ କରନେ କା ପ୍ରୟାସ କରେ ଔର ଭି ଲୋଗୋଁ କୋ ସାଥ ବିଠା ଲେ ଅଗର ହମେ କହିଁ ସାମାନ ଭେଜନା ହୋ ତୋ କୋଶିଶ କରନି ହୈ କି ଓ ଜ୍ୟାଦା ସେ ଜ୍ୟାଦା ରେଲୱେ ଗୁଡ୍ସ କେ ଯୋ ଟ୍ରେନ ହୋତି ହୈ ରେଲୱେ କି ସର୍ଭିସେସ ସେ ଭେଜେ ତାକି ଇଲେକ୍ଟ୍ରିକ ରେଲୱେ ହୋନେ କେ କାରଣ ପେଟ୍ରୋଲ ଡିଜେଲ କି ଜରୁରତ ନହିଁ ପଡତି ହୈ।
0: ରାଜ୍ୟର ଜନସାଧାରଣଙ୍କୁ ଅଧିକ ବୈଦ୍ୟୁତିକ ଯାନ ବା ଇଭିର ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିବେଦନ କରିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଓ ଶକ୍ତି ସଂକଟର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ରେ ଯାତାୟତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ଏବଂ ଜନସାଧାରଣ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣିବା ସହ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
2: ଇଭି ଗାଡ଼ି ଆମେ ସମସ୍ତେ ବ୍ୟବହାର କରିବା ପାଇଁ ବାଧ୍ୟ। ବର୍ତ୍ତମାନ ଆମେ ସେ ଗ୍ଲୋବାଲ ୱାର୍ମିଂର କଥା, ପରିବେଶ ସନ୍ତୁଳନର କଥା, ତୈଳ ସଙ୍କଟର କଥା, ଏସବୁକୁ ଆଖି ଆଗେ ରଖିକିରି ଆମେ ନିଶ୍ଚିତ ଭାବେ ଇଭି ଗାଡ଼ି ସମସ୍ତେ ପ୍ରୋତ୍ସାହନ କରିବା କଥା ଏବଂ ବ୍ୟବହାର ବି କରିବା କଥା।
0: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଜନସାଧାରଣ ଆତଙ୍କିତ ହୋଇ ତେଲ ନ କିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
3: ପେଟ୍ରୋଲ ଆଉ ଡିଜେଲ ଇଏ ଅଭାବ ନାହିଁ, ରାଜ୍ୟରେ ସଫିସିଏଣ୍ଟ ଅଛି, ଦେଶରେ ବି ସଫିସିଏଣ୍ଟ ଅଛି, କିଛି ଅସୁବିଧା ନାହିଁ। ପ୍ରଧାନମନ୍ତ୍ରୀ ଯୋଉଟା କହିଲେ ତାକୁ ତାର ମିନିଂଟା ଭୁଲ ବୁଝିବା ଉଚିତ ନୁହେଁ। ମଧ୍ୟପ୍ରାଚ୍ୟରେ ଯୋଉ ଯୁଦ୍ଧ ହେଉଛି ସେଥିପାଇଁ ଆମକୁ ପେଟ୍ରୋଲ ବ୍ୟବହାରରେ ଟିକେ ନିୟନ୍ତ୍ରଣ ଆଣିବାକୁ ପଡିବ, କାହିଁକି ନା ପ୍ରକୃତରେ ପେଟ୍ରୋଲ ଅଭାବ ଆଗକୁ ହେଇପାରେ ଏବଂ ତାର ରେଟ୍ ମଧ୍ୟ ଧୀରେ ଧୀରେ ବଢି ଚାଲିଛି।
0: ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ମଧ୍ୟ ଆଇଓସିଏଲ୍ର ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନାହିଁ ବୋଲି ଶ୍ରୀ ସିଲ୍ କହିଛନ୍ତି।
4: ଅଏଲ କମ୍ପାନୀ କି ଓର ସେ ଫିର ସେ ହମ ସଭି ଲୋକଙ୍କୁ ଆଶ୍ୱସ୍ତ କରନା ଚାହତେ ହୈଁ ଚୁକି ଜୋ ବୀଚ ମେ ଏକ ଦୋ ଦିନ ଆଡିସନାଲ ସ୍ପାଇକ ଆୟା ଥା ଡିମାଣ୍ଡ ମେ ଏକଦମ ସେ 37% କା ଗ୍ରୋଥ ହୋ ଗିଆ ଥା ଔର ଲମ୍ବା କ୍ୟୁ ସବ ଜଗହ ପର ଲଗା ଥା ଉସକି ୱଜହ ସେ

0: ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ନାଟକ ପେଟେଣ୍ଟ ମେଡ଼ିସିନ୍। ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତା ରୂପାନ୍ତର ଗୋପାଳ ଛୋଟରାୟ, ପ୍ରଯୋଜନା ହେମନ୍ତ କୁମାର ଦାସ।
1: ମୁଁ କହିଥିଲି ଘରୁ ଗୋଡ଼ କାଢ଼ି ପଦାକୁ କୁଆଡ଼େ ଯିବନି, ଯିବ ଯଦି ଏଇ ରାସ୍ତା ଉପରକୁ। ସକାଳେ କି ସଞ୍ଜେ ଆମ ଏଇ ଘର ସାମ୍ନା ରାସ୍ତା ଉପରେ ପାଘଣ୍ଟା ବୁଲାଚଲା କରିବ।
2: କଣ୍ଟାଏ କଣ୍ଟାଏ ତ ତମ କଥା ମାନିଛି, ମାନେ ଏଇ ରାସ୍ତା ଉପରେ ଟିକେ ଯାହା ବୁଲାଚଲା କରୁଥିଲି।
1: ହେଲେ ହୁସିଆର କହିଦଉଛି, ବେଶୀ ଦୂର ଯିବନି, ଏ ପାଖରେ ଦଶ କଦମ ତ ସେ ପାଖରେ ଦଶ କଦମ, ପାହୁଲେ ବି ବେଶୀ ନୁହେଁ।
2: ଠିକ ତ ସେଇଆ, ମାନେ ଦଶ କଦମକୁ ଦଶ କଦମ, ପାହୁଲେ ବେଶୀ ତ ଯାଉନି।
1: ଯିବ କିଆଁ ଯେ, ନାଇଁ ନାଇଁ କିଆଁ ଯିବ, ତମ ଯିବା ଫିକର କଣ ମୁଁ ଜାଣିନି। ଏମିତି ଯାଉ ଯାଉ କୁଆଡ଼େ ଚାଲିଯିବ ଯେ ଆଉ ତିନି ଦିନ ପର୍ଯ୍ୟନ୍ତ ଦେଖା ଦର୍ଶନ ମିଳିବନି। ମୁଁ ଜାଣିନି ତମ କଣ।
2: ମୁଁ କଣ ମନା କଲି ତମେ ଜାଣିନ ବୋଲି?
1: କେତେବେଳେ ବୁଲିଲଣି?
2: ପାଘଣ୍ଟା ତ ହେଇନି, ଅଧପା ହବ।
1: ହଉ ହେଲା, ସଳ ସଳ ଘରକୁ ଆସ। କଣ ଶୁଭିଲା, ସଳ ସଳ ଘରକୁ ଆସ।
2: ହଁ ଶୁଭିଲା, ସଳ ସଳ ଘରକୁ ଯିବି ତ।
1: ହଁ ଆସ।
2: ଚାହିଁଲେ
1: ଯେମିତି ଦୁଶୁଥିବ।
2: ହଁ ବୁଝିଲି, ମାନେ କବାଟ ଫାଙ୍କରେ ଦିଶୁଥିବି ତ।
1: ହଁ ସେଇଆ।
2: ଏକ ଦୁଇ ତିନ ଚାର ପାଞ୍ଚ।
3: ବାବୁ,
2: ଏକ ଦୁଇ,
3: ବାବୁ ବାବୁ।
4: କଣ?
3: ମୁଁ ଆସିଛି ପୁରା।
4: କୁଆଡ଼େ, କୋଉଠିକି, କାହିଁକି?
3: ଏଇଠିକି, ଆପଣଙ୍କ ପାଖକୁ।
4: ମୋ ପାଖକୁ? ତୁ କିଏ?
3: ମତେ ମତେ ଚିହ୍ନି ପାରୁନ ବାବୁ, ମୁଁ ପରା
4: ହେଲେ କେମିତି ଚିହ୍ନିବି? ଘର କୋଉଠି?
3: ଆମ ଘର ଭଦ୍ରକ ଆଜ୍ଞା, ହାଲ ସାକିନ ତେଲେଙ୍ଗା ବଜାର।
5: ଆରେ ତୁ ସେଇ ଭଦ୍ରକିଆ ଟୋକା?
3: ହଁ ବାବୁ, ମୁଁ ସେଇ ଟୋକା।
5: ଆଉ ସବୁ ଖବର କଣ?
3: ଭଲ, ମତେ ସିଏ ପଠେଇଛନ୍ତି ଆଜ୍ଞା।
5: କିଏ?
3: ମତେ ଦେଖି ବୁଝିପାରୁନ ବାବୁ କିଏ ପଠେଇଛନ୍ତି। ମତେ ସେଇ ପଠେଇଛନ୍ତି, ସେଇ ସେଇ।
5: କଣ କହୁଛୁ ତୁ? ମୋ ପାଖକୁ ତତେ ସିଏ ପଠେଇଛନ୍ତି?
3: ହଁ ପରା, ଚିଠି ଦେଇଛନ୍ତି।
5: ଚିଠି କାଇଁ? ଦେଖେ ଦେଖେ
3: ଚିଠି। ହଁ ଏଇ ଚିଠି।
5: ପ୍ରାଣ ବାନ୍ଧବ ହେ, ମୁଁ କାଲିଠୁ କଟକ ଆସିଲିଣି, ମାତ୍ର ତମ ଶ୍ରୀମୁଖ ଦର୍ଶନ ନ ହେଇଥିବାରୁ ଏ ସଂସାର ତୁଚ୍ଛା ପିତା ଲାଗୁଛି।

0: ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜିଠାରୁ ସବୁ ନିଶା ଗୋରକ୍ତ ବିଷ୍ଠା। ଦୁଇ ମାସ ଗଲା, ଚାରି ମାସ ଗଲା, ଛଅ ମାସ ବି ଗଲାଣି। ସାଇ ପଡ଼ିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣାଶୁଣି ନାହିଁ। ଦୁଇ ଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାବ ପଢ଼ନ୍ତି। ବାବୁ ହ୍ୟାଣ୍ଡ ନୋଟ୍ରେ ଢେର ଟଙ୍କା ଦେଣ କରି ପକାଇଥିଲେ। ବର୍ଷଟା ଭିତରେ ଅଧାଅଧି ଶୁଝିଗଲାଣି, ବାବୁ ଘରୁ ବାହାରନ୍ତିନି। କେଉଁ ଜାଗାରୁ ନାଟତାମସାର ନିମନ୍ତ୍ରଣ ଆସିଲେ ସାଆନ୍ତାଣୀ ହେଣ୍ଟାରିଲେ, ପେଲାପେଲି କଲେ ବି ସେ ଆଉ ବାହାରୁ ନାହାନ୍ତି। ଦିନେ ଦିନେ ସଞ୍ଜବେଳେ ଦୁଇ ଜଣ ବଗିଟିରେ ବସି ସହର ଯାକ ବୁଲି ଆସନ୍ତି। ସହର ଲୋକେ ସାଙ୍ଗସୁଙ୍ଗା ବାବୁମାନେ ଦେଖିଶୁଣି ତ ଆଶ୍ଚର୍ଯ୍ୟ, ଆରେ କଥା କ'ଣ? ଗୋପୀ ବାବୁ ଜଣେ ମସ୍କରିଆ ଭଳିଆ ଲୋକ, ହସି ହସି କହିଲେ, ସେଦିନ ରାତିରେ ସାଆନ୍ତାଣୀ ଯେ ଅର୍ଦାଳିଆ ଛାଞ୍ଚୁଣି ବୃଷ୍ଟି କରିଥିଲେ, ଏଇଟା ତାରି ଫଳ। ନିଶା ବଦଖିଆଲି ଯେତେ ଉତ୍କଟ ରୋଗ, ଛାଞ୍ଚୁଣି ପ୍ରହାର ଔଷଧରେ ସବୁ ଛାଡ଼େ। ଘନଶ୍ୟାମ ବାବୁ ହସି ହସି କହିଲେ, କାହିଁ ବୈଦ୍ୟଶାସ୍ତ୍ର ଡାକ୍ତରୀ କିତାବ କାହିଁରେ ଏ ରୋଗକୁ ଏ ଔଷଧର ତ ବ୍ୟବସ୍ଥା ନାହିଁ। ଗୋପୀ ବାବୁ କହିଲେ, ଆରେ ତମେ ବୁଝିଲ ନାହିଁ, ଏଇଟା ସାଆନ୍ତାଣୀଙ୍କର ଆବିଷ୍କାର, ପେଟେଣ୍ଟ ମେଡିସିନ।
1: ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମରେ ଶୁଣିଲେ ନାଟକ ପେଟେଣ୍ଟ ମେଡିସିନ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବାବୁ ଚନ୍ଦ୍ରମଣି, ହେମନ୍ତ କୁମାର ଦାସ, ମକରା, ଦୀନବନ୍ଧୁ ଦାସ, ଭଦ୍ରଖିଆ ଟୋକା, ଭଗବାନ ମହାନ୍ତି ଓ ସାନ୍ତାଣୀ ଉର୍ବଶୀ ଯୋଶୀ। ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତା ରୂପାନ୍ତର ଗୋପାଳ ଛଟ୍ରାଏ, ପ୍ରଯୋଜନା ହେମନ୍ତ କୁମାର ଦାସ।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।